ଆକାଶବାଣୀ ଜୟପୁର ଆଜି ରବିବାର 1948 ଶକାବ୍ଦ ଆଷାଢ଼ 23 ଦିନ 2026 ମସିହା ଜୁଲାଇ ମାସର 5 ତାରିଖ ବନ ମହୋତ୍ସବ ସପ୍ତାହର ସବୁଜ ସକାଳରେ ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆମର ଆଜିକାର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ। ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 ମେଗାହର୍ଜ ଯୋଗେ ଏବଂ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ମଧ୍ୟ ଆପଣ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମଗୁଡ଼ିକ ଶୁଣିପାରିବେ। ସମୟ ବର୍ତ୍ତମାନ ପ୍ରାତଃ 5:57 ମାଙ୍ଗଳିକ।

ସହଳ ପହୁଡ଼ ଭାଙ୍ଗିଲାଣି, ଘଣ୍ଟ ଘଣ୍ଟା ଶବ୍ଦ ଡାକ ଦେଲାଣି। ଜ୍ୱରରେ ପୀଡ଼ିତ ହୋଇ ଅଣସର ଘରେ ମଣିମା, ସେପଟେ ଭକ୍ତ ଓ ସେବକମାନେ ଦର୍ଶନ ପାଇଁ ଗୁହାରି କଲେଣି। ପରବର୍ତ୍ତୀ ଭକ୍ତିଗୀତଟି ଶିଳ୍ପୀ ଶ୍ୟାମାମଣି ଦେବୀଙ୍କ କଣ୍ଠରେ, ବୀରେନ୍ଦ୍ର କୁମାର ଭୂୟାଙ୍କ ରଚନା।

ନୀଳାଚଳେ ବସିଛନ୍ତି ନୀଳାଦ୍ରି ସିଂହ। ଲୀଳାମୟଙ୍କ ଲୀଳାକୁ କିଏ ବା ବୁଝିପାରିବ, ସେ ତ ଭକତ ଭାବରେ ବନ୍ଧା। ଯିଏ ଯେମିତି ଖୋଜିଲା ସିଏ ତାକୁ ସେହିପରି ଦର୍ଶନ ଦିଅନ୍ତି। ଏଥର ଶିଳ୍ପୀ ହେଲେ ରାଧାକୃଷ୍ଣ ଭଞ୍ଜ। ଶିଳ୍ପୀ ଗାଇଛନ୍ତି ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ରଚନାରୁ।

ହଁ, ସିଏ ଭାବ ବିନୋଦିଆ ଠାକୁର। ଭାବ ଥିଲେ ତାଙ୍କରି ଆଶିଷ ମିଳିଥାଏ। ସେଇଥିପାଇଁ ତ କୁହାଯାଏ, ଯେଉଁଠି ଭକ୍ତିର ଏକ ସ୍ୱତନ୍ତ୍ର ଭାବନା ସେହି ପରମେଶ୍ୱରଙ୍କ ସହିତ ଯୋଡ଼ି ହୋଇଯାଏ, ସେଇଠି ଭକ୍ତ ଏବଂ ଭଗବାନ ଏକାକାର ହୋଇଯାଆନ୍ତି। ଆସନ୍ତୁ ସେହି ଭାବମୟଙ୍କଠାରେ ନିଜର ମନ, ପ୍ରାଣ ଓ ଆତ୍ମାକୁ ସମର୍ପଣ କରିଦେବା। ଏଥର ଶିଳ୍ପୀ ହେଲେ ସୁଧା ମିଶ୍ର। ଶିଳ୍ପୀ ଗାଇଛନ୍ତି ପୁରାତନ ରଚନାରୁ।

ହଁ ବନ୍ଧୁ, ଏଇ ଜୀବନ ଜଞ୍ଜାଳ ଭିତରେ ଶାନ୍ତିଟିଏ ପାଇବା ପାଇଁ ଆମେ ଅହର୍ନିଶି ଘୁରି ବୁଲୁଛୁ। ନିଜର ମନ, ନିଜର ପ୍ରାଣ ଏବଂ ନିଜର ଆତ୍ମାକୁ ଆମେ ନିଜ ଭିତରେ ସମାହିତ କରିପାରୁନୁ। ତେଣୁ ସେ ପରମେଶ୍ୱରଙ୍କ ପାଖରେ ନିଜକୁ ସମର୍ପଣ କରିଦେଲେ ସେ ନିଶ୍ଚୟ ମନର କଥାକୁ, ମନର ଭାବନାକୁ ଶୁଣିଥାନ୍ତି।

ତାଙ୍କରି ଠାରେ ନିଜକୁ ଯୋଡ଼ିବାକୁ ହେଲେ ନିଜ ମନକୁ ଏବଂ ନିଜର ଚେତନାକୁ ତାଙ୍କରି ପାଖରେ ସମର୍ପଣ କରିବାକୁ ହୁଏ। ତେବେ ଗୋଟିଏ ନୂତନ ସକାଳର ଆରମ୍ଭକୁ ଯଦି ସେହି ଭକ୍ତିମୟଙ୍କଠାରେ ସମର୍ପଣ କରି ଆରମ୍ଭ କରାଯାଏ, ତେବେ ଦିନଟି ନିଶ୍ଚିତ ଭାବରେ ଭଲରେ କଟିବ। ଏହି ବାଣୀ ସହ ଶେଷ କରୁଛୁ ଆଜି ସକାଳର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସ। ଆଜି ଏଥିରେ ଶୁଣନ୍ତୁ 68ତମ ଭାଗ।

ପ୍ରଚାର କଲୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର 68ତମ ଭାଗ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଜୀବନରେ ନମ୍ରତାର ଭୂମିକା କ'ଣ ରହିଛି, ଏହି ପ୍ରସଙ୍ଗରେ ଆସନ୍ତୁ ଶୁଣିବା ଆଜିର ଅନୁଚିନ୍ତା। ପ୍ରସ୍ତୁତି ଏବଂ ଉପସ୍ଥାପନା କରିଛନ୍ତି ନରେନ୍ଦ୍ରନାଥ ପଟ୍ଟନାୟକ।

ନମ୍ରତା ମଣିଷର ସବୁଠୁ ବଡ଼ ଆଭୂଷଣ। ଏହା ଆମ ସ୍ୱଭାବକୁ ଅନ୍ୟମାନଙ୍କ ପାଇଁ ସୁନ୍ଦର ଭାବରେ ପ୍ରକାଶ କରିବାରେ ସହାୟକ ହୁଏ। ବିନୟୀ ସ୍ୱଭାବର ବ୍ୟକ୍ତିବିଶେଷ ଯାହା ବି କୁହନ୍ତି ତାକୁ ଶୁଣିବା ପାଇଁ ସଭିଙ୍କ ମନରେ ଆଗ୍ରହ ଜନ୍ମେ। ଲୋକେ ସେଭଳି ବ୍ୟକ୍ତିଙ୍କୁ ନିଜର ମନେ କରି ଯେକୌଣସି ସମସ୍ୟାର ସମ୍ମୁଖୀନ ହେଲେ ତାର ସମାଧାନର ବାଟ ସେହିଭଳି ବ୍ୟକ୍ତିଙ୍କୁ ହିଁ ପଚାରି ବୁଝନ୍ତି। ବିନମ୍ର ସ୍ୱଭାବର ବ୍ୟକ୍ତିଙ୍କ ବିଚାର ବୁଦ୍ଧି ଯେହେତୁ ସ୍ଥିର ରହେ, ସେହିଭଳି ବ୍ୟକ୍ତି ଉପଯୁକ୍ତ ସମାଧାନର ପନ୍ଥା ମଧ୍ୟ ଦେଖାଇପାରନ୍ତି। ତେବେ ଗୁଣୀ ଲୋକ ହିଁ ବିନମ୍ର ହୋଇପାରନ୍ତି। ଯେଉଁଭଳି ଗଛଟିଏ ଫଳରେ ପରିପୂର୍ଣ୍ଣ ହେଲେ ହିଁ ନଇଯାଏ, ଠିକ୍ ସେହିଭଳି ସୁଗୁଣରେ ସମ୍ପନ୍ନ ହେଲେ ହିଁ ବ୍ୟକ୍ତି ନମ୍ର ହୋଇପାରନ୍ତି। ବିଦ୍ୟା ଦଦାତି ବିନୟମ୍ ବିନୟାତ୍ୟାତି ପାତ୍ରତାମ୍। ପ୍ରକୃତରେ ଯେ ବିଦ୍ୟା ପ୍ରାପ୍ତ ହୁଅନ୍ତି ତାଙ୍କ ମନରୁ ଭ୍ରମରୂପକ ଅନ୍ଧକାର ଦୂର ହୋଇ ଅହଂକାରର ଆବରଣ କ୍ରମେ ନଷ୍ଟ ହୋଇପାରେ। ଅହଂକାର ମୁକ୍ତ ହେଲେ ବ୍ୟକ୍ତି ଅନ୍ୟକୁ ବୁଝିବା ପାଇଁ ଆଗ୍ରହୀ ହୁଅନ୍ତି। ଯେହେତୁ ଏଭଳି ଅବସ୍ଥା ଭାବ ବିନିମୟ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିପାରେ, ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଭାବର ଆଦାନ ପ୍ରଦାନ ପ୍ରକ୍ରିୟା ସମ୍ଭବ ହୁଏ। ଜଣେ ଅପରର ସମସ୍ୟା ବୁଝିଗଲେ ସମାଧାନର ପନ୍ଥା ଖୋଜିବାରେ ସେମାନେ ଏକତ୍ର ପ୍ରୟାସ କରିବା ସହଜ ହୁଏ। ବିଦ୍ୟାର୍ଜନ କରି ଯୋଗ୍ୟ ହେଲେ ଧନପ୍ରାପ୍ତିର ମାର୍ଗ ପ୍ରଶସ୍ତ ହୁଏ। ତେବେ ଧନ ଅର୍ଜନ କରି କେବଳ ନିଜ ସୁଖ ସ୍ୱାଚ୍ଛନ୍ଦ୍ୟ ଭିତରେ ବୁଡ଼ି ରହିଲେ ଆମ ବିଦ୍ୟାର ପ୍ରୟୋଜନୀୟତା ରହେ ନାହିଁ। ଯେଉଁ ବୃହତ୍ତର ସ୍ୱାର୍ଥ ପାଇଁ ଆମେ ବିଦ୍ୟାର୍ଜନ କରିଥାଉ, ସେହି ଦିଗ ପ୍ରତି ଆମେ ଉଦାସୀନ ରହିଯିବା ଆମକୁ ସମୟକ୍ରମେ ରୁକ୍ଷ କରିଦିଏ। ଅନ୍ୟର ସୁଖ ଦୁଃଖର ଭାଗୀ ହେବାର ଯେଉଁ କୋମଳ ଭାବ ଆମକୁ ଆମର ଜ୍ଞାନ ଶିଖାଇଥାଏ, ତାକୁ ଅଣଦେଖା କରି ନିଜ ସୁଖକୁ ଅଧିକ ଗୁରୁତ୍ୱ ଦେବାର ଇଚ୍ଛା ଆମକୁ ସମୟକ୍ରମେ ସ୍ୱାର୍ଥାନ୍ଧ କରିପକାଏ। ଏଣୁ ଶାସ୍ତ୍ର କହିଛି, ଧନ ଅର୍ଜନ କରି ଧର୍ମ କରିବାର ଆବଶ୍ୟକତା ରହିଛି। ପାତ୍ରତ୍ୱାତ୍ ଧନମ୍ ଆପ୍ନୋତି ଧନାତ୍ ଧର୍ମମ୍ ତତଃ ସୁଖମ୍। ଧନ ଅର୍ଜନ କରି ଧର୍ମ କରିପାରିଲେ ମନକୁ ଯେଉଁ ଶାନ୍ତି ମିଳେ, ସେହି ଶାନ୍ତି ହିଁ ବାସ୍ତବରେ ସୁଖ। କେବଳ ମୁଁ ଖାଇପିଇ ଭଲରେ ରହିବି ଭାବିବା ଅଳ୍ପ ସମୟ ପାଇଁ ହୁଏତ ଠିକ୍ ଲାଗିପାରେ, କିନ୍ତୁ ଟିକେ ଗଭୀର ଭାବରେ ବିଚାର କଲେ ଏହି କଥା ସ୍ପଷ୍ଟ ହୋଇଯିବ ଯେ ନିଜ ପାଇଁ ନିଜେ ବଞ୍ଚିବା ଆମ ଜୀବନକୁ ପଶୁତୁଲ୍ୟ ଜୀବନରେ ପରିଣତ କରିପକାଏ। ଟିକିଏ ଉଚ୍ଚତର ଭାବନା ନେଇ ସୁଖର ଅସଲ ଅର୍ଥ ଖୋଜିଲେ ଅନ୍ୟକୁ ସୁଖୀ କରିପାରିବାର ଆନନ୍ଦକୁ ଅନୁଭବ କରିହୁଏ। ଏହି ଅନୁଭବକୁ ଅଧିକ ସମୟ ପାଇଁ ଉପଭୋଗ କରି ରଖିବାକୁ ହେଲେ ନିରନ୍ତର ଏହି ସତ୍କର୍ମରେ ନିଜକୁ ନିୟୋଜିତ ରଖିବାକୁ ହେବ। ନିଜେ ଏହିଭଳି ଏକ ବିନମ୍ର ଭାବର ଅଧିକାରୀ ହୋଇପାରିଲେ ତେଣିକି ଏଭଳି ବିନମ୍ର ବ୍ୟକ୍ତିବିଶେଷଙ୍କ ବାକ୍ୟର ସୁଦୂର ପ୍ରସାରୀ ପ୍ରଭାବ ରହିବ। ତାଙ୍କ କଥାକୁ କାଟିବା ଉଚିତ ହେବ ନାହିଁ ବୋଲି ସାଧାରଣରେ ଏକ ବିଚାର କ୍ରିୟାଶୀଳ ହେବ। ଏଭଳି ବିନମ୍ର ବୁଦ୍ଧି ବିଚାର ସମ୍ପନ୍ନ ବ୍ୟକ୍ତିଙ୍କ ପାଇଁ ଅନେକ ଲୋକଙ୍କ ମୁଣ୍ଡ ଆପେ ନଇଯିବ। ସମାଜ ସେମାନଙ୍କ ବିଚାରକୁ କାର୍ଯ୍ୟରେ ପରିଣତ କରିବା ଦିଗରେ ପାଦେ ପାଦେ ଆଗେଇ ପାରିଲେ ସମାଜରେ ସୁଖ ବିରାଜିତ ହେବ। ପରୋପକାର ଭଳି ଏକ ବିଚାର ବାସ୍ତବରେ ସମାଜକୁ ପରିବର୍ତ୍ତନ କରିବାରେ ସମର୍ଥ ହେବ। ବିଚାର ବୁଦ୍ଧି ସମ୍ପନ୍ନ ବ୍ୟକ୍ତି ସମାଜକୁ ଦିଗ୍ଦର୍ଶନ ଦେବାକୁ ଆଗଭର ହେଲେ ତାର ସୁପ୍ରଭାବ ସୁଦୂର ପ୍ରସାରୀ ହେବା ସହ ଖୁବ୍ ଫଳପ୍ରଦ ମଧ୍ୟ ହେବ।

0: ହଁ ବନ୍ଧୁ, ନମ୍ରତା ବ୍ୟକ୍ତିର ବ୍ୟକ୍ତିତ୍ୱକୁ ପରିମାର୍ଜିତ କରିଥାଏ। ତେଣୁ ଜୀବନରେ ଏହାକୁ ଆଦରି ନିଅନ୍ତୁ। ଶୁଣିଲେ ଆଜିର ଅନୁଚିନ୍ତା, ପ୍ରସ୍ତୁତି ଏବଂ ଉପସ୍ଥାପନା କଲେ ନରେନ୍ଦ୍ରନାଥ ପଟ୍ଟନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଭେଟି ଦେଉଛୁ ଆଜି ସକାଳର ଚାଷବାସ କଥା। ଏଥିରେ ଆଜି ରହିଛି ବିଷୟ ଲାଉ ଚାଷ।
1: ଓଡ଼ିଶାରେ ଲାଉ ଚାଷ ଏକ ଲାଭଜନକ ବ୍ୟବସାୟିକ ମାଧ୍ୟମ। ଲାଉ ଓଡ଼ିଶାର ଏକ ପ୍ରମୁଖ ଏବଂ ଲୋକପ୍ରିୟ ପନିପରିବା। ଏହା କେବଳ ସ୍ୱାସ୍ଥ୍ୟକର ନୁହେଁ, ବରଂ କମ୍ ଖର୍ଚ୍ଚ ଓ କମ୍ ସମୟ ମଧ୍ୟରେ ଚାଷୀଙ୍କୁ ଅଧିକ ଲାଭ ଦେଇଥାଏ। ଉପଯୁକ୍ତ ପ୍ରଣାଳୀ ଓ ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କଲେ ଲାଉ ଚାଷରୁ ବର୍ଷସାରା ଭଲ ରୋଜଗାର କରିହେବ। ଲାଉ ଏକ ଗରମ ଓ ଆର୍ଦ୍ର ଜଳବାୟୁର ଫସଲ। ଏହାର ଭଲ ବୃଦ୍ଧି ପାଇଁ ତାପମାତ୍ରା ସବୁଠାରୁ ଅନୁକୂଳ ରହିବା ଆବଶ୍ୟକ। ଅତ୍ୟଧିକ ଶୀତ ବା କାକର ଏହି ଫସଲ ପାଇଁ କ୍ଷତିକାରକ। ନିଗିଡ଼ା ଦରସା ଓ ଜୈବିକ ଅଂଶଭରା ମାଟି ଲାଉ ଚାଷ ପାଇଁ ଉତ୍କୃଷ୍ଟ।

0: ମାଟିର ଅମ୍ଳତା ବା ପିଏଚ୍ ସ୍ତର 6.0-7.0 ମଧ୍ୟରେ ରହିବା ଆବଶ୍ୟକ। ଜମିରେ ଯେପରି ପାଣି ଜମି ନ ରହେ ସେଥିପ୍ରତି ସତର୍କ ରହିବା ଜରୁରୀ। ଓଡ଼ିଶାରେ ପ୍ରାୟ ବର୍ଷ ସାରା ଲାଉ ଚାଷ କରାଯାଇପାରିବ, ତେବେ ମୁଖ୍ୟତଃ ଏହାକୁ 3ଟି ଋତୁରେ ଚାଷ କରାଯାଏ। ଖରିଫ ଚାଷ ଜୁନ୍ ଜୁଲାଇ ମାସରେ, ରବି ଚାଷ ଅକ୍ଟୋବରରୁ ନଭେମ୍ବର ମାସରେ ଏବଂ ଗ୍ରୀଷ୍ମଦିନିଆ ଚାଷ ଜାନୁଆରୀରୁ ଫେବୃଆରୀ ମାସରେ କରାଯାଇପାରିବ। ଅଧିକ ଅମଳ ପାଇଁ ସର୍ଟିଫାଏଡ୍ ବା ହାଇବ୍ରିଡ୍ ବିହନ ବ୍ୟବହାର କରିବା ଉଚିତ। ଚାଷ ପୂର୍ବରୁ ଜମି ପ୍ରସ୍ତୁତି ଓ ବିହନ ବୁଣିବା ସମ୍ପର୍କରେ ଜାଣିବା ଜରୁରୀ। ପ୍ରଥମେ ଜମିକୁ 2-3 ଥର ଭଲ ଭାବରେ ଚଷି ମାଟିକୁ ଗୁଣ୍ଡ କରିବା। ଶେଷ ଚାଷ ସମୟରେ ହେକ୍ଟର ପ୍ରତି 15-20 ଟନ୍ ସଢ଼ା ଗୋବର ସାର ବା କମ୍ପୋଷ୍ଟ ମାଟିରେ ମିଶାଇବା। ବିହନର ପରିମାଣ ହେକ୍ଟର ପ୍ରତି ପ୍ରାୟ 3-4 କିଲୋଗ୍ରାମ ବିହନର ଆବଶ୍ୟକତା ହୋଇଥାଏ। ହାଇବ୍ରିଡ୍ ହୋଇଥିଲେ ପରିମାଣ ଅଳ୍ପ ଲାଗିଥାଏ। ବିହନ ବିଶୋଧନ, ଯେମିତିକି ବିହନ ଜନିତ ରୋଗରୁ ରକ୍ଷା ପାଇବା ପାଇଁ ପ୍ରତି କିଲୋଗ୍ରାମ ବିହନକୁ 3 ଗ୍ରାମ ଥାଇରାମ କିମ୍ବା କାର୍ବନ୍ ଡାଜିମ୍ ସହ ଗଳାଇ ବିଶୋଧନ କରିବା। ସାଧାରଣତଃ 2 ମିଟର ବ୍ୟବଧାନରେ ନାଳି କିମ୍ବା ମଡ଼ା ପ୍ରସ୍ତୁତ କରାଯାଏ। ପ୍ରତି ମଡ଼ାରେ 3-4 ବିହନ 2-3 ସେଣ୍ଟିମିଟର ଗଭୀରରେ ବୁଣାଯାଏ। ଗଜା ହେବା ପରେ ସୁସ୍ଥ 2 ଗଛ ରଖି ବାକି ଗଛ ଉପାଡ଼ି ଦିଆଯାଏ। ଲାଉ ଏକ ଶୀଘ୍ର ବଢ଼ୁଥିବା ଫସଲ ହୋଇଥିବାରୁ ଏହାକୁ ଉପଯୁକ୍ତ ପୋଷକ ତତ୍ତ୍ୱର ଆବଶ୍ୟକତା ରହିଛି, ଯେମିତିକି ରାସାୟନିକ ସାର, ଯବକ୍ଷାରଜାନ ଓ ଜଳସେଚନ ମଧ୍ୟ ଅଧିକ ଜରୁରୀ। ଗ୍ରୀଷ୍ମ ଦିନରେ 4-5 ଦିନରେ ଏବଂ ଶୀତ ଦିନରେ 10-12 ଦିନ ବ୍ୟବଧାନରେ ଜଳସେଚନ କରିବା ଉଚିତ। ବର୍ଷା ଦିନରେ ଜଳ ନିଷ୍କାସନ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ବର୍ଷାଦିନିଆ ଲାଉ ଚାଷ ପାଇଁ ମଞ୍ଚା ବା ଟାଟି ପ୍ରଣାଳୀ ଅତ୍ୟନ୍ତ ଲାଭଦାୟକ। ଗଛଗୁଡ଼ିକ 5-6 ପତ୍ର ବିଶିଷ୍ଟ ହେଲେ ବାଉଁଶ ଓ ପ୍ଲାଷ୍ଟିକ ତଉଡ଼ି ସାହାଯ୍ୟରେ ମଞ୍ଚା ତିଆରି କରି ଲତାକୁ ଉପରକୁ ମଡ଼ାଯାଏ। ମଞ୍ଚା ପଦ୍ଧତିରେ ଫଳ ମାଟି ସଂସ୍ପର୍ଶରେ ଆସେ ନାହିଁ, ଯାହାଦ୍ୱାରା ଫଳ ପଚେ ନାହିଁ ଓ ଏହାର ଆକାର ତଥା ଚମକ ବହୁତ ସୁନ୍ଦର ରୁହେ। ବଜାରରେ ଏହି ଫଳର ଚାହିଦା ମଧ୍ୟ ଅଧିକ ରହିଥାଏ। ଲାଉ ଚାଷରେ କିଛି ମୁଖ୍ୟ ରୋଗ ପୋକ ଦେଖାଯାଆନ୍ତି, ଯେମିତିକି ଲାଲ ପୋକ, ଫଳ ବିନ୍ଧା ପୋକ ଓ ବାଉଡ଼ି ରୋଗ। ଏସବୁ ପାଇଁ ଉତ୍ତମ ପରିବେଶ ଏବଂ ଠିକ୍ ପରିମାଣରେ ସାର ପ୍ରୟୋଗ କଲେ ଏସବୁ ରୋଗ ପୋକ ଆମେ ଦମନ କରିପାରିବା। ବିହନ ବୁଣିବାର ପ୍ରାୟ 55-60 ଦିନ ମଧ୍ୟରେ ଗଛରୁ ଫଳ ଅମଳ ଆରମ୍ଭ ହୋଇଯାଏ। ସପ୍ତାହକୁ 2 ଥର କମଳ ଅବସ୍ଥାରେ ଲାଉ ତଳିବା ଉଚିତ। ଉପଯୁକ୍ତ ଯତ୍ନ ନେଲେ ହେକ୍ଟର ପ୍ରତି ପ୍ରାୟ 250-350 କ୍ୱିଣ୍ଟାଲ ପର୍ଯ୍ୟନ୍ତ ଅମଳ ମିଳିଥାଏ। ଲାଉ ଓଡ଼ିଶାର ଏକ ପାରମ୍ପରିକ ତଥା ବାଣିଜ୍ୟିକ ଫସଲ। ଆଧୁନିକ ମଞ୍ଚା ପଦ୍ଧତି, ବୁନ୍ଦା ଜଳସେଚନ ବା ଡ୍ରିପ୍ ଇରିଗେସନ୍ ଏବଂ ସମନ୍ୱିତ ପୋକ ପରିଚାଳନା ବ୍ୟବହାର କରି ଚାଷ କଲେ ଚାଷୀମାନେ ଅଳ୍ପ ଜମିରୁ ବହୁତ ଲାଭ ପାଇପାରିବେ। ଏହା ଆମ ଓଡ଼ିଶାର ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବାରେ ଏକ ବଡ଼ ଭୂମିକା ଗ୍ରହଣ କରିଥାଏ।
1: ଲାଉ ଚାଷ ସମ୍ପର୍କରେ ଜାଣିଲେ ଆଜି ସକାଳର ଚାଷବାସ କଥାରେ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ଆପଣଙ୍କ ପାଇଁ ରହିଛି ଭତ୍ରା ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ଜଗନ୍ନାଥ ଭତ୍ରା ଏବଂ ସାଥୀମାନେ। ଉପସ୍ଥାପନା କରିଛନ୍ତି ଅଶୋକ କୁମାର ମିଶ୍ର।
2: ଆଜିର ରିଞ୍ଜୋଡ଼ି କାର୍ଯ୍ୟକ୍ରମରେ ଆପଣମାନଙ୍କ ପାଇଁ ରଖିଛୁ ଭତ୍ରା ସମ୍ପ୍ରଦାୟର ଗୀତ। ପରିବେଷଣ କରୁଛନ୍ତି ନବରଙ୍ଗପୁର ଜିଲ୍ଲାର ଜାଗ୍ନିଗୁଡ଼ା ଗାଁର ଜଗନ୍ନାଥ ଭତ୍ରା ଏବଂ ସାଥୀ। ପ୍ରଥମେ ଭତ୍ରା ଭାଇ ଭଉଣୀମାନଙ୍କର ମୁଦି ମଗା ଗୀତ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଲହରିକା ପଟ୍ଟନାୟକ। ରାଜ୍ୟରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ ଶେଷ ହେବା ପରେ ଆଜି ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ଏନେଇ ଭୋଟର ତାଲିକା ପର୍ଯ୍ୟବେକ୍ଷକମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ବୈଠକରେ ଶ୍ରୀ ଗୋପାଳନ ଜଣେ ବି ଯୋଗ୍ୟ ମତଦାତା ତାଲିକାରୁ ବାଦ୍ ନ ପଡ଼ିବା ପାଇଁ ଠିକ୍ ସମାବେଶୀ ଓ ତ୍ରୁଟିମୁକ୍ତ ତାଲିକା ସୁନିଶ୍ଚିତ କରିବାକୁ ଗୁରୁତ୍ୱ ଦେଇଥିଲେ। ସୂଚନା ଅନୁସାରେ ରାଜ୍ୟ ସରକାର 10 ଜଣ ବରିଷ୍ଠ ଆଇଏଏସ୍କୁ ବିଭିନ୍ନ ଜିଲ୍ଲା ପାଇଁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି। ଜୁଲାଇ 5 ତାରିଖରୁ ଅଗଷ୍ଟ 4 ତାରିଖ ପର୍ଯ୍ୟନ୍ତ ଏଥିସମ୍ବନ୍ଧୀୟ ଦାବି ଓ ଆପତ୍ତି ଗ୍ରହଣ କରାଯିବ। ଏସବୁର ଯାଞ୍ଚ ଓ ଫଇସଲା ଅଗଷ୍ଟ 4 ତାରିଖରୁ ସେପ୍ଟେମ୍ବର 2 ତାରିଖ ମଧ୍ୟରେ ଶେଷ ହେବା ପରେ ସେପ୍ଟେମ୍ବର 6 ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତା 9 ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତକୁ ସଫଳ ଓ ସୁଚାରୁରୂପେ ସମ୍ପନ୍ନ କରିବା ଲାଗି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ସୂଚନା ଅନୁସାରେ ଉପରାଷ୍ଟ୍ରପତି 9 ତାରିଖରେ ଭୁବନେଶ୍ୱର କୃଷି ଶିକ୍ଷା ସଦନଠାରେ ଗଭୀର ସମୁଦ୍ରରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ଲେଟର ଅଫ୍ ଅଥରାଇଜେସନ୍ର ଜାତୀୟ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବେ। ଏହା ସହିତ ଉପରାଷ୍ଟ୍ରପତି ଖୋର୍ଦ୍ଧାସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ସଂସ୍ଥାନ ନାଇଜର୍ର 15ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

0: ପୁରୀରେ ଆସନ୍ତା 16 ତାରିଖରେ ହେବାକୁ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଯୋଗଦେବା ଲାଗି ରାଜ୍ୟର ସମସ୍ତ ପଦ୍ମ ପୁରସ୍କାର ବିଜେତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଚିଠି ଲେଖି ନିମନ୍ତ୍ରଣ କରିଛନ୍ତି। ସମସ୍ତେ ଏକାଠି ହୋଇ ରାଜ୍ୟର ସମୃଦ୍ଧି ଓ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିବା ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ପଞ୍ଚସଖା ଶିକ୍ଷା ସେତୁ ସଂଗଠନର ଚତୁର୍ଥ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ 23 ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଭିଭିଭୂମିର ବିକାଶ ପାଇଁ 7,29,00,000 ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେବଗଡ଼ ଗସ୍ତରେ ଆସି ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ ଶୁଭାରମ୍ଭ କରିଥିଲେ। ଏହି ଗସ୍ତ ଅବସରରେ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ପ୍ରଶାସନିକ ଅଧିକାରୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସରକାରୀ ଯୋଜନାର ସୁଫଳ ପହଞ୍ଚବା ଆବଶ୍ୟକ ବୋଲି ଉପମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଜିଲ୍ଲାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବିଜେ ପୁରୀଙ୍କ ନାମରେ ଥିବା ଏବଂ ମାର୍ଫତଦାରଙ୍କ ନାମରେ ରେକର୍ଡଭୁକ୍ତ ଜମିର ରେକର୍ଡ ଅଫ୍ ରାଇଟ୍ସ ସଂଶୋଧନ କାର୍ଯ୍ୟ ସଫଳତାର ସହ ଆଗେଇଛି। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପକ୍ଷରୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଏ ସଂକ୍ରାନ୍ତ ତଥ୍ୟ ପ୍ରଦାନ କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ଆଜି ଅନୁଷ୍ଠିତ ହେବ। ରାଜ୍ୟର ସମସ୍ତ ଜିଲ୍ଲାରେ 311 କେନ୍ଦ୍ରରେ 97,150 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ନୟାଗଡ଼ରେ ସମବାୟ ମନ୍ତ୍ରଣାଳୟର 5 ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟବ୍ୟାପୀ ଚାଲିଥିବା ସମବାୟରୁ ସମୃଦ୍ଧି ଅଭିଯାନ ଅଧୀନରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଓ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଜିଲ୍ଲାପାଳ ମଧୁମିତା ରଥ ଏହି ଶିବିରକୁ ଉଦ୍ଘାଟନ କରିଥିଲେ। ଭଦ୍ରକ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଆଡଭାନ୍ସ ସାଇବର ଠକେଇ ସମ୍ପର୍କିତ କର୍ମଶାଳା ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାଇବର ବିଶେଷଜ୍ଞ ଯୋଗଦେଇ ସାଇବର ଠକେଇର ଶିକାର ହେଉଥିବା ଲୋକମାନଙ୍କ ସୁରକ୍ଷା ପାଇଁ ନୂଆ ଜ୍ଞାନକୌଶଳ ସମ୍ପର୍କରେ ଆଲୋଚନା କରିଥିଲେ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ସ୍ୱଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ଏହା ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବରଗଡ଼, ସମ୍ଭଲପୁର ଓ ନୂଆପଡ଼ା ଜିଲ୍ଲାର କେତେକ ସ୍ଥାନରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି 17 ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି ବରଗଡ଼ ଜିଲ୍ଲାର ସୋହେଲାଠାରେ ସର୍ବାଧିକ 202 ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ଲଗାଣ ବର୍ଷା ଜାରି ରହିଥିବାରୁ ଜନଜୀବନ ଅଧିକ କ୍ଷତିଗ୍ରସ୍ତ ନ ହେବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ଡାକ୍ତର ମନୋରମା ମହାନ୍ତି କହିଛନ୍ତି,
1: ରାଜ୍ୟର ସବୁ ଜିଲ୍ଲାରେ ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ରହିବ କିମ୍ବା ୱାଇଡ୍ ସ୍ପ୍ରେଡ୍ ରେନ୍ଫଲ୍ ଆକ୍ଟିଭିଟି ହେବାର ସମ୍ଭାବନା ରହିଛି। ରେଡ୍ କଲର୍ ୱାର୍ଣ୍ଣିଂ ଇସ୍ୟୁ କରାଯାଇଛି, ଯେଉଁଟାରେ କି ଏକ୍ସଟ୍ରିମ୍ଲି ହେଭି ରେନ୍ଫଲ୍ ହୋଇପାରେ। ସେଥିପାଇଁ ହେଭି ଟୁ ପ୍ରବଳ ଅତି ପ୍ରବଳ ବର୍ଷା, ତା ସହିତ ଗୋଟେ କିମ୍ବା ଦୁଇଟା ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ସୋନପୁର, କଳାହାଣ୍ଡି ଜିଲ୍ଲାରେ ରେଡ୍ କଲର୍ ଆଲର୍ଟ ଜାରି କରାଯାଇଛି।
0: ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
2: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣନ୍ତୁ ଦାନ୍ତ ଉଠିବା ସମୟରେ ସମସ୍ୟା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ମାନସ ରଞ୍ଜନ ପାଣି।
3: ଦାନ୍ତ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଶବ୍ଦର ସଠିକ୍ ଉଚ୍ଚାରଣ କରିବା, ଖାଦ୍ୟ ଖାଇବାଠାରୁ ଆରମ୍ଭ କରି ସୌନ୍ଦର୍ଯ୍ୟ ତଥା ବ୍ୟକ୍ତିତ୍ୱର ପରିପ୍ରକାଶ ପାଇଁ ଦାନ୍ତର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଦାନ୍ତର ମାଢ଼ି ଉପରକୁ ଦିଶୁଥିବା ଅଂଶକୁ ମୁକୁଟ ବା କ୍ରାଉନ୍ କୁହାଯାଏ। ମାଢ଼ିର ମାଂସଳ ଅଂଶ ଥିବା ଅଂଶକୁ ଗ୍ରୀବା ବା ନେକ୍ କୁହାଯାଏ। ଦାନ୍ତର ବାକି ଅଂଶ ଯାହା ମାଢ଼ି ମଧ୍ୟସ୍ଥ ଅସ୍ଥି ମଧ୍ୟରେ ଥାଏ ତାକୁ ମୂଳ ବା ରୁଟ୍ କୁହାଯାଏ। ସେହିପରି ଦାନ୍ତର ଉପର ସ୍ତରକୁ ଏନାମେଲ, ମଧ୍ୟସ୍ତରକୁ ଡେଣ୍ଟିନ୍ ଓ ଭିତର ସ୍ତରକୁ ମଞ୍ଜ ବା ପଲ୍ପ ବୋଲି କୁହାଯାଏ। ଶୈଶବ ଅବସ୍ଥାରେ ଉଠୁଥିବା ଦାନ୍ତକୁ ଅସ୍ଥାୟୀ ଦାନ୍ତ ବା ଟେମ୍ପରାରୀ ଟୁଥ୍ ଓ ଏହି ଦାନ୍ତ ପଡ଼ିଗଲା ପରେ ଯେଉଁ ଦାନ୍ତ ଉଠେ ଓ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ରହେ ତାକୁ ସ୍ଥାୟୀ ଦାନ୍ତ ବା ପରମାନେଣ୍ଟ ଟୁଥ୍ କୁହନ୍ତି। ଦାନ୍ତର ବିକାଶ 3 ଅବସ୍ଥା ଦେଇ ଗତି କରେ, ସେଗୁଡ଼ିକ ହେଲା ମିନେରାଲାଇଜେସନ, ଇରପ୍ସନ, ଏକ୍ସପୋଲିଏସନ। ଦାନ୍ତର ତିଆରି ସମୟକୁ ମିନେରାଲାଇଜେସନ କୁହାଯାଏ। ଗର୍ଭାବସ୍ଥାରୁ ଆରମ୍ଭ କରି 3 ପର୍ଯ୍ୟନ୍ତ ଶୈଶବ ଦାନ୍ତ ତିଆରି ହୁଏ। ସେହିପରି ସ୍ଥାୟୀ ଦାନ୍ତ ଜନ୍ମରୁ ଆରମ୍ଭ କରି 25 ପର୍ଯ୍ୟନ୍ତ ତିଆରି ହୁଏ। ଭିଟାମିନ୍ ସି, ଭିଟାମିନ୍ ଡି ଏବଂ କ୍ୟାଲସିୟମ ଇତ୍ୟାଦି ଦାନ୍ତ ତିଆରିରେ ନିହାତି ଆବଶ୍ୟକ ହୁଏ। ଦାନ୍ତ ଉଠିବା ଅବସ୍ଥାକୁ ଇରପ୍ସନ ଷ୍ଟେଜ୍ ବୋଲି କୁହନ୍ତି।

0: ଶିଶୁମାନଙ୍କର ଛାମୁଦାନ୍ତ 6.5 ମାସରୁ 8 ମାସ, ଶ୍ୱାନଦାନ୍ତ 16 ମାସରୁ 20 ମାସ, ପ୍ରଥମ ଓ ଦ୍ୱିତୀୟ ଚର୍ବଣ ଦାନ୍ତ ଯଥାକ୍ରମେ 12ରୁ 16 ମାସ ଏବଂ 20ରୁ 30 ମାସ ମଧ୍ୟରେ ଉଠିଥାଏ। ସ୍ଥାୟୀ ଦାନ୍ତ ଗୁଡ଼ିକ 6 ବର୍ଷରୁ ଉଠିବା ଆରମ୍ଭ କରେ ଏବଂ 21 ବର୍ଷରେ ସମ୍ପୂର୍ଣ୍ଣ ହୁଏ। ଦନ୍ତ ବିକାଶର ଶେଷ ଅବସ୍ଥା ଦାନ୍ତ ପଡ଼ିବା ବା ଏକ୍ସପୋଲିଏସନ୍ ଷ୍ଟେଜ୍ ବୋଲି କୁହାଯାଏ। ଶୈଶବ ଦାନ୍ତ ଗୁଡ଼ିକ ପଡ଼ିଲା ପରେ ଯାଇ ସ୍ଥାୟୀ ଦାନ୍ତ ଗୁଡ଼ିକ ଉଠିଥାଏ। ଶିଶୁକୁ 13 ମାସ ହେବା ପର୍ଯ୍ୟନ୍ତ ଯଦି କୌଣସି ଦାନ୍ତ ନ ଉଠେ ତାହେଲେ ଦାନ୍ତ ଉଠିବା ଏକ ସମସ୍ୟା ରୂପେ ଦେଖାଦିଏ। ଅନ୍ତଃସ୍ରାବୀ ଗ୍ରନ୍ଥି ଯେପରିକି ପିଟ୍ୟୁଟାରୀ, ଥାଇରଏଡ୍, ପାରାଥାଇରଏଡ୍ରୁ ହରମୋନ୍ କ୍ଷରଣ କମ୍ ବା ଅନିୟମିତ ହେଲେ ଦାନ୍ତ ଉଠିବାରେ ବିଳମ୍ବ ହୋଇଥାଏ। ଏକ୍ସରେ ବା ରଞ୍ଜନରଶ୍ମି ସାହାଯ୍ୟରେ ମାଢ଼ିର ଅସ୍ଥି ମଧ୍ୟରେ ଦାନ୍ତ ଅଛି କି ନା ଜାଣିହୁଏ। ଗୁଣସୂତ୍ର ଜନିତ କିଛି ବିରଳ ରୋଗ ବା ଲକ୍ଷଣ ସମୂହରେ ଆଦୌ ଦାନ୍ତ ନଥାଏ, ଏହାକୁ ଆନୋଡୋନ୍ସିଆ ବୋଲି କୁହନ୍ତି। ଜନ୍ମ ସମୟରେ ଉପସ୍ଥିତ ଥିବା ଦାନ୍ତ ଯାହାକି ଅତି ବିରଳ ତାକୁ ନାଟାଲ ଟିଥ୍ ବୋଲି କହନ୍ତି। ପ୍ରତି 2000 ନବଜାତକରେ ଜଣଙ୍କର ଏହି ଦାନ୍ତ ଦେଖାଯାଏ, ଯାହାକି ମୁହଁର ଅନ୍ୟାନ୍ୟ ରୋଗ ଯେପରିକି ଗ୍ରହଣ ଖଣ୍ଡିଆ ବା ଗୁଣସୂତ୍ର ଜନିତ ରୋଗରେ ଦେଖାଯାଇଥାଏ। ଏହା ଶିଶୁର ମାତୃସ୍ତନ ପାନରେ ଅସୁବିଧା ସୃଷ୍ଟି କରେ, ଏହାକୁ ସାଧାରଣତଃ ବାହାର କରିବାକୁ ପଡ଼ିଥାଏ। ଦାନ୍ତ ସାଧାରଣତଃ ତଳମାଢ଼ିର ଆଗ ଉଠିଥାଏ ଏବଂ ସାମ୍ନାରୁ ପଛପଟକୁ ଏହି କ୍ରମରେ ଉଠିଥାଏ। ଶୈଶବ ଅବସ୍ଥାର ଦାନ୍ତ ଯଦି ସମୟ ପୂର୍ବରୁ ପଡ଼ିଯାଏ ତାହେଲେ ସେହି ଜାଗାରେ ସ୍ଥାୟୀ ଦାନ୍ତ ଜଲ୍ଦି ଉଠିଥାଏ। ଦାନ୍ତରେ ଆଘାତ, ହିଷ୍ଟିଓସାଇଟୋସିସ୍ ବା ନ୍ୟୁଟ୍ରୋପିନିଆ ଆଦି ରୋଗ ଗୁଡ଼ିକରେ ମଧ୍ୟ ଅସ୍ଥାୟୀ ଦାନ୍ତ ଗୁଡ଼ିକ ଜଲ୍ଦି ପଡ଼ିଯାଏ। ସାଧାରଣତଃ ଶୈଶବ ଦାନ୍ତ ଯଦି ଠିକଣା ସମୟରେ ନ ପଡ଼ନ୍ତି ତାହେଲେ ତା ପଛକୁ ଉଠୁଥିବା ସ୍ଥାୟୀ ଦାନ୍ତ ଠିକ୍ ଭାବରେ ଉଠିପାରେ ନାହିଁ ଏବଂ ବାହାଡ଼ା ହୋଇଯାଏ। ତେଣୁ ଶିଶୁଟି ଖାଦ୍ୟ ଠିକ୍ ଭାବରେ ଚୋବାଇ ପାରେ ନାହିଁ ଏବଂ ଦାନ୍ତ ମଝିରେ ଥିବା ଫାଙ୍କରେ ଖାଦ୍ୟ କଣିକା ଗୁଡ଼ିକ ରହି ପ୍ଲେକ୍ ସୃଷ୍ଟି କରନ୍ତି ଏବଂ ଦନ୍ତ କ୍ଷୟ କରନ୍ତି। ସାଧାରଣତଃ ଅସ୍ଥାୟୀ ଦାନ୍ତ ପଡ଼ିବାର 5-6 ମାସ ମଧ୍ୟରେ ସ୍ଥାୟୀ ଦାନ୍ତ ଉଠିଥାଏ। ଯଦି ଏଥିରେ ଅଧିକ ବିଳମ୍ବ ହୁଏ ତାହେଲେ ମାଢ଼ିର କିଛି ସମସ୍ୟା, ପୋଷଣର ଅଭାବ, ବିଶେଷ କରି ଭିଟାମିନ୍ ଡି ଏବଂ କ୍ୟାଲସିୟମର ଅଭାବ ଅଛି ବୋଲି ଭାବିବାକୁ ପଡ଼ିବ। ଦାନ୍ତର ସୁଦୃଢ଼ ଗଠନ ପାଇଁ ଗର୍ଭାବସ୍ଥାରେ ମାଆର ସୁଷମ ଖାଦ୍ୟ, ଉଚିତ ପରିମାଣରେ ଲୌହସାର, କ୍ୟାଲସିୟମ ଏବଂ ଅନ୍ୟାନ୍ୟ ଭିଟାମିନ୍ ଖାଇବା ଉଚିତ। ସେହିପରି ଶିଶୁମାନଙ୍କୁ ଠିକ୍ ପରିମାଣରେ କ୍ୟାଲସିୟମ, ଭିଟାମିନ୍, ପୁଷ୍ଟିସାର ଦେଲେ ଦାନ୍ତ ସୁଦୃଢ଼ ହୋଇଥାଏ। ଖାଇସାରିବା ପରେ ନିୟମିତ 2 ଥର ଦାନ୍ତ ଘଷିବା, ଗୋଟିଏ ଫ୍ଲୋରାଇଡ୍ ଯୁକ୍ତ ଟୁଥପେଷ୍ଟ ବ୍ୟବହାର କରିବା, ନରମ ବା ସଫ୍ଟ ବ୍ରଶ ବ୍ୟବହାର କରିବା, ଅତି ଗରମ ବା ଅତି ଥଣ୍ଡା ଖାଦ୍ୟ ବା ପାନୀୟ ନ ଖାଇବା, ନରମ ବ୍ରଶ ବ୍ୟବହାର କରିବା ଏବଂ ସର୍ବୋପରି ଅଧିକ ଶର୍କରାଯୁକ୍ତ ଖାଦ୍ୟ ଯେମିତିକି ଚକୋଲେଟ୍ ନ ଖାଇବା ପରେ ଅଭ୍ୟାସ କଲେ ଏବଂ ଦାନ୍ତର ସମସ୍ୟା ଗୁଡ଼ିକ ବିଷୟରେ ଦାନ୍ତ ରୋଗ ବା ଶିଶୁ ରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କଲେ ସୁଦୃଢ଼ ଏବଂ ବଳିଷ୍ଠ ଦାନ୍ତ ସୃଷ୍ଟି କରିପାରିବା।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ଦାନ୍ତ ଉଠିବା ସମୟରେ ସମସ୍ୟା, ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ମାନସ ରଞ୍ଜନ ପାଣି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ କିଛିକ୍ଷଣ ମଧ୍ୟରେ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲ ଫୋନ ନିର୍ମାତା ଭାବେ ଭାରତ ପ୍ରତିଷ୍ଠା ଲାଭ କରିଛି କହିଲେ ପ୍ରଧାନମନ୍ତୀ। ଆସନ୍ତା 20ରୁ ଅଗଷ୍ଟ 13 ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ। ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଆଜିଠାରୁ 4 ରାଷ୍ଟ୍ର ଗସ୍ତ ଆରମ୍ଭ। ଜୈବ ଇନ୍ଧନ ମିଶ୍ରଣ କ୍ଷେତ୍ରରେ ଗଠନମୂଳକ ପରାମର୍ଶକୁ ସରକାର ବିଚାର କରିବେ କହିଲେ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ। ଏବଂ ମଞ୍ଚେଶ୍ୱର T20 ପୁରୁଷ ବର୍ଗ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଭାରତକୁ 4 ୱିକେଟ୍ରେ ପରାସ୍ତ କଲା ଇଂଲଣ୍ଡ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସନ୍ଧ୍ୟାରେ ଗୁଜରାଟର ସାନନ୍ଦଠାରେ ସେମିକଣ୍ଡକ୍ଟର ଆସେମ୍ବ୍ଲିଂ ଏବଂ ପରୀକ୍ଷଣ କେନ୍ଦ୍ରର ଉଦ୍ଘାଟନ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ଭାରତର ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଦେଶକୁ ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲ୍ ଫୋନ୍ ନିର୍ମାତା ଭାବେ ପ୍ରତିଷ୍ଠା କରିପାରିଛି। ସାନନ୍ଦଠାରେ ଉଦ୍ଘାଟିତ ହୋଇଥିବା ଏହି ପ୍ଲାଣ୍ଟ ଘରୋଇ କ୍ଷେତ୍ରରେ ଚିପ୍ ଉତ୍ପାଦନ ଇକୋସିଷ୍ଟମକୁ ମଜବୁତ କରିବା ସହ ଆତ୍ମନିର୍ଭରଶୀଳତା ଅଭିଯାନକୁ ଅଧିକ ସଶକ୍ତ କରିବ ବୋଲି ଶ୍ରୀ ମୋଦି କହିଛନ୍ତି। ଏହି ପ୍ରକଳ୍ପ ଏକ ଉଦୀୟମାନ ବିଶ୍ୱ ଅର୍ଦ୍ଧପରିବାହୀ କ୍ଲଷ୍ଟର ଭାବେ ଉଭା ହେବ ବୋଲି ଶ୍ରୀ ମୋଦି ଆଶାବ୍ୟକ୍ତ କରିଛନ୍ତି। ବିକଶିତ ଭାରତ ରୋଡ୍ମ୍ୟାପ୍ ଏବଂ ମେକ୍ ଇନ୍ ଇଣ୍ଡିଆର ଏହା ଦ୍ୱିତୀୟ ପର୍ଯ୍ୟାୟ ପଦକ୍ଷେପ ବୋଲି ଶ୍ରୀ ମୋଦି କହିଛନ୍ତି।
3: ଆଜ୍ କା ଏ କାର୍ଯ୍ୟକ୍ରମ ଇସ୍ ବାତ୍ କା ପ୍ରମାଣ ହେ କି

0: ବା ଯାନର କୌଣସି କ୍ଷତି ହେବ ନାହିଁ ବୋଲି ଶ୍ରୀ ଭାରତୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏକ ଭାରତ ଶ୍ରେଷ୍ଠ ଭାରତ ପ୍ରସଙ୍ଗ ଆଧାରରେ ସୋମନାଥ ସ୍ୱାଭିମାନ ଯାତ୍ରା 2026ରେ ଅଂଶଗ୍ରହଣ କରିଥିବା ଜାମ୍ମୁ କାଶ୍ମୀରର ତୀର୍ଥଯାତ୍ରୀ ଦଳ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗୁଜରାଟକୁ 6 ଦିନିଆ ତୀର୍ଥଯାତ୍ରାର ସଫଳ ସମାପ୍ତି ପରେ ଏହି ଶ୍ରଦ୍ଧାଳୁ ଦଳ ଜାମୁତାଇ ରେଳ ଷ୍ଟେସନ୍ଠାରେ ପହଞ୍ଚିଛନ୍ତି। ତୀର୍ଥଯାତ୍ରା ଉପରେ ଶ୍ରଦ୍ଧାଳୁମାନେ ଅତ୍ୟନ୍ତ ଖୁସି ଏବଂ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ଯାତ୍ରା ସେମାନଙ୍କୁ ଆଧ୍ୟାତ୍ମିକ ଭାବରେ ସମୃଦ୍ଧ କରିଥିବା ଶ୍ରଦ୍ଧାଳୁ କହିଛନ୍ତି। ଗୁଜରାଟ ସରକାର ଏବଂ ସେଠାକାର ଲୋକଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଆତିଥେୟକୁ ଶ୍ରଦ୍ଧାଳୁ ଉଚ୍ଚ ପ୍ରଶଂସା କରିଛନ୍ତି। ଜାମ୍ମୁ କାଶ୍ମୀର ସରକାରଙ୍କ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାଜ୍ୟ କଳା ଓ ସଂସ୍କୃତି ଏବଂ ଭାଷା ଏକାଡେମୀ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଭଳି ପଦକ୍ଷେପ ସାଂସ୍କୃତିକ ବୁଝାମଣା, ଜାତୀୟ ଏକତାକୁ ପ୍ରୋହାହନ ପ୍ରଦାନ କରିବା ସହିତ ଏକ ଭାରତ ଶ୍ରେଷ୍ଠ ଭାରତ ଦୃଷ୍ଟିକୋଣକୁ ସଶକ୍ତ କରିଥିବା କୁହାଯାଇଛି। ମାଞ୍ଚେଷ୍ଟର ପୁରୁଷ ବର୍ଗ ଟି20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଗତକାଲିର ମ୍ୟାଚ୍ରେ ଇଂଲଣ୍ଡ ଭାରତକୁ 4 ୱିକେଟ୍ରେ ପରାସ୍ତ କରିଛି। 5-ଟିକିଆ ସିରିଜ୍ର ଏହି ଦ୍ୱିତୀୟ ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ବିନିମୟରେ 190 ରନ୍ ସଂଗ୍ରହ କରିଥିଲା। 191 ରନ୍ର ବିଜୟ ଲକ୍ଷ୍ୟକୁ ଇଂଲଣ୍ଡ 19 ଓଭରରେ 6 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଜାକବ ବେଥେଲ୍ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଆସନ୍ତା ମଙ୍ଗଳବାର ଦିନ ନଟିଂହାମ୍ର ଟ୍ରେଣ୍ଟ ବ୍ରିଜ୍ଠାରେ ତୃତୀୟ ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ଟି ବର୍ଷା ଯୋଗୁଁ ସମ୍ଭବ ହୋଇପାରିନଥିଲା। ଗତକାଲିର ମ୍ୟାଚ୍ରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର 15 ବର୍ଷ 99 ଦିନରେ ଭାରତ ପକ୍ଷରୁ ଆନ୍ତର୍ଜାତିକ ମ୍ୟାଚ୍ ଖେଳି ରେକର୍ଡ ସୃଷ୍ଟି କରିଛନ୍ତି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଫ୍ରାନ୍ସ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ରାଉଣ୍ଡ 16 ପର୍ଯ୍ୟାୟ ମ୍ୟାଚ୍ରେ ଗତକାଲି ଫ୍ରାନ୍ସ ପାରାଗୁଏକୁ 1-0 ଗୋଲ୍ରେ ପରାସ୍ତ କରିଛି। ପୂର୍ବରୁ ଅନୁଷ୍ଠିତ ମ୍ୟାଚ୍ରେ ମରକୋ 3-0 ଗୋଲ୍ରେ କାନାଡାକୁ ପରାସ୍ତ କରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲ୍ ଫୋନ୍ ନିର୍ମାତା ଭାବେ ଭାରତ ପ୍ରତିଷ୍ଠା ଲାଭ କରିଛି କହିଲେ ପ୍ରଧାନମନ୍ତ୍ରୀ। ଆସନ୍ତା 20ରୁ ଅଗଷ୍ଟ 13 ତାରିଖ ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ। ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଆଜିଠାରୁ 4 ରାଷ୍ଟ୍ର ଗସ୍ତ ଆରମ୍ଭ। ଜୈବ ଇନ୍ଧନ ମିଶ୍ରଣ କ୍ଷେତ୍ରରେ ଗଠନମୂଳକ ପରାମର୍ଶକୁ ସରକାର ବିଚାର କରିବେ କହିଲେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ। ଏବଂ ମାଞ୍ଚେଷ୍ଟର ଟି20 ପୁରୁଷ ବର୍ଗ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଭାରତକୁ 4 ୱିକେଟ୍ରେ ପରାସ୍ତ କଲା ଇଂଲଣ୍ଡ। ସମ୍ବାଦ ଶେଷ ହେଲା।
1: ପ୍ରଥମେ ଆଞ୍ଚଳିକ ସମ୍ବାଦ, ପରେ ଆମର ସ୍ୱାସ୍ଥ୍ୟ ଏବଂ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଭେଟି ଦେଉଛୁ ଶିଶୁମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ଟିକି ରାଇଜ। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ, ଉପସ୍ଥାପନା କରିଛନ୍ତି ରଞ୍ଜନ କୁମାର ବେହେରା ଏବଂ ସୁରଭି ମହାପାତ୍ର।

0: ନମସ୍କାର ପିଲାମାନେ
1: ପିଲାମାନେ ବର୍ଷକ ବାର ମାସ ଛଅଟି ଋତୁ, କେତେବେଳେ ବର୍ଷା, କେତେବେଳେ ଖରା, କେତେବେଳେ ଶୀତ, ଏମିତି ଋତୁ ପରେ ଋତୁ ପରିବର୍ତ୍ତନ ହୁଏ, ଦିନ ପରେ ରାତି ଆସେ, ଆଉ ତମମାନଙ୍କର ବୟସ ବି ବଢ଼େ। ତେଣୁ କୁହାଯାଏ ସମୟ ହେଉଛି ବଡ଼ ବଳବାନ। ଏଇ ଯୋଉ ପୃଥିବୀରେ ପିଲାମାନେ ଋତୁ ପରେ ଋତୁ ପରିବର୍ତ୍ତନ ହୁଏ, ସୂର୍ଯ୍ୟ ଉଦୟ ହୁଅନ୍ତି, ପୂର୍ଣ୍ଣିମା ହୁଏ, ଅମାବାସ୍ୟା ହୁଏ, ନଦୀରେ ବନ୍ୟା ଆସେ, ଗଛଲତାରେ ଫୁଲ ଫୁଟେ, ଫଳ ହୁଏ, ଏସବୁ ହେଲାବେଳକୁ ତମମାନେ ଭାବୁଥିବ ପ୍ରକୃତରେ ଏସବୁ କେମିତି ସମ୍ଭବ। ହଁ ପିଲାମାନେ, ଏ ସୁନ୍ଦର ପୃଥିବୀକୁ ସୃଷ୍ଟି କରିଛନ୍ତି ସ୍ୱୟଂ ଭଗବାନ। ତମେ ଦେଖିଥିବ ତମ ଘରମାନଙ୍କରେ ବାପା ମା ସକାଳ ସଞ୍ଜ ସେହି ଭଗବାନଙ୍କ ନିକଟରେ ପ୍ରାର୍ଥନା କରନ୍ତି, ଦୀପ ଧୂପ ଜାଳନ୍ତି। ହଁ ପିଲାମାନେ, ଆମେ ଯେତେ କାମ ଥିଲେ ମଧ୍ୟ ଯଦି ଭଗବାନଙ୍କ ନିକଟରେ ଆମେ ପ୍ରାର୍ଥନା କରିବା, ଆମର ଗୁହାରି ଜଣାଇବା, ଯଦି ଆମେ ଭଗବାନଙ୍କ ନିକଟରେ ନିଜକୁ ସମର୍ପଣ କରିଦେବା, ତାହେଲେ ଆମ ଜୀବନ ସରସ ସୁନ୍ଦର ହେଉଥିବ। ତେବେ ପିଲାମାନେ ଆଜି କାର୍ଯ୍ୟକ୍ରମ ଆରମ୍ଭ କରିବା ଗୋଟିଏ ସୁନ୍ଦର ଭଜନରୁ। ତମମାନେ ସବୁ ମନ ଦେଇ ଚୁପଚାପ ଶୁଣ।

0: ଭଜନ ତ ଶୁଣିଲା ପିଲାମାନେ, ଗୋଟିଏ ଛୋଟ କାହାଣୀ ତମମାନଙ୍କୁ କହୁଛି। ଗୋଟିଏ ଗାଁରେ ଶ୍ୟାମ ନାମକ ଏକ ଛୋଟ ପିଲା ରହୁଥିଲା। ଦିନେ ସେ ସ୍କୁଲରୁ ଫେରୁଥିବା ବେଳେ ରାସ୍ତା କଡ଼ରେ ଏକ ଛୋଟ ଆମ୍ବ ଚାରା ଦେଖିଲା। ସେ ଭାବିଲା, ଏଇ ଗଛଟି ବଡ଼ ହେଲେ କେତେ ଲୋକଙ୍କୁ ଛାଇ ଆଉ ଫଳ ଦେବ। ସେହି ଦିନଠାରୁ ଶ୍ୟାମ ପ୍ରତିଦିନ ସେହି ଚାରାକୁ ପାଣି ଦେଲା ଏବଂ ତାହାର ଯତ୍ନ ନେଲା। ଆସ୍ତେ ଆସ୍ତେ କିଛି ବର୍ଷ ପରେ ଚାରାଟି ଏକ ବଡ଼ ଆମ୍ବ ଗଛରେ ପରିଣତ ହେଲା। ଖରାଦିନେ ଯେଉଁମାନେ ସେହି ବାଟ ଦେଇ ଯାଉଥିଲେ ସେମାନେ ସେହି ଗଛ ତଳେ ବିଶ୍ରାମ ନେଲେ। ପକ୍ଷୀମାନେ ବସା ବାନ୍ଧିଲେ ଏବଂ ପିଲାମାନେ ମିଠା ଆମ୍ବ ଖାଇ ଖୁସି ହେଉଥିଲେ। ସମସ୍ତେ ଶ୍ୟାମର ଏଇଭଳି କାମକୁ ପ୍ରଶଂସା କରି କହିଲେ, ଶ୍ୟାମ, ଗୋଟିଏ ଗଛ ଲଗାଇ ତୁମେ ସମଗ୍ର ଗାଁର ଉପକାର କରିଦେଲ। ହଁ ପିଲାମାନେ, ପ୍ରକୃତରେ ଗଛ ହେଉଛି ଜୀବନର ଆଧାର। ତମମାନେ ଏବେ ଛୋଟ ଛୋଟ ଅଛ। ଗଛର ମୂଲ୍ୟ ସମ୍ପର୍କରେ ତମର ବିଦ୍ୟାଳୟରେ ଗୁରୁଜୀ ଗୁରୁମାମାନେ ନିଶ୍ଚୟ କହୁଥିବେ, ଆଉ କହୁଥିବେ ତମମାନେ ତମ ଜନ୍ମଦିନମାନଙ୍କରେ ନିଶ୍ଚୟ ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ। ତାହେଲେ ପିଲାମାନେ, ଆଜିଠୁ ତମମାନେ ପ୍ରତିଜ୍ଞା କର, ତମେ ସମସ୍ତେ ଜନ୍ମଦିନରେ ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ, କାରଣ ଗଛ ହେଉଛି ଜୀବନ, ଗଛ ହେଉଛି ବନ୍ଧୁ। ହଁ ପିଲାମାନେ, ଜୁଲାଇ ମାସର 1 ତାରିଖରୁ 7 ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି ବନ ମହୋତ୍ସବ ସପ୍ତାହ। ଏହାର ଲକ୍ଷ୍ୟ ହେଲା ସମସ୍ତେ ଆମେ ଗଛ ଲଗାଇବା, ଗଛର ଯତ୍ନ ନେବା, ଜଙ୍ଗଲ ସୃଷ୍ଟି କରିବା। ତାହେଲେ ଅପା, ଗଛ କାହିଁକି ଆମର ବନ୍ଧୁ, ଗଛ କାହିଁକି ଆମର ଜୀବନ, ଏ ସମ୍ପର୍କରେ ସୁନ୍ଦର କଥାବାର୍ତ୍ତା କରୁଛନ୍ତି ଜଣେ ବଡ଼ ଭାଇଙ୍କ ସହିତ। ତମମାନେ ମନ ଦେଇ ଶୁଣ।
1: ପିଲାମାନେ, ଭାଇ ଆମ ଗହଣକୁ ଆସିକି ବସି ପଡ଼ିଲେଣି। ବର୍ତ୍ତମାନ ଆମେ ଭାଇଙ୍କ ପାଖରୁ ଜାଣିବା ଯେ ଗଛ କେମିତି ଆମରି ବନ୍ଧୁ। ହଁ ପିଲାମାନେ, ଗଛକୁ ଛାଡ଼ିଦେଲେ ଆମେ ବଞ୍ଚିପାରିବାନି।

0: ଚାଲ ଆମେ ଭାଇଙ୍କ ପାଖରୁ ଗୁଡ଼ାଏ ଜିନିଷ ଜାଣିବା ଗଛ ବିଷୟରେ। ଭାଇ ଟିକେ ରାଇଜ କାର୍ଯ୍ୟକ୍ରମକୁ ଆମେ ଆପଣଙ୍କୁ ସ୍ୱାଗତ ଜଣାଉଛୁ। ପ୍ରଥମେ ଆମେ ଆପଣଙ୍କର ପରିଚୟ ଜାଣିବୁ।
1: ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ନମସ୍କାର ଜଣାଉଛି ଏବଂ ମୋର ପରିଚୟ, ମୁଁ ମୃତ୍ୟୁଞ୍ଜୟ ସେଠୀ, ବନପାଳ ଭାବରେ ମାଲକାନଗିରି ଫରେଷ୍ଟ ଡିଭିଜନରେ ପ୍ରାୟ 26 ବର୍ଷ ଧରି ମୁଁ କାମ କରିଆସୁଛି। 77ତମ ବନ ମହୋତ୍ସବ ଆମେ ଏହି ବର୍ଷ 2026 ମସିହାରେ ପାଳନ କରୁଛେ। ବନ ମହୋତ୍ସବ ଅବସରରେ ପିଲାମାନେ ତମ ସମସ୍ତଙ୍କୁ ମୁଁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ବି ଜଣାଉଛି।
0: ଭାଇ ତାହେଲେ ଯଦି ବନ ମହୋତ୍ସବ ଆପଣ ପାଳନ କରୁଛନ୍ତି, ଫରେଷ୍ଟର ମାନେ ଜଙ୍ଗଲ ସହିତ ସାଙ୍ଗ ହେଇକି ଆପଣ ରହୁଛନ୍ତି
1: ସବୁବେଳେ, ପ୍ରତ୍ୟେକ ଦିନ ପ୍ରତ୍ୟେକ ମୁହୂର୍ତ୍ତରେ ଆମର ଚିନ୍ତା ଚେତନା ଏବଂ ସମଗ୍ର କାର୍ଯ୍ୟାବଳୀ ଭିତରେ ସବୁବେଳେ ଗଛ, ଜଙ୍ଗଲ, ପରିବେଶ, ବନ୍ୟଜନ୍ତୁ ଏଇ ଭିତରେ ହିଁ ଆମେ ସବୁବେଳେ କାମ କରିଥାଉ ଏବଂ ସେମାନଙ୍କର ସୁରକ୍ଷା ଏବଂ ସେମାନଙ୍କର ଅଗ୍ରଗତି ସମ୍ପର୍କରେ ଆମେ ଚିନ୍ତା କରିଥାଉ।
0: ତାହେଲେ ଭାଇ ଆପଣ ଯେତେବେଳେ ଛୋଟ ଥିଲେ ସେଇ ସମୟରେ ଗଛକୁ ଆପଣ ଜାଗ୍ରତ କରୁଥିଲେ ନା ଏବେ ଯେମିତି ଆମ ପିଲାମାନେ ଇଚ୍ଛା ହେଲେ ଯାଇକି ତାର ଡାଳ କାଟି ଦଉଛନ୍ତି, ପତ୍ର ଛିଣ୍ଡି ଦଉଛନ୍ତି, କେତେ କଣ ଗଛ ଦଉଛନ୍ତି, ଛୋଟବେଳୁ ଗଛ ଲଗେଇବା ପାଇଁ ଭାଇଙ୍କୁ କେମିତି ଲାଗୁଥିଲା?
1: ବଢିଆ ପ୍ରଶ୍ନ ପଚାରିଲେ ଅପା। ଦେଖ ପିଲାମାନେ, ତମ ଭଳି ଯେତେବେଳେ ପିଲାଟିଏ ଥିଲି ସେତେବେଳେ ସ୍କୁଲରେ ଆମକୁ ଦିଆଯାଏ ଗୋଟେ ପ୍ରାକୃତିକ ପରିବେଶର ଚିତ୍ର ଆଙ୍କ, ଡ୍ରଇଂ ଖାତା ଥାଏ ଆମର ସେତେବେଳେ, ଡ୍ରଇଂ ଗୋଟେ 50 ମାର୍କର ଏମିତି ପରୀକ୍ଷା ହଉଥାଏ। ସେଇ ସମୟରେ ଗୋଟେ ପାହାଡର ଚିତ୍ର ଅଙ୍କାଯାଏ, ଗୋଟେ ସୂର୍ଯ୍ୟର ଚିତ୍ର ଅଙ୍କାଯାଏ, କିଛି ଚଢ଼େଇ ଉଡି ଯାଉଥିବାର ଚିତ୍ର ଅଙ୍କାଯାଏ ଏବଂ ସେ ପାହାଡରେ କିଛି ଗଛ ଲାଗିଥିବାର ଚିତ୍ର ବି ସେଇ ସମୟରେ ଆମେ ଆଙ୍କୁ। ତ ପିଲାଦିନେ ମୋର ଭଲକି ମନେ ଅଛି, ମୋର ସେ ହାତରେ ସେତେ ସୁନ୍ଦର ଚିତ୍ର ମୁଁ କରିପାରେନି ଯଦିଓ, କିନ୍ତୁ ଗଛ ଚିତ୍ରଟା କେମିତି କଣ କରିବି ମୋ ହାତରେ ବଡ ସୁନ୍ଦର ହେଇଯାଉଥିଲା। ଏବେ ମୁଁ ମନେ ପକାଉଛି ଗଛ ପ୍ରତି କୋଉଠି ନା କୋଉଠି ପିଲାଦିନେ ମୋର ଯଥେଷ୍ଟ ଦୁର୍ବଳତା ଥିଲା। ଗଛରେ ଚଢିବା, ଖରାଦିନେ ସ୍କୁଲରୁ ପଳେଇ ଆସିଲେ ପିଜୁଳି ଗଛରେ ଚଢି ପିଜୁଳି ଖାଇବା ଏବଂ ଗଛ ପ୍ରତି ଗୋଟେ ଅହେତୁକ ମମତା ପିଲାଦିନଠୁ ମୋ ଭିତରେ ଥିଲା, ପ୍ରଥମେ ସେଇଥିପାଇଁ ମୋ କର୍ମମୟ ଜୀବନ ତା ସହିତ ଛନ୍ଦି ହେଇଗଲା।
0: ଆପଣ ତ କହିଲେ ଭାଇ ପିଜୁଳି ଗଛରେ ଚଢିକି ପିଜୁଳି ଖାଉଥିଲେ, ନିଜ ବାଡିର ପିଜୁଳି ଗଛରୁ ପିଜୁଳି ଖାଉଥିଲେ ନା ଅନ୍ୟ ବାଡିକୁ ଯାଇକି ଲୁଚି ଛପେଇକି ପିଜୁଳି ଖାଉଥିଲେ?
1: ଦୁଇ ପ୍ରକାର ଏକ୍ସପିରିଏନ୍ସ ଅଛି, କେବେ କେବେ ନିଜ ବାଡିରେ ପିଜୁଳି ବି ଖାଇଛୁ ଆଉ କେବେ କେବେ ସାଙ୍ଗମାନଙ୍କ ବାଡିରେ ବି ପିଜୁଳି ଗଛ ଚଢିକି ପିଜୁଳି ବି ଖାଇଛି।
0: ନିଶ୍ଚୟ ଭାଇ ବର୍ତ୍ତମାନ ତ ଦେଖୁଥିବେ ଯୁଆଡେ ଦେଖ ଖାଲି ବହୁତ ବଡ ବଡ କୋଠା ଘର ହେଇଗଲାଣି, ଆଉ ଘର ମାନଙ୍କର ଅଗଣା ନାହିଁ, ସମସ୍ତେ ଘର ତିଆରି କରିକି କିଛି ନା କିଛି କାମରେ ଲଗେଇ ଦେଲେଣି। ଛୋଟବେଳେ ମୃତ୍ୟୁଞ୍ଜୟ ଭାଇ ଆପଣ ନିଶ୍ଚିତ ଭାବେ ଦେଖୁଥିବେ ଜାଣୁଥିବେ ଯେ ମା ମାନେ ମାଟି ନଥିଲେ ମଧ୍ୟ କୁଡୁଆରେ ମାଟି ପକେଇକି ବିଭିନ୍ନ ପ୍ରକାର ଫୁଲ ଗଛ ବି ଲଗାନ୍ତି, ବିଭିନ୍ନ ପରିବା ପତ୍ର ବି ଲଗେଇଥାନ୍ତି। ଛୋଟବେଳୁ ଆମେ ଯାହା ଦେଖିଥିଲେ ବର୍ତ୍ତମାନ ଆପଣ ସେଇଟାକୁ ମନରେ ରଖିକି ଗଛକୁ ଭଲ ପାଉଛନ୍ତି। ମୃତ୍ୟୁଞ୍ଜୟ ଭାଇ ପିଲାମାନଙ୍କୁ ଗୋଟିଏ କଥା କହିଦିଅନ୍ତୁ, ବୃକ୍ଷ ଆମର ବନ୍ଧୁ କେମିତି?
1: ବହୁତ ବଢିଆ କଥା ପଚାରିଲେ। ଦେଖନ୍ତୁ ବୃକ୍ଷ ଆମର ସମଗ୍ର ଜୀବନ କାଳ ସହିତ ଅଙ୍ଗାଙ୍ଗୀ ଭାବରେ ଜଡିତ ହୋଇକି ରହିଛି। ପିଲାମାନେ ତମେ ଜାଣିଛ, ଯେତେବେଳେ ଆମେ ଜନ୍ମ ହଉ ଆମ ମା ଆମକୁ ଏନ୍ତୁଡି ଶାଳରେ ସେକି ଦିଏ, ସେ କାଠ ଯୋଉ ନିଆଁ କାଠ ଜଳିକି ଆମକୁ ଉତ୍ତାପ ପ୍ରଦାନ କରେ ସେଇଥିରେ ହିଁ ଗଛର ଭୂମିକା ଥାଏ, କାରଣ ଗଛରୁ ହିଁ କାଠ ସଂଗ୍ରହ ହୋଇଥାଏ। ଧୀରେ ଧୀରେ ସମୟ ବଦଳେ, ଆମର ବୟସ ବି ବଦଳେ, ପିଲାଦିନେ ଆମେ ଗଛ ମୂଳେ ଖେଳୁ, ଗଛର ପତ୍ର ତୋଳି ବିଭିନ୍ନ ପ୍ରକାର ପର୍ବପର୍ବାଣୀର ଆୟୋଜନ ବି କରାଯାଏ, ଗଛରୁ ଫଳ ନେଇ ଆମେ ପିଲାଦିନର ସାଧାରଣ କ୍ଷୁଧାଗୁଡ଼ାକୁ ବି ଆମେ ନିବାରଣ କରିଥାଉ। ଦିନ ବଦଳେ ପୁଣି ବାଲ୍ୟାବସ୍ଥାର ମଣିଷ, ଯୌବନ, କିଶୋର ଏମିତି ବିଭିନ୍ନ ଗତିପଥ ଦେଇ ଯାଏ। ପ୍ରତ୍ୟେକ ସ୍ତରରେ ବା ପ୍ରତ୍ୟେକ ଅବସ୍ଥାରେ ଆମକୁ ଗଛ ହିଁ ଆବଶ୍ୟକ ପଡିଥାଏ। ଶେଷରେ ମଧ୍ୟ ମଣିଷ ଯେତେବେଳେ ମଶାଣିରେ ଯେତେବେଳେ ସେ ଜୁଇରେ ଜଳିଯାଏ ସେତେବେଳେ ହିଁ ଗଛ ତାକୁ ଜଳେଇ ଦେଇଥାଏ ବା ମାଟିରେ ମିଶେଇ ଦେଇଥାଏ। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଗଛ ଆମର ଚିର ସହଚର, ଚିର ବନ୍ଧୁ। ଗଛ ଯଦି ନଥାନ୍ତା ଆମେ ନିଶ୍ୱାସ ପ୍ରଶ୍ୱାସ ନେଇପାରିନଥାନ୍ତେ, ପିଲାମାନେ ଅମ୍ଳଜାନ ଆମ ପୃଥିବୀରେ ନଥାନ୍ତା। ସର୍ବୋପରି ଯଦି ଗଛ ନଥାନ୍ତା ଏ ପୃଥିବୀ ପୃଷ୍ଠରେ ଜୀବନର ସତ୍ତା କେବେ ବି ସମ୍ଭବ ହେଇପାରିନଥାନ୍ତା, ଏଟା ଏକଦମ ଚିର ସତ୍ୟ।

0: ଆପଣ ଯେତେବେଳେ ଜଙ୍ଗଲରେ କାମ କରୁଛନ୍ତି, ଆପଣ ତ ବିଭିନ୍ନ ପ୍ରକାରର ଗଛ ଲଗାଉଥିବେ, କୋଉ କୋଉ ଗଛ ଜଙ୍ଗଲରେ ଲଗାଯାଏ?
1: ଦେଖନ୍ତୁ, ଯୋଉ ଅଞ୍ଚଳରେ ଗଛ ଲଗାଯାଏ, ପ୍ରଥମେ ସେଠିକାର ମାଟିର ଗୁଣ କଣ ଅଛି ପରୀକ୍ଷା କରାଯାଏ, ସେଠାକାର ଜଳବାୟୁ କଣ ଅଛି ତାକୁ ବିବେଚନା କରାଯାଏ, ଏବଂ ତାର ସହିତ କୋଉ ଭଳି ଗଛ ପୂର୍ବରୁ ସେ ଜାଗାରେ ଅଛି ତାକୁ ମଧ୍ୟ ଆମେ ଦେଖିଥାଉ। ଯେମିତିକି ଦେଖନ୍ତୁ, ଆମର ମାଲକାନଗିରି ଆଉ କୋରାପୁଟ, ଅବିଭକ୍ତ କୋରାପୁଟ ଜିଲ୍ଲା କଥା ଆମେ ଯଦି ବିଚାରକୁ ନବା, ତାହେଲେ ଏଠି ଦୁଇ ପ୍ରକାର ଜଳବାୟୁ ଆମକୁ ଅନୁଭୂତ ହେଇଥାଏ। ଏକ ତ ମାଲକାନଗିରି ଜିଲ୍ଲା ପଟେ ଆସିଲେ ଆମେ ଅଧିକରୁ ଅଧିକ ଉତ୍ତାପ ଆମେ ଅନୁଭବ କରିଥାଉ, ଏବଂ ଜୟପୁର, କୋରାପୁଟ, ନବରଙ୍ଗପୁର ପାହାଡ ଉପରକୁ ଆମେ ଯାଉ, ସେତେବେଳେ ଶୀତଳତା ଆମକୁ ଅନୁଭବ ହୋଇଥାଏ। ତ ଏଇ ଯୋଉ ଦୁଇ ପ୍ରକାର ଜଳବାୟୁ ରହିଲା, ଦୁଇ ପ୍ରକାର ଜଳବାୟୁରେ ଅଲଗା ଅଲଗା କିସମର ଗଛ ଏଠି ସବୁ ସର୍ଭାଇଭ କରିଥାନ୍ତି ବା ବଞ୍ଚିଥାନ୍ତି। ଯେମିତିକି ଆମେ କୋରାପୁଟ, ଜୟପୁର ଶୀତ ଅଞ୍ଚଳରେ ଆମେ ଦେଖିବା ସିଲଭର ଓକ୍ ଭଲ ବଞ୍ଚେ, ଶାଗୁଆନ ଗଛ ବି ଭଲ ହୁଏ, କଫିଠୁ ଆରମ୍ଭ କରିକି ଗୋଲମରିଚ ପର୍ଯ୍ୟନ୍ତ, ପାଇନ୍ ଫରେଷ୍ଟଠୁ ଆରମ୍ଭ କରିକି ଯୋଉ ଶୀତ ଅଞ୍ଚଳରେ ଯୋଉ ଯୋଉ ଗଛ ଗୁଡାକ ହୁଏ ସେ ଅଞ୍ଚଳରେ ସେ ଗଛ ହେଇଥାଏ। ଯୋଉଠି ଦୁଇଟି ଜିଲ୍ଲାର ମିଶ୍ରଣ ହେଇଛି ସେଠି ଆମେ ନାତିଶୀତୋଷ୍ଣ ଜଳବାୟୁ ଆମେ ଦେଖିବାକୁ ପାଇଥାଉ। ସେ ଅଞ୍ଚଳରେ ଗୋଟେ ଭିନ୍ନ କିସମର ଗଛ ହୁଏ, ବିଶେଷ କରି ଶାଳ ଗଛ ଆମେ ଏଇ ନାତିଶୀତୋଷ୍ଣ ଜଳବାୟୁ ଅଞ୍ଚଳରେ ଦେଖିବାକୁ ପାଇଥାଉ, ଯାହାକୁ ଆମେ ସରିଗୀ ଗଛ ବୋଲି ଆମ ଭାଷାରେ ଆମେ କହୁ। ସେଥିରୁ ଆମକୁ ଝୁଣା ବି ମିଳିଥାଏ, ବଢ଼ା ଛତୁ ମିଳିଥାଏ, ଏବଂ ତାର ବିଭିନ୍ନ ପ୍ରକାର ଉପାଦେୟ ଗୁଣ ଥାଏ। ଶାଳ ପତ୍ର ଆମେ ବିଭିନ୍ନ ପୂଜା ପର୍ବାଣୀ କାମରେ ଲଗେଇଥାଉ, ଶାଳ ପତ୍ର ଦନାରେ ଆମେ ଖଲି ଏବଂ ଦନା ମଧ୍ୟ ତିଆରି କରିଥାଉ। ଆମର ଶାଳ ଗଛ ଗୋଟେ ବହୁତ ଉପକାରୀ ଗଛ ଆମ ହିସାବରେ ଆମେ ତାକୁ ନେଇଥାଉ, ଏବଂ ପୂଜା ବି କରାଯାଏ। ଆମର ଧର୍ମୀୟ ଭାବନା ସହିତ ବି ଶାଳ ଗଛ ଜଡିତ ହେଇକି ରହିଛି। ଏବଂ ତାପରେ ଯେତେବେଳେ ଆମେ ମାଲକାନଗିରି ଅଞ୍ଚଳକୁ ପଳେଇ ଆସୁ, ଯୋଉଠି ଗରମ ଅଧିକ ଅନୁଭୂତ ହୁଏ, ସେ ଜାଗାରେ ଆମେ ଶାଗୁଆନ ଗଛକୁ ଦେଖିବାକୁ ପାଉଥାଉ। ତ ଅଧିକାଂଶ ପତ୍ର ଝଡ଼ା ଜଙ୍ଗଲ ଆମର, ମାନେ ଯେମିତିକି ପତ୍ର ଝଡୁଥିବ ପୁଣି ନୂଆ ପତ୍ର କଅଁଳେ ଆମ ଅଞ୍ଚଳରେ, ସେଥିପାଇଁ ଜଙ୍ଗଲର ନିଆଁ ବି ଅଧିକ ଦେଖିବାକୁ ମିଳିଥାଏ। ଯେ ଶୁଖିଲା ପତ୍ର ଗୁଡାକ ଜଙ୍ଗଲରେ ଗଧା ହେଇ ରହିଥାଏ, ଆମର କୌଣସି ଅସାବଧାନତା ବଶତଃ ଲୋକମାନେ ନିଆଁ ବି ଲଗେଇ ଦିଅନ୍ତି, ତାଦ୍ୱାରା ବହୁତ ବନ୍ୟଜନ୍ତୁ କୀଟ ପତଙ୍ଗ ବି ପଡିକିରି ନଷ୍ଟ ହେଇଥାନ୍ତି। ବିଭିନ୍ନ ପ୍ରକାର ଗଛ ଯୋଉଟା ମଞ୍ଜି ପଡିକିରି ଆପଣ ଛାଏ ମାଟିରୁ ବାହାରେ, ସେ ଗଛ ଗୁଡାକ ବି ନିଆଁରେ ପୋଡି ହେଇଥାଏ, ବହୁତ ଜଙ୍ଗଲ ନିଆଁ ଦ୍ୱାରା ବହୁତ କ୍ଷୟକ୍ଷତି ବି ହେଇଥାଏ। ଏଥିପ୍ରତି ବି ପିଲାମାନେ ଆମେ ଆଗାମୀ ଦିନରେ ସତର୍କ ରହିବା ଏବଂ ସଚେତନ ବି ରହିବା।

0: ମୃତ୍ୟୁଞ୍ଜୟ ଭାଇ ଆଉ ଗୋଟିଏ କଥା, ଏବେ ଯୋଉ ଜଙ୍ଗଲ ଆପଣ କହିଲେ, ବର୍ତ୍ତମାନ ତ ଆମେ ଯୁଆଡେ ଦେଖୁଛୁ ଜଙ୍ଗଲ ସବୁ କମି କମି ଆସିଲାଣି, ବନ୍ୟଜନ୍ତୁର ରଙ୍ଗ ବେରଙ୍ଗ ଚିତ୍ର ପିଲାମାନେ ତାଙ୍କ ବହିରେ ଦେଖୁଛନ୍ତି, ସେମିତି ଜଙ୍ଗଲ ଭିତରେ ଏବେ ବି କଣ ବନ୍ୟଜନ୍ତୁ ଅଛନ୍ତି କି? ହିଂସ୍ର ଯେମିତି ବାଘ ହେଲା, ଭାଲୁ ହେଲା, ଏମିତି କିଛି ଆପଣ କେବେ ଦେଖିଛନ୍ତି କି ଜଙ୍ଗଲରେ?
1: ଦିନ ଥିଲେ ଏ ଅଞ୍ଚଳ ବିଭିନ୍ନ କିସମର ବିଭିନ୍ନ ଜାତି ପ୍ରଜାତିର ଜୀବଜନ୍ତୁରେ ଭରପୁର ହେଇକିରି ଥିଲା। କଣ୍ଡାକାମେରୁ ବୋଲି ଗୋଟେ ଆମର ଗୋଟେ ଜାଗା ଅଛି, ଯୋଉଟାକୁ ଆମେ ଓଡ଼ିଶା ସରକାରଙ୍କର ପ୍ରସ୍ତାବିତ ଅଭୟାରଣ୍ୟ ଭିତରେ ଆଜି ବି ରହିଯାଇଛି, କେବେ ବି ଏବେ ବି ଅଭୟାରଣ୍ୟ ଘୋଷଣା ହେଇପାରିନି। କାରଣ ଆମର ଏଇ ଜିଲ୍ଲାରେ ଆଗରୁ ବି ନୀଳଗାଈ, ସମ୍ବର, ବଣମଇଁଷିଠୁ ଆରମ୍ଭ କରିକିରି ଗୟଳ, ବାଘ, ଭାଲୁ, ବିଭିନ୍ନ ପ୍ରକାର ଜନ୍ତୁ ଆମେ ଏ ଅଞ୍ଚଳରେ ଦେଖିବାକୁ ପାଉଥିଲୁ, ଏବଂ ସରୀସୃପ ମଧ୍ୟ ସେଇଭଳି ଆମେ ଦେଖିବାକୁ ପାଉଥିଲୁ। ବିଭିନ୍ନ ଜାତି ପ୍ରଜାତିର ସାପ ଆମ ଅଞ୍ଚଳରେ ଦେଖିବାକୁ ମିଳୁଥିଲେ, ଆଉ ଚଢ଼େଇ ଯୋଉ ଆମେ ପକ୍ଷୀ କହୁଛେ, ପକ୍ଷୀମାନଙ୍କର ତ ମାନେ କିସମ କିସମ ପକ୍ଷୀମାନଙ୍କର, ଦେଶୀ ପକ୍ଷୀମାନଙ୍କର ଗନ୍ତାଘର ଥିଲା ଇଏ ଆମର ଅଭିଭକ୍ତ କୋରାପୁଟ ଜିଲ୍ଲା। ଆଜିକାଲି ବିକାଶ ଦିଗରେ ହଉ, ପ୍ରଦୂଷଣ ପାଇଁ

ହଉ, ବହୁତ ପରିମାଣରେ ଆମେ ଶାଗୁଣାଙ୍କୁ ହରେଇଛୁ। ଯୋଉ ଶାଗୁଣା ଆମର ପରିବେଶକୁ ପରିଚାଳନା କରନ୍ତି ସେମାନଙ୍କୁ ଆମେ ଆଉ ଦେଖିବାକୁ ପାଉନୁ, ସେଗୁଡାକ ପ୍ରାୟ ଏକ୍ସଟେଣ୍ଟ ହେଇଗଲେଣି। ଯେମିତି ମୁଁ କହିଲି ନୀଳଗାଈ ବର୍ତ୍ତମାନ ଆଉ ଦେଖିବାକୁ ମିଳୁନି, ସେମାନେ ଟୋଟାଲି ବିଲୁପ୍ତ ହେଇଗଲେ। ସେଇଭଳି କିଛି ଗଛ ମଧ୍ୟ ଆମ ଅଞ୍ଚଳରୁ ବିଲୁପ୍ତ ହେଇଗଲାଣି। ଏବେ ବି ମଧ୍ୟ କିଛି ପରିମାଣରେ ଆମେ ଜୀବଜନ୍ତୁ ଦେଖିବାକୁ, ଯେମିତିକି ଆମ ଅଞ୍ଚଳରେ ଭାଲୁ ଦେଖିବାକୁ ମିଳୁଛି, ବାରା ଦେଖିବାକୁ ମିଳୁଛି, କୁଟ୍ରା ଦେଖିବାକୁ ମିଳୁଛି, ଆପଣଙ୍କର ସ୍ପଟେଡ୍ ଡିୟର୍ ବି ଦେଖିବାକୁ ମିଳୁଛି, ବିଭିନ୍ନ ପ୍ରକାର ସରୀସୃପ ବି ଆମେ ଯେମିତିକି ନାଗସାପ ହଉ, ନାଗରେ ବି 2-3 ଭେରାଇଟିର ନାଗ ଆମେ ଦେଖିବାକୁ ପାଉଛୁ, ବୁଢା ସାପରେ ମଧ୍ୟ ଆମେ 2-3 ଭେରାଇଟିର ଦେଖିବାକୁ ପାଉଛୁ, ସେପରି ଅଜଗର ସାପ ମଧ୍ୟ ଆମକୁ ଦେଖିବାକୁ ମିଳୁଛି। ଜଳ ଭଣ୍ଡାର ଗୁଡ଼ିକରେ ଯେମିତିକି ଆମର କୋଲାବ ଜଳ ଭଣ୍ଡାର ରହିଲା, ଇନ୍ଦ୍ରାବତୀ ବାଲିମେଳା ଜଳ ଭଣ୍ଡାର ରହିଲା, ଏ ଜଳ ଭଣ୍ଡାର ଗୁଡ଼ିକରେ ମଧ୍ୟ ବିଦେଶାଗତ ପକ୍ଷୀମାନଙ୍କର ଶୀତଦିନେ ବହୁଳ ପରିମାଣରେ ଆଗମନ ହୋଇଥାଏ। ଯଦିଓ ସଂଖ୍ୟା କମିଛି, ଟୋଟାଲି ବିଲୁପ୍ତ ହୋଇଛି, କିଛି ଜାତି ପ୍ରଜାତି ବିଲୁପ୍ତ ହୋଇଯାଇଛି, ଏବେ ବି କିଛି ଅଛନ୍ତି ଯାହାକୁ ଆମେ ଖାଲି ଆଖିରେ ଦେଖିପାରୁଛୁ। କୁମ୍ଭୀର ବି ଅଛନ୍ତି ଆମ ଅଞ୍ଚଳରେ ଜଳ ଭଣ୍ଡାର ଗୁଡ଼ିକରେ, ଜୀବଜନ୍ତୁ ଅଛନ୍ତି, କିନ୍ତୁ ତାର ରକ୍ଷଣାବେକ୍ଷଣ ବର୍ତ୍ତମାନ ବହୁତ ଜରୁରୀ ହୋଇପଡ଼ିଛି। ସମ୍ପୂର୍ଣ୍ଣ ବିଲୁପ୍ତ ହେବା ପୂର୍ବରୁ ମଣିଷ ସଚେତନ ହେବା ନିହାତି ଦରକାର।

0: ନିଶ୍ଚିତ ଭାବେ ଆପଣ ବି ବେଳେବେଳେ ମନ ଦୁଃଖ ବି କରୁଥିବେ ଯେ ରାତି ଅଧରେ ଲୋକମାନେ ଆସିକି ଗଛ ସବୁ କାଟିକି ନେଇଯାଆନ୍ତି। ଆଚ୍ଛା ମୃତ୍ୟୁଞ୍ଜୟ ଭାଇ, ଆମେ ଯେତେବେଳେ ଭୁକ୍ତେଶ୍ୱର ଯାଉ ବା ଆମେ ଯେତେବେଳେ କୋରାପୁଟ ଘାଟି ଉପରେ ଯାଉ, ବିରାଟ ବିରାଟ ସବୁ ଗଛ ଦେଖୁ, ଆପଣ କିଛି ଅନୁମାନ ଲଗେଇ ପାରୁଥିବେ ଯେ ଏତେ ବଡ ବଡ ଗଛ ବଡ ହେଲା ବେଳକୁ କେତେ ବର୍ଷ ଲାଗି ଯାଉଥିବ?
1: ଏବେ ବି ଆମେ ଆମ ଅଞ୍ଚଳରେ 400 ବର୍ଷ 500 ବର୍ଷ ତଳର ଗଛକୁ ଆମେ ଦେଖିବାକୁ ପାଉଛୁ। ବହୁତ ଶାଳ ଗଛ ଅଛି, ଶାଳ ଗଛ ଗୁଡିକ ବଢିବା ପାଇଁ ଦୀର୍ଘ ଦିନ ସମୟ ନେଇଥାଏ। ଆପଣ ଦେଖିବେ ଜୟପୁରରୁ ମାଲକାନଗିରି ପଟେ ଆସୁଛନ୍ତି, ରାସ୍ତା ସାଇଡରେ ବି ଆପଣ କିଛି ଶାଳ ଗଛ ଦେଖିବାକୁ ପାଇବେ, ଯୋଉ ଶାଳ ଗଛ ମାନଙ୍କର ବୟସ 100-150 ବର୍ଷ ମଧ୍ୟରେ ହେଇଥାଏ। ଏବଂ ଆହୁରି ଘଞ୍ଚ ଜଙ୍ଗଲ ମଧ୍ୟରେ ବି ବହୁତ ଗୋଟେ ବର ଗଛ ରହିଛି, ମାନେ ଯାହାର ବୟସକୁ 300-400 ବର୍ଷ ପର୍ଯ୍ୟନ୍ତ ମଧ୍ୟ ରହିଛି ଅଞ୍ଚଳରେ ଗଛରେ, ଯେ ରାମଗିରି ସାଇଡରେ, ଏପଟେ ମାଲକାନଗିରିର ମାନ୍ୟମକୁଣ୍ଡା ସାଇଡରେ, ପୁର ସାଇଡରେ ଜଙ୍ଗଲପୂର୍ଣ୍ଣ ଅଞ୍ଚଳ ଜାଗାରେ 400-500 ବର୍ଷ ତଳର ଗଛ ମଧ୍ୟ କୋରାପୁଟ ଜିଲ୍ଲାରେ ଅଛି।
0: ବାଃ ବହୁତ ବଢିଆ, ପିଲାମାନେ ଶୁଣୁଛ ମୃତ୍ୟୁଞ୍ଜୟ ଭାଇ କେତେ ସୁନ୍ଦର କଥା କହୁଛନ୍ତି, ସେ ବହି ପଢୁନାହାନ୍ତି କି କାହାଠୁ ଶୁଣିକି କହୁନାହାନ୍ତି, ପ୍ରତିଦିନ ସେ ଜଙ୍ଗଲରେ ବୁଲିକି ଜଙ୍ଗଲ ଯେମିତି କଟା ହବନି ତାର ସୁରକ୍ଷା କରୁଛନ୍ତି। ହଁ ପିଲାମାନେ ଜଙ୍ଗଲକୁ ସେ ଜଗନ୍ତି ନା କଣ ମୃତ୍ୟୁଞ୍ଜୟ ଭାଇ, ସତ କଥା?
1: ନିଶ୍ଚିତ ନିଶ୍ଚିତ, ଗଛର ଗୋଟେ ମନ କଥା ରହିଛି ଅପା, ଗଛ ଜୀବନ୍ତ, ତା ଭିତରେ ଜୀବନର ସତ୍ତା ଅଛି, ଯଦିଓ ସେ ଚଳତ ଶକ୍ତିହୀନ ଏବଂ ବାକ୍ ଶକ୍ତିହୀନ, କିନ୍ତୁ ତା ପାଖରେ ଜୀବନର ସତ୍ତା ଅଛି। ଗଛକୁ ଛୁଇଁଲେ ଆମର ସ୍ପର୍ଶକୁ ସେ ଅନୁଭବ କରିପାରେ ଏବଂ ତା ଭିତରର ଆନ୍ତରିକତା ଯଦି ଆମେ କିଛି ସମୟ ତା ସହିତ ନିରବରେ କଥା ହବା, ପିଲାମାନେ ତମେ ବେଳେବେଳେ ତମ ମା ଲଗେଇଥିବା ଗୋଲାପ ଗଛ ସହିତ ବି ତମେ କଥା ହେଇକିରି ଥରେ ଦେଖ, ତାକୁ ଥରେ ଭଲ ପାଇକି ଦେଖ, ଦେଖିବ ସିଏ ବି ତମ କଥା କିଛି ବୁଝିପାରୁଛି, ତମର ସ୍ପର୍ଶକୁ ସେ ଅନୁଭବ କରିପାରୁଛି, ତମେ ଛୁଇଁଦେଲେ ସେ ତାର ଫୁଲର ଯୋଉ କୋମଳତା ରହିଛି ସେ ଆଉ କିଛି ଅଧିକ ସୁନ୍ଦର ହେଇଯାଉଛି ଏବଂ ତା ସହିତ ଗୋଟେ ନିରବଚ୍ଛିନ୍ନ ସମ୍ପର୍କ ଆମ ଭିତରେ ଗୋଟେ ତିଆରି ହେଉଛି। ଯଦି ସେ ଭଲ ପାଇବା, ସେ ଆନ୍ତରିକତା ଆଉ ସେ ଅନ୍ତର୍ଦୃଷ୍ଟି ଦେଇ ଗଛକୁ ଭଲ ପାଇ ହୁଏ, ତାହେଲେ ନିଶ୍ଚିତ ଭାବରେ ତାର ଆଶୀର୍ବାଦ ସବୁବେଳେ ତମକୁ ମିଳିପାରିବ ବୋଲି ମୋର ବିଶ୍ୱାସ ଅଛି।
0: ନିଶ୍ଚୟ ମୃତ୍ୟୁଞ୍ଜୟ ଭାଇ, କହିବାକୁ ଗଲେ ଗଛକୁ ଯଦି ଆମେ ଛାଡିଦବା ଆମେ ବଞ୍ଚି ହିଁ ପାରିବାନି। ପିଲାମାନେ ଏବେ ଆଗ ଭଳି ଆଉ ବର୍ଷା ହଉନି, ଆଷାଢ ମାସରେ ମୃତ୍ୟୁଞ୍ଜୟ ଭାଇ କେମିତି ବର୍ଷା ହୁଏ ଯେ, ଭୀଷଣ ଜୋର ବର୍ଷା ହୁଏ। ରଥଯାତ୍ରା ଦେଖି ଗଲା ବେଳକୁ ଆମେ ଭିଜିକି ଯାଉଥିଲୁ, ଆଉ ପିଲାମାନେ ସତ କଥା କହିବାକୁ ଗଲେ ଗଛ ଆମର ସବୁଥିରେ ସାହାଯ୍ୟ କରେ। ଆଉ ମୁଁ ତ ଭାବୁଛି ଶୀତ ଦିନ ଆସିଲେ ପିକନିକ ପାଇଁ ତମେ କାହିଁକି ଆଗ୍ରହୀ ହୁଅ, ସେଇ ଗଛ ଟିକକୁ ଦେଖିବା ପାଇଁ ତ, ସେଇ ଝରଣାର ପାଣି ଦେଖିବା ପାଇଁ ତ, ତାହେଲେ ପିଲାମାନେ ଏଇ ଯୋଉ ଗଛକୁ ଆମେ ବନ୍ଧୁ

0: କହୁଛୁ, ସିଏ ତ ଏକାଥରରେ ଛାଇ ଦଉଛି, ଖାଇବାକୁ ଦଉଛି, ସବୁଠୁ ବଡ଼ କଥା ପିଲାମାନେ ମରିଯିବା ଲୋକକୁ ସେ ବଞ୍ଚେଇ ଦଉଛି। କଣ ମୃତ୍ୟୁଞ୍ଜୟ ଭାଇ, ସତ କଥା ନା?
1: ନିହାତି ସତ କଥା।
0: କାରଣ ଗଛ ପାଖରେ ଯୋଉ ଔଷଧୀୟ ଗୁଣ ରହିଛି, ଯେମିତି ଆୟୁର୍ବେଦିକ ମେଡିସିନ ତମେ ଶୁଣୁଥିବ, ଆଉ ଆମର ହୋମିଓପାଥି ମେଡିସିନ, ସବୁ କିଛି ମେଡିସିନ କୋଉଥିରୁ ତିଆରି ହଉଛି ପିଲାମାନେ, ଏଇ ଗଛର ପତ୍ରରୁ, ତାର ଛାଲିରୁ, ତାର ଚେରରୁ, ତାର ଡାଳରୁ, ତାର ଫୁଲରୁ, ସବୁଥିରେ ତାର ଔଷଧୀୟ ଗୁଣ ରହିଛି। ତା ସହିତ ମୃତ୍ୟୁଞ୍ଜୟ ଭାଇ, କେତେବେଳେ କେମିତି ମହୁ ଫେଣାକୁ ଦେଖୁଛ କି ନାହିଁ?
1: ହଁ, ମହୁ ଫେଣା ଦେଖୁଛି। ମହୁ ଖାଇବାକୁ ଭାଲୁ ବହୁତ ଭଲ ପାଏ, ଜାଣିଛନ୍ତି? ଭାଲୁର ସବୁଠାରୁ ଫେଭରେଟ୍ ଖାଦ୍ୟ ହଉଛି ମହୁ। ମହୁ ଦେଖିଲେ ସେ ପାଗଳ ହେଇଯାଏ ଏବଂ ସେ ମହୁ ଗଛ ପାଖରେ ସେ ବସିକି ରହେ। ମହୁ ଯଦି ତାକୁ ମିଳିଯାଏ ତାହେଲେ ସେ ବହୁତ ଖୁସି ହେଇଯାଏ ଆଉ ବହୁତ ପରିମାଣରେ ମହୁ ଖାଇକିରି ସେ ଆରାମସେ ଶୋଇପଡେ। ମହୁ ଖାଇଲେ ତାକୁ ନିଶା ହେଇଯାଏ।
0: ଆଚ୍ଛା, ମହୁ ମାଛିକୁ ତାର ଭୟ ନାହିଁ?
1: ବିଲକୁଲ ଭୟ କରେନି ସେ। ଯେତେ ମହୁମାଛି ତାର କିଛି କ୍ଷତି କରିପାରେନି, ପୁରା ନିଜ ହାତରେ ଭାଙ୍ଗି ଭାଙ୍ଗି ସେ ଖାଏ। ଯେତେ ଉଚ୍ଚା ଗଛ ହେଇଥିଲେ ବି ସେ ଚଢେ ଆଉ ସେ ମହୁ ଫେଣାରୁ ତ ମହୁ ତୋଳିକିରି ଖାଏ। ଏବେ ମୁଁ ଦେଖିଛି, ବହୁତ ସୁନ୍ଦର ଲାଗେ ସେ ସବୁ ଦୃଶ୍ୟ।
0: ଆଚ୍ଛା, ତାହେଲେ ମୃତ୍ୟୁଞ୍ଜୟ ଭାଇ, ମହୁ ଯେତେବେଳେ ଖାଉଥିବ ଭାଲୁ, ସେ ସମୟରେ କିଛି ସମୟ ପାଇଁ ଗୋଟେ ଛୋଟ ପିଲା ହେଇଯାନ୍ତି ନା ଆପଣ?
1: ନିଶ୍ଚିତ ନିଶ୍ଚିତ, ବହୁତ ଖୁସି ଲାଗେ।
0: ସତ କଥା କହିବାକୁ ଗଲେ ଛୋଟ ପିଲା ଠାରୁ ବୁଢା ଲୋକଙ୍କ ଭିତରେ ଗଛକୁ ଭଲ ପାଇବା ଅଛି। କିଏ ଏମିତି ସଂସାରରେ ନାହିଁ ଯିଏ ଗଛକୁ ଭଲ ପାଉନି? ହଁ ପିଲାମାନେ, ଏ ଛୋଟ ସମୟରୁ ଆମେ ତୁମମାନଙ୍କୁ କହୁଛୁ, ତୁମର ଜନ୍ମଦିନ ଯଦି ଆସିଲା ତମେ ଭୋଜି ଭାତ କର, କେକ୍ କାଟ, ଯାହା ବି କର। ଆଜିକାଲି ତ ଗୋଟେ ବାହାରି ପଡିଛି କଣ ନା, ରିଟର୍ନ ଗିଫ୍ଟ। ଯିଏ ଗିଫ୍ଟ ଆଣିକି ଦବ ତାକୁ ଆଉ ଗୋଟେ ଗିଫ୍ଟ ଆମେ ଦବା। ପିଲାମାନେ, ମୃତ୍ୟୁଞ୍ଜୟ ଭାଇଙ୍କୁ ପଚାରିବା କି, ମୃତ୍ୟୁଞ୍ଜୟ ଭାଇ, ଯୋଉ ରିଟର୍ନ ଗିଫ୍ଟ ଆମେ କଣ ଦବା ଟିକେ କହିଦେଲେ?
1: ଗଛ ଯଦି ଛୋଟ ଚାରା ଗଛଟିଏ ଗିଫ୍ଟ ଦିଆ ହେଇପାରନ୍ତା ତାହେଲେ ବହୁତ ଭଲ ହୁଅନ୍ତା। ନିଜ ବର୍ଷ ଜନ୍ମଦିନରେ ଗୋଟିଏ ଗଛ ଲଗେଇ ଆମେ ସେ ଜନ୍ମଦିନକୁ ଆହୁରି ସ୍ମରଣୀୟ କରିପାରିବା।
0: ବହୁତ ବଢିଆ କଥା ମୃତ୍ୟୁଞ୍ଜୟ ଭାଇ, ଆମେ ବହୁତ କିଛି ଜାଣିଲୁ ଗଛ ବିଷୟରେ। ଆଉ ନିଶ୍ଚିତ ଭାବେ ଆମ ପିଲାମାନେ ଗଛ ବିଷୟରେ ଜାଣିଲେ କାହିଁକି ଗଛକୁ ସମ୍ମାନ ଦେବାକୁ ଯାଇ ସରକାର ଏଇ ମହୋତ୍ସବ ପାଳନ କରୁଛନ୍ତି ପିଲାମାନେ, ଏବେ ଆମେ ଜାଣିଲେ ନା? ବହୁତ କିଛି କଥା ରହିଛି, ତମେ ଯେତେ ବଡ଼ ହବ ଗଛମାନଙ୍କୁ ସେତିକି ଭଲ ପାଇବ। ହଁ ପିଲାମାନେ, ଏବେ ଆମ୍ବ ଟାକୁଆଟିଏ ମାଟିରେ ପୋତ, ଦେଖିବ ତମ ବୟସ ଅନୁସାରେ ଆମ୍ବ ଗଛ ଆସ୍ତେ ଆସ୍ତେ ବଢିବ ଆଉ ଆମ୍ବ ଫଳିବ। ତୁମେ ପାଚିଲା ଆମ୍ବ ଖାଇବ, କଞ୍ଚା ଆମ୍ବ ବି ଖାଇବ। ତାହେଲେ ମୃତ୍ୟୁଞ୍ଜୟ ଭାଇ, ଟିକି ରାଜ୍ୟ କାର୍ଯ୍ୟକ୍ରମକୁ ଆସିକି କେତେ କଥା ଆପଣ ଆମକୁ କହିଲେ, ତେଣୁକରି ଟିକି ରାଜ୍ୟ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଶୁଭେଚ୍ଛା। ଆଉ ଯେହେତୁ ଆପଣ ଗଛର ସୁରକ୍ଷା କରୁଛନ୍ତି, ତେଣୁ କରିକି ସ୍ୱତନ୍ତ୍ର ଅଭିନନ୍ଦନ ବି ରହିଛି। ଆଉ ସମସ୍ତଙ୍କ ତରଫରୁ ଆମେ ଶୁଭେଚ୍ଛା ଜଣାଉଛୁ, ଆପଣ ଏମିତି ସୁରକ୍ଷା କରିକି ରଖନ୍ତୁ। ହଁ ହଁ, ଜମା ଭୁଲିବେନି, ଆପଣ ଗଛ ସହିତ କଥା ହେଲା ବେଳକୁ ଆମ ମାନଙ୍କ କଥା ବି ଟିକେ କହିଦେବେ, ଆମେ ବି ଗଛ ସହିତ କଥା ହବୁ।
1: ସମସ୍ତେ ଆସ ପିଲାମାନେ, ଏଇ ବନ ମହୋତ୍ସବରେ ଆମେ ଶପଥ ନେବା, ଆମେ ସମସ୍ତେ ଗୋଟେ ଗୋଟେ ସବୁଜ ସୈନିକ ହବା, ଆମ ପୃଥିବୀ ମାତାକୁ ଆମେ ସବୁ ଜିମାରେ କରିଦେବା।
0: ଆପଣଙ୍କର ଆରୋଗ୍ୟ କାମନା କରିକି ଟିକି ରାଜ୍ୟ କାର୍ଯ୍ୟକ୍ରମ ତରଫରୁ ସମସ୍ତେ ପୁଣି ଥରେ ଶୁଭେଚ୍ଛା ଜଣାଉଛୁ। ଧନ୍ୟବାଦ
1: ଧନ୍ୟବାଦ ଧନ୍ୟବାଦ। ଜୟ ଜଗନ୍ନାଥ।

ପିଲାମାନେ, ଆଜି ଆମ ଟିକିରାଇଜ କାର୍ଯ୍ୟକ୍ରମରେ ଗଛ ଆମର ବନ୍ଧୁ ଏ ସମ୍ପର୍କରେ ତ ବଡ଼ ଭାଇଙ୍କଠାରୁ ଅନେକ କଥା ଶୁଣିଲ। ସମସ୍ତେ ଗଛ ଲଗାଅ, ଗଛର ଯତ୍ନ ନିଅ, ଆଉ ତମ ସାଙ୍ଗସାଥିମାନଙ୍କୁ ମଧ୍ୟ କୁହ ସମସ୍ତେ ଗଛ ଲଗାଇବା। ହଁ ପିଲାମାନେ, ବର୍ଷା ଦିନ ଆସିଛି। ତମାନେ ସ୍କୁଲକୁ ଗଲାବେଳେ ନିଶ୍ଚୟ ବର୍ଷାରେ ଭିଜିବାକୁ ଚେଷ୍ଟା କରୁଥିବ, କିନ୍ତୁ ଜାଣିଛ ବର୍ଷାରେ ଭିଜିଲେ ନାନା ପ୍ରକାର ରୋଗ ହୁଏ। ତେଣୁ ଘରେ ବାପା ମା ଯେଉଁ ରେନକୋଟ୍ ଦିଅନ୍ତି ତାକୁ ଧରିକି ଯିବ, ଛତା ଧରିକି ଯିବ, ଆଉ ବାହାରର ଖାଦ୍ୟ ବାହାରର ପାଣି ଜମା ଏହି ବର୍ଷା ଦିନରେ ପିଇବ ନାହିଁ। ସଫାସୁତୁରା ରହିବ, ନଖ କାଟିବ, ଠିକ୍ ସମୟରେ ଉଠିବ, ଠିକ୍ ସମୟରେ ନିଜର ନିତ୍ୟକର୍ମ ସାରି ସ୍କୁଲକୁ ଚାଲିଯାଅ। ଦେଖିବ ଏହିଭଳି ଅଭ୍ୟାସ କଲେ ତମମାନଙ୍କର ଦେହ ସୁସ୍ଥ ରହିବ, ମନ ଆନନ୍ଦ ରହିବ, ଆଉ ପାଠ ପଢ଼ିବା ପାଇଁ ଯଥେଷ୍ଟ ଇଚ୍ଛା ହେବ। ଗଲା ପୂର୍ବରୁ ପୁଣି ଥରେ କହି ରଖୁଛୁ, ଏହି ବନ ମହୋତ୍ସବ ସପ୍ତାହ ଜୁଲାଇ 1-7 ପର୍ଯ୍ୟନ୍ତ ପାଳନ କରାଯାଉଛି। ତମମାନେ ତମ ଘର ବାଡ଼ିରେ କିମ୍ବା ତମ ଘର ଅଗଣାରେ ନିଶ୍ଚୟ ଗୋଟେ ଗୋଟେ ଗଛ ଲଗାଅ, ସେହି ଫୁଲ ଗଛ ହେଉ, ଫଳ ଗଛ ହେଉ, ବା ଯେକୌଣସି ଔଷଧୀୟ ଗଛ। ମନେ ରହିଲା ସମସ୍ତଙ୍କର? ଆଜି ତ ସମୟ ଯାଇଛି, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିଉଠିବା। ପୁଣି ମିଶିବା ଆସନ୍ତା ରବିବାର ଠିକ୍ 7:25 ଆମର ଏଇ ଟିକିରାଇଜ କାର୍ଯ୍ୟକ୍ରମରେ। ଉଠିବା ତାହେଲେ।

ପ୍ରଚାର କଲୁ ଶିଶୁମାନଙ୍କ ପାଇଁ ଆମ କେନ୍ଦ୍ରର ଭେଟି ଟିକି ରାଇଜ। ଆଜି ଏଥିରେ ଶୁଣିଲେ ଗଛ ଆମର ବନ୍ଧୁ ସମ୍ପର୍କରେ ମୃତ୍ୟୁଞ୍ଜୟ ସେଠୀଙ୍କ ସହ ସାକ୍ଷାତକାର। ଏହି କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନା କଲେ ରଞ୍ଜନ କୁମାର ବେହେରା ଏବଂ ସୁରଭି ମହାପାତ୍ର। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆକାଶବାଣୀ ଜୟପୁର ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା। ଆଜି ଅପରାହ୍ନ 5:30ରେ ଶୁଣିବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ଦାନ୍ତର ଯତନ କେନ୍ତାର ନେବାର। ଏହି ବିଷୟ ସମ୍ପର୍କରେ ଆଜି ଆପଣମାନେ ଅପରାହ୍ନ 5:30ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ଆମ ସହିତ ସିଧାସଳଖ ଯୋଡ଼ି ହୋଇ ଆପଣଙ୍କର ପ୍ରଶ୍ନ ପଚାରିପାରିବେ। ଆମ ଫୋନ୍ ନମ୍ବରଟି ହେଲା 06854230690।

ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସେବା ଓ ପୂଜାର କ୍ରମବିଧାନ ସୁଶୃଙ୍ଖଳ, ନିୟନ୍ତ୍ରିତ ଓ ଶାସ୍ତ୍ରସମ୍ମତ। ଏଠାରେ ବୈଦିକ କର୍ମକାଣ୍ଡରୁ ଆରମ୍ଭ କରି ଶାବର ସମର୍ପଣ ବିଧାନ ପର୍ଯ୍ୟନ୍ତ ସୁନୀତି ଓ ରୀତି ପ୍ରଚଳିତ। ସେଇଥିପାଇଁ ତ ପ୍ରଭୁଙ୍କର ପୂଜାବିଧି ଖୁବ୍ ଜଟିଳ ଓ ବ୍ୟାପକ। ଗୋପାଳାର୍ଚ୍ଚନା ବିଧି, ନୀଳାଦ୍ରିନାଥ ପୂଜାବିଧି, ଦୁର୍ଗୋତ୍ସବ ଚନ୍ଦ୍ରିକା, କ୍ରମଦୀପିକା ଆଦି ଗ୍ରନ୍ଥରେ ଶ୍ରୀଜଗନ୍ନାଥଙ୍କର ପୂଜାବିଧି ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି।

0: ଶ୍ରୀମନ୍ଦିରରେ ତିନି ଜଣ ପୂଜକ ଏକ ସମୟରେ ରତ୍ନ ସିଂହାସନରେ ସପ୍ତଧା ମୂର୍ତ୍ତିଙ୍କର ପୂଜା କରିଥାନ୍ତି। ଜଣେ ପୂଜା ପଣ୍ଡା ପ୍ରଭୁ ଜଗନ୍ନାଥଙ୍କ ସହିତ ସୁଦର୍ଶନ, ଲକ୍ଷ୍ମୀ, ସରସ୍ୱତୀ ଏବଂ ନୀଳମାଧବଙ୍କର ପୂଜା କରିଥାନ୍ତି। ଆଉ ଦୁଇ ଜଣ ପୂଜା ପଣ୍ଡା ବଳଭଦ୍ର, ସୁଭଦ୍ରାଙ୍କର ପୂଜା କରନ୍ତି। ଚତୁର୍ଥ ପୂଜା ପଣ୍ଡା ଜଣକ ଶ୍ରୀମନ୍ଦିରରେ ପ୍ରତ୍ୟହ ସୂର୍ଯ୍ୟ ପୂଜା ତଥା ଦ୍ୱାରପାଳ ପୂଜା କରନ୍ତି। ଠାକୁରମାନଙ୍କ ପୂଜା ପଦ୍ଧତି ଏବଂ ପୂଜା ପଣ୍ଡାମାନଙ୍କର ସେବା ପୂଜା ହେଉଛି ଆଜିର ଆମର ଆଲୋଚନାର ବିଷୟ। ଏ ସମ୍ପର୍କରେ ଆଲୋଚନା କରିବେ ଶ୍ରୀ ରାମଚନ୍ଦ୍ର ପୂଜା ପଣ୍ଡା।
1: ପ୍ରଭୁ ଶ୍ରୀ ବିଷ୍ଣୁଙ୍କୁ ପାଇବା ପାଇଁ ପୁରାଣ ଇତିହାସମାନଙ୍କରେ ବର୍ଣ୍ଣନା କରାଯାଇଛି ଯେ ସତ୍ୟଯୁଗରେ 16,000 ତପସ୍ୱୀ ଭଗବାନ ବିଷ୍ଣୁଙ୍କୁ ତପସ୍ୟା କରିଥିଲେ। ସେମାନଙ୍କ ମଧ୍ୟରୁ ସତ୍ୟଯୁଗର ପ୍ରଭାବ ଯୋଗୁଁ 4,000 ତପସ୍ୱୀ ଉଦ୍ଧାର ପାଇଥିଲେ। ଅବଶିଷ୍ଟ ଯେଉଁ 12,000 ବା 12,000 ତପସ୍ୱୀ ରହିଥିଲେ ସେ ତ୍ରେତୟା ଯୁଗରେ ପ୍ରଭୁଙ୍କର ଅଙ୍ଗସଙ୍ଗ ଲାଭ କରି ଜାମ୍ବବ, ହନୁମାନ ଏବଂ ବାନର ସେନା ଭାବରେ ମଧ୍ୟ ଉଦ୍ଧାର ପାଇଲେ। ସେମାନଙ୍କ ମଧ୍ୟରେ ଅବଶିଷ୍ଟ ଯେଉଁ 8,000 ରହିଲେ ସେ 8,000 ତପସ୍ୱୀମାନଙ୍କ ମଧ୍ୟରେ 4,000 ଭଗବାନଙ୍କର ଦେବକୀ, ବସୁଦେବ, ନନ୍ଦ, ଯଶୋଦା ଏବଂ ଅନ୍ୟାନ୍ୟ ଗୋପିକା ଏବଂ ଦାମ ସୁଦାମ ପ୍ରଭୃତି ସଖା ଭାବରେ ଆବିର୍ଭାବ ଭଗବାନଙ୍କ ପାଖରେ ଲୀନ ହେଲେ। ପରବର୍ତ୍ତୀ ଯୁଗରେ ଯେଉଁ 4,000 ରହିଲେ କଳିଯୁଗ ପାଇଁ ସେମାନଙ୍କ ମଧ୍ୟରେ ଏହି ସେବାୟତମାନେ ପୁରାଣ ଇତିହାସ ଅନୁସାରେ ସେମାନେ ଭଗବାନଙ୍କର ଅଙ୍ଗସଙ୍ଗ ଲାଭ କରି ଉଦ୍ଧାର ପାଇବା ପାଇଁ ସେବକୂଳ ଭାବରେ ଜନ୍ମ ହୋଇଛନ୍ତି।

ସେବକମାନଙ୍କ ମଧ୍ୟରେ ମୁଖ୍ୟତଃ ପୂଜାପଣ୍ଡା ସେବା ହେଉଛି ଅନ୍ୟତମ। କାହିଁକି ସେବାର ଉତ୍କର୍ଷ ମଧ୍ୟରେ ଦୁଇଟି ସେବାୟତ ପ୍ରଭୁଙ୍କର ଅଙ୍ଗ ଲାଗି ସେବ ଭାବରେ ସ୍ୱୀକୃତି ଲାଭ କରିଛନ୍ତି, ସେମାନଙ୍କ ମଧ୍ୟରେ ପୂଜାପଣ୍ଡା ଏବଂ ପୁଷ୍ପାଳକ ହେଉଛନ୍ତି ପ୍ରଧାନ ସେବକ ଭାବରେ ଗଣତି ହୋଇଥାନ୍ତି। କାରଣ ଅନ୍ୟାନ୍ୟ ସମସ୍ତ ସେବା ଯଦି ସେ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ରହିଥାଏ, କିନ୍ତୁ ଏ ସମସ୍ତ ସେବା ଗୁଡ଼ିକ ପୂଜାପଣ୍ଡା ଏବଂ ସିଙ୍ଗାରୀଙ୍କ ସାହାଯ୍ୟ କରିବା ପାଇଁ ରହିଥାଏ।

ଅନ୍ୟାନ୍ୟ ଜଗନ୍ନାଥଙ୍କର ସେବକମାନେ ଶାଢ଼ୀ ବନ୍ଧିଲା ପରେ ବା ଅନୁମତି ପାଇଲା ପରେ ସେମାନେ ପଟ୍ଟଋଷି ମହାପାତ୍ରଙ୍କ ଅନୁମତି କ୍ରମେ ସେବା କରିଥାନ୍ତି। କିନ୍ତୁ ଜଣେ ପୂଜା ପଣ୍ଡା ହେବା କଲେ ପ୍ରଥମେ ସେ ବିବାହ କରି ତାର ଗୃହସ୍ଥ ଜୀବନ ଆଗ ପ୍ରଥମେ କରିବ, ତାପରେ 1200 ବିଶିଷ୍ଟ ଗୋଟିଏ ପୂଜା ପୁସ୍ତକ ଅଛି ଜଗନ୍ନାଥଙ୍କ ପୂଜା, ତାକୁ ସେ ମୁଖସ୍ଥ କରି ସମଗ୍ର ପୂଜା ପଣ୍ଡା ପଣ୍ଡିତ ସଭା ମୁକ୍ତିମଣ୍ଡପ ପଣ୍ଡିତ ସଭା ରାଜାଙ୍କ ଉପସ୍ଥିତିରେ ସେ ପରୀକ୍ଷା ଦେଇଥାଏ। ପରୀକ୍ଷାରୁ ଉତ୍ତୀର୍ଣ୍ଣ ହେଲା ପରେ ସମସ୍ତ ନିଯୋଗମାନଙ୍କ ସ୍ୱୀକୃତି ଏବଂ ଭିତର୍ଚ ମହାପାତ୍ର ପଟ୍ଟଯୋଶୀ ମହାପାତ୍ରଙ୍କ ଅନୁମତି କ୍ରମେ ତାକୁ ପ୍ରଶାସନ ଶାଢ଼ୀ ବନ୍ଧିବାକୁ ବା ପୂଜା କରିବାକୁ ଅନୁମତି ଦିଅନ୍ତି। ସେହି ଅନୁମତି କ୍ରମେ ଜଣେ ପୂଜା ପଣ୍ଡା ଶାଢ଼ୀ ବନ୍ଧାନ୍ତି। ପୂର୍ବତନ 1000 ବର୍ଷ ତଳେ ଯେଉଁଭଳି ମୁନିଋଷିମାନେ ଚଳୁଥିଲେ ସେହିଭଳି ଆଚରଣ ବ୍ୟବହାର କରିବାକୁ ପଡ଼ିଥାଏ। ମୁଣ୍ଡରେ ଗୋଖରାକୃତି ଚୁଟି ଏବଂ ବସ୍ତ୍ର ସିଲେଇ ନଥିବା ବସ୍ତ୍ର ପ୍ରଭୃତି ପରିଧାନ କରିବାକୁ ପଡ଼େ ଏବଂ ପୂର୍ବତନ ଯେଭଳି ଋଷିମୁନିମାନେ ସନ୍ଧ୍ୟା ଗାୟତ୍ରୀ ତର୍ପଣ ପ୍ରତି ପ୍ରତ୍ୟହ ନିତ୍ୟକର୍ମ ସେଗୁଡ଼ା କଲେ ଜଣେ ପୂଜା ପଣ୍ଡା ଭାବରେ ପ୍ରଭୁଙ୍କର ପୂଜା କରିବା ପାଇଁ ଯୋଗ୍ୟ ହୋଇଥାଏ।

0: ଶ୍ରୀମନ୍ଦିରରେ ପାଞ୍ଚ ଥର ଧୂପ ପୂଜା ଅନୁଷ୍ଠିତ ହୁଏ। ଏହି ପୂଜାରେ ଶ୍ରୀଜଗନ୍ନାଥଙ୍କୁ କୃଷ୍ଣଙ୍କ ସହିତ ଅଭେଦ ଚିନ୍ତା କରାଯାଇ ଗୋପୀଜହ୍ନ ବଲ୍ଲଭ ରୂପରେ ପୂଜା କରାଯାଏ। ସେ ଦଶାକ୍ଷରୀ ଅଷ୍ଟାକ୍ଷରୀ ଗୋପାଳ ମନ୍ତ୍ରରେ ପୂଜା ପାଆନ୍ତି। ବଳଦେବଙ୍କୁ ଦ୍ୱାଦଶାକ୍ଷର ବାସୁଦେବ ମନ୍ତ୍ରରେ ପୂଜା କରାଯାଏ, ତେଣୁ ସେ ବାସୁଦେବ ରୂପରେ ପୂଜା ପାଆନ୍ତି। ସୁଭଦ୍ରା ମା ଭୁବନେଶ୍ୱରୀ ମନ୍ତ୍ରରେ ପୂଜିତ ହୁଅନ୍ତି, ତାଙ୍କୁ ଦେବୀ ସୂକ୍ତରେ ମଧ୍ୟ ପୂଜା କରାଯାଏ। ସୁଦର୍ଶନଙ୍କ ପୂଜା ପାଇଁ ସପ୍ତାକ୍ଷର ସୁଦର୍ଶନ ମନ୍ତ୍ର ବ୍ୟବହାର କରାଯାଏ।
1: ପ୍ରତିଦିନ ଜଗନ୍ନାଥଙ୍କ 36 ଜଣ ସେବାୟତ ନିଯୁକ୍ତି ଥାଆନ୍ତି, ତା ଭିତରେ 3 ଜଣ ପୂଜା ପଣ୍ଡା ପ୍ରଭୁଙ୍କର ପୂଜା କରିବା ପାଇଁ ଉଦ୍ଦିଷ୍ଟ ହୋଇଥାନ୍ତି। ସେହି 3 ଜଣ ପୂଜା ପଣ୍ଡାମାନଙ୍କ ମଧ୍ୟରେ ଜଣେ ହୋମପାଳିଆ ଭାବରେ ଗଣିତ ହୁଅନ୍ତି। ସେ ହୋମପାଳିଆ ପ୍ରଥମେ ଆଗ ରୋଷ ହୋମ ସୂର୍ଯ୍ୟ ପୂଜା ଦ୍ୱାରପାଳ ପୂଜା କରିବା ପରେ ପ୍ରଭୁଙ୍କର ବଲ୍ଲଭ ଭୋଗ କରନ୍ତି। ବଲ୍ଲଭ ପରେ ଧୂପ, ଧୂପ ପରେ ଭୋଗମଣ୍ଡପ, ତାପରେ ମଧ୍ୟାହ୍ନ ଧୂପ, ତାପରେ ପୁନଶ୍ଚ ଯଦି ଆବଶ୍ୟକ ହୁଏ ପଛ ଭଣ୍ଡ, ଏହାପରେ ଜଗନ୍ନାଥଙ୍କ ସନ୍ଧ୍ୟା ଧୂପ ଏବଂ ବଡ଼ସିଙ୍ଗାର, ଏ ପ୍ରତିଦିନର କାର୍ଯ୍ୟ ପୂଜା ପଣ୍ଡାମାନଙ୍କର ଥାଏ। ଏତଦ୍ ବ୍ୟତୀତ ଦ୍ୱାଦଶ ଯାତ୍ରା ଏବଂ ଜନ୍ମକର୍ମ ଗୁଡ଼ିକ ମଧ୍ୟ ପୂଜା ପଣ୍ଡାମାନେ କରିଥାନ୍ତି। ନୃସିଂହ ଜନ୍ମ ବାମ

ଜନ୍ମ, ରାମ ଜନ୍ମ ଏବଂ କୃଷ୍ଣ ଜନ୍ମ, ବଳଭଦ୍ର ଜନ୍ମ, ଏ ସମସ୍ତ ଜନ୍ମ କର୍ମ ଗୁଡ଼ିକ ଏବଂ ରୁକ୍ମିଣୀହରଣ ପ୍ରଭୃତି ବିବାହ କର୍ମ, ଯେତକ ପୂଜା, ମହାସ୍ନାନ ଏବଂ ଅଭିଷେକ କାର୍ଯ୍ୟ, ପ୍ରତିଷ୍ଠା ପ୍ରଭୃତି, ଜଗନ୍ନାଥଙ୍କ ମନ୍ଦିରରେ ଅନେକ କାର୍ଯ୍ୟ, ଯେତେ ପୂଜା ସମ୍ବନ୍ଧୀୟ କାର୍ଯ୍ୟ ଗୁଡ଼ିକ ପୂଜା ପଣ୍ଡାମାନେ କରିଥାନ୍ତି। ଏହି ଜଗନ୍ନାଥଙ୍କର ପୂଜା ଭିତରେ ତିନୋଟି ଷୋଡ଼ଶୋପଚାର ପୂଜା ଏବଂ ତିନୋଟି ପଞ୍ଚୋପଚାର ପୂଜା ପ୍ରାୟତଃ ପ୍ରତିଦିନ କରାଯାଇଥାଏ। ଗୋଟିଏ ଷୋଡ଼ଶୋପଚାର ପରେ ଗୋଟିଏ ପଞ୍ଚୋପଚାର ପୂଜା କରାଯାଏ। ଏକାଠି ତିନୋଟି ପଞ୍ଚୋପଚାର ପୂଜା ବା ତିନୋଟି ଷୋଡ଼ଶୋପଚାର ପୂଜା।

ପ୍ରଭୁଙ୍କର ପ୍ରତିନିଧି ବା ଚଳନ୍ତି ପ୍ରତିମା ବାହାରନ୍ତି, ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ଯେଉଁ ଆଜ୍ଞାମାଳ ଆବଶ୍ୟକ ପଡ଼େ ସେ ଆଜ୍ଞାମାଳ ଗୁଡ଼ିକ ପୂଜା ପଣ୍ଡା ମାନେ ଦେଇଥାନ୍ତି। ସେ ଯାତ୍ରା ସମୟରେ ଅଧିକା ଚନ୍ଦନ ଯାତ୍ରା ସମୟରେ ଜଗନ୍ନାଥଙ୍କ ସହିତ ଜଣେ ପୂଜା ପଣ୍ଡା ବା ପ୍ରଭୁଙ୍କ ସହିତ ପୂଜା ପଣ୍ଡା ଯାଇ ବିଭିନ୍ନ ପନ୍ତିଭୋଗ ଗୁଡ଼ିକ ସାରିଥାନ୍ତି ଏବଂ ଚନ୍ଦନ ଯାତ୍ରାରେ ମାଣ୍ଡୁଅ ଭୋଗ ଏବଂ ଖୈକରା ଭୋଗ ଏଗୁଡ଼ିକ ମଧ୍ୟ ପୂଜାପଣ୍ଡା ମାନେ କରିଥାନ୍ତି। ରଥ ଉପରେ ଜଗନ୍ନାଥଙ୍କର ଯେମିତି ପୂର୍ବବତ୍ ପ୍ରତ୍ୟହ କାର୍ଯ୍ୟକ୍ରମ ହୋଇଥାଏ ମନ୍ଦିରରେ, ସେହିଭଳି ରଥରେ ମଧ୍ୟ ପ୍ରତ୍ୟହ ମହାସ୍ନାନ, ଧୂପ, ଦୀପରଧୂପ ଏବଂ ବଡ଼ସିଂହାର ଏସବୁ ମଧ୍ୟ ନୀତି ସମାହିତ ହୋଇଥାଏ। ଶ୍ରୀଗୁଣ୍ଡିଚା ଦିନ ପ୍ରଥମେ ପ୍ରଭୁଙ୍କର ଅବକାଶ ପ୍ରଭୃତି ନୀତି ସରିବା ପରେ ଜଗନ୍ନାଥଙ୍କର ଗୋପାଳବଲ୍ଲଭ ଏବଂ ଧୂପ ଏକତ୍ର ସମାହିତ ହୋଇଥାଏ। ଏହାପରେ ଜଗନ୍ନାଥଙ୍କର ମଙ୍ଗଳାର୍ପଣ ପୂଜା ପଣ୍ଡା ମାନେ କରିଥାନ୍ତି। ସେ ମଙ୍ଗଳାର୍ପଣ ସରିଲା ପରେ ପ୍ରଭୁ ପହଣ୍ଡି ବିଜେ କରି ରଥ ଉପରକୁ ଯାଇଥାନ୍ତି।

0: ଅନ୍ୟ ମନ୍ଦିରମାନଙ୍କରେ ସାଧାରଣତଃ ଷୋଡ଼ଶ ଉପଚାରରେ ପୂଜା ହୋଇଥାଏ, କିନ୍ତୁ ଶ୍ରୀମନ୍ଦିରରେ ଯେଉଁମାନଙ୍କ ପୂଜା ପଦ୍ଧତିରେ ବତ୍ରିଶ ଉପଚାର ପୂଜାବିଧି ରହିଛି। ଏହି ବତ୍ରିଶ ଉପଚାରମାନ ହେଲା ଆସନ, ସ୍ୱାଗତ, ପାଦ୍ୟ, ଅର୍ଘ୍ୟ, ମଧୁପର୍କ, ପୁନରାଚମନ, ସ୍ନାନ, ବସ୍ତ୍ର, ଉପବୀତ, ଉତ୍ତରୀୟ, ଆଭରଣ, ଗନ୍ଧ, ପୁଷ୍ପ, ଆଭରଣ, ଘଣ୍ଟା, ଧୂପ, ଦୀପ, ପୁଷ୍ପାଞ୍ଜଳି, ପାଦ୍ୟ, ଆଚମନ, ନୈବେଦ୍ୟ, ଅସନମ, ନିରାଜନ, ଜଳଧାରା, ତାମ୍ବୁଳ, ଦୁର୍ବା, ଅକ୍ଷତ, ବିଲୋମାର୍ଘ୍ୟ, ନମସ୍କାର, ସ୍ତୁତି, କର୍ପୂରବର୍ତ୍ତିକା ଏବଂ ନିରାଜନ। ଏହି ବତ୍ରିଶ ଉପଚାରରେ ଗୋଟିଏ ଉପଚାର ଦୁଇ ବା ତିନି ଥର ବ୍ୟବହାର କରାଗଲେ ମଧ୍ୟ ତାହା ଏକ ଉପଚାରରେ ଗଣନା କରାନଯାଇ ଯେତେଥର ବ୍ୟବହୃତ ହୁଏ ସେତେଥର ଗଣନା କରାଯାଇଥାଏ। ଶ୍ରୀଜଗନ୍ନାଥଙ୍କ ନିକଟରେ ପାଞ୍ଚଥର ଧୂପ ପୂଜା ହୋଇଥାଏ, ଯଥା ଗୋପାଳ ବଲ୍ଲଭ, ସକାଳ ଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ ଏବଂ ବଡ଼ସିଂହାର ଧୂପ। ଗୋପାଳ ବଲ୍ଲଭ ପଞ୍ଚ ଉପଚାରରେ ସକାଳ ଧୂପ, ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟା ଧୂପ ଷୋଡ଼ଶ ଉପଚାରରେ, ବଡ଼ସିଂହାର ଧୂପ ପଞ୍ଚ ଉପଚାରରେ ପୂଜା କରାଯାଇଥାଏ।
1: ପୂଜାପଣ୍ଡା ସେବକମାନଙ୍କ ଚାରିତ୍ରିକ ଲକ୍ଷଣ ବାମଦେବ ସଂହିତା ଓ ନୀଳାଦ୍ରି ମହୋଦୟ ଗ୍ରନ୍ଥରେ ବର୍ଣ୍ଣିତ ହୋଇଛି। ଏହି ଶାସ୍ତ୍ରମାନଙ୍କରେ ପୂଜାପଣ୍ଡାମାନଙ୍କ ଲକ୍ଷଣ ସମ୍ପର୍କରେ କୁହାଯାଇଛି ଯେ ସେମାନେ ଧର୍ମଶୀଳ, ତ୍ରିକାଳ ସ୍ନାୟୀ, ପରାନ୍ନ ପରିତ୍ୟାଗୀ, ବିଦ୍ୟାବାନ, ବେଦ ବେଦାଙ୍ଗ ବେତା, ସତ୍ୟବାଦୀ, ଜିତକ୍ରୋଧୀ, ନୀତିଜ୍ଞ ତଥା ଗୋପାଳ, ଭୁବନେଶ୍ୱରୀ, ନାରାୟଣ, ଜଗନ୍ନାଥ, ସୁଦର୍ଶନ, ବଳଦେବ, ମହାଲକ୍ଷ୍ମୀ, ସରସ୍ୱତୀ, ଦୁର୍ଗା, ନୃସିଂହ, ରବି, ଗଣେଶ, ହନୁମାନଙ୍କର ମନ୍ତ୍ରକୁଶଳୀ।

ସେମାନଙ୍କର ଏହି ନିରଭିମାନ ତପସିଦ୍ଧ ପ୍ରଭୁ ସେବା ଓ ପୂଜା ମଧ୍ୟରେ ଅନାବିଳ ପ୍ରେମ ଓ ହାର୍ଦ୍ଦିକ ଅନୁରକ୍ତି ପ୍ରକାଶିତ ହୋଇଥାଏ। ଏହି ହେଉଛି ମହାପ୍ରଭୁଙ୍କ ପୂଜାପଣ୍ଡା ସେବାର ବିଶେଷ ଲକ୍ଷଣ।

ଶ୍ରୀକ୍ଷେତ୍ର ମାଧୁରୀରେ ଶୁଣୁଥିଲେ ପୂଜାପଣ୍ଡା ସେବା ସମ୍ପର୍କରେ। ଏ ସମ୍ପର୍କରେ ଆଲୋଚନା କରିଥିଲେ ରାମଚନ୍ଦ୍ର ପୂଜାପଣ୍ଡା। ପ୍ରଯୋଜନା ଗୋଲୋକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି ପ୍ରସାରଣ ଡିଟିଏସ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ। ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ବୈଦେଶ ବିଳାସର ସ୍ତରିତମ ଭାଗ।

0: ଏତେବେଳେ ଯାଏ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆକାଶବାଣୀ ଜୟପୁର ବର୍ତ୍ତମାନ ଭେଟି ଦେଉଛୁ ସୁଗମ ସଙ୍ଗୀତ। ପ୍ରଥମ ଗୀତଟି ଶୁଣନ୍ତୁ, ଶିଳ୍ପୀ ବାବୁଲ ସୁପ୍ରିୟଙ୍କ କଣ୍ଠରେ।

0: ଶୁଣିଲେ ସୁଗମ ସଙ୍ଗୀତ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 କିଲୋହର୍ଜ ଯୋଗେ। ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 megahertz ଯୋଗେ ଏବଂ ଆପଣଙ୍କର ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ମଧ୍ୟ ଆପଣ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମଗୁଡ଼ିକ ଶୁଣିପାରିବେ।
1: ଆପଣ ଜଣେ ବ୍ୟବସାୟୀ କି? ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ

0: ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: अच्छा
3: दास बाबू आपणक घरटा 1970 रे तयारी थिला राइट हेले ए पजंत एते स्ट्रांग केमिति अछि
4: अरे एटा एकदम सिंपल एवं सेथि पय मु सेतेबेले मोर विश्वास रखितली एवं आजि मध्य चेटिनाट सिमेंट उपरे
2: शक्ति जहां वर्ष वर्ष नहि बरम पेढी पाई रही थाए चेटिनाट सिमेंट सुपर ग्रेड सिमेंट 64 वर्षर दृढ़ मूल दुआ चेटिनाट सिमेंट द परफेक्ट कंक्रीट चॉइस।
5: आकाशवाणी जयपुर एठी हमर प्रिय श्रोता मानंकु मने पके दउछु आज अपराह्न 5:30 बजे 30 मिनिट रे ଶୁଣିବାକୁ ଭୁଲିବେନି ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ଦାନ୍ତର ଯତ୍ନ କେନ୍ତାର ନେବାର। ଏ ସମ୍ପର୍କରେ ଆଜି ଆପଣମାନେ ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ଯୋଡ଼ି ହୋଇ ଆପଣଙ୍କର ପ୍ରଶ୍ନ ରଖିପାରିବେ। ଆମର ଯୋଗାଯୋଗ ନମ୍ବରଟି ହେଲା 06854230690 06854230690। ବିଷୟଟି ପୁଣିଥରେ କହି ରଖୁଛୁ ଦାନ୍ତର ଯତ୍ନ କେନ୍ତାର ନେବାର। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ 9:00। ଭେଟି ଦେଉଛୁ ଶ୍ରୋତାଙ୍କ ଫୋନ୍ ଯୋଗେ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ମୋ ପସନ୍ଦ। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ, ଉପସ୍ଥାପନା କରିଛନ୍ତି ଦମୟନ୍ତୀ ବୈକାର।

ଆଜ୍ଞା ହଁ, ଆପଣଙ୍କ ଗାଁରେ, ଆପଣଙ୍କ ସହରରେ, ଆପଣଙ୍କ ନଗରରେ, ଆପଣଙ୍କ ଘର ଅଗଣାରେ ବର୍ତ୍ତମାନ ଝିପିରି ଝିପିରି ଟିପିରି ଟିପିରି ବର୍ଷା ବର୍ଷି ଚାଲିଛି। ତା ସହ ଆକାଶବାଣୀ ଜୟପୁରର ଷ୍ଟୁଡିଓ ବାହାରେ ଏବଂ ଆପଣଙ୍କର ମନ ଅଗଣାରେ ବି ବର୍ଷା ବର୍ଷୁଛି। ଏହି ବର୍ଷା ସମସ୍ତଙ୍କୁ ବର୍ତ୍ତମାନ ଭିଜେଇଛି, ଓଦା କରିଛି। ତ ଚାଲନ୍ତୁ ଏହିଭଳିଆ ଏକ ଓଦା ଓଦା ଭିଜା ଭିଜା ପରିବେଶରେ ଆରମ୍ଭ କରିବା ଆଜିର ହ୍ୟାଲୋ ମୋ ପସନ୍ଦ କାର୍ଯ୍ୟକ୍ରମ। ଆଜଲିଚ୍ ଆପଣଙ୍କ ସହ କଥା ହେବା ପାଇଁ, ଆପଣଙ୍କ ପସନ୍ଦର ମିଠା ମିଠା ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିବା ପାଇଁ ଆପଣଙ୍କ ପାଖେ ଅଛି ମୁଁ ଦମୟନ୍ତୀ ବୈଗାର। ଆମକୁ କଲ୍ କରିବା ପାଇଁ ଆମ ନମ୍ବର ହେଲା 0685423060। ଆଉ ଏହି ନମ୍ବରଟି ଖୋଲା ରହେ ପ୍ରତି ଶନିବାର ସକାଳ 10:30। ଆଉ କାର୍ଯ୍ୟକ୍ରମ ହେଲୋ ମୋ ପସନ୍ଦ ପ୍ରଚାରିତ ହୁଏ ପ୍ରତି ରବିବାର ସକାଳ 9:00-10:00।

0: तुझे तन मन किसी ने तुझे अर्पण किया।
1: जी थैंक यू सो मच।

0: रे शोर,
1: पवन करे शोर।
0: अरे बाबा शोर नहीं, शोर शोर शोर,
1: पवन।

0: ହ୍ୟାଲୋ
1: ମା ତାରାଙ୍ଗାଶ୍ରୀ ସବୁରେ ଭଲ ଥାନ୍ତୁ ତମେ ଦେଖ ମୁଁ ଜଗତସିଂହ ମେଡିକାଲ କଲୋନ ଟୁନା ଆଇନା କହୁଛି ଆଜ୍ଞା
0: ଆଚ୍ଛା ଆପଣଙ୍କୁ ୱେଲକମ୍ କରୁଛୁ ଟୁନା ଆଇନା କଣ ବର୍ତ୍ତମାନ ଜଗତସିଂହପୁରରେ ବର୍ଷା ହଉଛି ନା ଖରା ହଉଛି ନା କଣ
1: ଆଜ୍ଞା ନାଇଁ ନାଇଁ ଆଜ୍ଞା ବର୍ଷା ଜବର ହଉଛି ଆଉ
0: ହଁ
1: ହଉଛି ବାଡ଼େଇ ବି ଯାଉଛି ପୁଣି ଛାଡ଼ି ଦଉଛି
0: ଲଘୁଚାପ ବର୍ଷା ସବୁଆଡେ ଚାଲିଛି ବର୍ତ୍ତମାନ ଠାକୁରିଏ ଅଣସର ଘରେ ଅଛନ୍ତି ଗୁଳୁଗୁଳି ହେବା କଥା ବହୁତ କିନ୍ତୁ ବର୍ଷା ହଉଛି କେବଳ ଆପଣ ଏଇ କାର୍ଯ୍ୟକ୍ରମକୁ ଫୋନ ଲଗାନ୍ତି ନା ଅନ୍ୟାନ୍ୟ କାର୍ଯ୍ୟ

0: କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ଶୁଣନ୍ତି?
1: ମୋ ପ୍ରଶଂସା, ବହୁତ ଭଲ ଲାଗେ ଆପଣଙ୍କର ଉପସ୍ଥାପନା, ଆପଣଙ୍କ କଥାବାର୍ତ୍ତା ସବୁ ଭଲ ଲାଗେ, ଆଉ ସବୁବେଳେ ଲଗାଏ ଶୁଣେ ଆପ୍। ଆଉ ମଧ୍ୟରେ ମୋର ଲଗାଇବାର କାରଣ କଣ କି, ମାନେ 5 ତାରିଖ ଦିନ ମୋର ଜନ୍ମଦିନ, 60 ବର୍ଷ ପୁରିଲା
0: ଅଭିନନ୍ଦନ ଜଣାଉଛୁ। ଆପଣ ଏମିତି ଆକାଶବାଣୀ ଜୟପୁର ରେଡିଓ ସହିତ ଯୋଡି ହେଇକି ରୁହନ୍ତୁ, ଆମକୁ କଲ୍ କରୁଥାନ୍ତୁ, ଆମର ଏଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥାନ୍ତୁ।
1: ନିଶ୍ଚିତ ନିଶ୍ଚିତ, ପୁରା ଫ୍ରି ହେଇଗଲି, ସବୁବେଳେ ଆପ୍ ଦେଇଛି।
0: ଆଜ୍ଞା ଆଜ୍ଞା, ତ କୁହନ୍ତୁ ଏଥର କଣ ଶୁଣିବେ?
1: ଆଚ୍ଛା
0: ଠିକ ଅଛି, ଠାକୁର ଆପଣଙ୍କର ମଙ୍ଗଳ କରନ୍ତୁ, ଏମିତି ହସରେ ଖୁସିରେ ରୁହନ୍ତୁ।
1: ଶ୍ରୋତା ଭାଇ ଭଉଣୀ ଏବଂ ଆପଣଙ୍କର ଜୟପୁର ସମସ୍ତ ସଦସ୍ୟଙ୍କୁ ମା ଶାରଳା ଘଣ୍ଟ ଗୁଡ଼ିଏ ରଖିଥାନ୍ତୁ, ଏତିକି ପ୍ରାର୍ଥନା କରି ରହୁଛି।
0: ଆଜ୍ଞା ଧନ୍ୟବାଦ,
1: ନମସ୍କାର।

0: ମ୍ୟାଡାମ ନମସ୍କାର। ମ୍ୟାଡାମ
1: ନମସ୍କାର, କୁହନ୍ତୁ।
0: ମ୍ୟାଡାମ ମୁଁ ଶଶିଭୂଷଣ କହୁଥିଲି, ରୟନମାଲ ପାଟନଗଡ଼ ବ୍ଲକ ବଲାଙ୍ଗୀର ଡିଷ୍ଟ୍ରିକ୍ଟ।
1: ବର୍ଷା ହଉଛି ଆପଣଙ୍କ ଗାଁରେ?
0: ମ୍ୟାଡାମ ହଁ, ଏବେ ଝିପିଝିପି ବର୍ଷା ହଉଛି।
1: କଣ କେମିତି କରୁଛନ୍ତି ବର୍ଷାକୁ?
0: ମ୍ୟାଡାମ ଏଇଟା ତ ମଣ୍ଡିରୁ ଧାନ ଆସିଛି, ଟିକେ ଝିପିଝିପି ହେଇଯାଉଛି।
1: ଆଚ୍ଛା, ବର୍ଷା ପାଇଁ କିଛି ଅସୁବିଧା ହଉନି?
0: ମ୍ୟାମ ପାଲ ଦାବିକି ତ ଆଣୁଛନ୍ତି, ଆଉ ଫେର ବି ଝିପିଝିପି ବର୍ଷାରେ ଟିକେ ଅସୁବିଧା ହବ।
1: ଆଜ୍ଞା ଆଜ୍ଞା, କୁହନ୍ତୁ କଣ ଶୁଣିବେ, କୋଉ ଗୀତ ଶୁଣିବେ?
0: ଆମେ ରହି ପିଆର କିରା ଗୋଟେ ଦେଇଦେବେ, ଘୁଙ୍ଘଟ କିଆ ଆଡ଼େ।
1: ଠିକ ଅଛି।
0: ମ୍ୟାଡମ ଡେଡିକେଟ କରିବାକୁ ଚାହୁଁଛି ଏଟା ଆକାଶବାଣୀର ସମସ୍ତ ଶ୍ରୋତାଙ୍କୁ, ଆଉ ପୁତ୍ର ମଧୁକେଶ ନାରାୟଣ କଲିକେଶ ନାରାୟଣ।
1: ଧନ୍ୟବାଦ ଆପଣଙ୍କୁ।
0: ମ୍ୟାଡମ ନମସ୍କାର। ମ୍ୟାଡମ।

0: ପାପା ନମସ୍କାର ମୁଁ ନବରଙ୍ଗପୁର ସ୍କୁଲ ଗୁଣାଧର ବିଷୟ କହୁଛି।
1: ଆଚ୍ଛା କେତେ ଦିନ ପରେ ଆପଣ କହିଲେ? ଆଜି ଟିକେ ଫ୍ରି ଅଛନ୍ତି ବୋଧେ। ବେଣାଧର ସେପଟେ ବର୍ଷା ହଉଥିବ? ଆପଣ ଦୋକାନ ଖୋଲିବାରେ କିଛି ଅସୁବିଧା ହଉନି? ତେବେ ଆପଣ ଫୋନ କରିପାରନ୍ତିନି ଏ କାର୍ଯ୍ୟକ୍ରମକୁ, କିନ୍ତୁ ଆମର ଯୋଉ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସବୁ ଯାଉଛି ତାକୁ ଶୁଣନ୍ତି କି ନାହିଁ? ଠିକ ଅଛି, ଆପଣଙ୍କ ପସନ୍ଦର ଗୀତ କହି ଦିଅନ୍ତୁ।
0: ଆଜ୍ଞା।

0: ହଁ ମୁଁ ଚିତ୍ରସଂ ସବର କହୁଛି ନାନୀ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜଗନ୍ନାଥପୁରରୁ।
1: କୋଉ ଗୀତ ଶୁଣିବେ କୁହନ୍ତୁ?
0: ଆଜି ଶୁଣେ ଦେବେ ନାନୀ, ମିଲତି ହେ ଜିନ୍ଦଗୀ ମେ ମହାବତୀ କଭି କଭି, ଏ ଗୀତ ଶୁଣେ ଦେବେ ନାନୀ।

ପ୍ରଚାର କଲୁ ଶ୍ରୋତାଙ୍କ ଫୋନ୍ ଯୋଗେ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ମୋ ପସନ୍ଦ। ଏହି କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନା କଲେ ଦମୟନ୍ତୀ ବୈକାର। ପ୍ରିୟ ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆପଣଙ୍କ ନିକଟରେ କାର୍ଯ୍ୟକ୍ରମ ପହଞ୍ଚୁଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ। ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 ମେଗାହର୍ଜ ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମଗୁଡ଼ିକ ଶୁଣିପାରିବେ। ସମୟ ବର୍ତ୍ତମାନ ପୂର୍ବାହ୍ନ 10:00। ଭେଟି ଦେଉଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ଏହି କାର୍ଯ୍ୟକ୍ରମଟି ଶୁଣିପାରିବେ

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି ସମ୍ ହସ୍ପିଟାଲ ଶୀତଳାପଲ୍ଲୀ ବ୍ରହ୍ମପୁର, ସୁଲଭ ସୁବିଧାଜନକ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
1: ଆପଣ କିଡନୀ ସମସ୍ୟା ହେଉ ବା ପେଟ ରୋଗ ପାଇଁ ଚିନ୍ତିତ କି?
2: ସମ୍ ହସ୍ପିଟାଲ ବ୍ରହ୍ମପୁର 24 ଘଣ୍ଟା ଅତ୍ୟାଧୁନିକ ଡାୟାଲିସିସ୍ ସେବା ଯୋଗାଇବା ସହ ନେଫ୍ରୋଲୋଜି, ୟୁରୋଲୋଜି ଏବଂ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜିର ଉନ୍ନତ ଓ ସଠିକ୍ ଚିକିତ୍ସା ପ୍ରଦାନ କରିଥାଏ।
1: କିଡନୀ ଷ୍ଟୋନ୍, ଲିଭର ରୋଗ ବା ଡାୟାଲିସିସ୍ ସମସ୍ତ ଜଟିଳ ରୋଗର ସଫଳ ଚିକିତ୍ସା ପାଇଁ ଏଠାରେ ଅଭିଜ୍ଞ ଡାକ୍ତର ଓ ବିଶେଷ ଟିମ୍ ସର୍ବଦା ଉପଲବ୍ଧ।
2: ଉନ୍ନତ ଜ୍ଞାନକୌଶଳ ଏବଂ ଉତ୍ତମ ସେବା ପାଇଁ ଆଜି ହିଁ ଆସନ୍ତୁ ସମ୍ ହସ୍ପିଟାଲ ଶୀତଳପଲ୍ଲୀ ତାରକାରିଣୀ ରୋଡ ବ୍ରହ୍ମପୁର, ସୁଲଭ ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
0: ନମସ୍କାର, ସ୍ୱାସ୍ଥ୍ୟ ଭିତ୍ତିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏରେ ସ୍ୱାଗତ କରୁଛି ଆପଣଙ୍କୁ ମୁଁ ପୁଷ୍ପିତା ପଟ୍ଟନାୟକ। ଶ୍ରୋତାବନ୍ଧୁ, ଏଥର ବିଷୟବସ୍ତୁ ଥିଲା ଶିଶୁଙ୍କ ରୋଗ ଏବଂ ତାର ଚିକିତ୍ସା। ଏ ସମ୍ପର୍କରେ ଜୁନ୍ 24 ତାରିଖ ଦିନ ଆପଣ ଯେଉଁ ଫୋନ୍ ଯୋଗେ ପ୍ରଶ୍ନ ପଚାରିଥିଲେ ତାର ଉତ୍ତର ଦେବା ପାଇଁ, ତା ସହିତ ଶିଶୁଙ୍କର ବିଭିନ୍ନ ରୋଗ ଏବଂ ଚିକିତ୍ସା ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିବା ପାଇଁ ଆମ ଷ୍ଟୁଡିଓରେ ଉପସ୍ଥିତ ଥିଲେ ଶିଶୁ ରୋଗ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ମୀନାକ୍ଷୀ ସାହୁ। ଆପଣ ଏହାର ପ୍ରଥମ ଭାଗ ଗତ ରବିବାର ଦିନ ଶୁଣିସାରିଛନ୍ତି, ଆଜି ଶୁଣିବା ଏହାର ଅବଶିଷ୍ଟାଂଶ। କାର୍ଯ୍ୟକ୍ରମରେ ମ୍ୟାଡାମଙ୍କୁ ସ୍ୱାଗତ କରୁଛୁ। ମ୍ୟାଡାମ ନମସ୍କାର।
3: ନମସ୍କାର ମ୍ୟାଡାମ।
0: ଜ୍ୱରରୁ ହିଁ ବିଭିନ୍ନ ପ୍ରକାର ରୋଗ ଅଛି, ସେଇଟା ମ୍ୟାଲେରିଆ ହେଇପାରେ, ସେଇଟା ଡେଙ୍ଗୁ ହେଇପାରେ, ତ କାହା ପାଇଁ କୋଉ ଲକ୍ଷଣ ସେମିତି କିଛି ଆମେ ଜାଣିପାରିବା?
3: 100% ଜାଣିପାରିବେ, ସେଥିପାଇଁ ତ ଆମେ ଅଛୁ। ତ ଜ୍ୱର ଦେଖନ୍ତୁ, ଆମେ ଫାର୍ଷ୍ଟ ହେଲା ଡେଙ୍ଗୁ, ଏବେ ଦେଖନ୍ତୁ ରେନି ସିଜନ୍ ଆସିଲାଣି, ତ ଡେଙ୍ଗୁର ସଂଖ୍ୟା ଏବେ ବଢ଼ିବ, ଧୀରେ ଧୀରେ ଧୀରେ ଧୀରେ ସେ ବଢ଼ି ଚାଲିବ। କାହିଁକି ଡେଙ୍ଗୁ ହୁଏ? ଡେଙ୍ଗୁ ମସ୍କିଟୋ ଯୋଗୁଁ ହୁଏ। ତ ଯଦି ଆପଣଙ୍କ ପରିବେଶ ଚାରିପାଖେ ଯଦି କିଛି ଖାଲ ଏରିଆ ରହିଲା ଯୋଉଠିକି ପାଣି ଜମିଲା, ତ ନିହାତି ସେଠି ମସ୍କିଟୋ ବ୍ରିଡିଂ ସାଇଟ୍ ହବ, ତ ସେଇ ମସ୍କିଟୋ ବାଇଟ୍ କଲା ଡେଙ୍ଗୁ ଜ୍ୱର ହେବ। ଡେଙ୍ଗୁ ଜ୍ୱରର ଲକ୍ଷଣ ଆପଣ କେମିତି ଜାଣିବେ? ଅତ୍ୟଧିକ ମୁଣ୍ଡ ବଥା ହେବ, ହାଇ ଗ୍ରେଡ୍ ଫିଭର ଆସିବ, ଛୁଆର ଆଖି ପେନ୍ ହେବ, ବାନ୍ତି ବାରମ୍ବାର ହେବ, ପେଟ କାଟିବ, ଇଭେନ୍ ବ୍ଲିଡିଂ। ଏସବୁ ଯୋଉ ଫାର୍ଷ୍ଟ ଯୋଉ ସାଇନ୍ ଗୁଡାକ କହିଲି, ଏସବୁ ହେଲା ମାଇଲ୍ଡ ସିମ୍ପଟମ୍। ସିରିୟସ୍ ସିମ୍ପଟମ୍ସ ହେଲା ବ୍ଲିଡିଂ ହେବା, ଜଣ୍ଡିସ୍ ହେବା, ଶ୍ୱାସ ନେବାରେ କଷ୍ଟ ହେବା, ଏସବୁ ହେଲା ସିରିୟସ୍ ସିମ୍ପଟମ୍ସ। ତ ଫାର୍ଷ୍ଟ ହେଲା ଆମେ ଫିଭର, ଯେମିତି ହେଲା 3-4 days ଫିଭର ହେଲା, ଆମେ ଫାର୍ଷ୍ଟ ଭାଇରାଲ କହିକି ଗୋଟେ ମ୍ୟାନେଜ୍ କରିଦେଲେ, କିନ୍ତୁ ଦେଖିଲେ ଯେ ନାଇଁ ମୋ ଛୁଆ ଟିକେ ବେଶୀ ସିମ୍ପଟମ୍ସ ଟିକେ ଲାଗୁଛି, ହେଇପାରେ, ହୁଏତ ହେଇପାରେ, ତଥାପି ଆପଣ ଜାଣିପାରୁନାହାନ୍ତି, ଡକ୍ଟରଙ୍କ ପାଖକୁ ପରାମର୍ଶ କରନ୍ତୁ। ଯଦି ଡକ୍ଟର ଦେଖିଲେ ହଁ ଠିକ୍ ଅଛି ଏଟା ଡେଙ୍ଗୁର ଲକ୍ଷଣ ଲାଗୁଛି, ତ ସେ ଟେଷ୍ଟ କରିବେ, ଟେଷ୍ଟ କରି ସେ କନଫର୍ମ କଲେ ତ ତାର ଚିକିତ୍ସା ଆରମ୍ଭ କରିବେ।
0: ସେମିତି ମ୍ୟାଲେରିଆ ବୋଲି କେମିତି ଜାଣିବା?
3: ମ୍ୟାଲେରିଆରେ କମ୍ପୋଜର ହୁଏ, ମ୍ୟାଲେରିଆ ବି ଆପଣ ଦେଖନ୍ତୁ ଆଜିକାଲି ମ୍ୟାଲେରିଆ ଏତେ ହେଉନାହିଁ। କାହିଁକି ହେଉନାହିଁ ଆମେ ସବୁ ସଚେତନ ହେଲେଣି ମ୍ୟାଲେରିଆ ପାଇଁ, ଗଭର୍ଣ୍ଣମେଣ୍ଟ ବାଣ୍ଟୁଛି ମେଡିସିନ, ପ୍ଲସ୍ ସବୁ ଜାଗାରେ ମ୍ୟାଲେରିଆ ପାଇଁ ସଚେତନତା ଆସିଗଲାଣି। ତ ମ୍ୟାଲେରିଆ ବେଲ୍ଟ ଏବେ କିଛିଟା ରହୁଛି ସେଇ ଏରିଆରେ ମ୍ୟାଲେରିଆ ପ୍ରିଡୋମିନାଣ୍ଟ ଅଛି, ଅଦରୱାଇଜ୍ ଦେଖିବେ ଓଭରାଲି ଆପଣ ଦେଖିବେ ମ୍ୟାଲେରିଆ କମି ଆସିଲାଣି। ଛୁଆଙ୍କ କ୍ଷେତ୍ରରେ ତ ବହୁତ ମାତ୍ରାରେ କମିଲାଣି, ବେଳେବେଳେ ମ୍ୟାଲେରିଆ ସିଭିୟର ହେଇଯାଏ, କମ୍ପୋଜର ହେଇ ତାକୁ ବ୍ଲଡ୍ କମିଯାଏ, ସ୍ପ୍ଲିନ୍ ପ୍ଲିହା ବଢ଼ିଯାଏ,

0: ପାରିଲେ କମ୍ପୋଜର ଟାଇମ୍ କୁ ଟାଇମ୍ ଆସେ ଡିଫରେଣ୍ଟ ମ୍ୟାଲେରିଆର ଡିଫରେଣ୍ଟ ହିସାବରେ ଟାଇମ୍ କୁ ଟାଇମ୍ ଜ୍ୱର ଆସେ କମ୍ପ ହୁଏ ଛୁଆର ବ୍ଲଡ୍ କମିଯାଏ ଏସବୁ ଲକ୍ଷଣ ଆସିଲେ ଆପଣ ମ୍ୟାଲେରିଆ ଜ୍ୱର ବୋଲି ଭାବିବେ
1: ତ ଏଇଟା ହେଉଛି ଲକ୍ଷଣ ଆମେ ସୁରକ୍ଷା କେମିତି କରିବା
0: ସୁରକ୍ଷା ହେଉଛି ପ୍ରଥମ ହେଲା ସୁରକ୍ଷା ହେଲା ଆପଣ ମଶାରୀ ଟାଙ୍ଗିବେ ମଶା କାମୁଡ଼ାରୁ ଦୂରେଇ ରହିବେ ତ ମଶା କାମୁଡ଼ାରୁ କେମିତି ଦୂରେଇ ରହିବେ ଫାର୍ଷ୍ଟ ହେଲା ଇଭିନିଂ ସମୟରେ ଯେଉଁ ସମୟରେ ଆପଣଙ୍କର ଦେଖିବେ ମସ୍କିଟୋ ବାଇଟ୍ ପ୍ରାୟ ଦେଖିବେ ଇଭିନିଂ ଟାଇମ୍ରେ ଡେଙ୍ଗୁ ମସ୍କିଟୋ ବୁଲନ୍ତି ଆଉ ନାଇଟ୍ ଟାଇମ୍ରେ ଆମର ମ୍ୟାଲେରିଆ ମସ୍କିଟୋ ବୁଲନ୍ତି ତ ଇଭିନିଂ ଟାଇମ୍ରେ ବାହାରକୁ ଯଦି ଛୁଆକୁ ଛାଡ଼ୁଛନ୍ତି ତାହେଲେ ଆଣ୍ଟି ମସ୍କିଟୋ କ୍ରିମ୍ ରିପେଲାଣ୍ଟ ମସ୍କିଟୋ ରିପେଲାଣ୍ଟ ଲଗେଇକି ଛାଡ଼ିବେ କିମ୍ବା ଫୁଲ୍ ସ୍ଲିପ୍ ପିନ୍ଧିବେ ଆଉ ନାଇଟ୍ ଟାଇମ୍ରେ ମୁଁ କହିବି ମଶାରୀ ବ୍ୟବହାର କରନ୍ତୁ ଏସବୁ ହେଲା ଆଉ ନିଜ ପରିବେଶ ଚାରିପଟେ ସଫା ସୁତୁରା ମେଣ୍ଟେନ୍
1: ରଖିବା
0: ନାଳ ନର୍ଦ୍ଦମା ଯେମିତି କଭର କରିବେ
1: ଆମେ ଦେଖୁଛୁ ରକ୍ତହୀନତା ସେଇଟା ଆମେ କେମିତି ଚିହ୍ନଟ କରିପାରିବା
0: ତ ରକ୍ତହୀନତା ମାନେ କ'ଣ ଆମେ କହିବୁ ଆନେମିଆ ଆନେମିଆ ମାନେ ବଡିରେ ବ୍ଲଡ୍ର କମିଯିବା ବ୍ଲଡ୍ କମିଯିବା ତ ବ୍ଲଡ୍ କମିବା ମାନେ ହେମୋଗ୍ଲୋବିନ୍ କମିବା ତ ରକ୍ତହୀନତା ହେଲେ କ'ଣ ସିମ୍ପଟମ୍ସ ଦେଖାଯାଏ ସିମ୍ପଟମ୍ସ ଛୁଆ ଚିଡ଼ଚିଡ଼ାପଣ ହେବ ଅସୁସ୍ଥ ସବୁବେଳେ ଅସୁସ୍ଥ ଅନୁଭବ କରିବ ଅଳ୍ପ ଅଳ୍ପ ଜ୍ୱର ରହିବ ଦେହରେ ମୁହଁ ଓଠ ଆଉ ଆଖି ତଳ ଫିକା ହେଇଯିବ ବଡି ଟିକେ ଧଳା ଦେଖାଯିବ ଆପଣ ଦେଖିଲେ ବି କହିପାରିବେ ଆର ବ୍ଲଡ୍ କମିଯାଇଛି ଜାଣିପାରିବେ ନିଜେ ବି ଜାଣିପାରିବେ ତ ସେଟା ହେଲା ଫାର୍ଷ୍ଟ ସେକେଣ୍ଡ ହେଲା ଛୁଆକୁ ସବୁବେଳେ ଥକା ଲାଗିବ ଟିକେ ଖେଳକୁଦ କରିଦେଲା କିମ୍ବା ଚାଲି ଦେଇକି ଆସିଗଲା ସେ ହାଲିଆ ଅନୁଭବ କରିବ ଖାଇବାକୁ ଇଚ୍ଛା ହେବନି ଛୁଆ ଖାଇବାକୁ ବିଲକୁଲ ଇଚ୍ଛା କରିବନି ତ ଏସବୁ ହେଲା ରକ୍ତହୀନତାର ଲକ୍ଷଣ ଏହାର ଟ୍ରିଟମେଣ୍ଟ ହେଉଛି ଆପଣ ଡକ୍ଟରଙ୍କୁ ପଚାରିବେ ସପୋଜ୍ ବେଶୀ ବ୍ଲଡ୍ କମିଛି ତ ନିହାତି ତାକୁ ବେଳେବେଳେ ଆମର ବ୍ଲଡ୍ ଦେବାକୁ ପଡ଼ିପାରେ ଯଦି ଅଳ୍ପ ମାତ୍ରାରେ କମିଛି ତାହେଲେ ଆଇରନ୍ ସପ୍ଲିମେଣ୍ଟେସନ୍ ଏକର୍ଡିଂ ଟୁ ଦ ୱେଟ୍ ଡୋଜ୍ ହିସାବରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଆପଣ ଆଇରନ୍ ନେବେ ତାପରେ ସେ ବ୍ଲଡ୍ ଆସିଯିବ
1: ଯେଉଁ ଜ୍ୱର ହେଲା ଥଣ୍ଡା ହେଲା ପ୍ରଥମେ 3-4 ଦିନ ଆମେ ନିଜେ ମାନେ ତାକୁ ଟ୍ରିଟମେଣ୍ଟ କରିବା ଯାହା କରିବା ଏଇ ସମୟରେ କ'ଣ ହୁଏ ଅଭିଭାବକମାନେ ସାଧାରଣତଃ ଆଣ୍ଟିବାୟୋଟିକ୍ ଦିଅନ୍ତି ସେଇଟା ନିଜ ଇଚ୍ଛାରେ ଆମେ ଯେଉଁ ଆଣ୍ଟିବାୟୋଟିକ୍ଟା ଦେଉଛୁ କେତେ ଦୂର ଠିକ୍
0: ତ ଦେଖନ୍ତୁ ମ୍ୟାକ୍ସିମମ୍ ଟାଇମ୍ରେ ଜ୍ୱର ହେଲା ଏସବୁ ହେଲା ମୁଁ ତ ଏବେ କହିଲି ନା କହିଲି ଯେ ମ୍ୟାକ୍ସିମମ୍ କେସେସ୍ରେ ଭାଇରାଲ୍ ଇନ୍ଫେକ୍ସନ୍ ଥାଏ ମୋଷ୍ଟ ଅଫ୍ ଦ କେସେସ୍ରେ ଭାଇରାଲ୍ ଇନ୍ଫେକ୍ସନ୍ ଥାଏ ବହୁତ କମ୍ ପରିମାଣରେ ବ୍ୟାକ୍ଟେରିଆଲ୍ ଇନ୍ଫେକ୍ସନ୍ ହୁଏ ତ ସେଥିପାଇଁ ଆମେ ଯଦି ଭାଇରାଲ୍ ଇନ୍ଫେକ୍ସନ୍ ହେଇଛି ଆମେ ମେଡିସିନ୍ ସପ୍ରୁ ଆମେ ଯଦି ଆଣ୍ଟିବାୟୋଟିକ୍ସ ନେଇ ଛୁଆକୁ ଦେଲେ ତାହେଲେ ନିହାତି ଏଗେନ୍ଷ୍ଟ ସେଇ ଭାଇରାଲ୍ ଇନ୍ଫେକ୍ସନ୍ରେ ଆଣ୍ଟିବାୟୋଟିକ୍ କାମ କରିବ ନାହିଁ ତ ଆଣ୍ଟିବାୟୋଟିକ୍ ଦେଇକି ବି ଲାଭ କିଛି ନାହିଁ ତ ଫାର୍ଷ୍ଟ ହେଲା ଯେକୌଣସି ଜ୍ୱର ଥଣ୍ଡା କାଶ ହେଲା ଫାର୍ଷ୍ଟ ଆମେ ଯେଉଁ ଫାର୍ଷ୍ଟ ଡେରେ ହିଁ ଆମେ ଆଣ୍ଟିବାୟୋଟିକ୍ ଦେଇଦେଉଛୁ ସେଇଟା ହେଉଛି ସବୁଠୁ ବିଗେଷ୍ଟ ପ୍ରୋବ୍ଲେମ୍ ସେଇଟା ଆମେ ଫାର୍ଷ୍ଟ ଏଭଏଡ୍ କରିବା କଥା ଆଣ୍ଟିବାୟୋଟିକ୍ ଯଦି ଦେଲେ ହଉ ଠିକ୍ ଅଛି ଆମେ ଦେଇଦେଲୁ କିନ୍ତୁ ଅସୁବିଧାଟା କ'ଣ ଯଦି ବାପା ମା ପଚାରିବେ ଅସୁବିଧାଟା କ'ଣ ଆମେ ତ ଦେଇଦେଲୁ କ'ଣ ହେଇଗଲା ଅସୁବିଧା ତାର ସାଇଡ୍ ଇଫେକ୍ଟ ଅଛି ଆଣ୍ଟିବାୟୋଟିକ୍ ପାଇଁ ଡାଇରିଆ ହୁଏ ବେଳେବେଳେ ଆଣ୍ଟିବାୟୋଟିକ୍ର ଆଲର୍ଜି ସିମ୍ପଟମ୍ସ ବି କିଛି ଜଣଙ୍କୁ ପଡ଼େନି ତାର ଆଲର୍ଜି ସିମ୍ପଟମ୍ସ ବାହାରେ କିମ୍ବା ଆଣ୍ଟିବାୟୋଟିକ୍ ରେଜିଷ୍ଟାନ୍ସ ହେଇଯାଏ ଠିକ୍ ଡୋଜ୍ରେ ଆପଣ ଦେଇନଥିବେ ସେ ମେଡିସିନ୍ ଷ୍ଟୋର୍ କହିଲେ କିମ୍ବା କିଏ ଗୋଟେ କହିଲା ମୁଁ ଦେଇଦେଲି ଡକ୍ଟରଙ୍କୁ ପଚାରିକି ମୁଁ ଦେଇନି ତ ଭୁଲ ଭାବରେ ଦିଆହେଇଛି ଆଣ୍ଟିବାୟୋଟିକ୍ ତ ତା ପାଇଁ ଆଣ୍ଟିବାୟୋଟିକ୍ ରେଜିଷ୍ଟାନ୍ସ ହେଇଯାଏ କିମ୍ବା ଆଣ୍ଟିବାୟୋଟିକ୍ର ଅଲଗା ସାଇଡ୍ ଇଫେକ୍ଟସ୍ ଗୁଡ଼ାକ ଯୋଉଟା ସେଗୁଡ଼ାକ ଦେଖାଯାଏ ତ ସେଥିପାଇଁ ଆଉ ବଡିର ରୋଗ ପ୍ରତିରୋଧ ଶକ୍ତି ବି କମିଯାଏ ତ ସେଥିପାଇଁ ଆମେ ଆଣ୍ଟିବାୟୋଟିକ୍ ସବୁବେଳେ ଏଭଏଡ୍ କରିବା ଆଉ ଯଦି ବା ଦେବା ଡକ୍ଟରଙ୍କ ପରାମର୍ଶ ହିସାବରେ ଦେବା
1: ବଢିଆ କଥା ଏ ଯୋଉ କହିଲେ ଡାଇରିଆ ହେଇଯାଏ ବେଳେବେଳେ ମାନେ ଏମିତି ଦେଖାଦେଇଛି ଯେ କେତେବେଳେ ଶିଶୁକୁ କୋଷ୍ଠକାଠିନ୍ୟ ବି ଦେଖାଦେଉଛି କେତେବେଳେ ଡାଇରିଆ ବି ହେଉଛି ତ ଏ ଦୁଇଟାର ଲକ୍ଷଣ କ'ଣ ଆଉ କ'ଣ କରିପାରିବା ଏଥିପାଇଁ
0: ତ ଡାଇରିଆ ହେଉଛି ମୋଷ୍ଟ କମନ୍ କଜ୍ ହେଉଛି ଆମର ଭାଇରାଲ୍ ଡାଇରିଆ ବେଳେବେଳେ ବ୍ୟାକ୍ଟେରିଆଲ୍ ଇନ୍ଫେକ୍ସନ୍ ପାଇଁ ହୁଏ କିନ୍ତୁ ଡାଇରିଆରେ ଆମର ଡାଇରିଆ ମାନେ କ'ଣ ଡାଇରିଆ ମାନେ ହେଉଛି ତରଳ ଝାଡ଼ା ତରଳ ଝାଡ଼ା ତରଳ ଝାଡ଼ାରେ ଟ୍ରିଟମେଣ୍ଟ କ'ଣ ଓଆର୍ଏସ୍ ଓରାଲ୍ ରିହାଇଡ୍ରେସନ୍ ସଲ୍ୟୁସନ୍ ଯେଉଁଟା ଆମର WHO ରେକମେଣ୍ଡେଡ୍ WHO ଯେଉଁ ଓଆର୍ଏସ୍ ପାଉଡର୍ କହିଛନ୍ତି ସେଇ ପାଉଡର୍ ଆମେ ଦେବା ସେଟାକୁ ଠିକ୍ ମାତ୍ରାରେ ମିଶାଇ ମାନେ ଯେମିତିକି ଛୋଟ ଗୋଟେ ପ୍ୟାକେଟ୍ ଆସୁଛି 4 ଗ୍ରାମ ବାଲା ପ୍ୟାକେଟ୍ ଆସୁଛି ତାକୁ 200 ml ପାଣିରେ ମିକ୍ସ କରିକି ଆମେ ଦେବା ଛୋଟ ପିଲା ଇଭେନ୍ ଏବେ ଆପଣ ଦେଖନ୍ତୁ 6 ମାସ ତଳ ପିଲାକୁ ହେଲେ ହିଁ ଆମେ କହିବୁ ମା କ୍ଷୀର ଦିଅନ୍ତୁ ତାକୁ ଦେଖନ୍ତୁ କିନ୍ତୁ 6 ମାସ ଉପରକୁ ସବୁ ପିଲାଙ୍କୁ ଡାଇରିଆ ହେଲା ଆମେ ଓଆର୍ଏସ୍ ହିଁ ଦେବା ଯେତେ ବଡ଼ ଲୋକ ବି ହଉ ନା କାହିଁକି ଯାହା ହଉ ଓଆର୍ଏସ୍ ହେଉଛି ମୁଖ୍ୟ ଇମ୍ପୋର୍ଟାଣ୍ଟ ଥିଙ୍ଗ କାହିଁକି ଓଆର୍ଏସ୍ ଦିଆଯାଏ କାହିଁକିନା ଯୋଉ ତରଳ ଝାଡ଼ା ହୁଏ ସେଥିରେ ଯେତିକି ଦେହରୁ ଜଳୀୟ ଅଂଶ ଲସ୍ ହୁଏ ସେଇଟାକୁ ଆମେ ଓଆର୍ଏସ୍ ଦେଇକି

0: ହ୍ୟାଲୋ,
1: ନମସ୍କାର।
0: ନମସ୍କାର,
1: କିଏ କହୁଥିଲେ?
0: ଫୁଲବାଣୀରୁ ମୁଁ ଅନ୍ତା ପଟ୍ଟନାୟକ କହୁଥିଲି।
1: ହଁ ଅନ୍ତା ଭଉଣୀ, ଆପଣ କୁହନ୍ତୁ। ଆଜି ଆମ ପାଖରେ ଅଛନ୍ତି ପେଡିଆଟ୍ରିକ୍ ଡକ୍ଟର ମୀନାକ୍ଷୀ ମ୍ୟାଡମ। ଆପଣଙ୍କର କଣ ସମସ୍ୟା ରହିଛି ନା କଣ ଜାଣିବାକୁ ଚାହୁଁଛନ୍ତି ପଚାରନ୍ତୁ।
0: ନମସ୍କାର ଆଜ୍ଞା,
1: କୁହନ୍ତୁ।
0: ପିଲା, ଏଇ ଯୋଉ ପିଲାମାନେ ବେଶୀ ରାତିରେ କାନ୍ଦୁଛନ୍ତି କାହିଁକି?
2: କେତେ ବୟସ ଛୁଆଙ୍କର? ବୟସ କେତେ?
0: ଛଅ ମାସ।
2: ତ ଏବେ ତ ବର୍ଷେ ତଳକୁ ଛୁଆଙ୍କର ବ୍ରେନ୍ ଡେଭଲପମେଣ୍ଟ ଆହୁରି କମ୍ପ୍ଲିଟ୍ ହେଇନଥାଏ। ଆପଣ ଦେଖିବେ 2 ବର୍ଷ ଭିତରେ 90% ଅଫ୍ ବ୍ରେନ୍ ଡେଭଲପମେଣ୍ଟ ହୁଏ। ଆଉ ନାନାଦି କାରଣ ରହିଛି ଛୁଆ କାହିଁକି ରାତିରେ କାନ୍ଦେ। ଫାର୍ଷ୍ଟ ହେଲା, ସେମାନେ ଯେଉଁ ସ୍ଲିପ୍ ସାଇକେଲ, ମଦର୍ର ପେଟ ଭିତରେ ଥିଲାବେଳେ ଯେଉଁ ସ୍ଲିପ୍ ସାଇକେଲ ଥିଲା, ସେଇ ସ୍ଲିପ୍ ସାଇକେଲ ବାହାରକୁ ଆସିଲା ପରେ ବି ସେମ୍ ସାଇକେଲ ଚାଲିଛି। ତ ସେମାନେ କ'ଣ କରନ୍ତି, ଦିନରେ ଆପଣ ଆକ୍ଟିଭ୍ ଥିଲା ଟାଇମ୍ରେ ସେମାନେ ପେଟ ଭିତରେ ଶୋଇଥାନ୍ତି, ଆପଣ ଯେତେବେଳେ ଶୋଇବାକୁ ଯାଆନ୍ତି ସେମାନେ ଉଠିଯାଆନ୍ତି। ତ ସେଇଥିପାଇଁ ସେମାନେ ରାତିରେ କାନ୍ଦିକି ସେମାନଙ୍କୁ ତାଙ୍କର ଆକ୍ଟିଭନେସ୍ଟା ଦେଖାନ୍ତି, ସେଇଟା ଗୋଟେ କାରଣ। ସେକେଣ୍ଡ ହେଲା ଆଉ କିଛି କଲିକ୍ ସିମ୍ପଟମ୍, ଆପଣ ଯଦି ତାକୁ ବର୍ଫିଙ୍ଗ ଠିକ୍ରେ କରୁନଥିବେ କିମ୍ବା ଫିଡିଙ୍ଗ ଟାଇମ୍ରେ ସେ ବହୁତ ପବନ ପେଟକୁ ନେଇଯାଉଥିବ, ତାହେଲେ ବି ଆପଣଙ୍କର ଛୁଆ ବେଶୀ ବେଶୀ କାନ୍ଦିବ। ଆପଣ ତାକୁ ଫର୍ମୁଲା ଫିଡିଙ୍ଗ ଦଉଛନ୍ତି କି? ଡବା କ୍ଷୀର ଦଉଛନ୍ତି? କୋଉଥିରେ ଦଉଛନ୍ତି? କାହିଁକି ଫାଷ୍ଟ କଥା ହେଲା ଡବା କ୍ଷୀର ଦେବେ ନାହିଁ, ଯଦି ବା ଦଉଛନ୍ତି ଯୋଉ ସାମୁକାରେ ଦେବେ। ଆପଣଙ୍କ କ୍ଷୀର ବିଲକୁଲ ହଉନି?
0: କ୍ଷୀର ହଉଛି,
2: କ୍ଷୀର ଆପଣଙ୍କ ମା କ୍ଷୀର ବାହାର କରିକି ଆପଣ ଏକ୍ସପ୍ରେସ କରିକି ଦିଅନ୍ତୁ, ହେଲା। ଆଉ ଦେଖନ୍ତୁ ଆଉ କିଛି ଅଦର ଇନଫେକ୍ସନ ଅଛି କି, ପତଳା ଝାଡା ହଉଛି କି, କିମ୍ବା ଇୟର ଇନଫେକ୍ସନ ଅଛି କି, ଏସବୁ ବି ଦେଖିବାକୁ ପଡେ। ଆଉ କିଛି ଯଦି କିଛି ନାହିଁ, ଛୁଆ ପୁରା ହେଲ୍ଦି ଅଛି, ସବୁ ଭଲ ଅଛି, ତାହେଲେ ବ୍ୟସ୍ତ ହୁଅନ୍ତୁ ନାହିଁ। ଛୁଆର ବ୍ରେନ୍ ଗ୍ରୋଥ ଚାଲିଛି, ତ ସେଥିପାଇଁ ବି ବେଳେବେଳେ ଛୁଆ କାନ୍ଦିବ। ବର୍ପିଂ କରନ୍ତୁ, ଠିକ୍ ହେଇଯିବ।
1: ବହୁତ ବହୁତ ଧନ୍ୟବାଦ। ଏଇଠି ଆମେ ଜାଣିବା ଆସ୍ଥମା କ'ଣ ପିଲାମାନଙ୍କୁ ଦେଖାଯାଏ।
2: ହଁ, ତ ଆସ୍ଥମା ମାନେ କ'ଣ? ଆସ୍ଥମା ମାନେ ହେଉଛି ଶ୍ୱାସନଳୀର ଗୋଟେ ଦୀର୍ଘକାଳୀନ ରୋଗ, ମାନେ ବହୁ ଦିନ ଧରି ରହିଲେ ହିଁ ଆମେ ଆସ୍ଥମା କହିବା। ସପୋଜ ଜଣେ ଆସିଛି ଛୁଆ, ସେ ଯେକୌଣସି ଛୁଆ ହଉ କିମ୍ବା ବଡ଼ ଲୋକ ହଉ, ଥରେ କ'ଣ କାଶ ହେଲେ ଆମେ ତାକୁ ଆସ୍ଥମା କହିଦେବା କି?
1: ନୁହଁ,
2: ବର୍ଷ ବର୍ଷ ଧରି ଲାଗି ରହିଛି କାଶ, ମାନେ ଏଇଟା ଗୋଟେ କ୍ରୋନିକ୍ ଇଲନେସ୍, ତା ହେଲେ ହିଁ ଆମେ ଆସ୍ଥମା ବୋଲି କହୁ। ତ ଆସ୍ଥମାର ଲକ୍ଷଣ କ'ଣ? ଆସ୍ଥମାର ଲକ୍ଷଣ ହେଉଛି ଯେ ଛୁଆକୁ ବାରମ୍ବାର କାଶ ହେବା। ଇଭେନ୍ ଛୋଟ ଛୁଆର ବି ଆମେ ଆସ୍ଥମା ଡାଇଗ୍ନୋସିସ୍ କରିପାରିବା, ଟିକେ ବଡ଼ ଛୁଆକୁ ହିଁ ଆମେ ସବୁବେଳେ ଆସ୍ଥମା ପାଇଁ କହୁ, ଯେମିତିକି ମୋର ଦେନ୍ 5 ଇୟର୍, 5 ବର୍ଷ ଉପର ପିଲାକୁ ହିଁ ଆମେ ଆସ୍ଥମା ବୋଲି ଡାଇଗ୍ନୋସିସ୍ କରିବା, ସେ ଯାଏଁ ଆମେ ଆସ୍ଥମା ବୋଲି କହୁନା। କାହିଁକିନା ବହୁତ କାରଣ ଅଛି ଯେଉଁଟାକି ଆସ୍ଥମା ପରେ ସିମ୍ପଟମ୍ ଛୋଟ ଛୁଆକୁ ବି ଦେଖାଏ, ଯେମିତିକି ଭାଇରାଲ୍ ଇନଫେକ୍ସନ୍ ହେଲା, କିମ୍ବା କିଛି ବି ଡଷ୍ଟ ଆଲର୍ଜି ହେଲା, ଆଲର୍ଜିକ୍ ସିମ୍ପଟମ୍ ଗୁଡ଼ା ହୁଏ ଛୁଆଙ୍କର ବହୁତ କମନ୍। ତ ସେଇ ସିମ୍ପଟମ୍କୁ ଆମେ ଆସ୍ଥମା କହୁନାହୁଁ, କିନ୍ତୁ ଗୋଟେ ସିମ୍ପଟମ୍ ଏଇ ଥଣ୍ଡା କାଶ ଲାଗି ରହିବା, ଶ୍ୱାସ ନେବାରେ କଷ୍ଟ ହେବା, ଧଇଁ ସଇଁ ହେବା, ଛାତି ଭିତରକୁ ପଶିଯିବା, ଏସବୁ ସିମ୍ପଟମ୍ ଯଦି ବହୁ ଦିନ ଧରି ଲାଗି ରହିଲା, ବାରମ୍ବାର ଆଟାକ୍ ଆସିବା, ମାନେ ବର୍ଷରେ ଆପଣ ଦେଖିବେ ଗୋଟେ ଏପିସୋଡିକାଲି ତାର ବାରମ୍ବାର ଆଟାକ୍ଟା ଆସିବ, ଧଇଁ ସଇଁ ହେବା ଆଟାକ୍, ତାହେଲେ ଆମେ କହିବା ହଁ ହୁଏତ ଏଇ ଛୁଆର ଆସ୍ଥମା ଥାଇପାରେ। ତ ସେଠି ଆମେ ଟେଷ୍ଟ କରୁ, ଲଙ୍ଗ ଫଙ୍କସନ୍ ଟେଷ୍ଟ, ପଲମୋନାରୀ ଫଙ୍କସନ୍ ଟେଷ୍ଟ କରୁ, ସ୍ପାଇରୋମେଟ୍ରି କରୁ, ସେସବୁ ଟେଷ୍ଟ କରିଲା ପରେ କିମ୍ବା ଆମର ତାର ପ୍ରୋଟୋକଲ୍ ଅଛି ସେଇଟା ଫଲୋ କରୁ, ତାପରେ ଆମେ ଡାଇଗ୍ନୋସିସ୍ କରୁ ଆସ୍ଥମା ଅଛି ଓ ତାର ଚିକିତ୍ସା କରୁ।

0: ଡକ୍ଟର ଆପଣଙ୍କର କଣ କହୁଛି
1: ନେଚୁରାଲି,
0: ତ ଯଦି ଅଛି ଆପଣ ଟ୍ରିଟମେଣ୍ଟ କରିବା କଥା, ସେ କାହିଁକି ନା ସେ ଅଛି ତ ସେଥିପାଇଁ ତ ଟ୍ରିଟମେଣ୍ଟ ଦଉଛନ୍ତି, ତ ଇନହେଲର ନେଲେ ଗୋଟେ ଖରାପ ବୋଲି ଯୋଉ ମାଇଣ୍ଡରେ ରଖୁଛନ୍ତି ବାପା ମା, ସେଇ ଜିନିଷକୁ ବାହାର କରିକି ଡକ୍ଟରକୁ ଭରସା କରନ୍ତୁ ଆଉ ଟ୍ରିଟମେଣ୍ଟକୁ ଆପଣାନ୍ତୁ। ଏଇଟା ଏମିତି ନୁହଁ ଯେ ଏଇଟା ନିରୋଗ ହବନି, ଆସ୍ଥମା ଦେହରେ ରହିଯିବ ଯିବନି, ସେମିତି ନୁହଁ। ଆମକୁ ଡକ୍ଟରର ଟ୍ରିଟମେଣ୍ଟକୁ ଫଲୋ କରିବାକୁ ପଡ଼ିବ ଆଉ ସେ ହିସାବରେ ଆମକୁ ଚାଲିବାକୁ ପଡ଼ିବ, ତାହେଲେ ଏଇଟା କ୍ୟୁରେବଲ।
1: ଆଉ ଗୋଟେ କଥା ହେଲା, ଆମେ ବଡ଼ମାନେ ଯେମିତି ଆପଣ କହିଲେ ଯେ ଯାହା ରୋଗ ହେଲା କି ଯାହା କାଟିଲା ବଥା ହେଲା ଆମେ କହିପାରୁ, କିନ୍ତୁ ପିଲାଙ୍କର ଯୋଉ ଦାନ୍ତ କଥା ସେମାନେ ନିଜେ ତ କହିବେନି ଯେ ମୋର ଗନ୍ଧିଆ ହେଇଛି କି ମୋତେ, ସେମାନେ ତ କରନ୍ତିନି, ମା ବାପା ତା ପଛରେ ଲାଗନ୍ତି।
0: ତ ଫାର୍ଷ୍ଟ ଏବେ ଦାନ୍ତ ଆମର ଗୋଟେ ଇମ୍ପୋର୍ଟାଣ୍ଟ ଆମ ବଡିର,
1: କାରଣ ଜଣାପଡ଼ନି କିନ୍ତୁ ତାକୁ ନେଇକି ବହୁତ ପ୍ରକାର ରୋଗ ହେଇଯାଏ,
0: ବହୁତ ପ୍ରକାର। ଏକ୍ଜାକ୍ଟଲି,
1: କେମିତି ଯତ୍ନ ସେଇଟା ଦାୟିତ୍ୱ ହେଉଛି
0: ବାପା ମାଙ୍କର। ତ ଦେଖନ୍ତୁ ଫାର୍ଷ୍ଟ ଛଅ ମାସ ଭିତରେ ତ ଆମର ଦାନ୍ତ ଉଠି ନଥାଏ ଛୁଆଙ୍କର, ଛଅ ମାସ ପରେ ଉଠିବା ଷ୍ଟାର୍ଟ ହୁଏ। ତ ଛଅ ମାସରୁ ବର୍ଷେ ଭିତରେ ଆପଣ ଦେଖିବେ ଦୁଇରୁ ଚାରିଟା ଦାନ୍ତ ହିଁ ଥାଏ, ମାନେ ସେଣ୍ଟ୍ରାଲ ଇନ୍ସିଜର୍ ହିଁ ଥାଏ, କିନ୍ତୁ ବର୍ଷେ ପରେ ବର୍ଷରୁ ଦୁଇ ବର୍ଷ ଭିତରେ ପାଖାପାଖି ଦଶଟା ଦାନ୍ତ ବି ଉଠିଯାଏ। ତ ସେହି ସମୟରେ ଆମକୁ ଦାନ୍ତର ଯତ୍ନ ନେବା ଆବଶ୍ୟକ ହୁଏ। ସେତେବେଳେ ଛୁଆ ସବୁ ପ୍ରକାର ଖାଦ୍ୟ ଖାଇବା ଷ୍ଟାର୍ଟ କରେ, ୱାନ୍ସ ଖାଦ୍ୟ ଖାଇବା ଷ୍ଟାର୍ଟ ହେଲା ସେ ଯାଇ ଦାନ୍ତରେ ଲାଗିଲା, ସେଠୁ ସବୁ ଇନଫେକ୍ସନ୍ ଷ୍ଟାର୍ଟ ହେଲା। ସେଟା ଆମେ ଦେଖିବା, ଫାର୍ଷ୍ଟ ହେଲା ଆମେ ତାକୁ ଦୁଇଥର ବ୍ରଶ କରିବା। ଦୁଇ ବର୍ଷ ଉପର ଛୁଆଙ୍କୁ ହିଁ ଆପଣ ବ୍ରଶ କରିବାକୁ କୁହନ୍ତୁ, ଦୁଇ ବର୍ଷ ତଳ ଛୁଆକୁ ଆପଣ କ୍ଲିନ୍ କରିପାରିବେ। ବାକି ସୁଗର ରିଚ୍ ଫୁଡ୍ସ, ଚକୋଲେଟ୍ସ ହେଲା କିମ୍ବା ମିଠା ହେଲା, ଯେକୌଣସି ଏସବୁ ଫୁଡ୍ ଗୁଡ଼ାକ ଆପଣ ଯେତେ ପାରିବେ ଏଭଏଡ୍ କରିବେ, ବ୍ରଶ ଚେଞ୍ଜ କରିବେ। ଆଉ ନିୟମ ହିସାବରେ ଆପଣ ଯଦି କିଛି ଅଧିକ ପ୍ରୋବ୍ଲେମ୍ ହୁଏ ତାହେଲେ ନିହାତି ଡେଣ୍ଟାଲ ଡକ୍ଟରକୁ ଦେଖା କରିବେ, ଠିକ୍ ଅଛି।
2: କାନ, ନାକ, ଗଳା, ଆଖି, ଦାନ୍ତ ଏବଂ ଡାଇବେଟିସ୍ ହରମୋନ୍ ସମସ୍ୟା ଆମର ପ୍ରତିଦିନ ଜୀବନକୁ ପ୍ରଭାବିତ କରିଥାଏ।
3: ସମ୍ ହସ୍ପିଟାଲ ବ୍ରହ୍ମପୁରରେ ENT, ଅପ୍ଥାଲମୋଲୋଜି, ଡେଣ୍ଟାଲ କେୟାର ଏବଂ ଏଣ୍ଡୋକ୍ରିନୋଲୋଜି ବିଭାଗ ମାଧ୍ୟମରେ ଶ୍ରବଣ, ଦୃଷ୍ଟି, ଦାନ୍ତ ଓ ଡାଇବେଟିସ୍ ଥାଇରଏଡ୍ ସମ୍ବନ୍ଧୀୟ ରୋଗର ସଠିକ୍ ନିର୍ଣ୍ଣୟ ଓ ଚିକିତ୍ସା ସେବା ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଉପଲବ୍ଧ।
2: ଚିକିତ୍ସା ଓ ଭରସା ଆମ ପ୍ରତିବଦ୍ଧତା। ସମ୍ ହସ୍ପିଟାଲ, ଶୀତଳପଲ୍ଲୀ, ତାରାତାରିଣୀ ରୋଡ୍, ବ୍ରହ୍ମପୁର, ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
1: ଛୁଆଙ୍କ ହାତରେ, ସେ ଜନ୍ମ ହେବା ଛୁଆରେ ବି ମା ତା ହାତରେ ଗୋଟେ ମୋବାଇଲ ଧରିକି ତାକୁ ଖୁଆଇ ଦଉଛି, ପିଲାଟା ଖାଇଦଉ କେମିତି, ଯାହା ବି ହଉ ପିଲା ଖାଇଦଉ। ତ ଏଇ ଯୋଉ ମୋବାଇଲ ସ୍କ୍ରିନିଂ ଯୋଉ ବ୍ୟବହାର କରୁଛନ୍ତି ଏଇଟା କେତେ ଦୂର ଖରାପ ପଡୁଛି?
0: ହଁ, ନିହାତି ଏହାର ଖରାପ ବହୁତ ଅଛି, ଦେନ୍ ଭଲ ଇଫେକ୍ଟ ମୁଁ କହିବି। ତ ପାଞ୍ଚ ବର୍ଷ ତଳ ଛୁଆଙ୍କୁ ଆଜିକାଲି ତ ଦେଖିବେ ଗୋଟେ ଛୁଆ ଯିଏ ନାହିଁ ଯେ କି ମୋବାଇଲ ଦେଖିକି ଖାଉନି, ମୋବାଇଲ ଦେଖିଲେ ହିଁ ସିଏ ଖାଇବ, ଏଇଟା ଗୋଟେ କମ୍ପଲସରୀ ହ୍ୟାବିଟ୍ ହେଇଯାଇଛି ଛୁଆଙ୍କର। ଆଉ
1: ଇନଡାଇରେକ୍ଟଲି କହିଲେ ସେଟା ବାପା ମା ହିଁ ଅଭ୍ୟାସ କରିଛନ୍ତି।
0: ଆଜିକାଲିକା ଛୁଆ ବି ଯେମିତି, ବାପା ମା ବି ସେମିତି ହେଇଗଲେଣି ରକ୍ଷା ପାଇବା ପାଇଁ, ଛୁଆର ହଇରାଣ ସେ ଯୋଉ କରିବ ଖାଇବନି ତ ତାକୁ ଖୁଆଇବାକୁ ପଡିବ, ତ ମୋବାଇଲ ଧରେଇ ଦଉଛନ୍ତି। ତ ମୋବାଇଲ ଆଉ ଟିଭି ପାଇଁ ବହୁତ ପ୍ରକାର ମାନସିକ ଓ ଶାରୀରିକ ବିକାଶ ଦୁଇଟା ଯାକ ଛୁଆଙ୍କର ନଷ୍ଟ ହେଉଛି। ଯେମିତି ମାନସିକ ବିକାଶ ମୁଁ କହିବି, ଆଜିକାଲି ଭର୍ଚୁଆଲ ଅଟିଜିମ୍ ବଢ଼ିଗଲାଣି। ଭର୍ଚୁଆଲ ଅଟିଜିମ୍ ମାନେ କ'ଣ, ଛୁଆ ସେଇ ମୋବାଇଲ ଦେଖି ଦେଖି ଆଉ ସୋସିଆଲ ଇଣ୍ଟରାକ୍ସନ୍ କରୁନି, କି ଗୋଟେ ପିଲା ଆସିଲା ତା ସହ କଥା ହଉନି, ଖାଲି ମୋବାଇଲ ଦେଖିବାରେ ରହିଲା, ତାର ଲାଙ୍ଗୁଏଜ ଡେଭଲପମେଣ୍ଟ ହଉନି, ଛୁଆ ଆଉ କଥା କହିପାରୁନି, ପ୍ଲସ ମେଣ୍ଟାଲ ଡେଭଲପମେଣ୍ଟ ବି ହଉନି, ଛୁଆ ବାପା କ'ଣ ମା କ'ଣ ବି ଜାଣୁନି, ବେଳେବେଳେ କିଛି ଜାଣୁନି, ଖାଲି ଇଂଲିଶ କହି ଚାଲୁଛି ବହୁତ, ସେଟା ହିଁ ଭର୍ଚୁଆଲ ଅଟିଜିମ୍,
1: କିନ୍ତୁ
0: ମୋବାଇଲ ଚଲାଇବା ଜାଣୁଛି। ତ ଏହା ହେଲା ପ୍ରଥମ। ଦ୍ୱିତୀୟ ହେଲା ଓଜନ ବଢୁଛି, ବସି ବସି ରହୁଛନ୍ତି, ଓଜନ ବଢୁଛି, ଫିଜିକାଲ ଆକ୍ଟିଭିଟି କମିଯାଉଛି। ମୋବାଇଲ ଆଉ ସ୍କ୍ରିନ୍ ଏକ୍ସପୋଜର ଯୋଗୁଁ ଛୁଆକୁ ନିଦ ଠିକ୍ରେ ହଉନି, ଶୋଉ ନାହିଁ, ରାତିରେ ଦେଖିବେ ଦୁଇଟା ଯାଏଁ ସବୁ ଛୁଆ ଚେଇଁକି ରହିଲେ, ଶୋଇଲେ ନାହିଁ,
1: ଯୋଉଟା ପ୍ରଥମ ରହିଲେ ତାଙ୍କର ଟାଇମ୍ ଟେବୁଲଟା ହିଁ ଠିକ୍
0: ରହିଲାନି। ଛୁଆ ଶୋଇବ ଦୁଇଟାକୁ ଉଠିବ ସକାଳ 10:11 ଉଠିବ, ସ୍କୁଲ ଯିବନି, ଆବସେଣ୍ଟ ରହିଲା ସ୍କୁଲରେ, କିମ୍ବା
1: ଖାଇବା ପିଇବା ସବୁ ତ
0: ଡେରି ହେଇଗଲା, ବେଳେବେଳେ ଖାଇବା ବି ଇରେଗୁଲାର ହେଇଯାଏ, ପ୍ଲସ୍ ତା ସହିତ ବ୍ରେନ୍ ବି ଆପଣଙ୍କର ଫଙ୍କସନ୍ ଠିକ୍ରେ କରିବନି, ସବୁବେଳେ ସେ ରିଲ୍ସ ଦେଖିଲା ଛୁଆ, ତ ପାଠପଢ଼ାରେ ଆଉ ଏକାଗ୍ରତା ଆସିବନି ଛୁଆର, ଛୁଆ ସବୁବେଳେ ଡେଭିଏଟ୍ ହବ, ଗୋଟେ ଜାଗାରେ କନ୍ସେନ୍ଟ୍ରେଟ୍ ହେଇକି ବସିପାରିବନି। ତ ଏଇ ନାନାଦି ସାଇଡ୍ ଇଫେକ୍ଟ ରହୁଛି। ତ ଆମକୁ ଫାର୍ଷ୍ଟ ହେଲା ମୋବାଇଲ ଆଉ ଟିଭି ସବୁ ଲିମିଟ୍ କରିବାକୁ ପଡିବ, ଦେଖିବେ ବିଲୋ 2 ଇୟର୍ ପୁରା 0, 2 to 5 ଇୟର୍ ବେଶୀରେ 1 ଆୱାର୍ ଦେଖିପାରିବେ, ଏବଭ୍ 5 ଇୟର୍ 2 ଆୱାର୍ ଯାଏଁ ଦେଖିପାରିବେ, ଠିକ୍ ଅଛି।
1: ପିଲାମାନେ ଯୋଉ ବାର ବାର ଯୋଉ ଖଟରୁ ପଡିକିରି ମୁଣ୍ଡକୁ ବାଜୁଛି, ସେଟା ପଛରେ ଏଫେକ୍ଟ ହବ କି?
0: ହଁ, ତ ମ୍ୟାଡମ୍ ଫାର୍ଷ୍ଟ ହେଲା କେତେ ହାଇଟ୍ରୁ ଛୁଆ ପଡ଼ିଲା, ଦେଖନ୍ତୁ ଛୋଟ ଛୁଆଙ୍କର ତାଙ୍କର ବୋନ୍ ଡେଭଲପମେଣ୍ଟ ପୁରା ହେଇନଥାଏ, ତ ବହୁତ କାର୍ଟିଲେଜ୍ ଥାଏ, ତ ସେମାନେ କେତେ ପଡ଼ିଲେ ବି ସେତେ ବିଶେଷ ମାଡ଼

0: ହୁଏନି କିମ୍ବା ବ୍ଲିଡିଂ ଭିତରେ ହୁଏନି, ବ୍ରେନ୍ ଭିତରେ ବ୍ଲିଡିଂ ହୁଏନି। ତ ସେଥିପାଇଁ ସେମାନଙ୍କୁ କିଛି ଭୟ କରିବା ଦରକାର ନାହିଁ। ବହୁତ ଉଚ୍ଚରୁ ପଡ଼ିଛନ୍ତି, ଯେମିତି 6 ଫୁଟ ଉପରୁ ପଡ଼ିଛନ୍ତି, ତାହେଲେ କିମ୍ବା ତା ପଡ଼ିଲା ପରେ ଦେଖିବେ ବାନ୍ତି ବହୁତ ହେଇଛି କିମ୍ବା ଫିଟ୍ସ ମାରିଛି, ଛୁଆ ଆଉ ଆକ୍ଟିଭ ରହୁନି, କାନ୍ଦୁଛି, ଚେତା ପଳେଇଥିଲା, ଏସବୁ ଯଦି ସିମ୍ପଟମ୍ ରହିଲା ମାନେ ନିହାତି ଆପଣଙ୍କୁ ଦେଖିବାକୁ ପଡ଼ିବ ବ୍ରେନ୍ ଭିତରେ କିଛି ମାଡ଼ ହେଇଛି କି। ଯଦି ସେମିତି ସିମ୍ପଟମ୍ସ ନାହିଁ କିଛି କରିବା ଦରକାର ନାହିଁ, କିମ୍ବା ତାପରେ ବି ତାର ଇଫେକ୍ଟ କିଛି ରହିବ ନାହିଁ। ଠିକ୍ ଅଛି,
1: ସେମିତି ଦେଖିବାକୁ ଗଲେ ତ ପିଲାଙ୍କର ରୋଗ ବିଷୟରେ, ପିଲାଙ୍କର ସ୍ୱାସ୍ଥ୍ୟ ବିଷୟରେ କଥା ହେଲେ ସମୟ ବି ପାଇପାରନ୍ତି।
0: ସେ ସମୟରେ ବି ଆପଣ କେତିକି ଛୁଆର ନ୍ୟୁଟ୍ରିସନ ପାଇଁ, ଫିଟର୍ସର ନ୍ୟୁଟ୍ରିସନ ପାଇଁ କେତିକି ଯତ୍ନ ନେଇଛନ୍ତି, ସେଟା ବି ବହୁତ ଇମ୍ପୋର୍ଟାଣ୍ଟ ଫର ଫ୍ୟୁଚର ହେଲ୍ଦି ବେବି, ଟର୍ମ ବେବି, ହେଲ୍ଦି ବେବି ପାଇଁ କହିକି ଆପଣଙ୍କୁ ସେଟା ବି ବହୁତ ଇମ୍ପୋର୍ଟାଣ୍ଟ। ମାଆର ଯଦି କିଛି ରୋଗ ନଥିବ, ମା ଗୋଟେ ହେଲ୍ଦି ଛୁଆ ଜନ୍ମ କରିବ, ତାହେଲେ ଯାଇ ଛୁଆର ଯୋଉ ପ୍ରଥମ 2 ବର୍ଷ ବି ପୁରା ହେଲ୍ଦି ରହିବ। ତ ଫାର୍ଷ୍ଟ ହେଲା ମଦର ଡ୍ୟୁରିଂ ଇଣ୍ଟରାଉଟେରିନ୍ ପିରିୟଡ୍ ଇଟ୍ସେଲ୍ଫ ମଦର ତାର ନିଜର ପୁରା ଯତ୍ନ ନେବ, ସନ୍ତୁଳିତ ଖାଦ୍ୟ ଖାଇବ, ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଇବ, ସପ୍ଲିମେଣ୍ଟସ୍ ନେବ, ଆଇରନ୍ କ୍ୟାଲସିୟମ୍ ନେବ, ପ୍ରୋଟିନ୍ ନେବ, ପ୍ଲସ୍ ନିୟମିତ ଚେକଅପ୍ କରାଇବ ଅଲ୍ଟ୍ରାସାଉଣ୍ଡ, ଯୋଉ ଆମର ଗଭର୍ଣ୍ଣମେଣ୍ଟର ନିୟମ ହିସାବରେ କିଛି କଞ୍ଜେନିଟାଲ୍ ଆନୋମାଲି ନାହିଁ ଦେଖିବ, ପ୍ଲସ୍ ଜନ୍ମ ହେଲା ପରେ ତାପରେ ମା ବାପାଙ୍କର ଦାୟିତ୍ୱ କ'ଣ। ତ ଆମର ହେଲ୍ଦି ବେବି ଗୋଟେ ଜନ୍ମ ହେଇଛି ଯଦି, ତାହାର ଫାର୍ଷ୍ଟ ମା ବାପାଙ୍କର ଦାୟିତ୍ୱ ହେଉଛି ଜନ୍ମ ଟୀକା ଦେବା ଓ ମା କ୍ଷୀର ଦେବା। ପ୍ରଥମ 3 ଦିନ ଆପଣଙ୍କର କୋଲୋଷ୍ଟ୍ରମ ଯୋଉ କଷ କ୍ଷୀର, ସେଟା ଫାର୍ଷ୍ଟ ଦେବେ, ଯେମିତି ହେଲେ ଫାର୍ଷ୍ଟ କଷ କ୍ଷୀର ଦେବେ। ମଦର୍ସ ମିଲ୍ କଣ୍ଟିନ୍ୟୁ ରଖିବେ, 6 ମାସ ଭର୍ତ୍ତି ହେଲା ଯାଏ ମା କ୍ଷୀର ସମ୍ପୂର୍ଣ୍ଣ ଭାବରେ ଦେବେ, ତା ବ୍ୟତୀତ ଆଉ କିଛି ଦେବେ ନାହିଁ। ପୁଣି ନିୟମ ହିସାବରେ ଟୀକା ଦେବେ, ମୁଁ ଯେମିତି କହିଲି 6 ୱିକ୍ 10 ୱିକ୍ 14 ୱିକ୍ ଟୀକା ଗୁଡାକ ଦେବେ, ପ୍ଲସ୍
1: ଯୋଉଠି ବି ଜନ୍ମ ପ୍ରଥମ ଦିନ ଟୀକାଟା
0: ନିହାତି ଜରୁରୀ, 24 ଘଣ୍ଟା ଭିତରେ ଆପଣଙ୍କର ଜନ୍ମ ଟୀକା ଦେବେ। ତାପରେ 6 ମାସ ପରେ ଯେତେବେଳେ ୱିନିଂ ପିରିୟଡ୍ ଆସେ, ମାନେ ବାହାର ଖାଦ୍ୟ ଦେବା ଷ୍ଟାର୍ଟ କରାଯାଏ, ସେତେବେଳେ ଆପ୍ରୋପ୍ରିଏଟ୍ ୱିନିଂ କରାଯିବା କଥା। ଯେମିତି ମୁଁ କହିଲି 6 ମାସ ପରେ 6 ଥର ଆଟ୍ଲିଷ୍ଟ, ମାନେ 3 ଥର ଆପଣଙ୍କର ମିଲ୍କ ଦେଲେ, ଆଉ 3 ଥର ଆପଣଙ୍କର ସେମି ସଲିଡ୍ ଦେଲେ, ଖିଚିଡ଼ି ହୋମ୍ ମେଡ୍ ବେଷ୍ଟ ଫୁଡ୍ ଦେବେ, ଅଲଗା ବାହାରର ପ୍ୟାକେଟ୍ ଫୁଡ୍ ଆଭଏଡ୍ କରନ୍ତୁ, ସଫିସିଏଣ୍ଟ ହାଇଡ୍ରେସନ୍ ମେଣ୍ଟେନ୍ କରନ୍ତୁ, ମା କ୍ଷୀର ଯେତିକି ମାତ୍ରାରେ ହେଉଛି ମା କ୍ଷୀରକୁ କଣ୍ଟିନ୍ୟୁ ରଖନ୍ତୁ 2 ବର୍ଷ ଯାଏ। ତା ସହିତ ଡେଭଲପମେଣ୍ଟକୁ ମାର୍କ କରିବେ, ଛୁଆ 3 ମାସରେ ଯେମିତି ବେକ ସଳଖିବା କଥା ସେଟା କରିଲା ନା ନାହିଁ, 3 ମାସ ପରେ ଆଇ କଣ୍ଟାକ୍ଟ କଲା, ସୋସିଆଲ ସ୍ମାଇଲ୍ ଦେଲା, ରୋଲ୍ ଓଭର କଲା, 5 ମାସରେ ଉବୁଡ଼ିଲା, 6 ମାସରେ ଟିକେ ଟିକେ ୱିଥ୍ ସପୋର୍ଟ ବସିଲା, 8 ମାସରେ ୱିଥଆଉଟ୍ ସପୋର୍ଟ ବସିଲା, 10 ମାସରେ ବାଏ ବାଏ କଲା, ଦାନ୍ତ ଉଠିଲା, 6 ମାସ ପରେ ଗୋଟେ ଗୋଟେ ଛୁଆର ଦାନ୍ତ ଉଠିଲା, ଆଉ ବାକି 10 ମାସରେ ୱିଥ୍ ସପୋର୍ଟ ଠିଆ ହେଲା, 12 ମାସରେ ୱିଥଆଉଟ୍ ସପୋର୍ଟ ଠିଆ ହେଲା, ଚାଲିଲା ୱିଥଆଉଟ୍ ସପୋର୍ଟ। ଏଇ ଡେଭଲପମେଣ୍ଟ ଉପରେ ଫୋକସ୍, ବୋଥ୍ ଡାଏଟ୍, ନ୍ୟୁଟ୍ରିସନ୍ ଆଉ ଆପଣଙ୍କର ଡେଭଲପମେଣ୍ଟ, ଏଇ 3ଟା ଜିନିଷ ବହୁତ ଜରୁରୀ। ତା ସହିତ ଟୀକା ଭ୍ୟାକ୍ସିନେସନ୍ ଏକର୍ଡିଂ ଟୁ ନ୍ୟାସନାଲ ଇମ୍ୟୁନାଇଜେସନ୍ ସେଡ୍ୟୁଲ୍, ଟାଇମ୍ ଟୁ ଟାଇମ୍ ଦେବେ, ଡିଲେ କରିବେ ନାହିଁ ଟୀକାରେ। ତ ବର୍ଷେ ପରେ ଆପଣ ସବୁ ଘରୋଇ ଖାଦ୍ୟ ଦେବେ, ପ୍ଲସ୍ ସେ ଭିତରେ ଯଦି କିଛି ଗ୍ରୋଥ୍ ଡିଲେ ହେଲା, ଯେମିତିକି ମୁଁ କହିବି ୱେଟ୍ ବଢ଼ିଲାନି ଛୁଆର, କିମ୍ବା ଗୋଟେ ଗୋଟେ ଛୁଆର ଡାଇରିଆ ଲାଗି ରହିଲା, କିମ୍ବା ଛୁଆର ଡେଭଲପମେଣ୍ଟ ହେଲାନି, ଲେଟ୍ ହେଲା, ଡିଲେ ଡେଭଲପମେଣ୍ଟ ହେଲା, ଗ୍ରୋଥ୍ ଫାଲ୍ଟରିଂ ହେଲା, ଏସବୁ ହେଲେ ଆପଣ ନିହାତି ଡକ୍ଟରଙ୍କ ପାଖକୁ ଯାଇ ଦେଖେଇବେ। ତ ଠିକ୍ ଟାଇମ୍ରେ ଯଦି ଛୁଆର କିଛି ବି ଅସୁସ୍ଥତା ଅସୁସ୍ଥତା ଦେଖାଗଲା, ତାହେଲେ ଡକ୍ଟରଙ୍କ ପରାମର୍ଶ ନିହାତି କରିବେ। ତା ସହିତ ଆମେ ଏଇ ବାକି ଜିନିଷ ଗୁଡାକ ବି ଦେଖିବା, ଯେମିତି 2 ବର୍ଷ ପରେ ଛୁଆମାନେ ଯୋଉ ମୋବାଇଲ, ଟିଭି, ଅଦର ସବୁ ଆକ୍ଟିଭିଟିସରେ ଇନଭଲ୍ଭ ରହୁଛନ୍ତି, ସେଗୁଡ଼ାକ କମେଇବା। ବାକି ଏତିକି
1: ମୋଟାମୋଟି କହିବାକୁ ଗଲେ, ଛୁଆ ଜନ୍ମ ହେଲା ପରେ ପିଲାଙ୍କର ଡେଭଲପକୁ ନଜର ରଖିବା, ଅସୁବିଧା ହେଲା ମାନେ ଡକ୍ଟରଙ୍କ ସହିତ ପରାମର୍ଶ ନେବା, ଏଇଟା ଯେମିତି ରେଗୁଲାର ଚାଲିଥିବ ନା, କେତେ ହେଳା କରିବାର ନା,
0: ହେଳା କରିବାର।
1: ବହୁତ ବଢ଼ିଆ ଲାଗିଲା, ଆମ ଶ୍ରୋତାବନ୍ଧୁମାନଙ୍କର ଯୋଉ ସବୁ ସମସ୍ୟା ଥିଲା, ଜାଣିବାର ଇଚ୍ଛା ରଖିଥିଲେ, ତାକୁ ତ ବୁଝେଇଲେ ବିଭିନ୍ନ ରୋଗ ସମ୍ପର୍କିତ ଆପଣ ପ୍ରାଞ୍ଜଳ ଭାବରେ ବୁଝେଇଦେଲେ। ଆକାଶବାଣୀ ବ୍ରହ୍ମପୁର ପରିବାର ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ,
0: ନମସ୍କାର।
2: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ ସମ୍ ହସ୍ପିଟାଲ ଶୀତଳାପଲ୍ଲୀ ବ୍ରହ୍ମପୁର, ସୁଲଭ, ସୁବିଧାଜନକ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
3: ସୁସ୍ଥ ମା ଓ ସୁସ୍ଥ ଶିଶୁ ପରିବାର ପାଇଁ ଏହା ହିଁ ସବୁଠୁ ବଡ ଖୁସି।
4: ସମ୍ ହସ୍ପିଟାଲ ବ୍ରହ୍ମପୁର ଆଣିଛି ମା ଏବଂ ଶିଶୁଙ୍କ ପାଇଁ ସୁରକ୍ଷିତ ମାତୃତ୍ୱ ଓ ଶିଶୁ ଚିକିତ୍ସା।
3: ହଁ, ସମ୍ ହସ୍ପିଟାଲ ବ୍ରହ୍ମପୁର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ପାଇବେ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଜଟିଳ ଗର୍ଭାବସ୍ଥାର ସଠିକ୍ ଚିକିତ୍ସା, ଏବଂ ଶିଶୁ ରୋଗ ବିଭାଗରେ ରହିଛି ନବଜାତ ଶିଶୁଙ୍କ ପାଇଁ ଅତ୍ୟାଧୁନିକ ଏନ୍ଆଇସିୟୁ ଏବଂ ବିଶେଷ ଯତ୍ନ।
4: ଅଭିଜ୍ଞ

ପ୍ରଥମ ଗୀତଟି ନେଇଛୁ ଅଭିଳାଷ କଥାଚିତ୍ରରୁ। ଶିଳ୍ପୀ ହେଲେ ଆରତୀ ମୁଖାର୍ଜୀ ଏବଂ ହରିହରନ। ଗୀତ ରଚନା ସଂଗ୍ରାମ ମହାନ୍ତି। ସଙ୍ଗୀତ ନିର୍ଦ୍ଦେଶନା ସରୋଜ ପଟ୍ଟନାୟକ।

ଏଥର କଥାଚିତ୍ର ଅଭିନେତ୍ରୀ ଶିଳ୍ପୀ ହେଲେ ନିର୍ମଳା ମିଶ୍ର। ନାରାୟଣ ପ୍ରସାଦ ସିଂଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ବାଳକୃଷ୍ଣ ଦାସ।

でしょうかね。いい子でも

I'm sorry.

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆକାଶ ଦୀପ ଏହି କଥାଚିତ୍ରରେ ଶିଳ୍ପୀ ହେଲେ ଅକ୍ଷୟ ମହାନ୍ତି। ନିଜସ୍ୱ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ଅକ୍ଷୟ ମହାନ୍ତି।

0: and God created women. Poof!
1: শ্রোতাবন্ধু আপনমানে কার্যক্রম শুণুছন্তি আকাশবাণী জয়পুর কেন্দ্ররু প্রসারিত হেউছি মিডিয়াম ওয়েভ্রে 204.5 মিটার তথা 1467 কিলোহার্জ যোগে এফএম রে শুনিপারুছন্তি 103.6 মেগাহার্জ যোগে এহা ব্যতীত আপনক মোবাইল ফোনর নিউজ অন এআইআর আপ্রে মধ্য আপনমানে আম কেন্দ্রর সমস্ত কার্যক্রমগুড়িক শুনিপারিবে। ଏଇଠି ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ମନେ ପକାଇ ଦେଉଛୁ, ଆଜି ଅପରାହ୍ନ 5:30 ଶୁଣିବାକୁ ଭୁଲିବେନି ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ଦାନ୍ତର ଯତନ କେନ୍ତାର ନେବାର। ଏ ସମ୍ପର୍କରେ ଆପଣମାନେ ଆଜି ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ଯୋଡ଼ି ହୋଇ ଆପଣଙ୍କ ପ୍ରଶ୍ନ ରଖିପାରିବେ। ଆମର ଯୋଗାଯୋଗ ନମ୍ବରଟି ହେଲା 06854230690 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ଦାନ୍ତର ଯତ୍ନ କେନ୍ତାର ନେବାର। ଆପଣମାନଙ୍କୁ କାର୍ଯ୍ୟକ୍ରମ ସମ୍ପର୍କିତ ଆଉ କିଛି ସୂଚନା ମଧ୍ୟ ଏଠି କହି ରଖୁଛୁ। କିଛି ସମୟ ପରେ ଅର୍ଥାତ୍ ଦିନ 11 ଆପଣମାନେ ଶୁଣିପାରିବେ ଆକାଶବାଣୀ ଲାଇଭ୍। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବାକୁ ଭୁଲିବେନି ଆଜି ଦିନ 12 ଏବଂ ଦିନ 2:15। ଦିନ 12:30 ଶୁଣିବେ ଭକ୍ତି ଗୀତ। ଶିଳ୍ପୀମାନେ ହେଲେ ସୋନୁ ନିଗମ, ନମିତା ଅଗ୍ରୱାଲ, ଅରବିନ୍ଦ ମୁଦୁଲି, ଅନୁରାଧା ପଡ଼ୱାଲ, ଟି ସୌରୀ ଏବଂ ବିନୋଦିନୀ ସାହୁ। ଦିନ 1:05 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଭକ୍ତି ଗୀତ। ଘର ଓ ଘରଣୀ କାର୍ଯ୍ୟକ୍ରମ ଭେଟିଦେବୁ ଆଜି ଦିନ 1:20। ଏଥିରେ ଶୁଣିବେ ନାରୀ ସ୍ୱାବଲମ୍ବୀ ହେବା ଜରୁରୀ କି, ଏ ସମ୍ପର୍କରେ ଏକ ସାକ୍ଷାତକାର। ପରେ ରହିଛି ଏସ୍ଆଇଆର୍ ବା ସ୍ୱତନ୍ତ୍ର ସଘନ ସଂଶୋଧନ କ'ଣ, ଏ ସମ୍ପର୍କରେ ଅନ୍ୟ ଏକ ସାକ୍ଷାତକାର। ଶୁଣିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି। ପରବର୍ତ୍ତୀ ଗୀତଟି ଭେଟିଦେଉଛୁ କଥାଚିତ୍ର ଅମର ପ୍ରେମରୁ। ଶିଳ୍ପୀ ହେଲେ ଭିକାରୀ ବଳ, ବୃନ୍ଦାବନ ଜେନାଙ୍କ ଗୀତ ସଙ୍ଗୀତ।

ଶୁଣିଲେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1400 kHz ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ସମୟ 11:00। ଆରମ୍ଭ କରୁଛୁ ଆକାଶବାଣୀ ଲାଇଭ୍।

ଶ୍ରୋତାବନ୍ଧୁ ନମସ୍କାର। ବର୍ଷା ବିଜୟ ଏହି ଆଷାଢ଼ି ସକାଳରେ କିଛି ବର୍ଷା ଗୀତ ସହ କିଛି କଥା ଓ କାହାଣୀକୁ ନେଇ ଆପଣଙ୍କ ରେଡ଼ିଓ ସାଥୀ ସସ୍ମିତା ଆକାଶବାଣୀ ଲାଇଭ୍ ପରିସରକୁ ସାଦର ସ୍ୱାଗତ କରୁଛି ଆପଣଙ୍କୁ।

ଆମ ଦେଶ ଭାରତ, ଆମେ ଓଡ଼ିଶା ରାଜ୍ୟରେ ରହୁଛେ। ଓଡ଼ିଶାର 30 ଜିଲ୍ଲା ଭିଜୁଛି ବର୍ଷା ପାଣିରେ। କମିଛି ତାପଘାତର ଆଶଙ୍କା, ଆଗକୁ ଏମିତି ଲଗାଣ ବର୍ଷା ଲାଗି ରହିବାର ଆଶଙ୍କା ରଖିବା ନିଶ୍ଚୟ ଶ୍ରୋତାବନ୍ଧୁ, କାରଣ ଏଇଟା ବର୍ଷା ଋତୁ। ଚାରି ମାସ ଖରା, ଚାରି ମାସ ବର୍ଷା, ଚାରି ମାସ ଶୀତ, ଏଇ ଚାରି ଚାରି ମାସକୁ ଆମେ ଅନୁଭବ କରୁ। ତାରି ଭିତରେ ଶରତ, ହେମନ୍ତ, ବସନ୍ତ ଆସିକି କେତେବେଳେ ଚାଲିଯାଆନ୍ତି, ପ୍ରକୃତିକୁ ଦେଖିଲେ ହିଁ ଜାଣିହୁଏ ଏହି ତିନି ଋତୁକୁ। ବସ୍ତୁତଃ ଖରା, ବର୍ଷା, ଶୀତ ହିଁ ଆମେ ଆଖି ଆଗରେ ଦେଖୁ, ଜାଣୁ ଆଉ ଋତୁ ପରିବର୍ତ୍ତନ ପାଇଁ ନିଜକୁ ସଜାଡ଼ି ରଖୁ। ଖରାରେ ଛତା, ଜୋତା, ପାଣି ବୋତଲ, ତୋରାଣି, ସର୍ବତ, ଲେମ୍ବୁ, ତରଭୁଜ, କାକୁଡ଼ି, ପଇଡ଼, ଏମିତି ସବୁ ଜିନିଷ। ବର୍ଷାରେ ଛତା, ବର୍ଷାତି, ଗରମ ଗରମ ଖାଇବା, ମୁଢ଼ି ମିକ୍ସଚର ଆଉ ମନଲେଖି ଉଷମ ଜାଗା। ଆଉ ଶୀତରେ ଶୀତ ବସ୍ତ୍ର ସହ ନିଆଁ ପହଁବାର ମଜା। ଋତୁ ସବୁ ପ୍ରକୃତିଦତ୍ତ ଶ୍ରୋତାବନ୍ଧୁ, ପ୍ରକୃତିର ପରିବର୍ତ୍ତନକୁ ନେଇ ଆସୁଥାଏ ସେସବୁ ଆଉ ଯାଉଥାଏ ବି। ବର୍ଷାରାଣୀ ଧରାପୃଷ୍ଠରେ ବର୍ଷୁଛି ଯେତେବେଳେ, ଚାଲନ୍ତୁ ବର୍ଷା ଭିଜା ମନ ନେଇ ତାକୁ ସ୍ୱାଗତ କରିବା।

ଋତୁ ପରିବର୍ତ୍ତନ ସମୟରେ କିଛି ସତର୍କତା ଅବଲମ୍ବନ କରିବାକୁ ହୋଇଥାଏ ଶ୍ରୋତା ବନ୍ଧୁ। ହଠାତ୍ ବର୍ଷା ଆସିଗଲା, ଗ୍ରୀଷ୍ମ ଉତ୍ତାପରେ ଶରୀର ତାପମାତ୍ରା ବଢ଼ିକି ଥିଲା, ସେ ସହ୍ୟ କରିପାରିବନି ଶୀତଳତାକୁ, ତେଣୁ ଥଣ୍ଡା କାଶ ଜ୍ୱର ହେବାର ସମ୍ଭାବନା ଅଛି। ପିଲାମାନେ ସ୍କୁଲକୁ ଯିବେ, ଫେରନ୍ତା ବାଟରେ ଭିଜିବେ ବର୍ଷାରେ, ତେଣୁ ସେମାନଙ୍କୁ ଉପଯୁକ୍ତ ଭାବରେ ସଜେଇକି ପଠାନ୍ତୁ। ବହିବସ୍ତାନି ଯେପରି ବର୍ଷା ପାଣିରେ ଓଦା ନ ହୁଏ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ବିଶେଷତଃ ସୁପାଚ୍ୟ ସୁଷମ ଖାଦ୍ୟ ସେମାନଙ୍କୁ ଖାଇବାକୁ ଦିଅନ୍ତୁ, ଯାହା ସହଜରେ ହଜମ ହୋଇଯିବ। ପିଲାଙ୍କର କି ଆପଣଙ୍କର ପେଟ ଗୋଳମାଳ ବି ହେବନି। ଆମ୍ବ, ପଣସ, ତାଳ, ଖଜୁରୀ, ଛତୁ ଇତ୍ୟାଦି ଏ ସମୟରେ ବେଶୀ ପରିମାଣରେ ମିଳିଥାଏ, ତାକୁ ସେବନ କରନ୍ତୁନି। ଆପଣ ଜାଣିବା ଶୁଣିବାରକୁ ଶ୍ରୋତା ବନ୍ଧୁ ଟିକେ ମନେ ପକାଇଦେବା କଥା। ଏବେ ଆସନ୍ତୁ ଶୁଣିବା ଏ ସୁନ୍ଦର ଗୀତା।

ବର୍ଷା ଋତୁ ଆସିଗଲେ କବିମାନସଙ୍କ ମନ ତଳେ ଅନେକ ଶବ୍ଦ ଉଙ୍କି ମାରେ। ସୁନ୍ଦର ସୁନ୍ଦର କବିତା କବିମାନେ ଲେଖି ପକାନ୍ତି। ସତରେ ଶ୍ରୋତା ବନ୍ଧୁ, ଏ ବର୍ଷା ଋତୁ ଗୋଟିଏ ନିଆରା ଋତୁ। ଗୀତ ଶୁଣିବା ପରେ ଏବେ ଆଉ କଥା ହେବାନି ଶ୍ରୋତା ବନ୍ଧୁ, ଗୋଟିଏ ସୁନ୍ଦର କାହାଣୀ କହିବି। ଥରେ ମାତା ପାର୍ବତୀ ଦେବଦେବ ମହାଦେବଙ୍କୁ କହିଲେ, କୈଳାସରୁ ଖାଇବା ସରି ସରି ଆସିଲାଣି, ତେଣୁ ଖାଦ୍ୟର ବ୍ୟବସ୍ଥା ପୂର୍ବକ ଆପଣ କିଛି କରନ୍ତୁ। ଦେବଦେବ ମହାଦେବ ଚିନ୍ତାରେ ପଡ଼ିଗଲେ। ଏହି ସମୟରେ ନନ୍ଦୀଙ୍କ ପରାମର୍ଶ କ୍ରମରେ ଦେବଦେବ ମହାଦେବ ଗଲେ ଶ୍ରୀଜଗନ୍ନାଥଙ୍କ ଜମିରେ ଚାଷ କରି ଫସଲ ଅମଳ କରି କୈଳାସକୁ ଘେନି ଆସିବେ। ଜଗନ୍ନାଥ ବି ଅନୁମତି ପ୍ରଦାନ କଲେ, କିନ୍ତୁ ସର୍ତ୍ତ ରଖି କହିଲେ, ଫସଲ ହେଲେ ମାଟି ତଳେ ଫଳୁଥିବା ଫସଲ ମୋର, ଆଉ ମାଟି ଉପରର ଫସଲ ତମେ ନେବ। ଶିବ ହଁ କଲେ। ମାଟି ତଳେ ଫଳିଲା ଆଳୁ, କନ୍ଦମୂଳ, ସାରୁ, ଖମ୍ବ ଆଳୁ, ଏସବୁ ଫସଲ ଜଗନ୍ନାଥଙ୍କର ହେଲା। ଶିବ ନିରାଶ ହେଲେ। ଏଥର ଶିବ ପୁଣି ଚାଷ କଲେ। ନିଜେ ନିଜ ଆଡ଼ୁ କହିଲେ, ଏଥର ମାଟି ତଳେ ଫଳୁଥିବା ଫସଲ ମୋର, ଆଉ ମାଟି ଉପରର ଫସଲ ତମର। ଜଗନ୍ନାଥ ହଁ କଲେ। ଫସଲ ଫଳିଲା, ଆମ୍ବ, ପଣସ, ଟମାଟୋ, ବାଇଗଣ, କାକୁଡ଼ି, ଚହ୍ନି ଇତ୍ୟାଦି ଇତ୍ୟାଦି। ଶିବ ପୁଣି ନିରାଶ ହେଲେ। ତଥାପି ଶିବ ପୁଣି ପଣ କଲେ, ଚାଷ କଲେ, କହିଲେ, ମାଟି ତଳ ଫସଲ ଆଉ ମାଟି ଉପରର ଶସ୍ୟ ମୋର ହେବ। ଜଗନ୍ନାଥ ହଁ କଲେ। ଚାଷ ହେଲା, ଫଳିଲା ମକା। ନା ମାଟି ତଳେ ସେ ଫଳିଲା, ନା ମାଟି ଉପରେ ସେ ଫଳିଲା ମଝିରେ। ଏଥର ଶିବ ବୁଝିଗଲେ ଯେ ସବୁ କାମ ସହଜ ଢଙ୍ଗରେ ହୁଏନି, ସବୁ କାର୍ଯ୍ୟ ପାଇଁ ବୁଦ୍ଧି କୌଶଳ ଆବଶ୍ୟକ। ସେଇଠୁ ଶ୍ରୀ ଜଗନ୍ନାଥ ତାଙ୍କୁ କହିଲେ, ମୁଁ ତୁମକୁ ପରୀକ୍ଷା କରୁଥିଲି, ତୁମେ ଶ୍ରମ କରିବା ଛାଡ଼ି ଦେଉଛ ନା ତୁମ ଶ୍ରମରେ ତୁମେ ବର୍ତ୍ତି ରହୁଛ। ତାପରେ ତିନି ପ୍ରକାରର ଫସଲ, ଯଥା ମାଟି ତଳେ ଫଳିଥିବା, ମାଟି ଉପରେ ଫଳିଥିବା, ନା ମାଟିରେ ନା ମାଟି ଉପରେ ମଝିରେ ଫଳିଥିବା ସବୁତକ ଫସଲକୁ ଦେଇ ଶିବଙ୍କୁ କୈଳାସପୁରକୁ ବିଦାୟ ଦେଲେ। କାହାଣୀଟି କାଳ୍ପନିକ ହୋଇପାରେ ସଦାଶ୍ରୋତା ବନ୍ଧୁ, କିନ୍ତୁ ଅନେକ ଶିକ୍ଷା ଭିତରେ ଅଛି। ବଞ୍ଚିବା ପାଇଁ ଯେକୌଣସି କର୍ମ ଯଦି କରାଯାଇପାରେ, ତାହା ନିଷ୍ଠାର ସହ କଲେ ସେଥିରେ ଦିନେ ନା ଦିନେ ସଫଳତା ଆମେ ନିଶ୍ଚୟ ପାଇବା। ଥରଟିଏ ସଫଳତା ନ ମିଳିଲା ବୋଲି ଆମେ ନିରାଶ ହୋଇଗଲେ କି ଆମେ କର୍ମ କରିବା ଛାଡ଼ିଦେଲେ, ହାର ଆମର ହିଁ ହେବ। ଆଜି ସଫଳତା ମିଳେନି, ପରବର୍ତ୍ତୀ ସମୟରେ ଜିତ୍ ନିଶ୍ଚୟ ସମ୍ଭବ। ତେଣୁ କର୍ମ କରି ଚାଲିବା, ଫଳ ନିଶ୍ଚୟ ମିଳିବ। ଏହି ଖୁସିରେ ଚାଲନ୍ତୁ ଗୀତ ଶୁଣିବା।

ରିମ୍ଝିମ୍ ବର୍ଷା ପାଣିରେ ମାଟି ଓଦା ହେଲେ ଖୁସିରେ ଓଦା ହୁଏ ଚାଷୀ ଭାଇର ମନ। ମାଟି ବାସ୍ନାରେ ବିଭୋର ହେଇ ସେ ସଜାଏ ତା ଜମିକୁ। ସାଇତି ରଖିଥିବା ମଞ୍ଜିକୁ ବୁଣିଦିଏ ମାଟିରେ। ଶସ୍ୟ ଶ୍ୟାମଳା କ୍ଷେତକୁ ଦେଖି ନିଜେ ଖୁସି ହୁଏ। ସବୁଜିମାର ଲୋଭରେ ସବୁଜ କାନି ପଣତରେ ଘୋଡ଼େଇ ହୋଇ ପ୍ରକୃତି ହୁଏ ସୁନ୍ଦର। ଫସଲ ଫଳିବ, ଖାଦ୍ୟ ନିଅଣ୍ଟ ହେବନି, ଏହି ଖୁସିରେ ଖୁସି ହୁଏ ଆମ ସମସ୍ତଙ୍କ ମନ। ଏହି ବର୍ଷା ଋତୁ ଆସିଗଲେ। ଜୁଲାଇ ମାସର ପ୍ରଥମ ସପ୍ତାହକୁ ଆମେ ସମସ୍ତେ ବନ ମହୋତ୍ସବ ସପ୍ତାହ ରୂପରେ ପାଳନ କରିଥାଉ। ସମସ୍ତଙ୍କର ଇଚ୍ଛା, ଗୋଟିଏ ଗଛ ଚାରା ଆମେ ସମସ୍ତେ ମାଟିରେ ପୋତିଦେବୁ। ସେହି ଚାରା ଗଛ ଦିନେ ବୃକ୍ଷରେ ପରିଣତ ହେବ, ବୃକ୍ଷ ଆମର ବନ୍ଧ ପାଲଟିବ। ସେହି ଖୁସିରେ ସମସ୍ତଙ୍କର ଅପେକ୍ଷା ଥାଏ ଏ ବର୍ଷା ଋତୁକୁ। ବର୍ଷା ଏମିତି ଆସୁଥାଉ, ବର୍ଷା ଏମିତି ମାଟିକୁ ତାର ରିମ୍ଝିମ୍ ପାଣିରେ ଭିଜୋଇ ଦେଉଥାଉ।

ଆପଣ ଅଛନ୍ତି ଆକାଶବାଣୀ ଲାଇଭ୍ ପରିସର ଭିତରେ, ଆମେ କଥା ହେଉଛେ ଆଉ ଗୀତ ବି ଶୁଣୁଛେ ଶ୍ରୋତା ବନ୍ଧୁ। କବି କଳ୍ପନାରେ ବର୍ଷା ଋତୁ ଧୂ ଧୂ ଖରାରେ ବି ଆସିଯାଇପାରେ, ଥର ଥର ଶୀତରେ ଥରେ ଥରେ ବି ବର୍ଷା ଋତୁ ଆସିଯାଇପାରେ, କିନ୍ତୁ ପ୍ରକୃତିର ନିୟମ ଅନୁସାରେ ପ୍ରାକୃତିକ ଢଙ୍ଗରେ ବର୍ଷା ଋତୁ ଆଷାଢ଼, ଶ୍ରାବଣ, ଭାଦ୍ରବ ଆଉ ଆଶ୍ୱିନ ଋତୁରେ ଆସେ। ଏହି ଚାରିମାସକୁ ଆମେ ବର୍ଷା ଋତୁ ବୋଲି କହିଥାଉ। ଏବେ ତ ଋତୁଚକ୍ରରେ ଅଚାନକ ପରିବର୍ତ୍ତନ ଶ୍ରୋତା ବନ୍ଧୁ, ପ୍ରକୃତି ରୁଷି ଯାଇଛି ସତ ଯେମିତି। କେତେବେଳେ ହଠାତ୍ ଧୂ ଧୂ ବର୍ଷା, କେତେବେଳେ ମୂଷଳ ଧାରାରେ ବର୍ଷା, ତ କେବେ ମାଟି ଫାଟିକି ଆଁ କରୁଛି। ପ୍ରକୃତିର ପ୍ରାକୃତିକ ନିୟମ ଅନୁସାରେ ଏବେ ଆଉ କିଛି ବି ଘଟୁନି ଶ୍ରୋତା ବନ୍ଧୁ। ଆଶା କରିବା ଏ ବର୍ଷର ବର୍ଷା ଋତୁ ସମ ପରିମାଣର ବର୍ଷା ନେଇ ଆସୁ, ଆମ ଫସଲ ଭଲ ହେଉ, ଚାଷୀ ଭାଇର ମନ ଖୁସି ହେଉ, ଆଉ ତାର ଶ୍ରମରେ ଫଳୁଥିବା ସେଇ ପାରିଶ୍ରମିକ ଫଳକୁ ନେଇ, ସେ ଶସ୍ୟକୁ ନେଇ ଆମେ ଯେମିତି ଖାଦ୍ୟ ସଙ୍କଟର ଅଭାବରେ ନ ପଡ଼ୁ। ସତ କହିବାକୁ ଗଲେ ଶ୍ରୋତା ବନ୍ଧୁ, ପ୍ରକୃତି ଆମ ଉପରେ ରୋଷିଛି, ଆମେ ହିଁ ତାଙ୍କୁ ରୋଷେଇ ଦେଇଛୁ। ତେଣୁ ଚାଲନ୍ତୁ ସୁନ୍ଦର ଗୀତ ଶୁଣି ଋତୁଚକ୍ରକୁ ମନେଇ ନେବା।

ସୂଚନା ବିରତିର ସମୟ ଅଛି ଶ୍ରୋତା ବନ୍ଧୁ, କିଛି ସୂଚନା ଅଛି ଶୁଣି ନିଅନ୍ତୁ। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତି ଜହ୍ନ କାର୍ଯ୍ୟକ୍ରମରେ ଜୁଲାଇ ମାସ 5 ତାରିଖ ରବିବାର ଅର୍ଥାତ୍ ଆଜି ଅପରାହ୍ନ 5:30ରେ ପ୍ରଚାର କରିବ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପଚାରୁ। ଏଥିରେ ବିଷୟ ରହିଛି ଦାନ୍ତର ଯନ୍ତର୍ କେନ୍ତାର ନେବାର। ଏ ସମ୍ପର୍କରେ ଆପଣ ଜୁଲାଇ ମାସ 5 ତାରିଖ ଅର୍ଥାତ୍ ଆଜି ରବିବାର ଅପରାହ୍ନ 5:30ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ଘର ହେଲା 0684230690। ଦାନ୍ତର ଯତ୍ନ କେନ୍ତାର ନେବାର ଯୋଗାଯୋଗ କରିବା ପାଇଁ ଆମର ଟେଲିଫୋନ୍ ନମ୍ଘର 0684230690। ଆପଣ ଯୋଡ଼ି ହେବେ ଆଜି ଅପରାହ୍ନ 5:30ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ। ଆଜି ଦିନ 1:20ରେ ଶୁଣିବେ ଘର ଓ ଘରଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ନାରୀ ସ୍ୱାବଲମ୍ବୀ ହେବା ଜରୁରୀ କି, ଏ ସମ୍ପର୍କରେ ସାକ୍ଷାତକାର। ପରେ ରହିଛି ଏସ୍ଆଇଆର୍ ବା ସ୍ୱତନ୍ତ୍ର ସଘନ ସଂଶୋଧନ କ'ଣ, ଏ ସମ୍ପର୍କରେ ସାକ୍ଷାତକାର। ଏଥିଲା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆପଣ ଅଛନ୍ତି ଆକାଶବାଣୀ ଲାଇଭ୍ ପରିସରରେ, ଆମେ କଥା ହେଉଛେ ଆଉ ଗୀତ ବି ଶୁଣୁଛେ ଶ୍ରୋତାବନ୍ଧୁ। ଏବେ ସୁନ୍ଦର ଗୀତ ଆପଣଙ୍କ ପାଇଁ।

ବର୍ଷକ ବାରମାସ ଭିତରେ ଛଅଟି ଋତୁ, ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ, ଶୀତ ଆଉ ବସନ୍ତ। ବାରମାସ ଭିତରେ ତେରଟି ପର୍ବ, କେବେ ସାମାଜିକ ପର୍ବ, କେବେ ଜାତୀୟ ପର୍ବ, କେବେ ରୀତିନୀତିର ମାନବୀୟ ଲୀଳାଖେଳାକୁ ନେଇ ପର୍ବ ମନାନ୍ତି ଆମ କାଳିଆ ଠାକୁର। ଅଧାଗଡ଼ା ଦିଅନ୍ତି ନା, ହାତପାଦ ନାହିଁ, ହେଲେ ବୁଲିଯିବାକୁ ଭାରି ମନ ତାଙ୍କର। ଷାଠିଏ ବୋଉଟି ଭୋଗରୁ ଉଣା ହୋଇଗଲେ ବଡ଼ଖିଆଙ୍କର ମନ ଭାରି ଦୁଃଖ। ତେଣୁଇତ ବଡ଼ ଦେଉଳ, ବଡ଼ ଦାଣ୍ଡ, ବଡ଼ ରଥ, ମହୋଦଧି, ବଡ଼ ପଣ୍ଡା, ବଡ଼ ନେତ, ବଡ଼ ଜାତ, ସବୁକିଛି ତାଙ୍କ ପାଇଁ ଖଞ୍ଜା। ଏ ଆଷାଢ଼ ମାସରେ ବଡ଼ ପର୍ବ ଭାବରେ ରଥଯାତ୍ରା ପାଳିତ ହୁଏ। ଚାଲନ୍ତୁ ସେଇ ଅଧାଗଢ଼ା ଦିଅଙ୍କର ପର୍ବପର୍ବାଣୀ, ରୀତିନୀତି ଆଉ ତାଙ୍କର ବେଶଭୂଷା, ଯାହା କିଛି ତାଙ୍କର ଅଛି ସେ ବିଷୟରେ କିଛି ଜାଣିବା, ଆଉ କାଳିଆ ଠାକୁରଙ୍କୁ ସବୁତକ ମନର ଦୁଃଖ ଜଣାଇଦେବା।

0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଆଷାଢ଼ୀ ଯାତ୍ରା ଦେଖିବାର ଅପେକ୍ଷାରେ ଆଜି ପାଇଁ ଆକାଶବାଣୀ ଲାଇଭ୍ ପରିସରରୁ ବିଦାୟ ଚାହୁଁଛି ଆପଣଙ୍କ ରେଡ଼ିଓ ସାଥୀ ସସ୍ମିତା। ରହୁଛି ଶ୍ରୋତାବନ୍ଧୁ, ନମସ୍କାର।

ଶୁଣିଲେ ଆକାଶବାଣୀ ଲାଇଭ ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ପ୍ରଥମେ ଶିଳ୍ପୀ ହେଲେ ବେନି ଦୟାଲ ଏବଂ ଅନୁଷ୍କା ଶଶାଙ୍କ ଗୀତ ସଙ୍ଗୀତ ନିର୍ଦ୍ଦେଶକ ସଚିନ ଜିଗର

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ଲୁକା ଚୁପି ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ କରନ୍ ସେହେମ୍ବି, ନିର୍ବନଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ତନିଷିକ୍ ବାଗ୍‌ଚି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ଡିସ୍କମ୍ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ଅରିଜିତ ସିଂ, ସନମ୍ ଜିତ୍ ତଲୱାରଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ପଲସ ମଛାଲ।

ସୂଚନା ବିରତି ପୂର୍ବରୁ ଶୁଣୁଥିଲେ କେଶରୀ ଚଳଚ୍ଚିତ୍ରର ଗୀତ। କଣ୍ଠଶିଳ୍ପୀ ଥିଲେ ଅରିଜିତ ସିଂ ଏବଂ ଆଶିଷ କୌର। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ତନିଷିକ ବାଗ୍ଚି। ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ଗୁଣ୍ଡେ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ସାହିଦ ମାଲ୍ୟା। ଇର୍ଷାଦ କାମିଲଙ୍କ ଗୀତ। ସଙ୍ଗୀତ ନିର୍ଦ୍ଦେଶକ ସୋହିଲ ସେନ୍।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶ୍ରୋତାଙ୍କୁ ଠିକ କହି ରଖୁଛୁ, ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତ୍ୟହ୍ନ କାର୍ଯ୍ୟକ୍ରମରେ ଜୁଲାଇ ମାସ 5 ତାରିଖ ଅର୍ଥାତ୍ ଆଜି ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ଦାନ୍ତର୍ଯତନ କେନ୍ତାର ନେବାର। ଏ ସମ୍ପର୍କରେ ଆପଣ ଜୁଲାଇ ମାସ 5 ତାରିଖ ଅର୍ଥାତ୍ ଆଜି ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମର ଫୋନ୍ ନମ୍ବର ହେଲା 0685423069। ବିଷୟଟି ପୁଣି ଥରେ କହି ରଖୁଛୁ, ଦାନ୍ତର ଯତ୍ନ କେନ୍ତାର ନେବାର। ଯୋଗାଯୋଗ କରିବା ପାଇଁ ଟେଲିଫୋନ୍ ନମ୍ବର 0685423069। ଆପଣ ଫୋନ୍ କରିବେ ଆଜି ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶିଳ୍ପୀ ହେଲେ ସୋନୁ ନିଗମ, ଶ୍ରୀକାନ୍ତ ଗୌତମଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ସରୋଜ ନନ୍ଦା।

ସେଳ୍ପିଥିଲେ ନମିତା ଅଗ୍ରୱାଲ। ଅଲେଖ ବିଶ୍ୱାଳଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ଭାରତୀ କୃଷ୍ଣ। ନିଜସ୍ୱ ସଙ୍ଗୀତ ନିର୍ଦ୍ଦେଶନାରେ ପରବର୍ତ୍ତୀ ଶିଳ୍ପୀ ହେଲେ ଅରବିନ୍ଦ ମୁଦୁଲି। ଗୀତିକାର ଅଲେଖ ବିଶ୍ୱାଳ।

ଆଜି ମଧ୍ୟ ଚେତିନାଥ ସିମେଣ୍ଟ ଉପରେ ଶକ୍ତି ଯାହା

0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ଗାଇଡ୍ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ମାନା ଦେ ଏବଂ ସାଥୀ, ଶୈଳେନ୍ଦ୍ରଙ୍କ ରଚନା, ସଙ୍ଗୀତ ନିର୍ଦ୍ଦେଶନା ଏସ୍ ଡି ବର୍ମନ।

0: କାର୍ଯ୍ୟକ୍ରମ ଶେଷରେ ବେଖବର ଚଳଚ୍ଚିତ୍ରର ଗୀତ ଶୁଣୁଥିଲେ। ଶିଳ୍ପୀ ଥିଲେ ସୁରେଶ ୱାଡକର ଏବଂ ହରିହରନ। ଦେବ କିଷାନଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ଉଷା ଖାନ୍ନା। ଏଠି ଶେଷ କରୁଛୁ ହିନ୍ଦୀ ଚଳଚ୍ଚିତ୍ରରୁ ଭକ୍ତିଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଜିର ଚାଷବାସ କଥା।
1: ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ ଓ ଜଳ ସଙ୍କଟ କୃଷି କ୍ଷେତ୍ର ବା ଚାଷବାସ ପାଇଁ ଏକ ବଡ଼ ଆହ୍ୱାନ ପାଲଟିଛି। ପାରମ୍ପରିକ ଜଳସେଚନ ପଦ୍ଧତିରେ ପ୍ରଚୁର ପରିମାଣର ଜଳ ନଷ୍ଟ ହେଉଥିବା ବେଳେ ବିନ୍ଦୁ ଜଳସେଚନ ବା ଡ୍ରିପ୍ ଇରିଗେସନ୍ ଏକ କ୍ରାନ୍ତିକାରୀ ପଦ୍ଧତି ଭାବେ ଉଭା ହୋଇଛି। ଏହି ପ୍ରଣାଳୀରେ ଜଳକୁ ଅତି ସଂଯମତା ସହ ସିଧାସଳଖ ଗଛର ଚେର ପାଖରେ ପହଞ୍ଚାଇ ଯାଇପାରିବ। ତେବେ ଜାଣିବା ବିନ୍ଦୁ ଜଳସେଚନ କ'ଣ। ବିନ୍ଦୁ ଜଳସେଚନ ହେଉଛି ଏକ ଅଣୁ ଜଳସେଚନ ପଦ୍ଧତି ବା ମାଇକ୍ରୋ ଇରିଗେସନ୍ ପ୍ରୋସେସ୍। ଏଥିରେ ପ୍ଲାଷ୍ଟିକ୍ ପାଇପ୍ର ଏକ ଜାଲ ବିଛାଯାଇଥାଏ ଯେଉଁଥିରେ ଛୋଟ ଛୋଟ ଛିଦ୍ର ବା ଏମିଟର ଥାଏ। ଏହି ଏମିଟର ମାଧ୍ୟମରେ ପାଣି ଟପା ଟପା ହୋଇ ଧୀରେ ଧୀରେ ଗଛ ମୂଳରେ ପଡ଼ିଥାଏ। ଏହାଦ୍ୱାରା ମାଟିର ଆର୍ଦ୍ରତା ବଜାୟ ରହେ ଏବଂ ଜଳର ଅପଚୟ ପ୍ରାୟତଃ ହୁଏ ନାହିଁ। ବିନ୍ଦୁ ଜଳସେଚନ ପ୍ରଣାଳୀ

0: ଡ୍ୟାମ୍ର କିଛି ମୁଖ୍ୟ ଅଂଶ ହେଉଛି ପମ୍ପସେଟ୍, ଯାହାକି ଜଳ ଉତ୍ସରୁ ପାଣି ଟାଣିବା ପାଇଁ ବ୍ୟବହାର ହୋଇଥାଏ। ତାପରେ ରହିଛି ଫିଲ୍ଟର, ପାଣିରେ ଥିବା ବାଲି କିମ୍ବା ମଇଳାକୁ ସଫା କରିବା ପାଇଁ, ଯେପରି ପାଇପ୍ ଛିଦ୍ର ବନ୍ଦ ନ ହୁଏ ସେଥିପାଇଁ ବ୍ୟବହାର ହୋଇଥାଏ। ମୁଖ୍ୟ ପାଇପ୍, ଯାହାକି ପାଣିକୁ କ୍ଷେତ ପର୍ଯ୍ୟନ୍ତ ନେବା ପାଇଁ ସୁବିଧା ଯୋଗାଇଥାଏ। ଲାଟେରାଲ ପାଇପ୍, ଧାଡ଼ିଗୁଡ଼ିକରେ ବିଛା ଯାଇଥିବା ସରୁ ସରୁ ପାଇପ୍ ହେଉଛି ଲାଟେରାଲ ପାଇପ୍। ଡ୍ରିପର ବା ଏମିଟର, ଏହା ସାହାଯ୍ୟରେ ପାଇପ୍ରୁ ପାଣିକୁ ଟୋପା ଟୋପା କରି ବାହାର କରାଯାଇଥାଏ। ବିନ୍ଦୁ ଜଳସେଚନ ବ୍ୟବହାର କରିବା ଦ୍ୱାରା ଚାଷୀ ଅନେକ ଦିଗରୁ ଲାଭବାନ ହୋଇଥାନ୍ତି, ଯେପରିକି ଜଳ ସଞ୍ଚୟ। ଆମ ପାରମ୍ପରିକ ପଦ୍ଧତି ଅପେକ୍ଷା ଏଥିରେ ପ୍ରାୟ 40-70% ପର୍ଯ୍ୟନ୍ତ ଜଳ ସଞ୍ଚୟ ହୋଇଥାଏ। ପାଣି ବାଷ୍ପୀଭୂତ ହୋଇ ଉଡ଼ିଯିବା କିମ୍ବା ମାଟି ତଳକୁ ଅଦରକାରୀ ଭାବେ ଶସି ହେବାର ଭୟ ନଥାଏ। ସାର ପ୍ରୟୋଗ, ଫେଟିଗେସନ, ଏହି ପଦ୍ଧତିରେ ପାଣି ସହିତ ତରଳ ସାର ମିଶାଇ ଗଛକୁ ଦିଆଯାଇପାରେ, ଏହାକୁ ଫେଟିଗେସନ କୁହାଯାଇଥାଏ। ଏହାଦ୍ୱାରା ସାର ସିଧାସଳଖ ଗଛର ଚେର ପାଖରେ ପହଞ୍ଚେ, ଯାହା ସାରର କାର୍ଯ୍ୟଦକ୍ଷତା ବଢ଼ାଇଥାଏ। ତାପରେ ରହିଲା ତୃଣକ ନିୟନ୍ତ୍ରଣ। ପାଣି କେବଳ ଗଛ ମୂଳରେ ପଡୁଥିବାରୁ ବାକି ଜାଗା ଶୁଖିଲା ରହେ, ଫଳରେ ଅନାବନା ଘାସ ବା ତୃଣକ ବଢ଼ିବାର ସୁଯୋଗ ପାଆନ୍ତି ନାହିଁ। ମୃତ୍ତିକା ସଂରକ୍ଷଣ, ଅଧିକ ପାଣି ମଡ଼ାଇବା ଦ୍ୱାରା ମାଟିର ଉପରସ୍ତର ଧୋଇଯିବାର ଭୟ ଥାଏ, ଯାହାକୁ ଆମେ ସଏଲ ଇରୋସିନ ବୋଲି କହିଥାଉ, କିନ୍ତୁ ଏହି ବିନ୍ଦୁ ଜଳସେଚନରେ ମୃତ୍ତିକା ସଂରକ୍ଷଣ ହୋଇଥାଏ। ଅଧିକ ଅମଳ, ଗଛକୁ ଆବଶ୍ୟକ ମୁତାବକ ସନ୍ତୁଳିତ ପରିମାଣରେ ପାଣି ଓ ସାର ମିଳୁଥିବାରୁ ଗଛ ଶୀଘ୍ର ବଢ଼େ ଓ ଅମଳ ପ୍ରାୟ 30-50% ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ। ବିଲରେ ପାଣି ମଡ଼ାଇବା ପାଇଁ ଦିନସାରା ଶ୍ରମିକ ରହିବା ଆବଶ୍ୟକ ପଡ଼େ ନାହିଁ, କେବଳ ବଲ୍ବ ଖୋଲିଦେଲେ ନିଜେ ନିଜେ ଜଳସେଚନ ହୋଇଯାଇଥାଏ, ଯାହାକି ଆମର ଶ୍ରମିକ ଖର୍ଚ୍ଚ ମଧ୍ୟ ହ୍ରାସ କରିଥାଏ। ଯଦିଓ ଏହା ସବୁ ପ୍ରକାର ଚାଷ ପାଇଁ ବ୍ୟବହାର କରାଯାଇପାରିବ, ତା ବାଦେ କିଛି ନିର୍ଦ୍ଦିଷ୍ଟ ଫସଲରେ ଏହାର ଫଳାଫଳ ଅତି ଅଧିକ, ଯେପରିକି ଫଳ ଚାଷରେ ଆମେ ଆମ୍ବ, ପିଜୁଳି, ଲେମ୍ବୁ, କଦଳୀ ଓ ଅମୃତଭଣ୍ଡାରେ ପ୍ରୟୋଗ କରିପାରିବା। ତା ସହିତ ବିଲାତି, ବାଇଗଣ, ଲଙ୍କା, କାକୁଡ଼ି, କଲରା ଏବଂ କୋବି ଚାଷରେ ଏହା ଅଧିକ ଫଳ ଦେଇଥାଏ। ଅର୍ଥକାରୀ ଫସଲ ଯେପରିକି ଆଖୁ ଓ କପା, ମସଲା ଜାତୀୟ ଫସଲ, ଏହିସବୁ ଚାଷ ପାଇଁ ବିନ୍ଦୁ ଜଳସେଚନ ବ୍ୟବହାର କଲେ ଆମକୁ ଅଧିକ ଫଳ ମିଳିଥାଏ। ଓଡ଼ିଶାର ପଶ୍ଚିମାଞ୍ଚଳ କିମ୍ବା ଉଚ୍ଚ ଜମି ଯେଉଁଠାରେ ଜଳର ଅଭାବ ଥାଏ, ସେଠାରେ ବିନ୍ଦୁ ଜଳସେଚନ ଏକ ବରଦାନ। ପ୍ରତି ବୁନ୍ଦା ପାଣିରେ ଅଧିକ ଫସଲ, ମୋର୍ କ୍ରପ୍ ପର୍ ଡ୍ରପ୍, ଲକ୍ଷ୍ୟକୁ ପୂରଣ କରିବା ପାଇଁ ଏହି ଆଧୁନିକ ଜଳସେଚନ ପଦ୍ଧତି ଆପଣାଇବା ଆଜିର ସମୟରେ ଅତି ଆବଶ୍ୟକ। ଏହା କେବଳ ପରିବେଶର ସୁରକ୍ଷା କରେ ନାହିଁ, ବରଂ ଚାଷୀର ଆର୍ଥିକ ଅବସ୍ଥାରେ ମଧ୍ୟ ସୁଧାର ଆଣିଥାଏ।
1: ବିନ୍ଦୁ ଜଳସେଚନର ସୁବିଧା ସମ୍ପର୍କରେ ଜାଣିଲେ ଆଜିର ଚାଷବାସ କଥାରେ। ଉପସ୍ଥାପନା କଲେ ଆଭାମୟ ବିଶ୍ୱାଳ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 MHz ଯୋଗେ। ବର୍ତ୍ତମାନ ସମୟ ଦିନ ଗୋଟାଏ ବାଜି 20 minutes। ଆରମ୍ଭ କରୁଛୁ ମହିଳାମାନଙ୍କ ପାଇଁ ଆମର କାର୍ଯ୍ୟକ୍ରମ ଘର ଓ ଘରଣୀ। ଆଜି ପାଇଁ ଉପସ୍ଥାପନାରେ ବବିତା ପଣ୍ଡା ଏବଂ ଗୀତାଞ୍ଜଳି ପାତ୍ର। ଶୁଣିବା କାର୍ଯ୍ୟକ୍ରମ ଘର ଓ ଘରଣୀ।

0: ନଦୀର ସ୍ରୋତ ଆଉ ଜୀବନର ସମୟ କାହାରିକୁ ଅପେକ୍ଷା କରେ ନାହିଁ, କିନ୍ତୁ ଏହି ସମୟ ଭିତରେ ଯିଏ ପ୍ରତି ମୁହୂର୍ତ୍ତରେ କିଛି ନୂଆ ଶିଖିଚାଲେ ସିଏ ହିଁ ଇତିହାସ ରଚେ।
1: ହଁ, ଜୀବନରେ ଆମେ ଯେତେ ବଡ଼ ହେଲେ ମଧ୍ୟ ଶିଖିବାର ପ୍ରକ୍ରିୟା କେବେ ବନ୍ଦ କରିବା ଉଚିତ ନୁହେଁ, କାରଣ ଯେଉଁଦିନ ଆମେ ଶିଖିବା ବନ୍ଦ କରିଦେବା ସେହିଦିନ ଠାରୁ ଆମର ବିକାଶ ମଧ୍ୟ ବନ୍ଦ ହୋଇଯିବ। ଏହିଭଳି ଚିନ୍ତାଧାରା ସହିତ ଆରମ୍ଭ କରୁଛୁ ଆଜିର ଘର ଅଘରଣୀ କାର୍ଯ୍ୟକ୍ରମ। ଆଜି ପାଇଁ ଉପସ୍ଥାପନାରେ ଆମେ ଦୁହେଁ, ମୁଁ ଗୀତାଞ୍ଜଳି
0: ଆଉ ମୁଁ ବବିତା।
1: ନମସ୍କାର।

0: ଧାରଣାକୁ ବଜାୟ ରଖିବା ଏବଂ ପରିବେଶ ସୁରକ୍ଷା ପାଇଁ ବନ ମହୋତ୍ସବ ଏକ ମହତ୍ତ୍ୱପୂର୍ଣ୍ଣ ଆନ୍ଦୋଳନ। ଗଛ ଆମର ପରମ ବନ୍ଧୁ, ବୃକ୍ଷ ବିନା ମାନବ ସମାଜର କଳ୍ପନା ଅସମ୍ଭବ।
1: ସେଇଥିପାଇଁ ତ ଶ୍ରୋତା ଭଉଣୀ, ଲୋକମାନଙ୍କ ମଧ୍ୟରେ ବୃକ୍ଷରୋପଣ ଓ ଜଙ୍ଗଲ ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଏହି ଜାତୀୟ ବନ ମହୋତ୍ସବ ସପ୍ତାହ ପାଳନ କରାଯାଏ। ଜୁଲାଇ ମାସର ପ୍ରଥମ ସପ୍ତାହରେ ମୌସୁମୀ ବାୟୁର ଆଗମନ ହେଉଥିବାରୁ ଏହି ସମୟରେ ଲଗାଯାଇଥିବା ଚାରା ଗଛଗୁଡ଼ିକ ସହଜରେ ବଢ଼ିପାରନ୍ତି। ସେଇଥିପାଇଁ ଏହି ସପ୍ତାହକୁ ବନ ମହୋତ୍ସବ ସପ୍ତାହ ଭାବେ ବଛାଯାଇଛି।
0: ବନ ମହୋତ୍ସବ କେବଳ ଗୋଟିଏ ସପ୍ତାହର ଉତ୍ସବ ହୋଇ ରହିବା ଉଚିତ ନୁହେଁ। କେବଳ ଗଛ ଲଗାଇଦେଲେ କାମ ସରିଯାଏ ନାହିଁ, ତାକୁ ଏକ ଶିଶୁ ଭଳି ଯତ୍ନ ନେଇ ବଡ଼ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ।
1: ସବୁଜ ପୃଥିବୀ, ସୁନ୍ଦର ପୃଥିବୀ ଗଠନ କରିବା ପାଇଁ ଆମକୁ କେବଳ ଏହି ଗୋଟିଏ ସପ୍ତାହରେ ନୁହେଁ, ବରଂ ସବୁବେଳେ ଗୋଟିଏ ଲେଖା ଚାରା ଗଛ ରୋପଣ କରିବାକୁ ହେବ। ତେବେ ଯାଇ ସବୁଜ ପୃଥିବୀର ସ୍ୱପ୍ନ ସାକାର ହୋଇପାରିବ।
0: ଗଛଟିଏ ଲଗାଇବା ଜୀବନଟିଏ ବଞ୍ଚାଇବା, ଧରଣୀକୁ ସବୁଜ ସୁନ୍ଦର କରି ଗଢ଼ିବା,
1: ଘରେ ଘରେ ସଚେତନତା ଜାଗ୍ରତ କରିବା, ବନ ମହୋତ୍ସବକୁ ସଫଳ କରିବା।

0: ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ ରମନ୍ତେ ତତ୍ର ଦେବତା, ଅର୍ଥାତ୍ ଯେଉଁଠି ନାରୀର ସମ୍ମାନ ହୁଏ ସେଠାରେ ଦେବତାମାନେ ବାସ କରନ୍ତି। ଶ୍ରୋତାଭଣୀ, ସମୟ ଆଜି ବଦଳିଛି ଏବଂ ସମୟ ସହିତ ନାରୀର ଭୂମିକା ମଧ୍ୟ ବଦଳିଛି। ସେ ଆଉ କେବଳ ଘରର ଚାରିକାନ୍ଥ ଭିତରେ ସୀମିତ ନାହିଁ, ସେ ଆଜି ଆକାଶର ଉଚ୍ଚତାକୁ ଛୁଇଁ ସାରିଲାଣି।
1: ଇତିହାସ ସାକ୍ଷୀ ଅଛି, ଯେତେବେଳେ ବି ନାରୀକୁ ସୁଯୋଗ ମିଳିଛି ସେ ନିଜକୁ ଶ୍ରେଷ୍ଠ ପ୍ରମାଣିତ କରିଛି। ଯେମିତିକି ଝାନ୍ସୀ ରାଣୀ ଲକ୍ଷ୍ମୀବାଈଙ୍କ ଠାରୁ ଆରମ୍ଭ କରି କଳ୍ପନା ଚାୱଲା ପ୍ରତିଟି ରୂପରେ ସେ ନିଜ ସ୍ୱାଭିମାନ ରକ୍ଷା କରିଛି। ଯେତେବେଳେ ଜଣେ ନାରୀ ନିଜ ନିଷ୍ପତ୍ତି ନିଜେ ନିଏ ସେତେବେଳେ ସେ ଆର୍ଥିକ ଓ ମାନସିକ ସ୍ତରରେ ସ୍ୱାଧୀନ ହୁଏ, ଆଉ ସେତେବେଳେ ଏକ ନୂଆ ବିପ୍ଳବ ସୃଷ୍ଟି ହୁଏ।
0: ନାରୀ ସ୍ୱାବଲମ୍ବୀ ହେବା ଜରୁରୀ କି? ଏହି ପ୍ରଶ୍ନର ଉତ୍ତର ଆଜିର ସମୟ ଖୋଜୁଛି। ଭାବିଲେ ଆଶ୍ଚର୍ଯ୍ୟ ଲାଗେ, ଯେଉଁ ନାରୀ ସମ୍ପୂର୍ଣ୍ଣ ସଂସାରକୁ ସମ୍ଭାଳିପାରେ ତାକୁ ନିଜ ଗୋଡ଼ରେ ଛିଡ଼ା ହେବା ପାଇଁ ଆଜି ବି ସମାଜର ଅନୁମତି ଦରକାର ପଡୁଛି।
1: ନାରୀ ସ୍ୱାବଲମ୍ବୀ ହେବା ଜରୁରୀ କି? ଯଦି ଏହି ପ୍ରଶ୍ନ ଆମେ ନିଜକୁ ପଚାରିବା ତେବେ ଉତ୍ତର ଆସିବ ହଁ। ଏହା କେବଳ ଜରୁରୀ ନୁହେଁ, ବରଂ ଏକ ସୁଦୃଢ଼ ସମାଜ ଗଠନ ପାଇଁ ସବୁଠାରୁ ବଡ଼ ଚାବିକାଠି। ତେବେ ଏହି ବିଷୟରେ ଅଧିକ ଆଲୋଚନା କରିବା ପାଇଁ ଆମ ଗହଣରେ ଅଛନ୍ତି ଜଣେ ସ୍ୱାବଲମ୍ବୀ ନାରୀ। ତେବେ ଚାଲନ୍ତୁ ତାଙ୍କ ସହ କଥା ହେବା।
2: ନମସ୍କାର ମ୍ୟାଡାମ, ଆପଣଙ୍କ ପରିଚୟ ଆମ ଶ୍ରୋତା ଭଉଣୀମାନଙ୍କୁ ଦିଅନ୍ତୁ।
3: ମ୍ୟାଡାମ, ମୋ ନାଁ ଦୀପିକା ପଟ୍ଟନାୟକ, ମୁଁ ରାୟଗଡ଼ା ଅଟୋନମସ୍ କଲେଜର ଅଧ୍ୟାପିକା ହିସାବରେ କାର୍ଯ୍ୟରତ।
2: ଆଜିର ଆମର ଆଲୋଚନାର ବିଷୟବସ୍ତୁ ରହିଛି ନାରୀ ସ୍ୱାବଲମ୍ବୀ ହେବା ଜରୁରୀ କି। ତାହେଲେ ଏଇଠି ପ୍ରଶ୍ନ ଉଠେ ମନରେ, ନାରୀ ସ୍ୱାବଲମ୍ବୀ ହେବାର ଅର୍ଥ କଣ କହିବେ ଆପଣ?
3: ମୋର ମତରେ ତ ନାରୀ ସ୍ୱାବଲମ୍ବୀ ହେବାର ଅର୍ଥ ଜଣେ ନାରୀ କେବଳ ଖାଲି ଚାକିରି କରିବ, ରୋଜଗାର କରିବ ସେଇଟା ନୁହଁ। ଯେତେବେଳେ ତାର କିଛି ଖରାପ ପରିସ୍ଥିତି ଆସୁଛି, ସମୟ ଆସୁଛି, ସେ ସମୟରେ ସିଏ ନିଜ ମନକୁ ପଚାରି ପାରିବ କି ମୁଁ ନିଜ ଗୋଡ଼ରେ ନିଜେ ଠିଆ ହେଇପାରିବି, ମୋ ଛୁଆକୁ ମୁଁ ସମ୍ଭାଳି ପାରିବି। ଆଉ ତାର ଆନ୍ସର ଯେତେବେଳେ ତାକୁ ହଁ ଆସିବ, ସେଇଟା ହିଁ ହବ ମହିଳାର ଗୋଟେ ଆତ୍ମନିର୍ଭରଶୀଳତା ବୋଲି ମୁଁ କହିବି।
2: ଆପଣ ଯେମିତି କହିଲେ, ସେ ଯେତେବେଳେ ନିଜକୁ ନିଜେ ପଚାରିବ ଆଉ ସେ ନିଜ ପାଇଁ କିଛି କରିପାରିବ, ତେବେ ତାହା ପରିବାରକୁ ସାହାଯ୍ୟ ହେଇପାରିବ। ତାର କିଛି କିଭଳି ଭାବରେ ସେ ସାହାଯ୍ୟ କରିପାରିବ ବୋଲି ଆପଣ ଭାବୁଛନ୍ତି?
3: ମ୍ୟାଡାମ, ସାହାଯ୍ୟ ପରିବାରକୁ ସିଏ ମାନସିକ ସ୍ତରରେ ଆଉ ସାମାଜିକ ସ୍ତରରେ ଆଉ ଅର୍ଥନୈତିକ ସ୍ତରରେ ମଧ୍ୟ ସାହାଯ୍ୟ କରିପାରିବ। ଯେମିତିକି କାଲି ସକାଳକୁ ସ୍ୱାମୀଙ୍କର କିଛି ଅସୁବିଧା ସୁବିଧା ହେଲା, ଯିଏ ଘରର ରୋଜଗାରକ୍ଷମ ପର୍ସନ ଅଛନ୍ତି ତାଙ୍କର ଯଦି କିଛି ଅସୁବିଧା ହେଲା, ସେମାନଙ୍କୁ ଆମେ ଆର୍ଥିକ ସ୍ତରରେ ସେମାନେ ଭାଙ୍ଗି ପଡିଲା ବେଳେ ସପୋର୍ଟ ସିଷ୍ଟମ ହିସାବରେ କାମ କରିପାରିବେ। ଆଉ ଫାଇନାନ୍ସିଆଲ ଡିସିସନ ଯେତେବେଳେ ନିଆ ହୁଏ ଘରର, ସେତେବେଳେ ମହିଳା ଜଣଙ୍କ ନିଜର ଆର୍ଥିକ ସ୍ୱାଧୀନତା ଦେଖେଇ ପାରିବ, ନିଷ୍ପତ୍ତି ନେବାର କ୍ଷମତା ହେଇପାରିବ, ଆଉ ପରିବାର ଏବଂ ସମାଜର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ସେ ସାହାଯ୍ୟ କରିପାରିବ। ଯଦି ନାରୀ ସମୃଦ୍ଧ ହେଇପାରୁଛି ତାହେଲେ ସ୍ୱାବଲମ୍ବୀ ହେଇପାରୁଛି, ନିଜ ପରିବାରକୁ ଦାରିଦ୍ର୍ୟରୁ ମୁକ୍ତ କରିବା ସହିତ ପରିବାର ଅନ୍ୟ ସଦସ୍ୟମାନଙ୍କୁ ମଧ୍ୟ ସେ ପ୍ରେରଣା ଯୋଗାଇ ପାରିବ, ଏମିତି ଭାବରେ ସିଏ ସାହାଯ୍ୟ କରିପାରିବ।

0: ଆଜିର ସମାଜରେ ନାରୀଙ୍କ ପାଇଁ ସ୍ୱାବଲମ୍ବୀ ହେବା କାହିଁକି ଏତେ ଜରୁରୀ ହେଇପଡିଛି ତାହେଲେ?
1: ଜରୁରୀ ହେଇପଡିଛି ମ୍ୟାଡମ, ଦୁନିଆ ହେଉଛି ପରିବର୍ତ୍ତନଶୀଳ। ପୁରୁଣା କାଳରୁ ଯୋଉ କଥା ରହିଯାଇଛି, ମହିଳା ଖାଲି ହାତ ଗୋଡ ଯୋଡି ଘରେ ରହିବା, ପରିବାର ସମ୍ଭାଳିବା, ଯଦିଓ ସେଟା ଭୁଲ ନାହିଁ, ସେଟା ବି ସବୁଠୁ ବଡ କଠିନ ଗୋଟେ ଆମେ କହିପାରିବା କାର୍ଯ୍ୟ ମହିଳା ପାଇଁ। ଯେହେତୁ ଆମ ପାଖେ ସୁବର୍ଣ୍ଣ ସୁଯୋଗ ରହିଛି, ପ୍ଲାଟଫର୍ମ ରହିଛି, ମହିଳା ଜଣକ ନିଜ ପରିବାରକୁ ଠିକ ସମୟରେ ସବୁ କାମ ସାରିଲା ପରେ ମଧ୍ୟ ତା ପାଖେ ଯଦି ସମୟ ମିଳିଯାଉଛି ପରିବାରକୁ ସମ୍ଭାଳିବା ପରେ, ତାହେଲେ ସିଏ ଆତ୍ମନିର୍ଭରଶୀଳ ହେବାରେ କିଛି ଖରାପ ନାହିଁ। ଯେମିତିକି ମୁଁ କହିଲି କି ତା ପାଖେ ଗୋଟେ ଦକ୍ଷତା ସିଏ ପାଇପାରିବ, ନିଜର ଗୋଟେ ଆଇଡେଣ୍ଟିଟି, ନିଜର ଗୋଟେ ନାଁ ସିଏ ନିଜେ ଲଗେଇ ପାରିବ, କି ମୁଁ ନିଜ ଗୋଡ ନିଜେ ସମ୍ଭାଳି ପାରିବ, ନିଜ ଗୋଡ ନିଜେ ଠିଆ ହେଇପାରିବ, ନିଶ୍ଚିତ ଭାବରେ ଏଇଟା ହେଲ୍ପ ହବ ନା।
0: ଦେଖାଯାଉଛି ଆଜିର ସମାଜରେ ଆଜି ବି ଅନେକ ଜାଗାରେ ପୁରୁଷ ପ୍ରାଧାନ୍ୟ ମାନସିକତା ରହିଛି, ମାନେ ପୁରୁଷ ହିଁ ସବୁକିଛି, ନାରୀ କେବଳ ଘରର ଚାରିକାନ୍ଥ ଭିତରେ ରହିବା ଜରୁରୀ, ଏମିତି ଚିନ୍ତାଧାରା ଅନେକ ଜାଗାରେ ରହିଛି। ତ ଏଭଳି ପରିସ୍ଥିତିରେ ଜଣେ ନାରୀକୁ ସ୍ୱାବଲମ୍ବୀ ହେବା ପାଇଁ କଣ ସବୁ ମୁଖ୍ୟ ପ୍ରତିବନ୍ଧକର ସାମ୍ନା କରିବାକୁ ପଡିଥାଏ?
1: ଯେମିତିକି ଆପଣ କହିଲେ ଠିକ କଥା କହିଲେ, ଯଦି ଲୋକମାନେ ଭାବନ୍ତି କି ମହିଳା ଯଦି ସ୍ୱାବଲମ୍ବୀ ହେଉଛି ତାହେଲେ ସିଏ ଅହଙ୍କାରୀ ହେଇଯିବ, ଯୋଉଟାକି ସମ୍ପୂର୍ଣ୍ଣ ଭୁଲ ଧାରଣା। ଆତ୍ମନିର୍ଭରତା କେବେ ବି ଗର୍ବ ଜଣକୁ ଶିଖାଏନି, ନିଜର ଆତ୍ମସମ୍ମାନ ଶିଖାଏ। ତ ଜଣେ ଯଦି ଭଲ ଦାୟିତ୍ୱପୂର୍ଣ୍ଣ ପୁରୁଷ ହେଇଥିବ, ସେ କେବେ ବି ନିଜ ସ୍ତ୍ରୀର ଉନ୍ନତିରେ ଡରିବ ନାହିଁ, ସେ ଗର୍ବ କରିବ। ଯଦି ଚାହେଁ ତାଙ୍କ ସ୍ତ୍ରୀ ଦୁର୍ବଳ ପରାଧୀନ ହୋଇ ରୁହନ୍ତୁ, ଯଦି ସ୍ୱାମୀ ଚାହେଁ, ତେବେ ସେଠି ଆମେ କହିପାରିବାନି ଯେ ପୁରୁଷର ମାନସିକତା ଉଚ୍ଚକୋଟୀର ଅଛି ବୋଲି। ସମସ୍ୟା ସ୍ତ୍ରୀର ଆତ୍ମନିର୍ଭରତାରେ ନଥାଏ, ପୁରୁଷର ମାନସିକତାରେ ଥାଏ। ତ ସମ୍ପର୍କ ସମାନତାରେ ସବୁବେଳେ ଚାଲିଥାଏ, ନାହିଁ କି ଦୟାରେ ଚାଲେ। ତ ପରିବାରର ଆଉ ବିଶେଷ କରି ନିଜ ସ୍ୱାମୀର ଏଇଥିରେ ବହୁତ କଣ୍ଟ୍ରିବ୍ୟୁସନ ରହିବା ଦରକାର, ସେ ବୁଝିବା ଦରକାର ସମୟ ସହିତ ତାଳ ଦେଇକି। ପୁରୁଷ ହୁଅନ୍ତୁ ମହିଳା ହୁଅନ୍ତୁ, ସବୁ ଜଣେ ମଣିଷ ଜୀବନ ପାଇଛି ମାନେ ନିଶ୍ଚିତ କିଛି ଗୋଟେ ଡ୍ରିମ୍ ନେଇକି ଜନ୍ମ ହୋଇଥିବ, ତାର ନିଜର କିଛି କ୍ୱାଲିଟି ଥିବ, ସ୍କିଲ୍ସ ଥିବ, ଯୋଉଟା କି ବିଭିନ୍ନ ସିଚୁଏସନ ଅନୁସାରେ ତା ସ୍କିଲ୍ଟାକୁ ସିଏ ସୋପ୍ କରିପାରିନି। ଯଦି ପ୍ରକୃତ ବନ୍ଧୁ ହେଇଥିବ ଜଣେ ସ୍ୱାମୀ, ସେ ନିଶ୍ଚିତ ଚାହିଁବ କି ଯୋଉଟା ମୋ ସ୍ତ୍ରୀ ଆଗରୁ କରିପାରିନି, ଯେ ତାର କୌଣସି ଇଚ୍ଛା ଶକ୍ତି ରହିଯାଇଛି, ଆଉ ଯଦି ସେ ପାରୁଛି ମୋ ପରିବାରକୁ ସମ୍ଭାଳିବା ପରେ ବି ସେ ପାରିପାରୁଛି, ତାହେଲେ ସେଥିରେ ଅସୁବିଧା କଣ ରହିଲା? ସିଏ ତାକୁ ନିଶ୍ଚିତ ଗୋଟେ ସୁଯୋଗ ଦବା ଦରକାର।
0: ସ୍ୱାମୀର ପ୍ରଥମ କର୍ତ୍ତବ୍ୟ ରହିଛି, ନାରୀ
1: ପ୍ରଥମ କର୍ତ୍ତବ୍ୟ ରହିଛି, ଆଉ ସ୍ୱାମୀ ସହିତ ନିଜର ଶାଶୁ ଶ୍ୱଶୁର ସମସ୍ତଙ୍କୁ ମଧ୍ୟ କଣ୍ଟ୍ରିବ୍ୟୁସନ ରହିଛି, ସେମାନେ ମଧ୍ୟ ଗର୍ବ କରିବା ଦରକାର। ସମସ୍ତଙ୍କୁ ନେଇକି ହିଁ ନାରୀ ଆଗକୁ ଯିବ, ନାହିଁକି ଘରକୁ ଛାଡି ଦେଇକି ସିଏ ଚାକିରି କରିବାକୁ ନିଜର ଗୋଡରେ ଠିଆ ହେବା ପାଇଁ କେବେ ଯାଏ। ତ ସମସ୍ତଙ୍କର ହାତ ସେଥିରେ ରହିବା ଦରକାର।
0: ଏଇ ଯୋଉ ଗାଁର ନାରୀମାନେ ଅଛନ୍ତି, ସେମାନେ କିପରି ଭାବରେ ସ୍ୱାବଲମ୍ବୀ ହେଇପାରିବେ? ସେମାନଙ୍କର ତ ସେମିତି କିଛି ସ୍କୋପ ନଥାଏ, ସବୁ ପ୍ରକାର ସୁବିଧା ମିଳେନି ସେମାନଙ୍କୁ, ତ ସେମାନେ କିପରି ସ୍ୱାବଲମ୍ବୀ ହେଇପାରିବେ?
1: ଦେଖନ୍ତୁ, ଗାଁରେ ରହୁଥିବା ଜଣେ ନାରୀ ପାଖରେ ଡିଗ୍ରୀ ନଥାଇପାରେ, କିନ୍ତୁ ତା ପାଖେ ଯଦି ଦକ୍ଷତା ଅଛି, ତା ପାଇଁ ଆଜିକାଲି ଡେଟ୍ରେ ବହୁତ ପ୍ରକାର ସୁବିଧା ସୁଯୋଗ ସରକାର ଦେଲେଣି। ସ୍ୱୟଂ ସହାୟକ ଗୋଷ୍ଠୀ ଗ୍ରୁପରେ ଯୋଗ ଦେଇପାରିବ, ନିଜର ଆଚାର ପାମ୍ପଡ଼ ସିଲେଇ ଡାଉରୀ ଫାର୍ମ କରିପାରିବ, ଟେରାକୋଟାରେ କାମ ହଉଛି, ଅନଲାଇନ୍ରେ କାମ ହଉଛି। ଆମେ ଯଦି ଅଲଗା ଷ୍ଟେଟକୁ ଅଲଗା ରାଜ୍ୟକୁ ଯାଉଛୁ, ସେଠି ନାରୀମାନେ ନିଜେ ନିଜେ ସ୍ୱାବଲମ୍ବୀ ହଉଛନ୍ତି। ବିଶେଷ କରିକି ଅନ୍ୟ ଷ୍ଟେଟକୁ ଆପଣ ଯେବେ ବି ଯାଉଥିବେ ଦେଖିଥିବେ, ଆମର ଓଡ଼ିଶାରେ ଗୋଟେ ରହିଯାଇଛି ମହିଳାଟି ଘରେ ରହିବ କି ଗାଁରେ ରହିକି କଥାବାର୍ତ୍ତା ଖାଲି ଦିନ ସମୟ ସେଇ ଭିତରେ ରହିବ, କିନ୍ତୁ ବାହାର ଷ୍ଟେଟରେ ହଉଛି। ତ ସେମାନଙ୍କଠୁ ଆମେ କିଛି ଶିଖିବା ଦରକାର। ମହୁଲ ତେନ୍ତୁଳି ବିକିକି ଲୋକ ସ୍ୱାବଲମ୍ବୀ ହେଇପାରୁଛନ୍ତି, ଓଡ଼ିଶାରେ ହଜାର ହଜାର ଦିଦିମାନେ ଆଜିକାଲି ଲକ୍ଷ୍ୟପତି ହେଇଛନ୍ତି। ୟୁଟ୍ୟୁବ ଅଛି, ଆଜିକାଲି ଲୋକମାନେ ସେଠୁ ଶିଖୁଛନ୍ତି, ନିଜର ଡେ ଟୁ ଡେ ଲାଇଫ ବ୍ଲଗିଂ କରିକି ପଇସା ରୋଜଗାର କରିପାରୁଛନ୍ତି, ଲୋନ୍ ମିଳୁଛି, ମୁଦ୍ରା ଯୋଜନା ଅଛି ଆମର। ତ ଆରମ୍ଭ ଆମକୁ ଖାଲି ଛୋଟରୁ ଆରମ୍ଭ କରିବାର ଅଛି, କିନ୍ତୁ ସ୍ୱପ୍ନଟା ବଡ ରଖିବାକୁ ପଡିବ।
0: ଠିକ କହିଲେ ଆପଣ, ଜଣେ ନାରୀ ଯଦି ସ୍ୱାବଲମ୍ବୀ ହେଲା, ସେ ନିଜର ଘର ଆଉ କର୍ମକ୍ଷେତ୍ର ମଧ୍ୟରେ ସନ୍ତୁଳନ କିପରି ରଖିପାରିବ, କଣ ସେଇଟା ତା ପାଇଁ ଗୋଟେ ଚ୍ୟାଲେଞ୍ଜ ନୁହଁ କି?
1: ଆଜ୍ଞା ଆଜ୍ଞା, ଆପଣ ଠିକ କହିଲେ, ଏଇଟା ମହିଳା ପାଇଁ ଗୋଟେ ଚ୍ୟାଲେଞ୍ଜ ହେଇଯିବ। କିନ୍ତୁ ଯେତେବେଳେ ସମୟ ମିଳୁଛି, ସମୟକୁ ତ ଆମେ କହିପାରିବାନି ଯେ ଆମ ପାଖେ ସମୟ ନାହିଁ କି ଏଡେଇ ଦେଇପାରିବାନି, ସମୟ ଆମ ପାଖେ ନାହିଁ, ଆମକୁ ସମୟ ବାହାର କରିବାକୁ ପଡିବ। ଯେମିତିକି ଛୁଆମାନଙ୍କର ସ୍କୁଲ ଯିବା ସମୟ ହେଇଗଲା, ଘର କାମ ସରିଗଲା, ତାପରେ ବି ମହିଳାମାନଙ୍କୁ କିଛି ନହେଲେ ଘଣ୍ଟେ ଦି ଘଣ୍ଟା ଚାରି ଘଣ୍ଟା ସମୟ ମିଳେ ହିଁ ମିଳେ। ସେଇ ସମୟରେ ଜଣେ ମହିଳା ଯଦି ଚାହିଁବ, ସେ ନିଶ୍ଚିତ ନିଜର ଅନଲାଇନ୍ ବିଜନେସ୍ ହଉ ବା ଯେମିତି ମୁଁ କହିଲି ଅପସନ୍ ଆମ ପାଖେ ବହୁତ ଆଜିକା ଡେଟ୍ ରହିଯାଇଛି, ତାକୁ ସେ ବ୍ୟବହାର କରିପାରିବ, କରିକି ସେ ଆଗକୁ ଯାଇପାରିବ।
0: ଏଇ ଯୋଉ ଡିଜିଟାଲ ଶିକ୍ଷା କଥା କହୁଛନ୍ତି, ଡିଜିଟାଲ ଶିକ୍ଷାଟା ନାରୀ ସ୍ୱାବଲମ୍ବନରେ ସାହାଯ୍ୟ କରୁଛି କି?
1: ଡିଜିଟାଲ ଶିକ୍ଷା ବହୁତ ସାହାଯ୍ୟ କରୁଛି ଆଜିକା ସମୟରେ, ସ୍କିଲ ଏନହାନ୍ସ କରିବାରେ ବହୁତ ହେଲ୍ପ କରୁଛି। କାହିଁକି ନା ଡିଜିଟାଲ ହିଁ ଜଣେ ଅପଡେଟ୍ ହେଇପାରୁଛି ନିଜକୁ, ଆପଣ ବିଭିନ୍ନ ପ୍ରକାର ଅପସନ୍ସ ପାଇପାରୁଛନ୍ତି, ଆମର କମ୍ପିଟିସନ କଣ ଅଛି ମାର୍କେଟରେ, ଜଣେ ଚାହିଁଲେ କୋଉଥିରୁ ସିଏ କମ୍ ବଜେଟ୍ରେ କାମ ଆରମ୍ଭ କରିପାରିବ, କମ୍ ଇନଭେଷ୍ଟମେଣ୍ଟରେ କରିପାରିବ, କମ୍ ମ୍ୟାନ୍ ପାୱାରରେ ଗୋଟେ ମହିଳା କେମିତି କରିବ। ପ୍ରଥମ ଦିନରୁ ତ ଜଣେ ମହିଳା ନିଜେ ଆତ୍ମନିର୍ଭର ହେଇକି ଆଉ ଚାରି ଜଣଙ୍କୁ ତ ରଖିପାରିବ।

0: ବୋଲି ନା, ତ ସେଇ ସମୟରେ ସେ ତା ପାଖେ ବହୁତ ଅପସନ୍ ମିଳିଯିବ ଆପଣ ଯଦି ଡିଜିଟାଲ ଦୁନିଆକୁ ବ୍ୟବହାର କରିବେ, ଯେମିତିକି ଅନଲାଇନ୍ ମାର୍କେଟିଂ ହେଉଛି, ତ ଅନଲାଇନ୍ରେ ବିଜନେସ୍ ହେଉଛି, ତ ନିଶ୍ଚିତ ଭାବରେ ଡିଜିଟାଲର ବହୁତ ହାତ ରହିଯାଇଛି ଏଥିରେ।
1: ସୋସିଆଲ ମିଡିଆ ବହୁତ କାମ
0: ସୋସିଆଲ
1: କରୁଛି ନା?
0: ବହୁତ କାମ କରୁଛି।
1: ସରକାରଙ୍କ ତରଫରୁ ନାରୀ ସ୍ୱାବଲମ୍ବନ ପାଇଁ ଆଉ କିଛି ଅଧିକା କାର୍ଯ୍ୟକ୍ରମ ଚାଲିଛି କି ବର୍ତ୍ତମାନ?
0: ସରକାରଙ୍କ ତରଫରୁ ଯେମିତିକି କହିଲି ଆପଣଙ୍କୁ ଆମର ସୁଭଦ୍ରା ଯୋଜନା ଅଛି, ତାପରେ ମିଶନ ଶକ୍ତିର ବହୁତ ମା ମାଉସୀ ମାନେ ସ୍ୱାବଲମ୍ବୀ ସ୍ୱାଭିମାନ ହେଇପାରୁଛନ୍ତି, ଭଉଣୀ ତ ହେଇପାରୁଛନ୍ତି, ଆଉ ତାପରେ ବିଭିନ୍ନ ପ୍ରକାର ଇଣ୍ଟର୍ଣ୍ଣସିପ ପ୍ରୋଗ୍ରାମ ଆଜିକା ଡେଟରେ ଆମେ ଝିଅମାନଙ୍କୁ ଟ୍ରେନିଂ ପ୍ରୋଗ୍ରାମ ଦେବା ପାଇଁ କା ସରକାର ପ୍ରୋତ୍ସାହନ ଦଉଛନ୍ତି। ଆମର କଲେଜ ଲେବୁଲରେ ମଧ୍ୟ ଆମେ ପିଲାମାନଙ୍କୁ ଯେମିତିକି ଏନ୍ଇପି ଏବେ ଇଣ୍ଟ୍ରୋଡ୍ୟୁସ ହେଇଛି 2020ରୁ, ତ ସେଇଠୁ ଇଣ୍ଟର୍ଣ୍ଣସିପ ପ୍ରୋଗ୍ରାମ ଗଭର୍ଣ୍ଣମେଣ୍ଟ ଇଣ୍ଟ୍ରୋଡ୍ୟୁସ କରାଇଛନ୍ତି ଏଇ ବର୍ଷରୁ ଆରମ୍ଭ ହେଇଛି। ପିଲାମାନେ ସେଇଥିରେ ଖରା ଦିନରେ ଖାଲିରେ ବସିବେନି, ଝିଅମାନେ ଶିଖିବେ ଆତ୍ମନିର୍ଭରଶୀଳ ହେବା ପାଇଁ କା କିଛି ସ୍କିଲ, ଆଉ ସେଇଟାକୁ ସେମାନେ ଫ୍ୟୁଚରରେ କାମରେ ଲଗେଇ ପାରିବେ, ତାକୁ ବ୍ୟବହାର କରିପାରିବେ, ସେ ଏକ୍ସପିରିଏନ୍ସ କୁ ସେମାନଙ୍କର ପାଠପଢା ସରୁ ସରୁ ତାକୁ ସେମାନେ ନିଜ ସ୍କିଲରେ ବ୍ୟବହାର କରିପାରିବେ, ସେଥିରେ ବି ସେମାନେ ବିଜି ହେଇପାରିବେ, ନିଜକୁ ଏଙ୍ଗେଜ କରିପାରିବେ। ଆଉ ଯେମିତି ଆପଣ କହୁଥିଲେ ସୋସିଆଲ ମିଡିଆ କଥା, ମୋବାଇଲ ତ ଆଜିକାଲି ଦୋକାନ ହେଇଯାଇଛି, ଇନଷ୍ଟାଗ୍ରାମରେ ଶାଢୀ ବିକୁଛନ୍ତି, ୟୁଟ୍ୟୁବରେ ରୋଷେଇ ଚ୍ୟାନେଲ କରୁଛନ୍ତି, ଫେସବୁକରୁ ଟ୍ୟୁସନ କରୁଛନ୍ତି, ଅନଲାଇନ୍ରେ ବସିକି ଝିଅମାନେ ଟିଚରସିପ୍ କରିପାରୁଛନ୍ତି, ବସିକି ଘରେ ହଜାର ହଜାର ଝିଅ କମଉଛନ୍ତି। ଖାଲି ଏତିକି ଆମକୁ ସେଠି ସାବଧାନତା ଟିକେ ଦେଖିବା, ନିଜର ପ୍ରାଇଭେସି ମେଣ୍ଟେନ କରିବା, ଡିଜିଟାଲ ଯୁଗରେ ଆମେ ସେଥିରେ ସୁଯୋଗ ପାଇକି କାମ କରିପାରିବା।
1: କିଛି ଲୋକଙ୍କର ଚିନ୍ତାଧାରା ଥାଏ ଯେ ନାରୀ ସ୍ୱାବଲମ୍ବୀ ହେଲେ ପରିବାର ଭାଙ୍ଗିଯାଏ କିମ୍ବା ପାରିବାରିକ ଶାନ୍ତି ନଷ୍ଟ ହୁଏ, ଏହି ଚିନ୍ତାଧାରା ସହିତ ଆପଣ କେତେ ଦୂର ସହମତ?
0: ଏଟା ସମ୍ପୂର୍ଣ୍ଣ ଭୁଲ ଧାରଣା। କେବେ ବି ଆତ୍ମନିର୍ଭରତା କାହାକୁ ଗର୍ବ ଶିଖେଇବନି, ଜଣକୁ ଭଲ ଦାୟିତ୍ୱବାନ ଶିଖେଇବ, ତାର ଆତ୍ମସମ୍ମାନ ବଢିବ। ପ୍ରକୃତରେ ପରିବାରର ଲୋକମାନଙ୍କୁ ଏଇ ବିଷୟରେ ଚିନ୍ତା କରିବା ଦରକାର କି ଆଜିକା ଡେଟରେ ଯେହେତୁ ସମସ୍ତେ ଆତ୍ମନିର୍ଭର ହେଇପାରୁଛନ୍ତି, ସୋ ସେଥିରେ ଅସୁବିଧା କିଛି ନାହିଁ। ଯଦି ଜଣେ ନିଜ ସମୟକୁ ମ୍ୟାନେଜ କରିପାରୁଛି, ଟାଇମ ମ୍ୟାନେଜ କରିକି କାମ କରିପାରୁଛି, ତାହେଲେ ଏଥିରେ କୌଣସି ଦ୍ୱନ୍ଦ୍ୱ ରଖିବାର କଥା ନୁହଁ। ଆହୁରି ମଧ୍ୟ ଯେତେବେଳେ ଗୋଟେ ନାରୀ କୌଣସି ଜିନିଷ ଆଗଭର ହଉଛି, ତାହେଲେ କୌଣସି ଜାଗାରେ ଯଦି ସେ ଫେଲ ହେଇଗଲା, ସେ ଜାଗାରେ ମଧ୍ୟ ପରିବାର ଲୋକଙ୍କର ଆହୁରି ପ୍ରୋତ୍ସାହନ ରହିବା ଦରକାର କି ଠିକ ଅଛି, ଗୋଟେ ଥର ତ ଜଣେ ପୁରା ଚଢିଯିବନି ସେ ଶୀର୍ଷରେ, ତ ତାକୁ ସପୋର୍ଟ ସିଷ୍ଟମ ଦରକାର, ତ ତାକୁ ଏନକରେଜ କରିବା ଦରକାର। ସେମିତି କିଛି ନାହିଁ, ପରିବାର ଭାଙ୍ଗିଯିବ, ସମ୍ପର୍କ ଗଢି ହବ, ବରଂ ଘରେ ନାରୀଟି ଖାଲିରେ ଆଇଡଲ ହେଇକି ବସିଲେ ମାନସିକ ସ୍ତରରେ ବହୁତ ଜିନିଷ ମୁଣ୍ଡରେ ଆସେ, ଯୋଉଟାକି ସେ ଏଙ୍ଗେଜ ଯଦି ନିଜକୁ ରଖୁଛି, ସେ ମେଣ୍ଟାଲି ପିସ୍ ସାଟିସ୍ଫେକ୍ସନ ହେଲା ପରେ ବିଜି ରହିଗଲା, ତାପରେ ନିଜ କାମ କରିକି ଆରାମସେ ତାଙ୍କର ଜୀବନଟା ସୁଖମୟ ହେଇପାରିବ। ଘରେ ରହିଲେ ବେଟର କି ଆହୁରି ଆପଣ ଦେଖୁଥିବେ ଆଗାମୀ ଦିନରେ ଆଗରୁ ବହୁତ ପ୍ରକାର ଚିନ୍ତାଧାରା ମନରେ ଆସିବ, ଆଉ ଯୋଉଥିରେ କି କମ୍ପାରିଜନ ବି ଆସେ। ଆଉ ଆଜିକା ଡେଟ୍ରେ ତ ସେମିତି ନାହିଁ କି ବୈବାହିକ ଜୀବନଟା ଗୋଟେ ଏଜ୍ କୁ ନେଇକି ହଉଥିଲା ବା ମେଣ୍ଟାଲିଟି ମିଶୁଥିଲା କି ଝିଅମାନେ ସପୋର୍ଟ କରୁଥିଲେ ଯାହା ସ୍ୱାମୀ କହୁଛି, ଆଜିକା ଡେଟ୍ରେ ତ ସେମିତି ନାହିଁ, ସମସ୍ତେ ଚୁଜ୍ କରୁଛନ୍ତି ନିଜ ଏଜ୍ର ନିଜ ସମାଜକନ୍ଦର ପୁଅ ଝିଅ ଚୁଜ୍ କରୁଛନ୍ତି, ତ ସେଇ ଜାଗାରେ ମେଣ୍ଟାଲିଟି ମିଶେନି। ଯଦି ସେ ଝିଅ ଘରେ ଆଇଡିଆଲ ହେଇକି ବସିବ, ସେ ନିଶ୍ଚିତ ଅଲଗା ଜିନିଷ ତା ମୁଣ୍ଡରେ ଆସିବ, କମ୍ପାରିଜନ ଆସିବ, ତ ସେଇଠି ଘର ଭାଙ୍ଗିବାର ବହୁତ ଚାନ୍ସେସ୍ ଥାଏ।
1: ଶେଷରେ ଆଉ ଗୋଟିଏ ପ୍ରଶ୍ନ, ନାରୀ ସ୍ୱାବଲମ୍ବୀ ହେଲେ ସମାଜରେ କଣ ସବୁ ପରିବର୍ତ୍ତନ ଆସିପାରେ?
0: ଆଜ୍ଞା, ଭଲ କ୍ୱେଶ୍ଚିନ୍ ଆପଣ ପଚାରିଲେ। ଯଦି ନାରୀ ସ୍ୱାବଲମ୍ବୀ ହେଉଛି, ତାହେଲେ ଯେମିତିକି ସେ ନିଜ ଫ୍ୟାମିଲିକୁ ସପୋର୍ଟ କରିପାରିବ, ନିଜ ପରିବାରକୁ ପୋଷିପାରିବ, ଯେମିତିକି ଆମର କିଛି କଣ୍ଟିଜେନ୍ସିସ୍ ଲାଇଫରେ ଆସିଲେ ସିଏ ନିଜକୁ ସପୋର୍ଟ କରିପାରିବ, ବ୍ୟାକ୍ବୋନ୍ ହେଇକି ଠିଆ ହେଇପାରିବ, ଯୋଉଟାକି ଅଲ୍ଟିମେଟଲି ଆମର ସମାଜ ପ୍ରତି ସିଏ ଗୋଟେ ପ୍ରେରଣା ହେବ, ଅନ୍ୟ ନାରୀମାନଙ୍କୁ ଶିକ୍ଷା ଦେବ, ଅନ୍ୟମାନେ ମଧ୍ୟ ତାକୁ ଫଲୋ କରିପାରିବେ। ଆଉ IMF ରିପୋର୍ଟ ମଧ୍ୟ କହୁଛି କି ଭାରତରେ ଯଦି ପୁରୁଷମାନଙ୍କୁ ନାରୀ ସହିତ ଆମେ ସମ୍ମାନ କରିବା, ତାହେଲେ ଆମର ଯୋଉ ଗ୍ରସ୍ ଡୋମେଷ୍ଟିକ୍ ପ୍ରଡକ୍ସନ ଯୋଉଟା ଅଛି ସେଟା ଆମର ବଢିବ, ଇନକ୍ରିଜ ହବ 27%। ଘରର ଅଧା ଲୋକ କମେଇଲେ ଆମ ଗରିବୀ କମିବ, ତ ଅଲ୍ଟିମେଟଲି ଆମେ ନେସନ ଡେଭଲପମେଣ୍ଟରେ ମଧ୍ୟ ସହାୟକ ହେଇପାରିବ। ସୋ ଆତ୍ମନିର୍ଭର ହବା ଆମ ପାଇଁ କା ପ୍ରଥମ ଷ୍ଟେପ୍ ହବ।
1: ବହୁତ ସୁନ୍ଦର ଭାବରେ କହିଲେ ମ୍ୟାଡମ, ଆଜିର ଯୁଗରେ ନାରୀ ସ୍ୱାବଲମ୍ବୀ ହେବା କେତେ ଜରୁରୀ ହେଇପଡିଛି, ସେଥିପାଇଁ ଆପଣଙ୍କୁ ଆମ ଆକାଶବାଣୀ ତରଫରୁ ବହୁତ ବହୁତ ଧନ୍ୟବାଦ।
0: ଥ୍ୟାଙ୍କ ୟୁ ଭେରି ମଚ୍।

0: ଆଚ୍ଛା ଅପା,
1: ତମେ
0: ଭୋଟ ଦେବାକୁ ଯାଉଛ ନା ନାହିଁ କହିଲ?
1: ହଁ, ଭୋଟ ଦେବା ତ ଆମ ସମସ୍ତଙ୍କର କର୍ତ୍ତବ୍ୟ ଆଉ ମୌଳିକ ଅଧିକାର ମଧ୍ୟ, ସେଥିପାଇଁ ମୁଁ ପ୍ରତିବର୍ଷ ଭୋଟ ଦେବାକୁ ଯାଏ। ଆଉ ତୁମେ ଯାଉ ନା?
0: ହଁ ଅପା ଯାଉଥିଲି, କିନ୍ତୁ ମୁଁ ଏବେ 2 ବର୍ଷ ହେଲା ଆଉ ଭୋଟ ଦେଇପାରୁନି।
1: କାହିଁକି?
0: କାହିଁକି ମାନେ ମୁଁ ଯୋଉଠି ଥିଲି ନା ସେଇଠି ମୁଁ ଭୋଟ ଦଉଥିଲି, ଏବେ ମୁଁ ବର୍ତ୍ତମାନ ଏଇଠି ରହୁଛି ଆଉ ମୋର ଠିକଣାଟା ବର୍ତ୍ତମାନ ଏଇଠିର, ଆଉ ଭୋଟର କାର୍ଡରେ ଠିକଣା ମୋ ଗାଁର ଅଛି, ସେଥିପାଇଁ ମୁଁ ଦେଇପାରୁନି।
1: ତାହେଲେ ତୁମେ ଆଉ ଚିନ୍ତା କରନି ଗୀତା, ଏ ବର୍ଷ ତୁମେ ନିଶ୍ଚିତ ଭାବରେ ଭୋଟ ଦେଇପାରିବ।
0: ସେଇଟା କିପରି ଅପା?
1: କିପରି ମାନେ, ବର୍ତ୍ତମାନ ଆମ ସରକାର ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।
0: ଏସ୍ଆଇଆର୍ ସେଇଟା ପୁଣି କ'ଣ?
1: ଏସ୍ଆଇଆର୍ର ଅର୍ଥ ହେଉଛି ସ୍ପେଶିଆଲ ଇଣ୍ଟର୍ଣ୍ଣସିପ୍ ରିଭିଜନ୍ ଅଫ୍ ଇଲେକ୍ଟ୍ରାଲ ରୋଲ୍, ଅର୍ଥାତ୍ ଭୋଟର ତାଲିକାରେ ବିଶେଷ ଗଭୀର ସଂଶୋଧନ କାର୍ଯ୍ୟକ୍ରମ।
0: ଏହା କିପରି କାର୍ଯ୍ୟକାରୀ ହୁଏ ଅପା?
1: ଏଥିରେ ଘରେ ଘରେ ଯାଇ ବିଏଲ୍ଓ ବା ବୁଥ୍ ଲେବେଲ୍ ଅଫିସର ଭୋଟରଙ୍କ ତଥ୍ୟ ଯାଞ୍ଚ କରନ୍ତି, ଆଉ ଯେଉଁମାନେ 18 ବର୍ଷରେ ପଦାର୍ପଣ କରିଛନ୍ତି ସେମାନଙ୍କ ନାମ ଭୋଟର ତାଲିକାରେ ଯୋଡ଼ାଯାଏ। ତା ସହିତ ମୃତ କିମ୍ବା ସ୍ଥାନାନ୍ତରିତ ଲୋକଙ୍କର ନାମ ମଧ୍ୟ ହଟାଯାଏ, ଆଉ ନାମ ଠିକଣା ଇତ୍ୟାଦି ଭୁଲ ଥିଲେ ତାକୁ ମଧ୍ୟ ସଂଶୋଧନ କରାଯାଏ।
0: ଆଉ କ'ଣ କ'ଣ ସବୁ ହୁଏ ଅପା?
1: ଆଉ କ'ଣ କ'ଣ ସବୁ ହୁଏ ସେ ସବୁ କହିବା ପାଇଁ ଆମ ଗହଣରେ ଜଣେ ଭଉଣୀ ଅଛନ୍ତି, ତାହେଲେ ସେ କ'ଣ କୁହନ୍ତି ଶୁଣିବା।
2: ନମସ୍କାର ମ୍ୟାଡମ୍, ଆପଣଙ୍କୁ ଆମ କାର୍ଯ୍ୟକ୍ରମରେ ସ୍ୱାଗତ କରୁଛୁ। ପ୍ରଥମେ ଆପଣଙ୍କର ପରିଚୟ ଟିକେ ଆମ ଭଉଣୀ ମାନଙ୍କୁ ଦିଅନ୍ତୁ।
3: ମୋ ନାଁ ହଉଛି ମେଘାରାଣୀ ପାଲ, ମୁଁ ବିଏଲ୍ଓ ଭାବରେ ନିଯୁକ୍ତି ହେଇଛି ଆଉ ଏସ୍ଆର୍ କାର୍ଯ୍ୟରେ ମଧ୍ୟ ମୁଁ ନିୟୋଜିତ ଅଛି।
2: ତ ଆଜି ଆମର ଆଲୋଚନାର ବିଷୟବସ୍ତୁ ରହିଛି ଯେ ଏସ୍ଆଇଆର୍ ବା ସ୍ୱତନ୍ତ୍ର ସଘନ ସଂଶୋଧନ ମାନେ କ'ଣ। ଏ ସମ୍ପର୍କରେ ଯେତେବେଳେ ଆଜି ଆମେ କଥାବାର୍ତ୍ତା କରିବା ତ ଆମ ଭଉଣୀମାନଙ୍କୁ ବୁଝେଇ ଦିଅନ୍ତୁ ଯେ ଏସ୍ଆଇଆର୍ ବା ସ୍ୱତନ୍ତ୍ର ସଘନ ସଂଶୋଧନ ମାନେ ଆମେ କ'ଣ ବୁଝିବା।
3: ନିଶ୍ଚିତ ରୂପେ କହିବି, ଏସ୍ଆଇଆର୍ ର ପୂର୍ଣ୍ଣ ରୂପ ହେଉଛି ସ୍ପେଶିଆଲ ଇଣ୍ଟେନ୍ସିଭ୍ ରିଭିଜନ୍, ମାନେ ବିଶେଷ ସଘନ ପୁନଃ ନିରୀକ୍ଷଣ। ଏସ୍ଆଇଆର୍ ର ଉଦ୍ଦେଶ୍ୟ ହେଉଛି ମତଦାତା ତାଲିକାକୁ ସଠିକ୍ ଏବଂ ଅଦ୍ୟତନ ରଖିବା, ଏସ୍ଆଇଆର୍ ର ମୁଖ୍ୟ ଉଦ୍ଦେଶ୍ୟ ଅଟେ।
2: ତ ଏଇ ଯୋଉ ଏସ୍ଆଇଆର୍ କିଏ ପରିଚାଳନା କରିଥାଏ?
3: ନିର୍ବାଚନ ଆୟୋଗ ପରିଚାଳନା କରିଥାନ୍ତି, ଯଥା ଇଲେକ୍ସନ କମିଶନ।
2: ଏସ୍ଆଇଆର୍ ସମୟରେ କେଉଁ କାର୍ଯ୍ୟ ସବୁ କରାଯାଇଥାଏ ମ୍ୟାଡମ୍?
3: ଏସ୍ଆଇଆର୍ ସମୟରେ ମତଦାତାଙ୍କର ନାମ ଯୋଡ଼ା, ସଂଶୋଧନ, ବିଲୋପ ମଧ୍ୟ କରାଯାଇପାରିବ।
2: ତ ଆଜିର ସମାଜରେ ଏସ୍ଆଇଆର୍ ର ଆବଶ୍ୟକତା ସମସ୍ତଙ୍କ ପାଇଁ କେତେ ଜରୁରୀ ଟିକେ କହିବେ କି?
3: ନିର୍ବାଚନକୁ ଆମେ ସ୍ୱଚ୍ଛ ନିର୍ଭୁଲ କରିବା ପାଇଁ ଏସ୍ଆଇଆର୍ ଟା ନିହାତି ଆବଶ୍ୟକ ଅଟେ, ଯଥା ଯୋଗ୍ୟ ମତଦାତାମାନେ ତାଙ୍କର ନାମ ମତଦାତା ତାଲିକାରେ ନିଶ୍ଚିତ କରିପାରିବେ। ଏଠାରେ ନିଯୁକ୍ତି ବିଏଲ୍ଓ ମାନେ ହେଇଥାନ୍ତି, ଏହାକୁ ସହାୟକ କରିବା ପାଇଁ ସୁପରଭାଇଜର ମଧ୍ୟ ରହିଥାନ୍ତି, ଏହା ବିଭିନ୍ନ ପ୍ରକାର ଟ୍ରେନିଂ ମଧ୍ୟ ଦିଆଯାଏ। ତାପରେ ବିଏଲ୍ଓ ମାନେ ଘର ଘର ବୁଲିକି ଫର୍ମ ବାଣ୍ଟନ୍ତି, ଏନ୍ୟୁମେରେସନ ଫର୍ମ, ଯେପରିକି ତାଙ୍କର ନାଁ 2200 ତ ମ୍ୟାଚ୍ ହୁଏ ଆଉ ସଠିକ ଭାବରେ ତାଙ୍କର ଡାଟାଟା ସଂରକ୍ଷଣ କରାଯାଏ।
2: ତ ଏ ଯୋଉ ଏସ୍ଆଇଆର୍ ମାଧ୍ୟମରେ ନାଗରିକମାନେ କିପରି ଉପକୃତ ହେଇପାରିବେ?
3: ଯୋଗ୍ୟ ମତଦାତାମାନେ ତାଙ୍କର ନାମ ମତଦାତା ତାଲିକାରେ ନିଶ୍ଚିତ କରିପାରନ୍ତି ଆଉ ମତଦାତା ତାଲିକାର ପୁନଃ ନିରୀକ୍ଷଣ ମଧ୍ୟ ସହ ସମ୍ପର୍କିତ ଥାଏ। ସେମାନେ ମତଦାତା ତାଲିକାରେ ନିଜ ନାମ ନିର୍ଭୁଲ ଭାବରେ କରିପାରିବେ, ମତଦାତା ତାଲିକାରେ ତ୍ରୁଟି ଥିଲେ ମଧ୍ୟ ସେମାନେ ସେଇଟା ସଂଶୋଧନ କରିପାରିବେ।
2: ତ ଏଇ ଯୋଉ ଏସ୍ଆଇଆର୍ କେଉଁ ତାଲିମର ପୁନରୀକ୍ଷଣ ସହ ସମ୍ପର୍କିତ?
3: ଏହା ହଉଛି 2002

0: ମସିହାର ତାଲିକା ସହିତ ସଂରକ୍ଷଣ ଅଟେ।
1: ବର୍ତ୍ତମାନ ତ ଏସ୍ଆଇଆର୍ ଆମର କାର୍ଯ୍ୟକ୍ରମ ଚାଲୁ ରହିଛି, ତ ଏହି ସମୟରେ ନୂଆ ମତଦାତା ମାନେ କଣ କରିପାରିବେ?
0: ଏହାର ମୁଖ୍ୟ ଲକ୍ଷ୍ୟଟା ହଉଛି ଅଦ୍ୟତନ ବା ନିର୍ଭୁଲ ଭାବରେ ତାଙ୍କର ତାଲିକା ପ୍ରସ୍ତୁତ କରିପାରିବେ। ତାପରେ ଯେଉଁମାନଙ୍କର ନାମଟା କଟି ଯାଇଛି କିମ୍ବା ଯେଉଁମାନେ ମୃତ ବ୍ୟକ୍ତି ସେମାନଙ୍କର ମଧ୍ୟ ତାଲିକା ପ୍ରସ୍ତୁତ ହୋଇଥାଏ।
1: ତ ମତଦାତା ତାଲିକାରେ କିଛି ତ୍ରୁଟି ଥିଲେ ଏସ୍ଆଇଆର୍ ସମୟରେ କଣ କରାଯାଇ ପାରିବ?
0: ସେମାନେ ତ୍ରୁଟି ସଂଶୋଧନ ପାଇଁ ଆବେଦନ ମଧ୍ୟ କରିଯାଇପାରିବ।
1: ତ କେମିତି ଆବେଦନ କରିବେ?
0: ତ୍ରୁଟି ସଂଶୋଧନ ପାଇଁ ସେମାନେ ଯେଉଁ ବିଷୟରେ ଡାଟା ଦେଇଥିବେ କିମ୍ବା 2002 ମସିହାରେ ଯାହା ବି ସଂଶୋଧନ କରିବାର ଥିବ ତାହା ଏଇ ଯେଉଁ ଏସ୍ଆଇଆର୍ ମାଧ୍ୟମରେ ସେମାନେ ସଂଶୋଧନ କରିପାରିବେ।
1: ହଠାତ୍ କୌଣସି କାରଣରୁ ଯଦି ଜଣେ ସେ ଫର୍ମ ଫିଲ୍ଅପ୍ କରିପାରିଲେନି କି କିଛି ଅସୁବିଧା ହେଲା, ତ ସେମାନେ କଣ କରିପାରିବେ?
0: ହଁ, ସେମାନଙ୍କୁ ନିହାତି ଭାବରେ ବିଏଲ୍ଓ ମାନେ ସାହାଯ୍ୟ କରିପାରିବେ। ସେମାନେ 2002 ତାଲିକାରେ ମାନେ କେଉଁ ଜାଗାରେ ଅଛି ତାହା ସେମାନେ ଖୋଜିକି ତାଙ୍କର ସେଇ ଫର୍ମରେ ଫିଲ୍ଅପ୍ କରିପାରିବେ। ଆଉ ଯେଉଁମାନଙ୍କର ନାହିଁ ସେମାନଙ୍କର ଯେକୌଣସି ପ୍ରମାଣପତ୍ର ମଧ୍ୟ ଦେଇପାରିବେ।
1: ପ୍ରମାଣପତ୍ର ମାନେ କୋଉ ପ୍ରକାର ପ୍ରମାଣପତ୍ର ଦେଇପାରିବେ?
0: 12 ପ୍ରକାର ପ୍ରମାଣପତ୍ର ଅଛି, ଯେମିତିକି ଡ୍ରାଇଭିଂ ଲାଇସେନ୍ସ, ଯେକୌଣସି ବିଶ୍ୱବିଦ୍ୟାଳୟର ସାର୍ଟିଫିକେଟ, ଯେକୌଣସି ଜାଗାର ଜେରକ୍ସ, ବ୍ୟାଙ୍କର ଫ୍ରଣ୍ଟ ସାଇଜ୍ ପେଜ୍ ର ଜେରକ୍ସ ଏସବୁ ଦେଇପାରିବେ।
1: ତ ଏଇ ଯୋଉ ଏସ୍ଆଇଆର୍ ର ମୁଖ୍ୟ ଲକ୍ଷ୍ୟ କଣ?
0: ଯୋଗ୍ୟ ନାଗରିକଙ୍କର ମତାଧିକାର ସୁନିଶ୍ଚିତ କରି ଗଣତନ୍ତ୍ରକୁ ଏକ ସୁଦୃଢ଼ ରୂପ ଦେଇଥାଏ।
1: ତ ଏଇ ଯୋଉ ଏସ୍ଆଇଆର୍ ଗଣତନ୍ତ୍ରକୁ କିପରି ସୁଦୃଢ଼ କରେ?
0: ଏହା ମତଦାତାଙ୍କର ନାମ, ବୟସ, ଠିକଣା, ବିବରଣୀ ମଧ୍ୟ ଯାଞ୍ଚ କରାଯାଏ ଏବଂ ସଠିକ ତଥ୍ୟ ପ୍ରଦାନ କରାଯାଏ।
1: ତ ମୃତ ବ୍ୟକ୍ତିର ନାମ ତାଲିକାରୁ ହଟେଇବା ପାଇଁ ବୋଲି କେଉଁ ପ୍ରକ୍ରିୟାରେ କରାଯାଏ?
0: ଯେଉଁମାନେ ମରିଯାଇଛନ୍ତି ସେମାନଙ୍କର ତାଲିକାରୁ ହଟେଇବା ପାଇଁ ଆମକୁ ଗୋଟେ ପଞ୍ଚନାମା ବୋଲି ଗୋଟେ ଫର୍ମଟେ ଦେଇଥାନ୍ତି, ଯେଉଁଥିରେ କି ତାଙ୍କ ପରିବାରର ସଦସ୍ୟ ମଧ୍ୟ ଜଣାଇଥାନ୍ତେ ଯେ ସେ ବ୍ୟକ୍ତିଟି ମୃତ ବୋଲି। ଏହା ଆମେ ଅଫିସରେ ନେଇକି ଜମା କରିଥାଉ।
1: ଏସ୍ଆଇଆର୍ ରେ କେଉଁ ପ୍ରକାରର ତଥ୍ୟ ସବୁ ଯାଞ୍ଚ କରାଯାଇଥାଏ?
0: ଏସ୍ଆଇଆର୍ ର ଯେକୌଣସି ଜିନିଷର ନାମ କିମ୍ବା ବୟସ କିମ୍ବା ଠିକଣା ଯଦି ଅଲଗା ହେଇଥାଏ ତାହା ସଠିକ ରୂପରେ ଦିଆଯାଏ।
1: ତ ଏଇ ଯୋଉ କାର୍ଯ୍ୟକ୍ରମ ମାଧ୍ୟମରେ ନାଗରିକ ମାନେ କେଉଁ ସବୁ ଦସ୍ତାବିଜ ଦେଇପାରିବେ?
0: ଯଦି ସେମାନଙ୍କର ନାମ କଟିଯାଇଛି କିମ୍ବା କୌଣସି 2002 ମସିହାରେ ସେମାନଙ୍କର କିଛି ତଥ୍ୟ ମିଳିପାରୁନାହିଁ, ତାଙ୍କ ବିଷୟରେ ଗୋଟେ ଡକ୍ୟୁମେଣ୍ଟ ଅଛି, 12 ପ୍ରକାରର ଅଛି, ଯେପରିକି ଡ୍ରାଇଭିଂ ଲାଇସେନ୍ସ। ଏଠାରେ ଯେକୌଣସି କେନ୍ଦ୍ର, ରାଜ୍ୟ ସରକାର, ପିଏସ୍ୟୁ ର ନିୟମିତ କାର୍ଯ୍ୟକାରୀ କିମ୍ବା ପେନ୍ସନ୍ ଭୋଗୀଙ୍କୁ ଜାରି କରାଯାଇଥିବା ଯେକୌଣସି ପରିଚୟ ପତ୍ର, ପେନ୍ସନ୍ ଦେୟ ଆଦେଶନାମା କିମ୍ବା 1/87 ପୂର୍ବରୁ ସରକାର, ସ୍ଥାୟୀ କର୍ତ୍ତୃପକ୍ଷ, ବ୍ୟାଙ୍କ, ଡାକଘର କିମ୍ବା ଏଲ୍ଆଇସି, ପିଏସ୍ୟୁ ଦ୍ୱାରା ଭାରତର ଜାରି ହୋଇଥିବା ଯେକୌଣସି ପରିଚୟ ପତ୍ର, ପ୍ରମାଣପତ୍ର, ଦସ୍ତାବିଜ କିମ୍ବା ପ୍ରାର୍ଥୀକୃତ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଜନ୍ମ ପ୍ରମାଣପତ୍ର, ପାସପୋର୍ଟ, ଆଉ ସ୍ୱୀକୃତିପ୍ରାପ୍ତ ବୋର୍ଡ, ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରଦାନ କରାଯାଇଥିବା ମାଟ୍ରିକ କିମ୍ବା ଶିକ୍ଷାଗତ ପ୍ରମାଣପତ୍ର, ଏହିସବୁ ଦେଇକି ଜଙ୍ଗଲ ଅଧିକାରୀଙ୍କର ମଧ୍ୟ ପ୍ରମାଣପତ୍ର ଆପଣ ଦେଇପାରିବେ।
1: ତ ଏସ୍ଆଇଆର୍ କେଉଁ ପ୍ରକାର ନିର୍ବାଚନ ପାଇଁ ଉପଯୋଗୀ?
0: ଲୋକସଭା, ବିଧାନସଭା ଓ ଅନ୍ୟାନ୍ୟ ନିର୍ବାଚନ ପାଇଁ ମଧ୍ୟ ଏହା ଉପଯୋଗୀ। ଯେଉଁ ପ୍ରକାର ମଧ୍ୟ ନିର୍ବାଚନ ହେଲେ ଏହି ଏସ୍ଆଇଆର୍ କାମଟା ଉପଯୋଗୀ ହୋଇଥାଏ।
1: ତ ଶେଷରେ କୁହନ୍ତୁ ମ୍ୟାଡମ୍, ଯେ ଏସ୍ଆଇଆର୍ ର ସଫଳତା କାହା ଉପରେ ନିର୍ଭର କରେ?
0: ଏସ୍ଆଇଆର୍ ଟା ହଉଛି ନାଗରିକଙ୍କର ସହଯୋଗ, ସଠିକ ତଥ୍ୟ ପ୍ରଦାନ ଉପରେ ସେ ନିର୍ଭର କରିଥାଏ। ଆଉ ଭୋଟର୍ସ ମାନେ ପୂର୍ବ ସ୍ୱତନ୍ତ୍ର ସଂଘନ ସଂଶୋଧନ ଭୋଟର ତାଲିକାରେ ନିଜର ନାମ, ସମ୍ପର୍କୀୟଙ୍କର ନାମ ମଧ୍ୟ ସେ ECI ନେଟ୍ ମାଧ୍ୟମରେ ଯାଞ୍ଚ କରିପାରିବେ। ପରିଗଣନା ଫର୍ମରେ ଆବଶ୍ୟକ ତଥ୍ୟ ମଧ୍ୟ ଦେଇପାରିବେ। ସାହାଯ୍ୟ ପାଇଁ ଭୋଟର୍ସ ମାନେ ସେମାନଙ୍କର ସମ୍ପୃକ୍ତ ବିଏଲ୍ଓ ମାନଙ୍କ ସହିତ ମଧ୍ୟ ଯୋଗାଯୋଗ କରିପାରିବେ। ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଯେପରିକି ERO ସେହି ଭୋଟର୍ସ ମାନଙ୍କୁ ନୋଟିସ୍ କରି ଜାରି କରିପାରିବେ। ଯେଉଁ ଭୋଟର୍ସ ମାନଙ୍କର ପରିଗଣନା ଫର୍ମରେ ପ୍ରଦାନ କରାଯାଇଥିବା ତଥ୍ୟ ପୂର୍ବ ଏସ୍ଆଇଆର୍ ଭୋଟର ତାଲିକାରେ ବିବରଣୀ ଡାଟାବେସ୍ ସହ ମେଳ ଖାଉନଥିବ କିମ୍ବା ଉପଲବ୍ଧ ନଥିବ।
1: ତ ଶେଷରେ ଆମର ଯୋଉ କାର୍ଯ୍ୟକ୍ରମ ଶୁଣୁଛନ୍ତି ଭଉଣୀମାନେ, ସେମାନଙ୍କୁ ଆପଣ କଣ କହିବାକୁ ଚାହୁଁଛନ୍ତି କହିବେ କି ଟିକେ?
0: ନିଶ୍ଚିତ ରୂପେ ଯେଉଁମାନଙ୍କର ଏସ୍ଆଇଆର୍ କାର୍ଯ୍ୟଟା ହେଇନାହିଁ ସେମାନେ ନିଜ ନିଜ ବୁଥକୁ ଯାଇପାରିବେ ଏବଂ ବିଏଲ୍ଓଙ୍କର ସହାୟତା ନେଇପାରିବେ। ବିଏଲ୍ଓ ମାନେ ସମ୍ପୂର୍ଣ୍ଣ ରୂପେ ଆପଣଙ୍କର ସହାୟତା କରିବେ।
1: ଧନ୍ୟବାଦ ଭଉଣୀ, ଯାହା ହଉ ଆଜି ଆମ କାର୍ଯ୍ୟକ୍ରମରେ ଏସ୍ଆଇଆର୍ ବା ସ୍ୱତନ୍ତ୍ର ସଘନ ସଂଶୋଧନ ମାନେ କଣ ଆଉ ଆମେ କିଭଳି କାର୍ଯ୍ୟକାରୀ କରିବା ଏ ସମ୍ପର୍କରେ ଆପଣଙ୍କର ମତ ଖୁବ୍ ସୁନ୍ଦର ଭାବେ ଦେଇଛନ୍ତି, ସେଥିପାଇଁ ଆମ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
2: ଓହୋ ଅପା, ଏଥର ମୁଁ ବୁଝିଲି, ଏସ୍ଆଇଆର୍ ହେଉଛି ଭୋଟର କାର୍ଡର ତଥ୍ୟ ଠିକ୍ ଅଛି କି ନାହିଁ ଯାଞ୍ଚ କରି ନୂଆ ଭୋଟର ଲିଷ୍ଟ ପ୍ରସ୍ତୁତ କରିବାର ପ୍ରକ୍ରିୟା।

0: ବି ଏଥର ଏହି ଏସ୍ଆଇଆର୍ ର ଫାଇଦା ଉଠେଇବି ଆଉ ମୋର ଭୋଟର କାର୍ଡକୁ ସଂଶୋଧନ କରି ନିଶ୍ଚୟ ଭୋଟ ଦେବାକୁ ଯିବି।
1: ତାମାନେ ଆମେ ଏହି ସମୟରେ ଯଦି ଆମେ ନିଜେ ସଚେତନ ହେବା, ପାଖ ପଡ଼ୋଶୀଙ୍କୁ ଯଦି ସଚେତନ କରେଇବା, ତାହେଲେ ନିଶ୍ଚିତ ଭାବରେ ଆମେ ଆଗାମୀ ନିର୍ବାଚନ ମଣ୍ଡଳୀର ଜଣେ ପ୍ରାର୍ଥୀ ହୋଇପାରିବା। ଗୀତା କଥା ଆଉ ଗୀତ ସାକ୍ଷାତକାର ଭିତରେ ସମୟ ବି ଆମକୁ ଇସାରା ଦେଲାଣି ଯେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବା ପାଇଁ। ତାହେଲେ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ମତାମତ ନିଶ୍ଚିତ ଭାବରେ ଆମ ପାଖକୁ ଏସ୍ଏମ୍ଏସ୍ କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ଜଣାଇବେ। ଆମ ପାଖକୁ ଏସ୍ଏମ୍ଏସ୍ କିମ୍ବା ହ୍ୱାଟ୍ସଆପ୍ କରିବାର ନମ୍ଘରଟି ହେଉଛି 9438268568।
0: ନମ୍ଘରଟି ପୁଣି ଥରେ କହି ରଖୁଛୁ 9438268568।
1: ତାହେଲେ ଶ୍ରୋତା ଭଉଣୀ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ନମସ୍କାର।

0: ଶୁଣିଲେ ମହିଳାମାନଙ୍କ ପାଇଁ ଆମର କାର୍ଯ୍ୟକ୍ରମ ଘର ଓ ଘରଣୀ। ଆଜି ପାଇଁ ଉପସ୍ଥାପନା ଦାୟିତ୍ୱରେ ଥିଲେ ବବିତା ପଣ୍ଡା ଏବଂ ଗୀତାଞ୍ଜଳି ପାତ୍ର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 MHz ତଥା 1467 KHz ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 MHz ଯୋଗେ। ବର୍ତ୍ତମାନ ସମୟ ଦିନ ଗୋଟାଏ ବାଜି 50 ମିନିଟ୍ ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 2ଟାରେ ଶୁଣିବେ ମିଡ୍ ଡେ ନ୍ୟୁଜ୍, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀଙ୍କ ଆସନ୍ତାକାଲିଠାରୁ ଇଣ୍ଡୋନେସିଆ ଗସ୍ତ, ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସ୍ୱାକ୍ଷରିତ ହେବ ବୁଝାମଣା ପତ୍ର। ଭିଭିଜି ରାମଜୀ ଗ୍ରାମୀଣ ଅଧୀନରେ ପ୍ରଥମ କିସ୍ତିରେ ରାଜ୍ୟଗୁଡ଼ିକୁ ପ୍ରଦାନ କରାଗଲା 25,000 କୋଟି ଟଙ୍କାର ସହାୟତା ରାଶି। କୋଚିଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେବ 2-ଦିନିଆ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ। ଭେନେଜୁଏଲା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 2954କୁ ବୃଦ୍ଧି। ଏବଂ ଆଇସିସି ମହିଳା T20 କ୍ରିକେଟ୍ ବିଶ୍ୱକପ୍ ଫାଇନାଲରେ ଆଜି ପରସ୍ପରକୁ ଭେଟିବେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ଇଣ୍ଡୋନେସିଆ ଗସ୍ତ ଉଭୟ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଗତି ପ୍ରଦାନ କରିବ ଏବଂ ସହଯୋଗର ନୂତନ ମାର୍ଗ ଉନ୍କକ୍ତ କରିବ। ଆଜି ଜାକର୍ତ୍ତାରେ ଆକାଶବାଣୀକୁ ସାକ୍ଷାତକାର ଦେଇ ଇଣ୍ଡୋନେସିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସନ୍ଦୀପ ଚକ୍ରବର୍ତ୍ତୀ କହିଛନ୍ତି, ଆସନ୍ତାକାଲିଠାରୁ 8 ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇଣ୍ଡୋନେସିଆ ଗସ୍ତ କାଳରେ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ସହଯୋଗର ଅନେକ ନୂତନ କ୍ଷେତ୍ର ଖୋଲିବା ସହ ଦୁଇ ବୃହତ୍ ଦେଶ ମଧ୍ୟରେ ସମ୍ପର୍କର ନିବିଡ଼ତା ତଥା ଅର୍ଥନୈତିକ ସହଭାଗିତା ପରିଲକ୍ଷିତ ହେବ। ବ୍ୟାପକ ରଣନୈତିକ ସହଭାଗିତା ଉପରେ ଆଲୋକପାତ କରି ଶ୍ରୀ ଚକ୍ରବର୍ତ୍ତୀ କହିଛନ୍ତି, ସହଭାଗିତାର ପ୍ରମୁଖ କ୍ଷେତ୍ର ମଧ୍ୟରେ ପ୍ରତିରକ୍ଷା ଏବଂ ସୁରକ୍ଷା ଅନ୍ୟତମ। ଏତଦ୍ବ୍ୟତୀତ ସମ୍ପର୍କରେ ଅଧିକ ଅର୍ଥନୈତିକ ବିଷୟବସ୍ତୁ ମଧ୍ୟ ରହିଛି। ସେ କହିଛନ୍ତି, ବାଣିଜ୍ୟ କାରବାର $30 ବିଲିୟନ୍ରୁ ଅଧିକ ରହିଥିବାବେଳେ ଏଥିରେ ସୁଧାର ଆଣିବାକୁ ଲକ୍ଷ୍ୟ ରଖାଯାଇଛି। କେବଳ ଭାରତରୁ ଇଣ୍ଡୋନେସିଆକୁ ନୁହେଁ, ବରଂ ଇଣ୍ଡୋନେସିଆରୁ ଭାରତକୁ ମଧ୍ୟ ଅଧିକ ପୁଞ୍ଜିନିବେଶ ପାଇଁ ଆମେ ଆଶାବାଦୀ ଅଛୁ। ସାମୁଦ୍ରିକ ପଡ଼ୋଶୀ ହୋଇଥିବାରୁ ଆମେ ଯୋଗାଯୋଗ ଏବଂ କ୍ଷମତା ବୃଦ୍ଧି ଉପରେ ଧ୍ୟାନ କେନ୍ଦ୍ରିତ କରୁଛୁ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଫଳରେ ପ୍ରତିରକ୍ଷା ଓ ସୁରକ୍ଷା, ପୁଞ୍ଜିନିବେଶ, ଅର୍ଥନୈତିକ ଏକୀକରଣ, ଭିଭିଭୂମି ବିକାଶ, କେତେକ ବନ୍ଦରର ବିକାଶ, ବ୍ୟାପକ ଯୋଗାଯୋଗ, ଫାର୍ମାସ୍ୟୁଟିକାଲ, ସ୍ୱାସ୍ଥ୍ୟସେବା, କ୍ଷମତା ବୃଦ୍ଧି ଏବଂ ଶିକ୍ଷାଗତ ଆଦାନ ପ୍ରଦାନ ଉପରେ ସକାରାତ୍ମକ ପ୍ରଭାବ ପଡ଼ିବ।

0: ସାମୁଦ୍ରିକ ସୁରକ୍ଷାଠାରୁ ଆରମ୍ଭ କରି ମହାକାଶ ସହଯୋଗ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପର୍ଯ୍ୟନ୍ତ ବିଭିନ୍ନ ଚୁକ୍ତିନାମା ଏବଂ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ ବୋଲି ଶ୍ରୀ ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି। ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରକୁ ମଜବୁତ କରିବା ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତରରେ ରାଷ୍ଟ୍ରଦୂତ କହିଛନ୍ତି, ଭାରତ ଏବଂ ଇଣ୍ଡୋନେସିଆ ହେଉଛନ୍ତି ଏହି କ୍ଷେତ୍ରର ଦୁଇ ପ୍ରମୁଖ ଶକ୍ତି। ଉଭୟ ଦେଶ ମଧ୍ୟରେ ଅଧିକ ସହଯୋଗ, ସାମୁଦ୍ରିକ ଯୋଗାଯୋଗ ମାର୍ଗଗୁଡ଼ିକୁ ମୁକ୍ତ ରଖିବା ସୁନିଶ୍ଚିତ କରିବା, ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ମଲାକା ପ୍ରଣାଳୀ ଦେଇ ବିଶ୍ୱ ବାଣିଜ୍ୟର ଏକ ବଡ଼ ଭାଗ ପରିବହନ ହୋଇଥାଏ ଏବଂ ମଲାକା ପ୍ରଣାଳୀ ଯେପରି ମୁକ୍ତ ରହେ ଏବଂ ହର୍ମୁଜ ପ୍ରଣାଳୀ ଭଳି ପରିସ୍ଥିତିର ସମ୍ମୁଖୀନ ନ ହୁଏ ତାହା ସୁନିଶ୍ଚିତ କରିବା ପାଇଁ ଇଣ୍ଡୋନେସିଆକୁ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦିଆଯିବ। ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ୟାରେଣ୍ଟି ଗ୍ରାମୀଣ ଭିଭିଜି ରାମଜୀ ଆକ୍ଟ 2025 ଚଳିତ ମାସ ଏକ ତାରିଖରୁ ସଫଳତାର ସହ ଲାଗୁ ହୋଇଥିବାରୁ କେନ୍ଦ୍ରୀୟ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଶ୍ରୀ ଚୌହାନ ଆଜି ଏହି ଅଭିଯାନ ଅଧୀନରେ ରାଜ୍ୟଗୁଡ଼ିକୁ ପ୍ରଥମ କିସ୍ତିରେ 25,000 କୋଟି ଟଙ୍କାର ସହାୟତା ମଞ୍ଜୁର କରିଛନ୍ତି।
1: ଏକ ସାଲ ଦୋ ସାଲ ନେଇ ଏକ ଦିନ ମେ ପହଲେ ଦିନ ହିଁ ବିକଶିତ ଭାରତ ଜୀ ରାମ ଜୀ ଯୋଜନା ଏକ ସାଥ ପୁରେ ଦେଶ ମେ ଲାଗୁ ହୋ ଗଈ। 5 ସାଲ ମେ 7.5 ଲକ୍ଷ କରୋଡ ସେ ଜ୍ୟାଦା କି ରାଶି 2,86,000 ପଞ୍ଚାୟତ ମେ ଠିକ ସେ ଲଗ ଗଈ ତୋ ଗାଁ ସମ୍ପୂର୍ଣ୍ଣ ବିକଶିତ ହୋ ଯାଏଗେ, ସମୃଦ୍ଧ ଔର ବିକଶିତ ଗାଁ କା ନିର୍ମାଣ ହୋ ଯାଏଗା। ଆପଣ ମଜଦୁର ଭାଇ ବହନୋ କେ ଲିଏ ଏକ ବେହତର ଯୋଜନା ଦେନା ଚାହତେ ଥେ, ମୋଦି ଜୀ ନେ ଜୋ ମାର୍ଗଦର୍ଶନ ହମ ସବ କା କିଆ ୟେ ଉନ୍ହୀ କି ସଂକଳ୍ପବଦ୍ଧତା କା ପ୍ରତୀକ ହେ।
0: ବିକଶିତ ଭାରତର ସଂକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ଏହି ଆକ୍ଟ ଅଧୀନରେ ଆସନ୍ତା 5 ବର୍ଷ ମଧ୍ୟରେ 2.86 ଲକ୍ଷ ପଞ୍ଚାୟତରେ 7.5 ଲକ୍ଷ କୋଟିରୁ ଅଧିକ ଟଙ୍କା ବିନିଯୋଗ କରାଯିବ। ଭାରତ ତା'ର ବ୍ରିକ୍ସ ଅଧ୍ୟକ୍ଷତା ଅଧୀନରେ ଆସନ୍ତାକାଲିଠାରୁ କେରଳର କୋଚିଠାରେ ଦୁଇଦିନିଆ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ଆୟୋଜନ କରିବ। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କହିଛି ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ବରିଷ୍ଠ ସରକାରୀ ଅଧିକାରୀମାନେ ଏକାଠି ହୋଇ ସମସ୍ତ କ୍ଷେତ୍ରରେ ମହିଳା ସଶକ୍ତିକରଣ ଏବଂ ମହିଳା ନେତୃତ୍ୱାଧୀନ ବିକାଶ ସହ ଜଡ଼ିତ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବେ ଏବଂ ଏଥିସହ ସହଭାଗୀ ପ୍ରାଥମିକତାଗୁଡ଼ିକରେ ସହଯୋଗକୁ ଆଗକୁ ବଢ଼ାଇବେ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ସଦସ୍ୟ ଦେଶଗୁଡ଼ିକୁ ମହିଳା ନେତୃତ୍ୱାଧୀନ ବିକାଶକୁ ଆଗକୁ ନେବା ପାଇଁ ଆଲୋଚନା କରିବା ଏବଂ ସର୍ବସମ୍ମତି ପ୍ରସ୍ତୁତ କରିବାକୁ ଏକ ସୁଯୋଗ ପ୍ରଦାନ କରିବ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ 4ଟି ପ୍ରାଥମିକତା କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଛି, ଯେଉଁଥିରେ ଶାସନ ଓ ନେତୃତ୍ୱରେ ମହିଳା, ମହିଳାମାନଙ୍କର ଡିଜିଟାଲ୍ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ମହିଳା ଉଦ୍ୟୋଗିତା ଏବଂ ଦକ୍ଷତା ବିକାଶ, ଜଳବାୟୁ କାର୍ଯ୍ୟାନୁଷ୍ଠାନ ଏବଂ ଖାଦ୍ୟ ସୁରକ୍ଷା ଓ ପୋଷଣରେ ମହିଳାଙ୍କ ଭୂମିକା ଅନ୍ତର୍ଭୁକ୍ତ ରହିଛି। ମନ୍ତ୍ରଣାଳୟ କହିଛି ଏହି ବୈଠକ ଚଳିତ ମାସ 8 ଏବଂ 9 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ପାଇଁ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିବ। ଚଳିତ ବର୍ଷ ବାର୍ଷିକ ଶ୍ରୀ ଅମରନାଥଜୀ ଯାତ୍ରାର ପ୍ରଥମ ଦୁଇଦିନ ମଧ୍ୟରେ 32,313 ଜଣ ଶ୍ରଦ୍ଧାଳୁ ପବିତ୍ର ଗୁମ୍ଫାରେ ପୂଜାର୍ଚ୍ଚନା କରିଛନ୍ତି। ଯାତ୍ରାର ଦ୍ୱିତୀୟ ଦିନରେ 20,145 ଜଣ ଶ୍ରଦ୍ଧାଳୁ ଅମରନାଥଙ୍କ ଦର୍ଶନ କରିଛନ୍ତି, ଯାହା ଗତବର୍ଷ ସମାନ ସମୟରେ ପୀଠ ପରିଦର୍ଶନ କରିଥିବା 14,515 ଜଣ ଶ୍ରଦ୍ଧାଳୁଙ୍କ ତୁଳନାରେ ଉଲ୍ଲେଖନୀୟ ବୃଦ୍ଧି ରେକର୍ଡ ହୋଇଛି। ଦ୍ୱିତୀୟ ଦିନର ତୀର୍ଥଯାତ୍ରୀଙ୍କ ମଧ୍ୟରେ 1,611 ଜଣ ପୁରୁଷ, 4,480 ଜଣ ମହିଳା, 379 ଜଣ ଶିଶୁ, 142 ଜଣ ସାଧୁ, 35 ଜଣ ସ୍ୱାଧୀ, 17 ଜଣ ତୃତୀୟ ଲିଙ୍ଗୀ ଏବଂ 481 ଜଣ ସୁରକ୍ଷାକର୍ମୀ ସାମିଲ ଥିଲେ। ଅନ୍ୟପକ୍ଷରେ ବାର୍ଷିକ ଅମରନାଥ ଯାତ୍ରାରେ ଭାଗ ନେଉଥିବା ତୀର୍ଥଯାତ୍ରୀଙ୍କ ଚତୁର୍ଥ ବ୍ୟାଚ୍ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ସକାଳେ ଜାମ୍ମୁର ଭଗବତୀନଗର ଯାତ୍ରୀ ନିବାସରୁ ପ୍ରସ୍ଥାନ କରିଛି। ଏହି ବ୍ୟାଚ୍ରେ 291 ଗାଡ଼ିରେ 6,731 ଜଣ ତୀର୍ଥଯାତ୍ରୀ ଯାତ୍ରା କରୁଛନ୍ତି। ସେମାନଙ୍କ ମଧ୍ୟରୁ 139 ଗାଡ଼ିରେ 4,131 ଜଣ ତୀର୍ଥଯାତ୍ରୀ ପାରମ୍ପରିକ ପହେଲଗାମ ମାର୍ଗ ଆଡ଼କୁ ଗତି କରୁଥିବା ବେଳେ 152 ଗାଡ଼ିରେ 2,590 ଜଣ ତୀର୍ଥଯାତ୍ରୀ ସ୍ୱଚ୍ଚ ଦୂରତାର ବାଲତାଲ ମାର୍ଗ ଦେଇ ଆଗକୁ ବଢ଼ୁଛନ୍ତି। ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି ତୀର୍ଥଯାତ୍ରା ପରିଚାଳିତ ହେଉଛି, ଯେଉଁଥିରେ କର୍ତ୍ତୃପକ୍ଷ ତୀର୍ଥଯାତ୍ରୀଙ୍କ ସୁଗମ ଯାତାୟତ ସୁନିଶ୍ଚିତ କରିବା ସହ ଉଭୟ ମାର୍ଗରେ ସମସ୍ତ ଆବଶ୍ୟକୀୟ ସୁବିଧା ଯୋଗାଇ ଦେଉଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଶିଷ୍ଟ ପାଣ୍ଡବାଣୀ ଗାୟିକା ତିଜନବାଇଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ତିଜନବାଇ ନିଜର ଦମଦାର କଣ୍ଠସ୍ୱର, ଆକର୍ଷଣୀୟ ଉପସ୍ଥିତି ଏବଂ ଅନନ୍ୟ ପରିବେଷଣ ଶୈଳୀ ଦ୍ୱାରା ମହାଭାରତର କାହାଣୀଗୁଡ଼ିକୁ ମଞ୍ଚରେ ଉପସ୍ଥାପନ କରିଥିଲେ। ରାଷ୍ଟ୍ରପତି କହିଛନ୍ତି ତିଜନବାଇ ନିଜର ଅସାଧାରଣ ପ୍ରତିଭା, ନିଷ୍ଠା ଏବଂ ବର୍ଷ ବର୍ଷର କଠିନ ସାଧନା ମାଧ୍ୟମରେ ଛତିଶଗଡ଼ର ସମୃଦ୍ଧ ପାଣ୍ଡବାଣୀ ପରମ୍ପରାକୁ ଦେଶ ବିଦେଶରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ତିଜନବାଇ ନିଜର ଚମତ୍କାର ପ୍ରଦର୍ଶନ ମାଧ୍ୟମରେ ଛତିଶଗଡ଼ର ଏହି ଲୋକକଳାକୁ ବିଶ୍ୱସ୍ତରରେ ସ୍ୱୀକୃତି ଦେଇଥିଲେ।

0: ତାଙ୍କର ବିୟୋଗ କଳା ଏବଂ ସଂସ୍କୃତି ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ସମାଜର ବଞ୍ଚିତ ଏବଂ ଦୁର୍ବଳ ଶ୍ରେଣୀର ଉତ୍ଥାନ ପାଇଁ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିବା ରାମବିଳାସ ପାଶ୍ୱାନ ସର୍ବଦା ସ୍କରଣୀୟ ହୋଇ ରହିବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ରାମବିଳାସ ପାଶ୍ୱାନଙ୍କ ସମଗ୍ର ଜୀବନ ଗରିବ କଲ୍ୟାଣ ପାଇଁ ସମର୍ପିତ ଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ରାମବିଳାସ ପାଶ୍ୱାନ ନିଜର ସମଗ୍ର ଜୀବନକୁ ସାମାଜିକ ନ୍ୟାୟ, ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ପଛୁଆ ବର୍ଗର ଅଧିକାର ପାଇଁ ସଂଗ୍ରାମରେ ସମର୍ପିତ କରିଥିଲେ। ଭେନେଜୁଏଲାରେ ଭୂକମ୍ପରେ ମୃତ୍ୟୁ ସଂଖ୍ୟା 2954କୁ ବୃଦ୍ଧି ପାଇଛି ଏବଂ 16,000ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଜାତୀୟ ଆସେମ୍ବଲି ଅଧ୍ୟକ୍ଷ ଜର୍ଜ ରୋଡ୍ରିଗେଜ୍ ଏହି ସୂଚନା ଦେଇ କହିଛନ୍ତି, ସେଠାରେ ପ୍ରାୟ 16,000 ଲୋକ ବାସହରା ହୋଇପଡ଼ିଛନ୍ତି। ଦେଶରେ ବିଗତ ଏକ ଶତାବ୍ଦୀରୁ ଅଧିକ ସମୟ ମଧ୍ୟରେ ଆସିଥିବା ଏହି ଶକ୍ତିଶାଳୀ ଭୂକମ୍ପ ପରେ ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି। ଅନ୍ୟପକ୍ଷରେ ଭେନେଜୁଏଲାର ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜ୍ 7-ଦିନିଆ ଶୋକ ଘୋଷଣା କରି କହିଛନ୍ତି, ଏହି ବିନାଶକାରୀ ଭୂକମ୍ପ ଯୋଗୁଁ ହୋଇଥିବା ଜୀବନହାନିରେ ସମଗ୍ର ଦେଶ ମର୍ମାହତ। ସୂଚନାଯୋଗ୍ୟ, ଜୁନ୍ 24 ତାରିଖରେ ଏହି ଦକ୍ଷିଣ ଆମେରିକୀୟ ଦେଶରେ 7.2 ଏବଂ 7.5 ତୀବ୍ରତାର ଦୁଇଟି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପର ପ୍ରବଳ ଝଟକା ଯୋଗୁଁ କାରାକାସରେ ଅନେକ କୋଠାବାଡ଼ି ଭାଙ୍ଗି ପଡ଼ିଥିଲା, ଯାହା ଭେନେଜୁଏଲାର ଏକ ବିସ୍ତୃତ ଅଞ୍ଚଳରେ ଅନୁଭୂତ ହୋଇଥିଲା। ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ ଡିଆର୍ସିରେ ଇବୋଲା ସଂକ୍ରମଣ ଜାରି ରହିଥିବାବେଳେ 1528 ଜଣ ଇବୋଲାରେ ଆକ୍ରାନ୍ତ ହୋଇଥିବା ନିଶ୍ଚିତ ହୋଇଛି ଏବଂ ଏଥିରେ 492 ଜଣଙ୍କର ମୃତ୍ୟୁ ହୋଇଛି। ଜନସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରକାଶିତ ସର୍ବଶେଷ ସ୍ଥିତି ରିପୋର୍ଟ ଅନୁଯାୟୀ 239 ଜଣ ରୋଗୀ ସୁସ୍ଥ ହୋଇଥିବାବେଳେ 628 ଜଣ ରୋଗୀ ଏକାନ୍ତବାସରେ ଅଛନ୍ତି କିମ୍ବା ଚିକିହିତ ହେଉଛନ୍ତି। ଏଥିସହ ଅନ୍ୟ 185 ଜଣ ସନ୍ଦିଗ୍ଧ ଆକ୍ରାନ୍ତଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି। ଅନ୍ୟପକ୍ଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବୁଣ୍ଡି ବିଜ୍ଞୋ ଭାଇରସ୍ ଦ୍ୱାରା ହେଉଥିବା ଇବୋଲାର ସମ୍ଭାବ୍ୟ ଚିକିତ୍ସାର ମୂଲ୍ୟାଙ୍କନ ପାଇଁ ଡିଆର୍ସିରେ ଏକ କ୍ଲିନିକାଲ୍ ଟ୍ରାଏଲ୍ ଆରମ୍ଭ କରିଛି, ଯେଉଁଥିପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଅନୁମୋଦିତ ଟିକା କିମ୍ବା ନିର୍ଦ୍ଦିଷ୍ଟ ଚିକିତ୍ସା ଉପଲବ୍ଧ ନାହିଁ। ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ର ଫାଇନାଲ୍ ମ୍ୟାଚ୍ରେ ଆଜି ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ପରସ୍କରକୁ ଭେଟିବେ। ଇଂଲଣ୍ଡର ଲର୍ଡ୍ସ କ୍ରିକେଟ୍ ପଡ଼ିଆରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 8:00 ଆରମ୍ଭ ହେବ। ପ୍ରଧାନମନ୍ତ୍ରୀଙ୍କ ଆସନ୍ତାକାଲିଠାରୁ ଇଣ୍ଡୋନେସିଆ ଗସ୍ତ, ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସ୍ୱାକ୍ଷରିତ ହେବ ବୁଝାମଣାପତ୍ର। ଭିଭିଜି ରାମଜୀ ଗ୍ରାମୀଣ ଅଧୀନରେ ପ୍ରଥମ କିସ୍ତିରେ ରାଜ୍ୟଗୁଡ଼ିକୁ ପ୍ରଦାନ କରାଗଲା 25,000 କୋଟି ଟଙ୍କାର ସହାୟତା ରାଶି ଏବଂ ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ ଫାଇନାଲ୍ରେ ଆଜି ପରସ୍କରକୁ ଭେଟିବେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ।
1: The headlines. Government withdraws emergency curbs on natural gas supplies following resumption of LNG shipments through Strait of Hormuz. Union Minister of Rural Development Shivraj Singh Chauhan releases 25,000 crore rupees assistance to states under Vikasit Bharat Guarantee for Rozgar and Ajivika Mission Grameen Act. Center orders Meta to remove child abuse ads from Instagram, seeks reply in 7 days. Renowned Pandwani singer of Chhattisgarh Tijan Bhai passes away. President, Vice President and Prime Minister express grief over her demise. IMD issues red alert for very heavy rainfall over Gujarat, Konkan, Goa, Central Maharashtra and Odisha today. And in ICC Women's T20 World Cup Finals, England to face Australia in London this evening. Government has withdrawn the emergency curbs on natural gas supplies after liquefied natural gas LNG shipments through the Strait of Hormuz resumed following a ceasefire in the West Asia conflict. In a notification, Ministry of Petroleum and Natural Gas said the Natural Gas Supply Regulation Order 2026 has been amended, removing key emergency provisions that had allowed the government to prioritize the allocation of domestically produced natural gas and imported LNG. The emergency order was issued in March this year under the Essential Commodities Act after disruptions to LNG shipments through the Strait of Hormuz. Union Minister of Rural Development Shivraj Singh Chauhan has expressed happiness that Vikasit Bharat's Guarantee for Rozgar and Ajivika Mission Grameen VVG Ramji Act 2025 has successfully come

ଶୁଣିଲେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନେ ପୁଣି ଥରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ ଆଜି ଦିନ 2 ସନ୍ଧ୍ୟା 6:10। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ଦିନ 2:30 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଅରିଲେଖରେ ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ସୂଚନା ବିରତି ପରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ମନୋନୟନ ଫର୍ମ ବଣ୍ଟନ ଓ ସଂଗ୍ରହ ଶେଷ ହେବା ପରେ ଆଜି ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏସ୍ଆଇଆର୍ ପ୍ରକ୍ରିୟାରେ 20,14,000 ଭୋଟରଙ୍କୁ ବାଦ୍ ଦିଆଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ କହିଛନ୍ତି। ଭୁବନେଶ୍ୱର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ଗୋପାଳନ କହିଛନ୍ତି, ରାଜ୍ୟରେ ପୂର୍ବରୁ 3,33,99,591 ଭୋଟର ଥିବାବେଳେ ଚିଠା ଭୋଟର ତାଲିକାରେ 3,13,87,034 ଜଣ ଭୋଟର ରହିଛନ୍ତି। ସେମାନଙ୍କ ମଧ୍ୟରେ 1,60,19,176 ଜଣ ପୁରୁଷ ଭୋଟର ଓ 1,53,65,83 ଜଣ ମହିଳା ଭୋଟର ରହିଛନ୍ତି। ସେହିଭଳି 2,775 ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି। 8,32,000 ମୃତ ବ୍ୟକ୍ତି, 10,07,000 ସ୍ଥାନାନ୍ତରିତ ବା ଅନୁପସ୍ଥିତି, 1,58,000 ଏକାଧିକ ସ୍ଥାନରେ ପଞ୍ଜିକୃତ ଓ ଅନ୍ୟ କାରଣ ପାଇଁ 14,000 ଭୋଟର ତାଲିକାରୁ ବାଦ୍ ପଡ଼ିଛନ୍ତି। ଅଯୋଗ୍ୟ ବ୍ୟକ୍ତିଙ୍କୁ ଚିଠା ତାଲିକାରୁ ବାଦ୍ ଦେବା ସର୍ବୋଚ୍ଚ ପ୍ରାଥମିକତା ବୋଲି ଶ୍ରୀ ଗୋପାଳନ କହିଛନ୍ତି।
1: ଏ ତାଲିକା ଅନୁଯାୟୀ ମୋ ପାଖରେ ଥିଲେ 3,33,00,000 ଭୋଟର୍ସ ଥିଲେ। ବର୍ତ୍ତମାନ ଏ ଡ୍ରାଫ୍ଟ ରୋଲ୍ରେ ତା ଭିତରୁ 20,14,000 ଲୋକଙ୍କୁ କମ୍ କରିକିରି ବର୍ତ୍ତମାନ 3,13,00,000 ଭୋଟର୍ସ ଅଛନ୍ତି। ଯେଉଁମାନଙ୍କର ନାଁ ରିମୁଭ୍ ହେଇଛି 8,32,000, ସିଫ୍ଟେଡ୍ ଆର୍ ଆବ୍ସେଣ୍ଟ 10,07,000, ଜଣଙ୍କର ନାଁ 2-3 ଜାଗାରେ ଥିଲା ସେଇଟା 158,000। ଏମିତି ହେଇକିରି 14,000 ଲୋକଙ୍କର ଫର୍ମ ରିଟର୍ନ କରିନାହାନ୍ତି। ସବୁ ମିଶିକିରି 20,14,000 ଲୋକଙ୍କର ନାଁଟା ଡ୍ରାଫ୍ଟ ରୋଲ୍ରୁ କାଟିଯାଇଛି।
0: ଆଜିଠାରୁ ଅଗଷ୍ଟ 4 ତାରିଖ ପର୍ଯ୍ୟନ୍ତ ଚିଠା ତାଲିକା ସମ୍ବନ୍ଧୀୟ ଦାବି ଓ ଆପତ୍ତି ଗ୍ରହଣ କରାଯିବ। ଏସବୁର ଯାଞ୍ଚ ଓ ଫଇସଲା ଅଗଷ୍ଟ ମାସ 4 ତାରିଖରୁ ସେପ୍ଟେମ୍ବର ମାସ 2 ତାରିଖ ମଧ୍ୟରେ ଶେଷ ହେବା ପରେ ସେପ୍ଟେମ୍ବର 6 ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ। ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ଏନେଇ ଭୋଟର ତାଲିକା ପର୍ଯ୍ୟବେକ୍ଷକମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି। ସୂଚନା ଅନୁଯାୟୀ ରାଜ୍ୟ ସରକାର 10 ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲା ପାଇଁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି। ଭଦ୍ରକ ଜିଲ୍ଲାରେ ପ୍ରକାଶିତ ଚିଠା ଭୋଟର ତାଲିକାରେ 5 ନିର୍ବାଚନ ମଣ୍ଡଳୀରେ 377 ଭୋଟ୍ କେନ୍ଦ୍ର ସଂଖ୍ୟା ବୃଦ୍ଧି ପାଇଛି, ଫଳରେ ମୋଟ୍ ଭୋଟ୍ କେନ୍ଦ୍ର ସଂଖ୍ୟା 1,703 ହୋଇଛି। ସୂଚନା ଅନୁଯାୟୀ ମୋଟ୍ ଭୋଟରଙ୍କ ସଂଖ୍ୟା 12,84,618 ନିର୍ଦ୍ଧାରିତ ହୋଇଛି। ବୌଦ୍ଧ କଣ୍ଟାମଳ ବିଧାନସଭା ନିର୍ବାଚନ ମଣ୍ଡଳୀର ଏସ୍ଆଇଆର୍ ପ୍ରକ୍ରିୟା ପାଇଁ ଆଜି ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ତାଲିକା ପ୍ରକାଶ କରାଯାଇଛି। ଜିଲ୍ଲାରେ 3,41,026 ଜଣ ଭୋଟର ରହିଥିବା ବେଳେ ଆଜି ଚିଠା ତାଲିକାରେ 3,23,394 ଜଣ ଭୋଟର ରହିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର୍ ଆୟର ଚିଠା ତାଲିକା ପ୍ରକାଶ କରି କହିଛନ୍ତି, ଜିଲ୍ଲାରେ ପୂର୍ବରୁ 1,449 ମତଦାନ କେନ୍ଦ୍ର ରହିଥିବା ବେଳେ ଏସ୍ଆଇଆର୍ ପରେ ଏହା ବୃଦ୍ଧି ପାଇ 1,647 ପହଞ୍ଚିଛି। ଜିଲ୍ଲାରେ ପୂର୍ବରୁ 12,51,135 ଜଣ ଭୋଟର ରହିଥିବା ବେଳେ ବର୍ତ୍ତମାନ 11,90,895 ଜଣ ଭୋଟର ରହିଛନ୍ତି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଗ୍ୟାରେଣ୍ଟି ଯୋଜନା ଅନ୍ତର୍ଗତ ପ୍ରଥମ କିସ୍ତି ସ୍ୱରୂପ ରାଜ୍ୟଗୁଡ଼ିକ ପାଇଁ 25,000 କୋଟି ଟଙ୍କାର ସହାୟତା ଅର୍ଥ ପ୍ରଦାନ କରିଛନ୍ତି। ଆଜି ଆଭାସୀ ଜରିଆରେ ମନ୍ତ୍ରୀ ଶ୍ରୀ ଚୌହାନ ଚଳିତ ମାସ ପହିଲାରୁ ସଫଳ ଭାବେ ଲାଗୁ ହୋଇଥିବା ଭିବିଜି ରାମଜୀ ଯୋଜନା ପାଇଁ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଶ୍ରୀ ଚୌହାନ କହିଛନ୍ତି, ମନରେଗା ଯୋଜନା ସମ୍ପୂର୍ଣ୍ଣ ଭାବେ ଲାଗୁ କରିବା ପାଇଁ 3 ବର୍ଷରୁ ଅଧିକ ସମୟ ଲାଗିଥିବା ବେଳେ ଏହି ଯୋଜନା ଗୋଟିଏ ଦିନରେ ସାରା ଦେଶରେ ଲାଗୁ କରାଯାଇଛି।
2: ମନରେଗା କୁ ପୁରା ଦେଶ ମେ ଲାଗୁ କରନେ ମେ 3 ସାଲ ଲଗେ ଥେ, ଲେକିନ ମୁଝେ ଆପ ସବ ପର ଗର୍ବ ହେ, 1 ସାଲ 2 ସାଲ ନହିଁ, ପହଲେ ଦିନ ହିଁ ବିକଶିତ ଭାରତ ଜୀ ରାମଜୀ ଯୋଜନା ଏକ ସାଥ ପୁରେ ଦେଶ ମେ ଲାଗୁ ହୋ ଗଈ। 100 ଦିନ ନହିଁ, ଅବ 125 ଦିନ ରୋଜଗାର, 5 ସାଲ ମେ 7.5 ଲକ୍ଷ କରୋଡ ସେ ଜ୍ୟାଦା କି ରାଶି 2,86,000 ପଞ୍ଚାୟତ ମେ ଠିକ ସେ ଲଗ ଗଈ, ତୋ ଗାଁ ସମ୍ପୂର୍ଣ୍ଣ ବିକଶିତ ହୋ ଯାଏଗେ, ସମୃଦ୍ଧ ଅର୍ ବିକଶିତ ଗାଁ କା ନିର୍ମାଣ ହୋ ଯାଏଗା।
0: ବିକଶିତ ଭାରତ ଦୃଷ୍ଟିକୋଣକୁ ସାକାର କରିବା ଉଦ୍ଦେଶ୍ୟରେ ଆସନ୍ତା 5 ବର୍ଷରେ ଭିବିଜି ରାମଜୀ ଯୋଜନାରେ 2,86,000 ପଞ୍ଚାୟତରେ 7,50,000 କୋଟିରୁ ଅଧିକ ଟଙ୍କା ବିନିଯୋଗ କରାଯିବ ବୋଲି ଶ୍ରୀ ଚୌହାନ କହିଛନ୍ତି। ଏହି ଯୋଜନାର ପ୍ରାରମ୍ଭିକ ସ୍ଥିତି ସମୀକ୍ଷା କରି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି, ଯୋଜନା ଲାଗୁ ହେବାର ପ୍ରଥମ ସପ୍ତାହରୁ ଦେଶର ଅନେକଗୁଡ଼ିଏ ପଞ୍ଚାୟତରେ ଗ୍ରାମୀଣ ଶ୍ରମିକମାନଙ୍କୁ କର୍ମସଂସ୍ଥାନ ଯୋଗାଇ ଦିଆଯାଇଛି। ଏହି ଯୋଜନା ଅଧୀନରେ ଦୈନିକ ମଜୁରୀ 10% ବୃଦ୍ଧି ପାଇଥିବାବେଳେ କୌଣସି ରାଜ୍ୟରେ ଦୈନିକ ମଜୁରୀ ହାର 300 ଟଙ୍କାରୁ କମ୍ ରହିନାହିଁ। ଭିବିଜି ରାମଜୀ ଯୋଜନାରେ ପାଣ୍ଠିର ଅଭାବ ହେବ ନାହିଁ ଏବଂ ସରକାର ସ୍ୱଚ୍ଛତାର ସହ ଏହି ଯୋଜନା କାର୍ଯ୍ୟକାରିତା ନେଇ ସବୁ ପ୍ରକାର ଉଦ୍ୟମ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି, ଆକାଶବାଣୀ କଟକରୁ। माध्यमिक शिक्षा परिषद द्वारा परिचालित ओडिशा शिक्षक योग्यता परीक्षा ओटीईटी आज अनुष्ठित होउछि। राज्यर समस्त जिल्लारे 311 परीक्षा केन्द्र में 97,150 जन परीक्षार्थी

0: ପରୀକ୍ଷା ଦେଉଛନ୍ତି ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲାଗି ହେବା ପରେ ଜ୍ୱରରୁ ସାମାନ୍ୟ ଉପଶମ ମିଳିଛି। ଦେବସ୍ନାନ ପୂର୍ଣ୍ଣମୀରେ 108 ଘର ସୁବାସିତ ଜଳରେ ସ୍ନାନ କରି ଚତୁର୍ଦ୍ଧା ବିଗ୍ରହ ଜ୍ୱରରେ ପୀଡ଼ିତ ହେବା ପରେ ଅଣସର ଘରେ ଆଜିକୁ 6 ଦିନ ହେବ ଦୈତାପତି ଓ ପତି ମହାପାତ୍ରମାନେ ଗୁପ୍ତ ସେବା କରୁଛନ୍ତି। ଆଜି ସୁଦୁସୁଆରଙ୍କ ଘରୁ ଆସିଥିବା ଉଷ ମହାପ୍ରଭୁଙ୍କୁ ଲାଗି କରାଯିବ। ମଧ୍ୟାହ୍ନ ଧୂପନୀତି ସରିବା ପରେ ବେହରଣ ଦ୍ୱାର ଦେଇ ଦୈତାପତି ପ୍ରବେଶ କରି ଉଷ ଲାଗି କରୁଛନ୍ତି। ଶ୍ରୀମନ୍ଦିର ରାଜବୈଦ୍ୟଙ୍କ ପରାମର୍ଶକ୍ରମେ ଆୟୁର୍ବେଦ ପଦ୍ଧତିରେ ଶ୍ରୀଜୀଉଙ୍କ ଚିକିତ୍ସା କରାଯାଉଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେବଗଡ଼ ବନଖଣ୍ଡ ପକ୍ଷରୁ 77ତମ ବନ ମହୋତ୍ସବ ସପ୍ତାହ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ପରିବେଶ ସୁରକ୍ଷା, ଜଳବାୟୁ ପରିବର୍ତ୍ତନର ମୁକାବିଲା ଏବଂ ସବୁଜ ପରିବେଶ ସୃଷ୍ଟି ପାଇଁ ଚାରା ରୋପଣକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। କାର୍ଯ୍ୟକ୍ରମରେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ, ଦେବଗଡ଼ ବନଖଣ୍ଡ ଅଧିକାରୀ ଓ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ। ନୂଆପଡ଼ା ଜିଲ୍ଲାର ସମସ୍ତ ଧାନମଣ୍ଡିରେ ଚାଷୀଙ୍କଠାରୁ 100% ଧାନ କ୍ରୟ ହୋଇଥିବା ଜଣାପଡ଼ିଛି। ନୂଆପଡ଼ା ବିଧାୟକ ଜୟ ଢୋଲକିଆ ରବିଧାନ ସଂଗ୍ରହ ପ୍ରକ୍ରିୟା ସୁରୁଖୁରୁରେ ଶେଷ ହୋଇଥିବା ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଶ୍ରୀ ଢୋଲକିଆ କହିଛନ୍ତି, ପ୍ରାରମ୍ଭିକ ପର୍ଯ୍ୟାୟରେ କେତେକ ସମସ୍ୟା ଦେଖାଦେଇଥିଲେ ମଧ୍ୟ ସେଗୁଡ଼ିକର ସଫଳ ସମାଧାନ ହେବା ସହ ଚାଷୀଙ୍କଠାରୁ ଧାନ କ୍ରୟ କରାଯାଇ ଦେୟ ପ୍ରଦାନ କରାଯାଇଛି। ସୂଚନା ଅନୁଯାୟୀ ଜିଲ୍ଲାରେ 9,78,000 କ୍ୱିଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ 9,64,000 କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇଛି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି। ବାଲେଶ୍ୱରର ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗ 50 କିଲୋମିଟର ଦୂରରେ ଅବପାତ ସୃଷ୍ଟି ହୋଇଛି। ଚାନ୍ଦବାଲିର ଉତ୍ତର ପୂର୍ବଠାରୁ 60 କିଲୋମିଟର ଦୂରରେ ଏହା କେନ୍ଦ୍ରୀଭୂତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଏହା ଓଡ଼ିଶା ଉପକୂଳ ବାଲେଶ୍ୱର ନିକଟ ଚାନ୍ଦବାଲି ଓ ଦୀଘା ମଧ୍ୟରେ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ସୁବର୍ଣ୍ଣପୁର ଓ କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି 25 ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲାର ଖଜୁରିଆପଡ଼ାରେ ସର୍ବାଧିକ 276 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବର୍ଷା ସମ୍ପର୍କରେ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି ଆକାଶବାଣୀକୁ କହିଛନ୍ତି,
1: ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେଓଗଡ଼, କେଉଁଝର, ଢେଙ୍କାନାଳ, କଳାହାଣ୍ଡି, ରାୟଗଡ଼ା, କଟକ ଏବଂ ନବରଙ୍ଗପୁର ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରାଯାଇଛି। ମତ୍ସ୍ୟଜୀବୀ ମାନଙ୍କ ପାଇଁ ଆଗାମୀ 3 ଦିନ ପର୍ଯ୍ୟନ୍ତ ୱାର୍ଣ୍ଣିଂ ରହିଛି। 5 ତାରିଖରୁ 7 ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ, ବର୍ଷା ରହିବ, ବର୍ଷା ସହିତ ପବନର ବେଗ ରହିବ 45-55 କିଲୋମିଟର/ଘଣ୍ଟା। ପୋର୍ଟ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି, ସିଗ୍ନାଲ ପୋଷ୍ଟ କରାଯାଇଛି।
0: ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ଖାଲୁଆ ସ୍ଥାନରେ ବର୍ଷାପାଣି ଜମି ରହିଛି। କେତେକ ସ୍ଥାନରେ ସଡ଼କ ଉପରେ 2-3 ଫୁଟର ବର୍ଷା ଜଳ ପ୍ରବାହିତ ହେଉଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ପ୍ରକାଶ ପାଇଲା ଚିଠା ଭୋଟର ତାଲିକା, ରାଜ୍ୟରେ 20 ଲକ୍ଷରୁ ଉର୍ଦ୍ଧ୍ୱ ଭୋଟର ବାଦ୍ ପଡ଼ିଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା। ଭିଭିଜି ରାମଜୀ ଯୋଜନାରେ ରାଜ୍ୟଗୁଡ଼ିକୁ ପ୍ରଥମ କିସ୍ତି ଅର୍ଥରାଶି ପ୍ରଦାନ କଲେ କେନ୍ଦ୍ର ସରକାର। ରାଜ୍ୟବ୍ୟାପୀ 311 କେନ୍ଦ୍ରରେ ଆଜି ଅନୁଷ୍ଠିତ ହେଉଛି ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ, ଆସନ୍ତା 24 ଘଣ୍ଟା ମଧ୍ୟରେ 5 ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ସନ୍ଧ୍ୟା ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅପରାହ୍ନ ପାଞ୍ଚଟାରେ ଶୁଣିବେ ଯୁବଶ୍ରୋତାଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଚୈତିଜହ୍ନ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:30। ଏଥିରେ ଶୁଣିବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ବାଜାରୁ। ବିଷୟ ରହିଛି ଦାନ୍ତର ଯତ୍ନ କେନ୍ତାର ନେବାର। ସନ୍ଧ୍ୟା 6:05 ଶୁଣିବେ ସମ୍ପର୍କ ସେତୁ। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। ଆଇସିସି T20 ବିଶ୍ୱକପ୍ କ୍ରିକେଟ୍ 2026 ଅନ୍ତର୍ଗତ ଲର୍ଡ଼ସ୍ କ୍ରିକେଟ୍ ଗ୍ରାଉଣ୍ଡ ଲଣ୍ଡନଠାରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା କ୍ରିକେଟ୍ର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ସନ୍ଧ୍ୟା 6:30 ଖେଳ ଶେଷ ହେବା ପର୍ଯ୍ୟନ୍ତ। ଜିଲ୍ଲା ହାଲଚାଲ ଶୁଣିବେ ରାତି 17:25। ଏଥିରେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ ଜାଣିବେ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। କିଷାନବାଣୀ କାର୍ଯ୍ୟକ୍ରମ ଶୁଣିବେ ରାତି 17:30। ଏଥିଲା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 MHz ତଥା 1467 kHz ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ସମୟ ଅପରାହ୍ନ 2:47:05। ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ। ପୁଣିଥରେ ଆମର ଦ୍ୱିତୀୟ ଅଧିବେଶନ ଆରମ୍ଭ କରିବୁ ଆଜି ଅପରାହ୍ନ 5:00। ସେତେବେଳେ ଯାଏଁ ଆପଣ ଶୁଣୁଥାନ୍ତୁ ମୁମ୍ବାଇ ବିବିଧ ଭାରତର କାର୍ଯ୍ୟକ୍ରମ ଏଫ୍ଏମ୍ରେ 103.6 MHz ଯୋଗେ। ବର୍ତ୍ତମାନ ପାଇଁ ଏଇଠି ବିଦାୟ ଦିଅନ୍ତୁ।

ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ଅଧିବେଶନ ଆରମ୍ଭରେ ଶୁଣନ୍ତୁ ଯୁବବନ୍ଧୁଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ।

0: ତୁମକୁ ଦେଖିଲେ ହସି ଉଠେ ମନ, ତୁମ ବିନା ଲାଗେ ଅଧୁରାଏ ଜୀବନ। ଆଖିରେ ତୁମେ, ସ୍ୱପ୍ନରେ ତୁମେ, ହୃଦୟର ପ୍ରତ୍ୟେକ ସ୍ପନ୍ଦନରେ ଖାଲି ତୁମେ।
1: ଚାନ୍ଦଠାରୁ ସୁନ୍ଦର ତୁମର ହସ, ତୁମ ପାଇଁ ମୋର ପ୍ରତ୍ୟେକ ନିଶ୍ୱାସ। ଦୂରରେ ଥିଲେ ବି ଲାଗେ ନାହିଁ ଦୂର, ପ୍ରେମ ଆମରେ ରହିବ ସଦା ଭରପୁର।
0: ଭାଗ୍ୟ ଯେତେ ଖେଳ ଖେଳୁ ପଛେ, ମୋ ହୃଦୟ ଖାଲି ତୁମକୁ ହିଁ ଖୋଜେ। ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଏକେଇ କଥା କହିବି, ତୁମେ ହିଁ ମୋର ପ୍ରେମ, ତୁମେ ହିଁ ମୋର ଦୁନିଆ।
1: ତେବେ ସାଥୀ, ଏହି ସୁନ୍ଦର କବିତାର ଆରମ୍ଭ କରିବା ଆଜିର ସୁରଭି କାର୍ଯ୍ୟକ୍ରମ। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ, ମୁଁ ଶ୍ରିୟା ପଟ୍ଟନାୟକ,
0: ମୁଁ ସଲିମ ଖାନ।
1: ନମସ୍କାର।

0: ତେବେ ସାଥୀ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶୁଣିବା ଆଜିର ବିଚାର।
1: ଭଲ ମଣିଷ ହେବା ସବୁଠାରୁ ବଡ଼ ସଫଳତା। ଧନ ଓ ପଦବୀ ଦିନେ ଶେଷ ହୋଇଯିବ, କିନ୍ତୁ ଭଲ ବ୍ୟବହାର ଓ ସତ୍ୟ ଚରିତ୍ର ସବୁବେଳେ ମନେ ରହିବ।
0: ହଁ ସାଥୀ, ମଣିଷ ଜୀବନରେ ତାର ବ୍ୟବହାର ହିଁ ତାକୁ ବହୁତ ଆଗକୁ ପହଞ୍ଚାଇଥାଏ।
1: ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା ଏକ ସୁନ୍ଦର ସାକ୍ଷାତକାର ଆମର ଏକ ନିୟମିତ ଶ୍ରୋତାଙ୍କ ସହିତ।
0: ନମସ୍କାର ଭାଇ, ଆପଣଙ୍କୁ ଆମ ଆକାଶବାଣୀର ଯୁବବାଣୀ କାର୍ଯ୍ୟକ୍ରମରେ ବହୁତ ବହୁତ ସ୍ୱାଗତ।
2: ଧନ୍ୟବାଦ।
0: ପ୍ରଥମେ ଆପଣଙ୍କ ପରିଚୟ ଆମ ଶ୍ରୋତା ମାନଙ୍କୁ ଦେବେ।
2: ମ୍ୟାଡାମ, ମୁଁ ବଲାଙ୍ଗୀର ଜିଲ୍ଲା ଟାଙ୍ଗୁପୁର ଗ୍ରାମରୁ କହୁଛି, ଉଗ୍ରେଶନ ପଟେଲ।
0: ଭାଇ, ଆପଣ ତ ଆମର ନିୟମିତ ଶ୍ରୋତା, ଆପଣ ପ୍ରାୟ ଆମର ସବୁ ପ୍ରୋଗ୍ରାମ ଶୁଣନ୍ତି, ବହୁତ ଭଲ ଭଲ ରିଭ୍ୟୁ ସବୁ ଦଉଛନ୍ତି। ପ୍ରଥମେ ତ ଆପଣଙ୍କୁ ଧନ୍ୟବାଦ ଜଣେଇବି।
2: ଆଜ୍ଞା,
0: ପ୍ରଥମେ କୁହନ୍ତୁ ଭାଇ, ଆପଣ କେମିତି ଅଛନ୍ତି?
2: ମ୍ୟାଡାମ ବହୁତ ଭଲ ଅଛି, ଆଶା କରୁଛି ଆପଣ ତଥା ଅନେକ ଶ୍ରୋତା ମାନେ ମଧ୍ୟ ବହୁତ ଭଲ ଦେଖିବେ।
0: ଭାଇ, ତେବେ ଭାଇ, ଆପଣ ତ ଆମ ଆକାଶବାଣୀର ସବୁ ପ୍ରୋଗ୍ରାମ ଶୁଣନ୍ତି, ଆମର 7 ଦିନରେ 7ଟି ଅଲଗା ଅଲଗା ସବୁ ପ୍ରୋଗ୍ରାମ ବାଜେ।
2: ଆଜ୍ଞା,
0: ଆପଣଙ୍କୁ କୋଉ କାର୍ଯ୍ୟକ୍ରମଟି ବହୁତ ଭଲ ଲାଗେ?
2: ମ୍ୟାଡାମ, 7 ଦିନର କାର୍ଯ୍ୟକ୍ରମ ତ ମୁଁ ଶୁଣୁଛି, ତ ପ୍ରାୟତଃ ସବୁ କାର୍ଯ୍ୟକ୍ରମ ଭଲ ଲାଗୁଛି। ଯେମିତି ଶୁକ୍ରବାର ଦିନ ଆମ ଶ୍ରୋତା ମାନଙ୍କର ଅନୁରୋଧରେ ଫୋନ ମାଧ୍ୟମରେ ଅନୁରୋଧ ଗୀତ ପ୍ରଚାର ହଉଛି, ବିଭିନ୍ନ ନାଟକ ମଧ୍ୟ ପ୍ରଚାର କରୁଛନ୍ତି, କୁଇଜ ପ୍ରୋଗ୍ରାମ ମଧ୍ୟ ହଉଛି, ତ

0: ଏସବୁ କାର୍ଯ୍ୟକ୍ରମ ନିହାତି ଗୋଟେ ଶିକ୍ଷଣୀୟ କଥା କିଛି ଜାଣିବାକୁ ମିଳୁଛି। ଏବଂ ଯେମିତି ଫୋନ ମାଧ୍ୟମରେ ଯଦି କହିବା ଆମେ, ତ ଅନେକ ଶ୍ରୋତା ଯୋଉ କଲ୍ କରୁଛନ୍ତି ତାଙ୍କ ପଶୁର ଗୀତ ଶୁଣ ଜାଣିପାରୁଛି, ତାଙ୍କ ଗାଁ ବିଷୟରେ ତାଙ୍କ ବିଷୟରେ ଜାଣିପାରୁଛି, ଏହା ବହୁତ ଭଲ ଲାଗୁଛି। ଯେମିତି ଚିଠି ପତ୍ର ମାଧ୍ୟମ ରହୁଛି, ଏହାଦ୍ୱାରା ଆପଣମାନେ ଯୋଉ କାର୍ଯ୍ୟକ୍ରମ ପ୍ରଚାର କରୁଛନ୍ତି ସେଥିରେ କଣ ଭୁଲ ରହିଲା, ତାଙ୍କ କଣ ମତ ରହିଲା, ଏ ବିଷୟରେ ଆମେ ଜାଣିପାରୁଛୁ ଆଜ୍ଞା। ତ
1: ଆଜ୍ଞା
0: 7 ଦିନ କାର୍ଯ୍ୟକ୍ରମ ନିହାତି ସବୁ ଭଲ ଲାଗୁଛି
1: ଆଜ୍ଞା, ଆପଣ ଗୀତ ଶୁଣିବାକୁ ଭଲ ପାଆନ୍ତି?
0: ଆଜ୍ଞା। ଆମର ପ୍ରିୟ ଗୀତ ହିଁ ମ୍ୟାଡମ, ମୁଁ ଯେତେବେଳେ କାମରେ ଥାଏ କିମ୍ବା ଯେତେବେଳେ ଏକୁଟିଆ ଥିଲେ ମଧ୍ୟ ଆଜ୍ଞା, ଗୀତ ଶୁଣିବାକୁ ବହୁତ ପସନ୍ଦ କରେ।
1: ଆପଣ ହିନ୍ଦୀ ଗୀତ ଶୁଣନ୍ତି ନା ଓଡିଆ?
0: ଉଭୟ ମୁଁ 2ଟା ଶୁଣିଛି ଆଜ୍ଞା।
1: ଆଚ୍ଛା, ତେବେ ଭାଇ ଆମର ମାସକୁ ଗୋଟେ ଥର ଡ୍ରାମା ବି ହୁଏ,
0: ଆଜ୍ଞା
1: ଆପଣ ଶୁଣନ୍ତି ନାଟକ?
0: ହଁ, ମୁଁ ଶୁଣେ ଆଜ୍ଞା।
1: ନାଟକ କେମିତି ଲାଗେ ଆପଣଙ୍କୁ?
0: ନାଟକ ବହୁତ ଭଲ ଲାଗେ ଏବଂ ଏଟା ଅନେକ ଶ୍ରୋତା ମଧ୍ୟ ଅନୁରୋଧ କରିଥିଲେ, ତାପରେ ଆପଣ ଅନୁରୋଧ ରକ୍ଷା କରିକି ନାଟକ ପ୍ରଚାର କଲେ, ବହୁତ ଭଲ ଲାଗୁଛି। ଏବଂ ଏ ନାଟକରେ ଅଭିନୟ କରୁଥିବା ଆପଣମାନେ ସମସ୍ତେ ହିଁ ଅଭିନୟ କରୁଛନ୍ତି, ତ ନିହାତି ବହୁତ ଭଲ ହଉଛି ଆଜ୍ଞା।
1: ଆଜ୍ଞା, ବହୁତ ବହୁତ ଧନ୍ୟବାଦ। ତେବେ ଭାଇ ଆପଣ ତ ଆଗରୁ ହିଁ ଆମ ରେଡିଓ ଶୁଣୁଛନ୍ତି, ଆଉ ଏବେ ତ ନୂଆ ନୂଆ ସବୁ ଉପସ୍ଥାପକ ଉପସ୍ଥାପିକା ମାନେ ଆସିଲେଣି, ଆପଣଙ୍କ ମତରେ ଯୋଉ ଆଗରୁ ଯୋଉ ଯୁବବାଣୀ ବାଜୁଥିଲା ଏବଂ ଏଇ ସମୟରେ ଯୋଉ ଯୁବବାଣୀ ବାଜୁଛି, ତ ଆପଣଙ୍କୁ ଫରକ କଣ ଲାଗୁଛି?
0: ଫରକଟା ଏତିକି ଆଜ୍ଞା, ଯୋଉ ସିନିୟର ମାନେ ଅଛନ୍ତି ତାଙ୍କର କହିବା ଶୈଳୀ ଟିକେ ଅଲଗା ଆସିଯାଏ, ଏବଂ ନୂତନ ଯୋଉ ଆପଣ ଆସିଛନ୍ତି ତ ନିହାତି ଆଜ୍ଞା ଯେକୌଣସି ଜାଗାରେ ଆମେ ତ ରହିଲେ ଶିଖିବାକୁ ପଡିଥାଏ, କିଛି ଜାଣିବାକୁ ପଡିଥାଏ, ତାପରେ ଯେ ଆମର ସବୁ ଠିକ ହେଇଥାଏ। ତ ତାଙ୍କ ସବୁ କଥା ସବୁ, ତାଙ୍କ ସୂଚନା ସବୁ, ତାଙ୍କ କହିବା ଶୈଳୀ ସବୁ ଟିକେ ଅଲଗା ଥିଲା, ଆଉ ଭଲ ଲାଗିବା କଥା କହିଲେ ସମସ୍ତ କାର୍ଯ୍ୟ ଭଲ ଲାଗୁଛି, କାହିଁକି ନା ସୂଚନା ହେଲା, ଆପଣଙ୍କର ମଧୁର କଣ୍ଠ ହେଲା, ତ ନିହାତି ଭଲ ଲାଗୁଛି। କିନ୍ତୁ ପୂର୍ବର ଯଦି ଆମେ କହିବା ଉପସ୍ଥାପିକା ମାନଙ୍କୁ, ତାହେଲେ ବହୁତ ଭଲ ଥିଲା, ତାଙ୍କର ଉପସ୍ଥାପନା ମଧ୍ୟ ବହୁତ ଭଲ ରହୁଥିଲା।
1: ଆପଣ କାହା ପ୍ରୋଗ୍ରାମ ଶୁଣିବାକୁ ଭଲ ପାଆନ୍ତି?
0: ବର୍ଷା ମହାପାତ୍ର ବର୍ତ୍ତମାନ, ପୂର୍ବରୁ ମୁଁ ଶୁଣୁଥିଲି ଶିଳ୍ପା ରଥଙ୍କର ଶୁଣୁଥିଲି, ତାଙ୍କ ସବୁ ବହୁତ ଭଲ ଲାଗୁଥିଲା।
1: ଆଜ୍ଞା,
0: ତ ଏଇଟା ମାନେ ସମସ୍ତ କାର୍ଯ୍ୟ ଭଲ ଲାଗୁଛି, ସମସ୍ତ କଣ୍ଠସ୍ୱର ମଧ୍ୟ ବହୁତ ଭଲ, କିନ୍ତୁ ସେମାନଙ୍କର କହିବା ଶୈଳୀ ମଧ୍ୟ ଭଲ ଟିକେ ଲାଗୁଥିଲା, କିନ୍ତୁ ସେମାନେ ବି ଯେତେବେଳେ ପୂର୍ବରୁ ଆସିଥିଲେ ପ୍ରଥମ ତାଙ୍କର ମଧ୍ୟ ଟିକେ ଏପଟ ସେପଟ ହଉଥିଲା, ତ ମଝିରେ ତାଙ୍କର ମଧ୍ୟ ସବୁ ଭଲ ହେଇଯାଇଥିଲା
1: ଆଜ୍ଞା। ତେବେ ଭାଇ ମୁଁ ଆପଣଙ୍କୁ ଗୋଟେ ପ୍ରଶ୍ନ ପଚାରିବି,
0: ଆଜ୍ଞା।
1: ଆକାଶବାଣୀ ଆଉ ସୋସିଆଲ ମିଡିଆ ମଧ୍ୟରେ ଆପଣ କେମିତି ତୁଳନା କରନ୍ତି?
0: ଦେଖନ୍ତୁ, ଆକାଶବାଣୀଟା ଯେ ସବୁ କାର୍ଯ୍ୟକ୍ରମ ପ୍ରଚାର କରୁଛି ଏହା ଆମେ ପରିବାର ସହ ମିଶିକି ଶୁଣିପାରିବା, କିନ୍ତୁ ସୋସିଆଲ ମିଡିଆ ଯଦି ଆମେ କଥା କହିବା, ଏମିତି ମାନେ ବିଭିନ୍ନ ସବୁ ଯୋଉ ନ୍ୟୁଜ ସବୁ ଆସୁଛି ତାହା ସବୁ ସତ୍ୟ ରହୁନି, ଯୋଉ ସବୁ ପ୍ରୋଗ୍ରାମ ସବୁ ହଉଛି ସେ ପ୍ରୋଗ୍ରାମ ସବୁ ଆମେ ଯୋଉଟାକି ବିଭିନ୍ନ ଖରାପ ଜିନିଷ ମଧ୍ୟ ଦେଖିବାକୁ ମିଳୁଛି, ଯୋଉଟାକି ଗୋଟେ ପରିବାର ଭିତରେ ଦେଖିବା ଶୁଣିବାଟା ଭଲ ହଉନି। ଯଦି ଆମେ ଆକାଶବାଣୀରେ କଥା କହିବା, ହୁଏତ ଏହା ବିଳମ୍ବରେ ପହଞ୍ଚୁଛି ସବୁ ସୂଚନା, କିନ୍ତୁ ତାହା ପରଖିକି ଆଜ୍ଞା ସବୁ ସଠିକ ସୂଚନା ସବୁ ମିଳିପାରୁଛି।
1: ଆଜ୍ଞା, ତ ଆପଣଙ୍କ ମତରେ ଭାଇ ଆମେ ଆଉ କଣ କଲେ ଆମ ଯୁବବାଣୀ କାର୍ଯ୍ୟକ୍ରମଟା ଆହୁରି ଭଲ ଲାଗିବ?
0: ମୋ ମତ ରହିବ ଆଜ୍ଞା କି ଯଦି ଆମେ ଯୁବବାଣୀ କାର୍ଯ୍ୟକ୍ରମକୁ ଯଦି ଆମେ କିଛି ସୋସିଆଲ ମିଡିଆରେ କିମ୍ବା ୟୁଟ୍ୟୁବ ମାଧ୍ୟମରେ ଯଦି ଆମେ ତାକୁ ଅପଡେଟ୍ ରଖିପାରନ୍ତା ଭଲ ହୁଅନ୍ତା। ନୂତନ ଯୋଉ ଯୁବପିଢ଼ି ମାନେ ଅଛନ୍ତି ତାଙ୍କର କ୍ୟାରିୟର ଉପରେ ମଧ୍ୟ ବିଭିନ୍ନ ଆମେ ଯଦି ଅପଡେଟ୍ ଦିଅନ୍ତା ସେଟା ମଧ୍ୟ ବହୁତ ଭଲ ହୁଅନ୍ତା, କାହିଁକି ନା ଦେଖନ୍ତୁ ରେଡିଓଟା ହଉଛି ଗୋଟେ ଅଡିଓ, ଆଉ ବର୍ତ୍ତମାନ ଲୋକ କହୁଛି ସେମାନେ ଓଡିଓ ଏବଂ ଭିଡିଓ ଦୁଇଟା ଶୁଣିବାକୁ ପାଉଛନ୍ତି, ମାନେ ପସନ୍ଦ ମଧ୍ୟ କରୁଛନ୍ତି ଯୋଉମାନେ ସେମାନେ ୟୁଟ୍ୟୁବକୁ ଯାଉଛନ୍ତି। ପୂର୍ବରୁ ଆମ ଜୟପୁର ଆକାଶବାଣୀର କେତେ ଗୁଡ଼ିଏ କାର୍ଯ୍ୟକ୍ରମ ଆମେ ଫେସବୁକ୍ ମାଧ୍ୟମରେ ଦେଖିପାରୁଥିଲୁ, ଲାଇଭ ଆସୁଥିଲା, ତ ସେସବୁ ଜିନିଷ ଯଦି ଆମେ ସୋସିଆଲ ମିଡିଆରେ ଯଦି ଆମେ ଅବଗତ ରହିବା, ତାହେଲେ ହୁଏତ ଆକାଶବାଣୀ ନିହାତି ଗୋଟେ ଭଲ ଲାଗିବ ଏବଂ ଆଗକୁ ମଧ୍ୟ ବଢିବ ଆଉ ଲୋକଙ୍କର ପ୍ରିୟ ମଧ୍ୟ ହେଇପାରିବ।
1: ଆଜ୍ଞା, ଆକାଶବାଣୀ କିପରି ସଙ୍ଗୀତ ନାଟକ ଏବଂ ସାହିତ୍ୟକୁ ପ୍ରୋତ୍ସାହନ କରୁଛି?
0: ଆକାଶବାଣୀ ମାଧ୍ୟମରେ ନିହାତି ଯୋଉ କଳାକାର ମାନେ ଅଛନ୍ତି, କବିମାନେ ଅଛନ୍ତି, ସେମାନେ ପ୍ରଥମେ ନିଜର କ୍ୟାରିୟର ଆକାଶବାଣୀ ମାଧ୍ୟମରେ ହିଁ ପାଇଛନ୍ତି, କାହିଁକି ନା ବିଭିନ୍ନ ସବୁ କାର୍ଯ୍ୟକ୍ରମ ପ୍ରଚାର କରୁଛି ଆକାଶବାଣୀ, ଲୋକଗୀତ ହେଲା, ସାହିତ୍ୟ ପତ୍ରିକା ହେଲା, ଏ ଜାଗାରେ ବିଭିନ୍ନ କବିମାନେ ମଧ୍ୟ ନିଜର କବିତା ଗଳ୍ପ ସବୁ ପଠନ କରୁଛନ୍ତି, ଯାହାଦ୍ୱାରା ତାଙ୍କୁ ମଧ୍ୟ କିଛି ଜାଣିବାକୁ ମିଳୁଛି, ତାଙ୍କ ମଧ୍ୟ କ୍ୟାରିୟର ମଧ୍ୟ ରହିଛି। ତ ଗାଁ ଗହଳି ଯେଉଁ ଜାଗାରେ ମଧ୍ୟ ଆକାଶବାଣୀ ପହଞ୍ଚୁଛି, ତାଙ୍କର ଯୋଉ କଳାକାର ମାନେ ଅଛନ୍ତି ଗାଁ ଗହଳି, ସେମାନେ ବି ଆସିକି ଏ ଜାଗାରେ ଉପସ୍ଥାପନା କରୁଛନ୍ତି, ନିଜର କବିତା ସବୁ ଦଉଛନ୍ତି, ତ ନିହାତି ସେମାନେ କିଛି ଭଲ ରହୁଛି ତାଙ୍କ ପାଇଁ ମଧ୍ୟ।
1: ଆଜ୍ଞା, ତେବେ ଭାଇ ଆପଣ ତ ଆଗରୁ ହିଁ ଆମ ପ୍ରୋଗ୍ରାମ ଶୁଣୁଛନ୍ତି, ତ ମୁଁ ଆପଣଙ୍କୁ ଗୋଟେ ପ୍ରଶ୍ନ ପଚାରିବି କି ଆମେ ତ ସମସ୍ତେ ନୂଆ ଉପସ୍ଥାପିକା ଉପସ୍ଥାପକ ସବୁ ପ୍ରୋଗ୍ରାମ କରୁଛୁ, ତ ତ୍ରୁଟି କଣ ରହୁଛି ସେ ଭିତରେ?
0: ମ୍ୟାଡମ, କିଛି ତ୍ରୁଟି ରହୁଛି ଏବଂ କିଛି ସୁଧାରମୂଳକ ମଧ୍ୟ ଆଣିବାକୁ ପଡିବ।
1: ଆଜ୍ଞା,
0: ଯେମିତି କାର୍ଯ୍ୟକ୍ରମ ଶେଷରେ ଗୋଟେ ଆପଣ ମାନେ ହସ କଥା ପଚାର କରୁଛନ୍ତି, ତ ଏଇ ହସ କଥାରେ କଣ ହଉଛି ମ୍ୟାଡମ, ଆପଣ ଯୋଉ ହସ କଥା ନଉଛନ୍ତି ସେ ହସର ଯୋଉ କହିବା ଶରୀର ଟିକେ ଆଜ୍ଞା ଟିକେ ହସ ରହିବା କଥା, ଯୋଉଟାକି ସେଟା ମତେ ଟିକେ ଜଣା ପଡୁନି ସେ ଟିକେ ହସଟା। ଏବଂ ତ୍ରୁଟି କିମ୍ବା ଆପଣ କିଛି ସଜେସନ ମଧ୍ୟ ରହିବ, ଆମେ ଯୋଉ ଚିଠି ଦଉଛୁ ମ୍ୟାଡମ 7 ଦିନ କାର୍ଯ୍ୟକ୍ରମ ଶୁଣିଲା ପରେ, ତ ସେ ଚିଠିରେ ଆମେ କିଛି

0: ଅଭିଯୋଗ ରଖୁଛୁ କିମ୍ବା କିଛି ମତାମତ ମଧ୍ୟ ରଖୁଛୁ, ତ ଆପଣ ସେ ଚିଠି ପଢି ଦଉଛନ୍ତି ଆଜ୍ଞା, ଆଉ ତାର ଯୋଉ ମତାମତଟା ହେଲା କିମ୍ବା ତାର ଯୋଉ କହିବା ଟିକେ ଯୋଉ ରହୁଛି ସେଟା ଆପଣ ଟିକେ କହୁନାହାନ୍ତି, କେବଳ ଚିଠି ଟିକେ ପଢି ଦଉଛନ୍ତି। ଯଦି ଆମେ ଆପଣ କେନ୍ଦ୍ରରୁ ଅନ୍ୟ କାର୍ଯ୍ୟକ୍ରମ କହିବା ତ ସେ ଯାଏ ଯୋଉ ଚିଠି ପତ୍ର ରହୁଛି ସେମାନେ ଟିକେ ଉତ୍ତର ଦଉଛନ୍ତି ଆଜ୍ଞା, କି ଆପଣ ଆମେ ଯୋଉ ଯୋଉ କହୁଛୁ ଆମେ କି ଏଇଟା ଆପଣ ଭୁଲ ରହିଲା କିମ୍ବା ଆପଣ ଏଇ ଜାଗାରେ ଏଇ ଜାଗା କହିବା କଥା, ତ ତାର ଟିକେ ଉତ୍ତର ଠିକ ଆପଣ ଦଉନାହାନ୍ତି, ତ ତାକୁ ଟିକେ ଆପଣ ନିହାତି ଦେବା କଥା।
1: ଆଜ୍ଞା
0: ଏବଂ ଏଇ ଜାଗାରେ ଆଉ ଗୋଟେ ମଧ୍ୟ ମୁଁ ମତାମତ ରଖିବି ମ୍ୟାଡମ,
1: ଆଜ୍ଞା
0: କି ଯେମିତି ଗୋଟେ ଫୋନିନ କାର୍ଯ୍ୟକ୍ରମ ରହିଲା ଆମର, ତାହା ଅଧିକାଂଶ ଶ୍ରୋତାଙ୍କର ପସନ୍ଦ ସେଇଟା, ତ ଆପଣମାନେ କିଛି ସମୟ ରଖୁଛନ୍ତି, ସେ ସମୟରେ ବେଳେ ବେଳେ କଲ୍ଟା କଣ କି ଆପଣ ଅଧିକ ନେଇଯାଉଛନ୍ତି, ଅଧିକ କଲ୍ ହେଇଯାଉଛି, କାରଣ ଏହା ହଉଛି ଅଧଘଣ୍ଟା ଯୋଉ ସମୟରେ ଆପଣ ଅଧିକ କଲ୍ ନେଇଯାଉଛନ୍ତି, ତ ଶ୍ରୋତାମାନଙ୍କ ବି ଆପଣ ଶୁଣୁଥିବେ ଜାଣୁଥିବେ କିମ୍ବା ଅନ୍ୟ ଶ୍ରୋତା ମଧ୍ୟ ଚିଠି ମଧ୍ୟରେ ଚିଠି ମାଧ୍ୟମରେ ଏଇ ଯୋଉ ମତାମତ ଦେଇଛନ୍ତି, କି ଆପଣ ଟିକେ ଅଧିକ କଥା ହୁଅନ୍ତୁ ଯାହାଦ୍ୱାରା ସମାନ ମ୍ୟାନେଜ ହେଇଯିବ, କାହିଁକି ନା ଆପଣ ଟିକେ କମ୍ କଥା ହେଇଛନ୍ତି ଶ୍ରୋତାଙ୍କ ସହିତ, ତାଙ୍କ ଗୀତ ପଚାର କହୁଛନ୍ତି, ତ ଏହାଦ୍ୱାରା କଣ ହଉଛି କି ଯେହେତୁ କଲ୍ ଅଧିକ ହେଇଯାଉଛି ତ ଆପଣ ମାନେ ତାଙ୍କୁ କମ୍ ଗୀତ ଦଉଛନ୍ତି, କେତେବେଳେ ସେ ଗୋଟେ ଗୀତ ବି ଅଧ ମିନିଟ୍ ଅଧ ସେକେଣ୍ଡ ମଧ୍ୟ ସରି ଅଧ ମିନିଟ୍ ବି ଯାଉନି, କୋଉଟା ମିନିଟ୍ ମଧ୍ୟ ଯାଉଛି, ତ ଏହାଦ୍ୱାରା କଣ ହଉଛି ସେ ଗୀତ ଶୁଣିଲା ବେଳେ ଟିକେ ଭଲ ଆଉ ଲାଗୁନି, ଟିକେ ଝଲକ ବାଜୁଛି, ତ ଶ୍ରୋତାଙ୍କ ସହିତ ତାଙ୍କ ବିଷୟରେ ତାଙ୍କ ଗାଁ ବିଷୟରେ ଟିକେ ଆଉ ଟିକେ ଅଧିକା କଥା ହେଇ ଦେଇକି ଆପଣ କାର୍ଯ୍ୟକ୍ରମ ନେଲେ ଆଉ ଠିକ ହିସାବରେ ଗୀତଟା ପଚାରିଲେ ବହୁତ ଭଲ ଲାଗନ୍ତା।
1: ଆଜ୍ଞା ନିଶ୍ଚିତ ଭାଇ, ଆମ ତ୍ରୁଟିକୁ ଆମେ ଆଖି ଆଗରେ ରଖି ଆଗକୁ ଆମେ ଭଲ କାର୍ଯ୍ୟକ୍ରମ ଦେବାକୁ ଚେଷ୍ଟା କରିବୁ। ଆପଣଙ୍କ ମତ ଶୁଣି ବହୁତ ଭଲ ଲାଗିଲା, ଏମିତି ହିଁ ଆପଣ ଆମକୁ ଶୁଣୁଥାନ୍ତୁ ଏବଂ ଆମ ତ୍ରୁଟି ଆମକୁ ଜଣାନ୍ତୁ, ଯାହାଦ୍ୱାରା ଆମେ ଆଗକୁ ଆହୁରି ବି ଭଲ ପ୍ରୋଗ୍ରାମ କରିବୁ। ଧନ୍ୟବାଦ ଭାଇ।
0: ଧନ୍ୟବାଦ।

0: ସାଥୀ, ଏତ ଥିଲା ଏକ ସୁନ୍ଦର ସାକ୍ଷାତକାର। ବର୍ତ୍ତମାନ ଶୁଣିବା ଆପଣଙ୍କ ଦ୍ୱାରା ପଠାଇଥିବା କିଛି ସୁନ୍ଦର ସୁନ୍ଦର ମେସେଜ ଏବଂ ଭଏସ୍ ମେସେଜ।
1: ତେବେ ସାଥୀ, ଚାଲନ୍ତୁ ଶୁଣିବା ଆମ ପ୍ରଥମ ମେସେଜଟି କିଏ ଏବଂ କେଉଁଠୁ କରିଛନ୍ତି। ଆମ ପ୍ରଥମ ମେସେଜଟି କରିଛନ୍ତି ନୀଲୁ ଦାସ ବଲାଙ୍ଗୀର ଶାସ୍ତ୍ରୀନଗରରୁ। ଭାଇ କହିଛନ୍ତି, ଭଉଣୀ ଦୁହିଙ୍କ ଉପସ୍ଥାପନାରେ ଯୁବବାଣୀ ସୁରଭି କାର୍ଯ୍ୟକ୍ରମ ବହୁତ ସୁନ୍ଦର ହୋଇଥିଲା। ସାକ୍ଷାତକାରଟିଏ ମନକୁ ପାଇଥିଲା। ଯୁବବାଣୀ ଶୁଣିକି ଯୁବବାଣୀ କାର୍ଯ୍ୟକ୍ରମ ଉପରେ ଠିକ୍ ଭୁଲର ଶ୍ରୋତା ଦେଇଥିଲେ।

0: ମତ ବହୁତ ଭଲ ଲାଗିଲା। ହସପସରା ମଧ୍ୟ ଭଲ ଥିଲା। ଜାଣିବା କଥାରେ ଜୟପୁର ମହାରାଜ ବିକ୍ରମଦେବଙ୍କ ଉପରେ ଅନେକ କିଛି ଜାଣିହେଲା। ଜଗନ୍ନାଥ ସାଗର ଉପରେ ମଧ୍ୟ ଅନେକ କିଛି କଥା ଜାଣିହେଲା। ବହୁତ ଭଲ ଲାଗିଲା କାର୍ଯ୍ୟକ୍ରମ ସୁରଭି। ସେ ପୁଣି ମେସେଜ କରିଛନ୍ତି, ଆକାଶବାଣୀ ଜୟପୁର ଯୁବବାଣୀ ସୃଜନୀ ସନ୍ଧ୍ୟାକୁ ଅତି ସୁନ୍ଦର ଭାବରେ ଉପସ୍ଥାପନା କରିଥିଲେ ପ୍ରିୟଙ୍କା ଭଉଣୀ ଓ ବର୍ଷାରାଣୀ ଭଉଣୀ। ଆଜିର ବିଚାରଟି ଭଲ ଲାଗିଲା। ଜଣା ଅଜଣାରେ ଗଙ୍ଗା ଯମୁନା ସରସ୍ୱତୀ ତିନୋଟି ଦଳକୁ ନେଇ କୁଇଜ କାର୍ଯ୍ୟକ୍ରମଟି ଭଲ ଲାଗିଲା। ଆମେ ବି ଏହି ଜଣା ଅଜଣା କାର୍ଯ୍ୟକ୍ରମ ଶୁଣିବା ଦ୍ୱାରା ସାଧାରଣ ଜ୍ଞାନ ଉପରେ ଅନେକ ଗୁଡ଼ାଏ ପ୍ରଶ୍ନର ଉତ୍ତର ଜାଣିପାରିଲୁ। ଏହିଭଳି ଏକ ସୁନ୍ଦର ଶିକ୍ଷଣୀୟ କାର୍ଯ୍ୟକ୍ରମଟି ପ୍ରଚାର କରିଥିବାରୁ ବହୁତ ବହୁତ ଧନ୍ୟବାଦ ଦେବି ଯୁବବାଣୀ ଟିମ୍ ଓ ଆକାଶବାଣୀ ଜୟପୁରକୁ। ଗଙ୍ଗା ଦଳ 70 ପଏଣ୍ଟ ପାଇଥିଲେ, ଯମୁନା ଦଳ 90 ପଏଣ୍ଟ ପାଇଥିଲେ ଏବଂ ସରସ୍ୱତୀ ଦଳ 100 ପଏଣ୍ଟ ପାଇ ବାଜି ମାରି ନେଇଥିଲେ। ବହୁତ ବଢିଆ ଲାଗିଲା ଜଣା ଅଜଣା କାର୍ଯ୍ୟକ୍ରମ। ସତରେ ଏତେ ଦିନ ପରେ ଯୁବବାଣୀ କାର୍ଯ୍ୟକ୍ରମ ଶୁଣି ଭଲ ଲାଗିଲା। ଏତେ ଭଲ ଲାଗିଲା, ମନକୁ ଛୁଇଁଗଲା ଯେ ମତାମତ ନ ଦେଇକି ରହିପାରିଲି ନାହିଁ। ବହୁତ ଭଲ ଲାଗିଲା ସୃଜନୀ କାର୍ଯ୍ୟକ୍ରମ। ବହୁତ ଧନ୍ୟବାଦ ଭାଇ, ଆପଣଙ୍କର ଏମିତି ସୁନ୍ଦର ସୁନ୍ଦର କଥା ସବୁ ଶୁଣିକି ଆମକୁ ଆଗକୁ କାର୍ଯ୍ୟକ୍ରମ କରିବା ପାଇଁ ଆହୁରି ଉତ୍ସାହିତ ଲାଗୁଛି। ସେ ପୁଣି ମେସେଜ କରିଛନ୍ତି, 30/6/2026 ଏକ ସୁନ୍ଦର କବିତାରୁ ସନ୍ଧାନ କାର୍ଯ୍ୟକ୍ରମଟି ଆରମ୍ଭ କରିଥିଲେ ଭଉଣୀ ଓ ଭାଇ। ବହୁତ ସୁନ୍ଦର ଶିକ୍ଷଣୀୟ ଆଜିର ବିଚାର ଥିଲା। ଗୀତିକଥା ଅପେକ୍ଷାର ଅନ୍ତ ବହୁତ ଭଲ ଲାଗିଲା। ଡିଜିଟାଲ ଡିଷ୍ଟ୍ରିବ୍ୟୁଟ ଆବଶ୍ୟକତା ନା ଫ୍ୟାସନ ଏହି ବିଷୟ ଉପରେ ମଧ୍ୟ ବହୁତ ସୁନ୍ଦର ସାକ୍ଷାତକାର ଶିକ୍ଷୟତ୍ରୀ ଶ୍ରୁତି ଦାସ ମ୍ୟାମଙ୍କ ସହିତ ଶୁଣିକି ଭଲ ଲାଗିଲା। ବହୁତ ସୁନ୍ଦର ଭାବରେ ଶିକ୍ଷୟତ୍ରୀ ମ୍ୟାମ ବୁଝାଇଥିଲେ। ବହୁତ ଭଲ ଥିଲା ସାକ୍ଷାତକାରଟି। ବହୁତ ଭଲ ଲାଗିଲା ସନ୍ଧାନ କାର୍ଯ୍ୟକ୍ରମଟି। ଏବଂ ସେ ପୁଣି କହିଛନ୍ତି, 2/7/2026 ଆକାଶବାଣୀ ଯୁବବାଣୀ କାର୍ଯ୍ୟକ୍ରମ ନେଇ ଆସିଥିଲେ ଶ୍ରୀପଦ୍ମା ଭଉଣୀ ଏବଂ ଅଂଶୁଲ ଭାଇ। ବହୁତ ସୁନ୍ଦର ଭାବରେ ହ୍ୟାଲୋ ସ୍ପନ୍ଦନ କାର୍ଯ୍ୟକ୍ରମକୁ ଶ୍ରୋତାଙ୍କ ନିକଟରେ ଆଣିଥିଲେ। ବହୁତ ଭଲ ଲାଗିଲା ଶ୍ରୋତାଙ୍କ ଅନୁରୋଧ କରିଥିବା ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଗୁଡିକ। ମୋଟମୋଟି ଭାବରେ କାର୍ଯ୍ୟକ୍ରମଟି ବହୁତ ଭଲ ଲାଗିଲା। ବହୁତ ବହୁତ ଧନ୍ୟବାଦ ନୀଲୁ ଦାସ ଭାଇ, ଆପଣଙ୍କ ପ୍ରତ୍ୟେକ ମେସେଜ ଟି ପଢିକି ବହୁତ ଖୁସି ଲାଗୁଛି। ଏମିତି ହିଁ ଆମକୁ ଆହୁରି ବହୁତ ସୁନ୍ଦର ସୁନ୍ଦର ମେସେଜ କରନ୍ତୁ ଏବଂ ଆମକୁ ଉତ୍ସାହିତ କରନ୍ତୁ।
1: ପରବର୍ତ୍ତୀ ମେସେଜଟି କରିଛନ୍ତି କେ ମୋହନ ରାଓ ଆଚାରି ଭାଇ, ସୁନାରୀ ଷ୍ଟ୍ରିଟ୍, ଜୟପୁରରୁ। ସେ ଲେଖିଛନ୍ତି, ଆଜିର ଯୁବବାଣୀ ସୁରଭି ପ୍ରୋଗ୍ରାମଟି ବହୁତ ସୁନ୍ଦର ହୋଇଥିଲା। ପ୍ରିୟଙ୍କା ଏବଂ କେ ସାଇ ଶ୍ରୁତି ଆଚାରି ଉଭୟଙ୍କ ଉପସ୍ଥାପନା ବହୁତ ଭଲ ଲାଗିଲା। ଆଜିର ବିଚାର ଶୁଣିଲି ବହୁତ ଭଲ ଲାଗିଲା। ଏହା ବ୍ୟତୀତ ସାକ୍ଷାତକାର ବି ବହୁତ ସୁନ୍ଦର ହୋଇଥିଲା। ସେଥିପାଇଁ ପ୍ରିୟଙ୍କା ଏବଂ ସାଇ ଶ୍ରୁତି ଆଚାରିଙ୍କୁ ମୋର ବହୁତ ବହୁତ ଧନ୍ୟବାଦ ଏବଂ ନମସ୍କାର। ସେ ପୁଣି ମେସେଜ କରିଛନ୍ତି, 29/6/2026 ଆଜିର ଯୁବବାଣୀ ପ୍ରୋଗ୍ରାମଟି ବହୁତ ସୁନ୍ଦର ହୋଇଥିଲା। ପ୍ରିୟଙ୍କା ପାତ୍ର ଏବଂ ବର୍ଷାରାଣୀ ମହାପାତ୍ରଙ୍କ ଉପସ୍ଥାପନା ବହୁତ ସୁନ୍ଦର ହୋଇଥିଲା। ଏହା ବ୍ୟତୀତ ଆଜିର ବିଚାର ବି ବହୁତ ସୁନ୍ଦର ହୋଇଥିଲା। ସମ୍ପାଦକୀୟରେ ଦେବସ୍ନାନ ପୂର୍ଣ୍ଣିମା ବିଷୟରେ ଜାଣିବାକୁ ମିଳିଲା ଏବଂ କୁଇଜଟା ମଧ୍ୟ ବହୁତ ସୁନ୍ଦର ହୋଇଥିଲା। ଏଥିପାଇଁ ବର୍ଷା ପଟ୍ଟନାୟକ ଏବଂ ପ୍ରିୟଙ୍କା ପାତ୍ରଙ୍କୁ ମୋର ବହୁତ ବହୁତ ଧନ୍ୟବାଦ। ସେ ପୁଣି ମେସେଜ କରିଛନ୍ତି, 3/7/2026 ପ୍ରିୟଙ୍କା ପାତ୍ର ଏବଂ ବର୍ଷା ମହାପାତ୍ରଙ୍କ ଉପସ୍ଥାପନା ବହୁତ ଭଲ ଲାଗିଲା। ଆଜିର ବିଚାର ଶୁଣିଲି ବହୁତ ସୁନ୍ଦର ହୋଇଥିଲା। ଏହା ବ୍ୟତୀତ ହେଲୋଗୁଞ୍ଜନ କାର୍ଯ୍ୟକ୍ରମ ମଧ୍ୟ ବହୁତ ସୁନ୍ଦର ହୋଇଥିଲା। ଏଥିପାଇଁ ବର୍ଷା ମହାପାତ୍ର ଏବଂ ପ୍ରିୟଙ୍କା ପାତ୍ରଙ୍କୁ ମୋର ବହୁତ ବହୁତ ଧନ୍ୟବାଦ। ଧନ୍ୟବାଦ କେ ମୋହନ ରାଓ ଆଚାରୀ ଭାଇ, ଏହିପରି ଆମକୁ ନିଜର ମତାମତ ପଠାଉଥାନ୍ତୁ, ଧନ୍ୟବାଦ।
0: ଆମ ପରବର୍ତ୍ତୀ ମେସେଜଟି କରିଛନ୍ତି ଶାଶ୍ୱତ ଭାଇ, 28/6/2026 ଆକାଶବାଣୀ ଜୟପୁର ଯୁବବାଣୀ ବିଭାଗ ସୁରଭି କାର୍ଯ୍ୟକ୍ରମ ଶୁଣିଲି, ଭଲ ଲାଗିଲା। ଉପସ୍ଥାପନାରେ ପ୍ରିୟଙ୍କା ଅପା ସାଇ ଶ୍ରୁତି ଆଚାରୀ ଅପା ଦୁହିଁଙ୍କ ଉପସ୍ଥାପନା ବହୁତ ଭଲ ଲାଗିଲା। ହିନ୍ଦୀ ଗୀତ ଶୁଣିବାକୁ ଭଲ ଲାଗିଲା। ଆଜିର ବିଚାର ଶୁଣିଲି। ନୀଲୁ ଭାଇଙ୍କ ସହ ସାକ୍ଷାତକାର ଶୁଣିଲି, ଭଲ ଲାଗିଲା। SMS, ଇମେଲ, ଭଏସ୍ ମେସେଜ ଶୁଣି ମଧ୍ୟ ଭଲ ଲାଗିଲା। ହସପସର ଶୁଣିଲି ଏବଂ ଜାଣିବା କଥା ମଧ୍ୟ ଭଲ ଲାଗିଲା। ସେ ପୁଣି କହିଛନ୍ତି, 29/6/2026 ଆକାଶବାଣୀ ଯୁବବାଣୀ କାର୍ଯ୍ୟକ୍ରମ ନେଇ ଆସିଥିଲେ ବର୍ଷା ଅପା ଏବଂ ପ୍ରିୟଙ୍କା ଅପା ଦୁହିଁଙ୍କ ଉପସ୍ଥାପନା ଭଲ ଲାଗିଲା। ଆଜିର ବିଚାର ଶୁଣିଥିଲି, କୁଇଜ ମଧ୍ୟ ଶୁଣି ବହୁତ ଭଲ ଲାଗିଲା। ସମ୍ପାଦକୀୟରେ ଶୁଣିଲି ଦେବସ୍ନାନ ପୂର୍ଣ୍ଣିମା ବିଷୟରେ, ତାହା ବି ଭଲ ଲାଗିଲା। ବହୁତ ବହୁତ ଧନ୍ୟବାଦ ଭାଇ, ଏମିତି ହିଁ ଆମକୁ ମେସେଜ କରି ଆମକୁ ଉତ୍ସାହିତ କରନ୍ତୁ।
1: ତେବେ ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣିବା କିଛି ଭଏସ୍ ମେସେଜ।
2: ନମସ୍କାର, 28 June 2026 ଆକାଶବାଣୀ ଜୟପୁର ଯୁଗବାଣୀ ବିଭାଗ ସୁରଭି କାର୍ଯ୍ୟକ୍ରମଟି ନେଇ ଆସିଥିଲେ କେଶାଇ ସୁତି ଆଚାରୀ ପ୍ରିୟଙ୍କା ପାତ୍ର, ତା ଶୁଣିବାକୁ ଖୁବ୍ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ୍ ଶିକ୍ଷଣୀୟ ଥିଲା। ଏକ ସୁନ୍ଦର ସାକ୍ଷାତକାର ଶୁଣିଥିଲେ ଆଜିର ଅତିଥି କ୍ରମରେ ଆକାଶବାଣୀ ଜୟପୁର ଯୁଗବାଣୀ ବିଭାଗ।

0: କାର୍ଯ୍ୟକ୍ରମ ଶୁଣୁଥିବା ଜଣେ ନିୟମିତ ଶ୍ରୋତା ନୀଲକୁମାର ଦାସ ଭାଇଙ୍କ ସହ ସାକ୍ଷାତ କରାଇଥିଲା, ଯାହାକୁ ସାକ୍ଷାତକାର ନେଇ ଆସିଥିଲେ ପ୍ରିୟଙ୍କା ପାତ୍ର। ତା କାର୍ଯ୍ୟକ୍ରମ ମାଧ୍ୟମରେ ଧନ୍ୟବାଦ ବାର୍ତ୍ତାରେ ଜଣାଇ ଦେବେ। ନୀଲୁ ଭାଇଙ୍କ ବିଷୟରେ ଅନେକ କିଛି କଥା ଜାଣିବାକୁ ପାଇଥିଲେ ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ ସୁନ୍ଦର ଭାବରେ ମତାମତ ଦେଇଥିଲେ, ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା ଏବଂ ସୁନ୍ଦର ଭାବରେ କୁଶଳ ପଚାରିଥିଲେ ପ୍ରିୟଙ୍କା ପାତ୍ର, ସୁନ୍ଦର ଭାବରେ ଉତ୍ତର ଗୁଡ଼ିକ ଦେଇଥିଲେ ନୀଲକୁମାର ଦାସ ଭାଇ। ସେଥିପାଇଁ କାର୍ଯ୍ୟକ୍ରମ ମାଧ୍ୟମରେ ଧନ୍ୟବାଦ ବାର୍ତ୍ତାରେ ଜଣାଇ ଦେବେ। ଶ୍ରୋତା ବନ୍ଧୁମାନଙ୍କର ସୁନ୍ଦର ଶୁଣାଶୁଣା ସହ ଭଏସ୍ ମେସେଜ୍ ଗୁଡ଼ିକ ଶୁଣିଥିଲେ, ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। କିଛି ହସ ପସରା ଜାଣିବା କଥା ଶୁଣିଥିଲେ, ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ମୋଟାମୋଟି କହିବାକୁ ଲାଗି ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। ମୁଁ ଲାଞ୍ଚଡ଼ ଭୋଇ କହୁଛି, ଗ୍ରାମ ତଲକ ଜିଲ୍ଲା ବଲାଙ୍ଗୀରରୁ। ନମସ୍କାର। 29 ଜୁନ୍ 2026 ଆକାଶବାଣୀ ଜୟପୁର ଯୁଗବାଣୀ ବିଭାଗ ସୃଜନୀ କାର୍ଯ୍ୟକ୍ରମଟି ନେଇ ଆସିଥିଲେ ପ୍ରିୟଙ୍କା ପାତ୍ର, ବର୍ଷାରାଣୀ ପଟ୍ଟନାୟକ। ତାହା ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ୍ ଶିକ୍ଷଣୀୟ ଥିଲା। ସମ୍ପାଦକୀୟ ଶୁଣିଥିଲି, ଯାହାର ବିଷୟବସ୍ତୁ ଥିଲା ଦେବସ୍ନାନ ପୂର୍ଣ୍ଣିମା। ଏ ସୁନ୍ଦର ବିଷୟବସ୍ତୁ ଉପରେ କିଛି କଥା ଜାଣିବାକୁ ପାଇଥିଲେ, ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଏକ ଆକାଶବାଣୀ ଜୟପୁର ଯୁଗବାଣୀ ବିଭାଗରୁ ଏକ ସୁନ୍ଦର କାର୍ଯ୍ୟକ୍ରମ ଶୁଣିବାକୁ ପାଇଥିଲି, ସାଧାରଣ ଜ୍ଞାନ ଉପରେ ଆଧାରିତ କାର୍ଯ୍ୟକ୍ରମ କ୍ୱିଜ୍ ପ୍ରତିଯୋଗିତା, ତାହା ଜଣା ଅଜଣା। ତାହା ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଏଥିରେ ଅଂଶଗ୍ରହଣ କରିଥିଲେ 3ଟି ଦଳ, ଯାହାକି ଗଙ୍ଗା ଯମୁନା ସରସ୍ୱତୀ, ଏବଂ ଦଳକୁ ନେଇକି ସୁନ୍ଦର ଭାବରେ କୁଶଳ ପଚାରିଥିଲେ ବର୍ଷାରାଣୀ ପଟ୍ଟନାୟକ, ଏବଂ ସୁନ୍ଦର ଭାବରେ ଉତ୍ତର ଗୁଡ଼ିଥିଲେ ସମସ୍ତ ଛାତ୍ର ଏବଂ ଛାତ୍ରୀମାନଙ୍କୁ ମୋ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା, ଏବଂ ସୁନ୍ଦର ଭାବରେ ପ୍ରଚାର ପ୍ରସାର କରିଥିଲେ ପ୍ରିୟଙ୍କା ପାତ୍ର, ତାଙ୍କୁ ବି ମୋ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା ଯେ ସୁନ୍ଦର ଭାବରେ କାର୍ଯ୍ୟକ୍ରମଟି ପ୍ରଚାର ପ୍ରସାର କରିଥିବା ଯୋଗୁଁ। ଏବଂ ସମସ୍ତଙ୍କୁ ଧନ୍ୟବାଦ ବାର୍ତ୍ତା ଦେବା ପାଇଁ ଚାହିଁବି କାର୍ଯ୍ୟକ୍ରମ ମାଧ୍ୟମରେ ସରସ୍ୱତୀ ଦଳଙ୍କୁ, ଯେ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଯେ ସେମାନେ 100%-100% ରଖିଥିବା ଯୋଗୁଁ ଏବଂ ଏହି ସୁନ୍ଦର ଭାବରେ କାର୍ଯ୍ୟକ୍ରମଟି ପ୍ରଚାର ପ୍ରସାର କରିଥିବା ଯୋଗୁଁ ହୃଦୟ ସହିତ ଧନ୍ୟବାଦ ଅଛି କାର୍ଯ୍ୟକ୍ରମ ଦାୟିତ୍ୱରେ ଥିବା ରଞ୍ଜନ ସାର୍କୁ, ଯେ ଏତେ ସୁନ୍ଦର ଭାବରେ କାର୍ଯ୍ୟକ୍ରମଟି ପ୍ରଚାର ପ୍ରସାର କରିଥିବା ଯୋଗୁଁ। ଏବଂ ଆଉ କି ଆପଣମାନେ ଏମିତି ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମ ପ୍ରଚାର ପ୍ରସାର କରନ୍ତୁ, ଏବଂ ସାଧାରଣ ଜ୍ଞାନ ଉପରେ ଆଧାରିତ କାର୍ଯ୍ୟକ୍ରମ ଯେଉଁ ଜଣା ଜଣା କାର୍ଯ୍ୟକ୍ରମ ପ୍ରଚାର କରୁଛନ୍ତି, ଏହା ଯେମିତି କେବେ ବାର ନ ପଡ଼ୁ ଏବଂ ପ୍ରତ୍ୟେକ ମାସରେ ଏ କାର୍ଯ୍ୟକ୍ରମ ଯେମିତି ଜାରି ରଖିବା ପାଇଁ ପ୍ରଚାର କରନ୍ତୁ, କାରଣ ଏଇଟା କିଛି ଶିଖିବାକୁ ମିଳୁଛି, କିଛି ଜାଣିବାକୁ ମିଳୁଛି, ଏବଂ କିଛି କଥା କହିବାକୁ ମିଳୁଛି, କିଛି କଥା ଅନେକ ଶୁଣିବାକୁ ମିଳୁଛି। ସବୁ କାର୍ଯ୍ୟକ୍ରମ ପଛରେ ଆପଣ ବାତିଲ କଲେ ଚଳିବ, କିନ୍ତୁ ଏ ସାଧାରଣ ଜ୍ଞାନ ଉପରେ ଆଧାରିତ କାର୍ଯ୍ୟକ୍ରମ କ୍ୱିଜ୍ ପ୍ରତିଯୋଗିତା ଏଇଟା କେବେ ବି ବନ୍ଦ ନ କରିବେ ବୋଲି ମୁଁ ଆଶା ବିଶ୍ୱାସ କରୁଛି। 3 ଜୁଲାଇ 2026 ଆକାଶବାଣୀ ଜୟପୁର ଯୁଗବାଣୀ ବିଭାଗ ସମ୍ପର୍କ କାର୍ଯ୍ୟକ୍ରମଟି ନେଇ ଆସିଥିଲେ ପ୍ରିୟଙ୍କା ପାତ୍ର, ବର୍ଷା ମହାପାତ୍ର। ତାହା ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ୍ ଶିକ୍ଷଣୀୟ ଥିଲା। ଶ୍ରୋତାବନ୍ଧୁଙ୍କ ଅନୁରୋଧରେ ସୁନ୍ଦର ସୁନ୍ଦର ଓଡ଼ିଆ ଓ ହିନ୍ଦୀ କଥା ଚିତ୍ର ଗୀତ ଗୁଡ଼ିକ ଶୁଣିଥିଲି, ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଏକ ମୋର ଆପଣଙ୍କ ପାଖରୁ ଛୁଟିଆ ମତାମତଟିଏ ଅଛି, ଦେଖନ୍ତୁ ମତାମତଟିଏ ହେଲା କି ଯେହେତୁ ଆଗକୁ ଆସୁଛି ଘୋଷଯାତ୍ରା ଏବଂ ତା ସହିତ ଶ୍ରୀଗୁଣ୍ଡିଚା ଯାତ୍ରା, ଅନେକ ରଥଯାତ୍ରା ଆସୁଛି, ଏହି ରଥଯାତ୍ରାକୁ ଆଖି ଆଗରେ ରଖିକି ଦୃଷ୍ଟିବାଧିତ ମାନଙ୍କୁ ଏବଂ ଯେତେ ବି ଦିବ୍ୟାଙ୍ଗ ଅଛନ୍ତି ତାଙ୍କ ପାଇଁ ପ୍ରଶାସନ ସ୍ତରରୁ କଣ କଣ ସୁବିଧା ସୁଯୋଗ ଦିଆଯାଇଛି ଏବଂ ସେମିତି କେମିତି ସେମାନେ ଗୋଟେ ସୁବିଧା ସୁଯୋଗରେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିକି ଯେମିତି ଆସିପାରିବେ ଏବଂ ରଥତଣାଟିକୁ ସେମାନେ ଦେଖିପାରିବେ, ଏହି ବିଷୟବସ୍ତୁକୁ ନେଇକି ଆପଣମାନେ ଏକ ସାକ୍ଷାତକାର ନିଅନ୍ତୁ ତଥା ଏକ ଆଲୋଚନା କରନ୍ତୁ, ତା ନିହାତି ଭାବରେ ଶୁଣିବାକୁ ଟିକେ ଖୁସି ଲାଗିବ, କାରଣ ମୁଁ ବି ଜାଣିକି ଖୁସି ହେବି ଏବଂ ଯେତେ ବି ଆକାଶବାଣୀ ଜୟପୁର ଯୁଗବାଣୀ ବିଭାଗ କାର୍ଯ୍ୟକ୍ରମ ଯେତେ ବି ଦୃଷ୍ଟି ଭାଇ ଭଉଣୀମାନେ ଶୁଣୁଛନ୍ତି ସେମାନେ ନିହାତି ଭାବରେ ଖୁସି ହେବେ ଏବଂ ଖୁସିରେ ଖୁସିରେ ଯେକି ପ୍ରଭୁ ଜଗନ୍ନାଥଙ୍କୁ ସମସ୍ତେ ଦର୍ଶନ କରିକି ତା ସହିତ ରଥ ଟିକେ ଟାଣିକି ଆସିପାରିବେ। ଏ ବିଷୟବସ୍ତୁରେ ଏକ ଆଲୋଚନା ଅଥବା ସାକ୍ଷାତକାର ରଖନ୍ତୁ, ତା ନିହାତି ଭାବେ ଶୁଣିବାକୁ ଟିକେ ଖୁସି ଲାଗିବ, ତାଙ୍କ ପାଇଁ କଣ କଣ ସୁବିଧା ସୁଯୋଗ କରାଯାଇଛି, ସେମାନେ କେମିତି ଖୁସିରେ ଦର୍ଶନ କରିପାରିବେ, ସେମାନେ କେମିତି ତାଙ୍କ ପାଇଁ କଣ ବ୍ୟବସ୍ଥା କରାଯାଇଛି ଧାଡି ଦର୍ଶନ ପାଇଁ, ଏକ ସାକ୍ଷାତକାର କି ଅଥବା ଆଲୋଚନା ନିଅନ୍ତୁ, ତା ନିହାତି ଖୁସି ଲାଗିବ। ମୋଟାମୋଟି କହିବାକୁ ଗଲେ ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। ମୁଁ ଲାଞ୍ଚଡ଼ ଭାଇ କହୁଛି, ଗ୍ରାମ ତଲକ ଜିଲ୍ଲା ବଲାଙ୍ଗୀରରୁ। ନମସ୍କାର।
1: ଧନ୍ୟବାଦ ନିରଞ୍ଜଳ ଭାଇ, ଆପଣଙ୍କର ସୁନ୍ଦର ସୁନ୍ଦର ଭଏସ୍ ମେସେଜ୍ ଶୁଣି ବହୁତ ଭଲ ଲାଗିଲା ଏବଂ ଆଶା କରୁଛି ଏମିତି ହିଁ ଆପଣ ଆମକୁ ଆପଣଙ୍କ ମତ ଆମକୁ ପଠାଇବେ। ତେବେ ସାଥୀ, ଶୁଣୁଥିଲେ ଆପଣମାନେ ପଠାଇଥିବା ମେସେଜ ସବୁ, ବର୍ତ୍ତମାନ ଶୁଣିବା ହସ ପସରା।
2: ଶୁଣୁଛୁ ଝିଅ, ଆଜି ତୋ ରିଜଲ୍ଟ ବାହାରୁଛି, ଯଦି ତୁ ଏକ୍ସାମରେ ଫେଲ୍ ହେଇଥିବୁ ତାହେଲେ ମତେ ଆଉ ବାପା ଡାକିବୁନି।
1: ହଉ ବାପା, ଠିକ ଅଛି।
2: ଆଉ ଝିଅ ଆସିଗଲୁ, ଆରେ ତୋ ରିଜଲ୍ଟର କଣ ହେଇଛି?
1: ମୋର ମୁଣ୍ଡ ଖରାପ କରନି ମୁକେଶ, ତମେ ତମ ବାପା ହବା ଅଧିକାର ହରେଇ ସାରିଛ।
2: ତେବେ ଶ୍ରୋତା ବନ୍ଧୁ, ବର୍ତ୍ତମାନ ଶୁଣିବା କିଛି ଜାଣିବା କଥା।
1: ତେବେ ସାଥୀ, ପ୍ରଥମେ ଶୁଣିବା ଷ୍ଟାଚ୍ୟୁ ଅଫ୍ ଲିବର୍ଟି ବିଷୟରେ। ଷ୍ଟାଚ୍ୟୁ ଅଫ୍ ଲିବର୍ଟି ଆମେରିକାର ସବୁଠାରୁ ପ୍ରସିଦ୍ଧ ସ୍ମାରକମାନଙ୍କ ମଧ୍ୟରୁ ଗୋଟିଏ। ଏହା ଆମେରିକାର ନ୍ୟୁୟର୍କ ସହରରେ ଅବସ୍ଥିତ। 1886 ଫ୍ରାନ୍ସ ଦେଶ ଆମେରିକାର ସ୍ୱାଧୀନତାର 100 ବର୍ଷ ପୂର୍ତ୍ତି ଅବସରରେ ବନ୍ଧୁତ୍ୱର ପ୍ରତୀକ ଭାବରେ ଏହି ବିଶାଳ ପ୍ରତିମାକୁ ଆମେରିକାକୁ ଉପହାର ଭାବରେ ଦେଇଥିଲା। ପ୍ରତିମାର ଗୋଟିଏ ହାତରେ ଜ୍ୱଳନ୍ତ ମିସାଇଲ ସହିତ ଅନ୍ୟ ହାତରେ ଏକ ପୁସ୍ତକ ରହିଛି। ଏହି ମିସାଇଲ ସ୍ୱାଧୀନତା ଓ ଆଶାର ପ୍ରତୀକ। ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଏହାକୁ ଦେଖିବା ପାଇଁ ଆସନ୍ତି। ଷ୍ଟାଚ୍ୟୁ ଅଫ୍ ଲିବର୍ଟି ଆଜି ସ୍ୱାଧୀନତା, ଗଣତନ୍ତ୍ର ଏବଂ ମାନବ ଅଧିକାରର ପ୍ରତୀକ ଭାବରେ ସମଗ୍ର ବିଶ୍ୱରେ ପରିଚିତ। ତେବେ ଶ୍ରୋତା ବନ୍ଧୁ,

0: ବର୍ତ୍ତମାନ ଶୁଣିବା ଗ୍ରେଟ୍ ୱାଲ୍ ଅଫ୍ ଚାଇନା ବିଷୟରେ।
1: ଗ୍ରେଟ୍ ୱାଲ୍ ଅଫ୍ ଚାଇନା ଏହା ବିଶ୍ୱର ସବୁଠାରୁ ଲମ୍ବା ଓ ପ୍ରସିଦ୍ଧ ପ୍ରାଚୀରମାନଙ୍କ ମଧ୍ୟରୁ ଗୋଟିଏ। ଏହା ହଜାର ହଜାର ବର୍ଷ ପୂର୍ବେ ବିଭିନ୍ନ ଚୀନ ସମ୍ରାଟଙ୍କ ଦ୍ୱାରା ଶତ୍ରୁମାନଙ୍କ ଆକ୍ରମଣରୁ ଦେଶକୁ ସୁରକ୍ଷା କରିବା ପାଇଁ ନିର୍ମାଣ କରାଯାଇଥିଲା। ଏହି ପ୍ରାଚୀରର ମୋଟ ଲମ୍ବା ପ୍ରାୟ 21,000 କିଲୋମିଟରରୁ ଅଧିକ। ଏହା ପାହାଡ଼, ଜଙ୍ଗଲ ଓ ମରୁଭୂମି ଦେଇ ଅନେକ ସ୍ଥାନରେ ବିସ୍ତାରିତ ହୋଇଛି। ଏହାକୁ ନ୍ୟୁ 7 ୱଣ୍ଡର୍ସ ଅଫ୍ ଦ ୱାର୍ଲ୍ଡ ମଧ୍ୟରେ ସ୍ଥାନ ଦିଆଯାଇଛି। ଏହି ପ୍ରାଚୀର ଚୀନର ଐତିହ୍ୟ, ସ୍ଥାପତ୍ୟ କଳା ଓ ପ୍ରାଚୀନ ଇଞ୍ଜିନିୟରମାନଙ୍କ ଏକ ଅଦ୍ଭୁତ ଉଦାହରଣ। ପ୍ରତିବର୍ଷ ବିଶ୍ୱର ବିଭିନ୍ନ

0: ଫର୍ବିଡେନ୍ ସିଟି ଚୀନର ବେଙ୍ଗଜି ସହରରେ ଅବସ୍ଥିତ ଏକ ପ୍ରସିଦ୍ଧ ଐତିହାସିକ ରାଜପ୍ରସାଦ। ଏହା ମିଙ୍ଗ ଓ କିଙ୍ଗ ବଂଶର ସମ୍ରାଟମାନଙ୍କ ବାସସ୍ଥାନ ଥିଲା। ସାଧାରଣ ଲୋକମାନଙ୍କ ପ୍ରବେଶ ନିଷେଧ ଥିବାରୁ ଏହାର ନାମ ଫର୍ବିଡେନ୍ ସିଟି ରଖାଯାଇଥିଲା। ବର୍ତ୍ତମାନ ଏହା ଏକ ସଂଗ୍ରହାଳୟ ଏବଂ ଚୀନର ଇତିହାସ, କଳା ଓ ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ଐତିହ୍ୟ ସ୍ଥଳ ଭାବରେ ପରିଚିତ। ବର୍ତ୍ତମାନ ଶୁଣିବା ପିରାମିଡ୍ ଅଫ୍ ଗିଜା ବିଷୟରେ।
1: ଏହି ପିରାମିଡ୍ ମିସର ବା ଇଜିପ୍ଟ ଦେଶର ଗିଜା ସହରରେ ଅବସ୍ଥିତ ଏକ ପ୍ରସିଦ୍ଧ ସ୍ମାରକ। ଏହା ପ୍ରାୟ 4500 ବର୍ଷ ପୂର୍ବେ ଫରାହ ଖୁଫୁଙ୍କ ସମାଧି ଭାବେ ନିର୍ମାଣ କରାଯାଇଥିଲା। ଏହା ପ୍ରାଚୀନ ବିଶ୍ୱର 7 ଆଶ୍ଚର୍ଯ୍ୟମାନଙ୍କ ମଧ୍ୟରୁ ଅକ୍ଷୁର୍ଣ୍ଣ ଏବଂ ସୁରକ୍ଷିତ ରହିଥିବା ଅତି ଆଶ୍ଚର୍ଯ୍ୟମୟ ସ୍ମାରକ ଅଟେ। ଏହି ପିରାମିଡ୍ ପ୍ରାଚୀନ ମିସରର ଇଞ୍ଜିନିୟରିଂ କୌଶଳ ଓ ସମୃଦ୍ଧ ସଂସ୍କୃତିର ଏକ ଅଦ୍ଭୁତ ନିଦର୍ଶନ।

0: ତେବେ ସାଥୀ, ବର୍ତ୍ତମାନ ପହଞ୍ଚିଯାଇଛେ ଆମ କାର୍ଯ୍ୟକ୍ରମର ଶେଷ ପାହାଚରେ। ବର୍ତ୍ତମାନ ଶୁଣିବା ଆଗାମୀକାଲିର ଆକର୍ଷଣ। ଆଗାମୀକାଲି ସୋମବାର ଅର୍ଥାତ୍ ସୃଜନୀ କାର୍ଯ୍ୟକ୍ରମରେ ଶୁଣିବେ ସମ୍ପାଦକୀୟରେ ପୁସ୍ତକ ପଠନ ଏବଂ ଆଲୋଚନାରେ ଶୁଣିବେ ଆଧୁନିକ ସମାଜରେ ନୈତିକ ମୂଲ୍ୟବୋଧର ଗୁରୁତ୍ୱ ଏବଂ ଏକ ସାକ୍ଷାତକାର।
1: ଚାହୁଁ ଚାହୁଁ କିପରି ସମୟ ଗଡ଼ିଗଲା ଆମକୁ ଜଣାପଡ଼ିଲା ନାହିଁ, ତେବେ ପୁଣି ଆସିବୁ ଏକ ନୂଆ ଅଧ୍ୟାୟ ନେଇ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ, ଆଉ ନିଜ ମତାମତ ଆମକୁ ପଠାଇବା ଜମାରୁ ଭୁଲିବେନି।
0: ଆପଣଙ୍କ ସୁଚିନ୍ତିତ ମତାମତ ସବୁ ଆମକୁ ମେସେଜ କିମ୍ବା ଭଏସ୍ ମେସେଜ ମାଧ୍ୟମରେ ଆମ ପାଖକୁ ପଠାଇ ପାରିବେ। ଆମକୁ ସମ୍ପର୍କ କରିବାର ନମ୍ବରଟି ହେଲା
1: 9438268568
0: ଏବଂ ଆମ ଇମେଲ ଆଇଡିଟି ହେଲା airjaipur@gmail.com। ଆପଣଙ୍କ ସୁଚିନ୍ତିତ ମତାମତ ଅପେକ୍ଷାରେ ରହିଲୁ ସାଥୀ। ଆମେ ଦୁହେଁ ବିଦାୟ ନେଉଛୁ ସାଥୀ ଆଜିର କାର୍ଯ୍ୟକ୍ରମରୁ। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମେ ଦୁହେଁ, ମୁଁ ଶ୍ରିୟା ପଟ୍ଟନାୟକ,
1: ମୁଁ ସଲିମ ଖାନ।
0: ନମସ୍କାର।

ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହେଉଥିବା ଫାଇନାଲ୍ ମ୍ୟାଚ୍ର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ରେଲିଗୁରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। କିଷାନବାଣୀ କାର୍ଯ୍ୟକ୍ରମ ଶୁଣିବେ ରାତି 7:30 ଏବଂ ରାତି 8:30 ଶୁଣିବେ ସମାଚାର ଦର୍ପଣ। ଶୁଣିଲେ ଆଜି ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର। ଆରମ୍ଭ କରୁଛୁ ଚୈତିଜହ୍ନ କାର୍ଯ୍ୟକ୍ରମ। ଆଜି ଏଥିରେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପଚାରୁ। ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ପାଇଁ ଆମେ ଆପଣମାନଙ୍କୁ ନେଇଯାଉଛୁ ଆମର ଟକ୍ ଷ୍ଟୁଡିଓକୁ।

ଏଥର ଯାଇ ଶୁଣୁଥିଲେ ଯୁବବନ୍ଧୁଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜି ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। କିଛି ସମୟ ପରେ ଶୁଣିବେ ଚୈତି ଜେନା କାର୍ଯ୍ୟକ୍ରମ। ଆଜି ଏଥିରେ ଲାଇଭ୍ ଫୋନ୍ ଇନ୍ ରେଡିଓ କେ ପଚାରୁ ବିଷୟ ରହିଛି ଦାନ୍ତର ଯତ୍ନ କେନ୍ତାର ନବାର। ସନ୍ଧ୍ୟା ଛଅଟା ଆଜି ପାଞ୍ଚ ମିନିଟ୍ରେ ଶୁଣିବେ ସମ୍ପର୍କ ସେତୁ। ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସନ୍ଧ୍ୟା ଛଅଟା ଆଜି କୋଡ଼ିଏ ମିନିଟ୍ରେ। ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ କ୍ରିକେଟ୍ 2026 ଅନ୍ତର୍ଗତ ଲର୍ଡ଼ସ୍ର କ୍ରିକେଟ୍ କ୍ଲବ୍ଠାରେ

0: ଆଲେ ରେଡିଓ ଶୁଣି ତାରବା ସର୍ତ୍ତେ ମୋର ଭାଇ ବେନି ମନକେ ମୁଇଁ ଡମାଇ ଜୁଆ ଆର୍ କରିଦେଲିନି କାଇ ହେଲେ ଆଜି ତିଆର ପଡିକିରି ଆଇଲୁ ଜିତରୁ
1: ଜୁଆର କରିଦେବି ତ ମୋର ରେଡିଓ ଶୁଣିବା ଭାଇ ବେନି ମନକେ ମୁଇଁ ଜିତରୁ ଭାଇ ଜୁଆର କରିଦେଲି
0: ଆଲେ କ କାଇ ହେ ପାନିର ଦିନ କେ ତିଆର ପଡି ଆଇଲୁ ଚୁ
1: ଏବେ ବୋଇଲେ ଆଜି ଗୋଟେ ଡାକ୍ତର ଆଜ୍ଞା ଡାକିଲୁ ଅଛୁ ବୋଲୁ
0: ଆଜି ତ ତମେ ଜାନାସ ଆମର ରେଡିଓ କେ ପାଚାରୁ କାର୍ଯ୍ୟକ୍ରମ ଲଗେ ବିଷୟ ଅଛେ ଦାତର ଯତ୍ନ କେନ୍ତା ନେବା ପିଲାଟା ନ ଆରମ୍ଭ କରିକିରି ଡକରା ଡକରି ସବୁକେ ଯାହାକେ ଦେଖା ଦାତ ଦୁକା ଆଜି ସେଟା କା ଯେ ଆମେ ଗୋଟେ ଆମର ଡାକ୍ତର ବାବୁକେ ବସାଇ ଆଣିଲୁଛୁ ହେ ତାଙ୍କର ସାଙ୍ଗେ କଥା ହଉ ଆରି ତମର ପର୍ସନ ମାନ ପଚାରି ଦିଆ ଆର ସେଟା କା ଯେ ନମ୍ବର ଫୋନ ନମ୍ବର କହିଦେବୁ କି ମୁଇଁ ଏକା କହିବି
1: ଫୋନ ନମ୍ବର
0: 06854230690 ଇ ନମ୍ବର ଲଗେ ବେଗି ବେଗି ଫୋନ କରା ଆରି ଆମର ଡାକ୍ତର ବାବୁକେ ପଚାର ହେଲେ ଆମେ ଡାକ୍ତର ବାବୁକେ ଜୁହାର କରିଦେଉ ତା ଡାକ୍ତର ବାବୁ
2: ମୋ ନାଁ ହଉଛି ଡକ୍ଟର ରୂପେଶ କୁମାର ବେହୁରିଆ ମୋ ଦାନ୍ତ ରୋଗ ଚିକିତ୍ସା ବିଶେଷଜ୍ଞ ଅଛି ଏଠି ଜୟପୁରରେ
0: ଭଲ କଥା ବାବୁ ହେଲେ ଏବେ ତ ଆମର ଭାଇ ବୋନି ମନ ପର୍ସନ ମନ ଫୋନ ମନ କରିବା ଏବେ ମାତ୍ର ଖାଇଟା ବୋଲେ ଇ ଦାନ୍ତ ତୁକା ଖାଇକା ଜଲାନି ଆରି ବୋଲେ ଦାନ୍ତର ଯତ୍ନ ନେଲେ ଆର ଦୁକାମ ନ ହେଇକି ସେଟା ବୋଲେ ବୁଝାଇ ଦିଅ ତ ବାବୁ କେମିତି ଯତ୍ନ ନେଲେ ଆର ଦାନ୍ତ ଦୁକାମ ନ ହେକାକେ
2: ହଁ ଏଇଟା ଭଉଣୀ ବହୁତ ଭଲ ପ୍ରଶ୍ନ ପଚାରିଲେ ଆକ୍ଚୁଆଲି ଆମମାନେ ସମସ୍ତେ ଦାନ୍ତର ପ୍ରଥମ ଯୋଉ ଆମେ କେମିତି ସୁରକ୍ଷା ନେବା ପ୍ରଥମ ହେଉଛି ଆମେ ଦାନ୍ତକୁ ଭଲ ରୂପେ ବ୍ରଶ କରିବା ସକାଳେ ଆଉ ରାତିରେ ଆଉ ମୁଁ ଦେଖୁଛି ଏଇଠି 90% ଲୋକ ଯୋଉମାନେ କି ରାତିରେ ବ୍ରଶ କରୁନାହାନ୍ତି ଯୋଉଟାକି ଆମ ପାଠ ଅନୁସାରେ ଆଉ ସମସ୍ତଙ୍କ ପାଇଁ ଦରକାର ରାତିରେ ବ୍ରଶ କରିବା କାହିଁକି ରାତିରେ ଆମେ ଖାଇକି ଶୋଉଛନ୍ତି ତ ସେ ଖାଦ୍ୟ ପଦାର୍ଥ ଖାଲି କୁଳୁକୁଚାରେ ଯେତିକି ଯିବ ବ୍ରଶରେ ଅଧିକା ଯିବ ତ ସେସବୁ ଲାଗିକି ରହିକି ଆଉ ବ୍ୟାକ୍ଟେରିଆ ମାନେ ରାତିରେ ଅଧିକା ରୋଗ ସଂକ୍ରମଣ କରନ୍ତି ସେଥିପାଇଁ ମୋର ସମସ୍ତଙ୍କୁ ଅନୁରୋଧ ଯେଉଁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ସମସ୍ତେ ଆଜିଠୁ ହିଁ ରାତିରେ ବ୍ରଶ କରିବା ଆରମ୍ଭ କରନ୍ତୁ
0: କଥା କହିଲା ବୋଲେ ଦୁଇ ଆର ରାତି ଶୋଇଲା ବେଲେ ଭାତ ଖାଇ ସାରିଲା ପଛେ ଆରି ଶୋଇଲା ବେଲେ ଆର ଗୋଟେ ବ୍ରଶ କଲେ ଆରି ଆମର ଗାଁ ଗହଳି ଲଗେ କହିଲାନି ଯେ ଡାକ୍ତର ବାବୁ ଆଇଲାନି କି ଫୋନ ହେଲେ ଫୋନ ଗୋଟେ ଉଠେଇ ଦବ ଆଇଲା ହ୍ୟାଲୋ ରେଡିଓ କି ପଚାରୁ ଜୁହାର ଜୁହାର ନା ଅଲୋପ ସାଙ୍ଗି ଦିଆ
3: ଦାନ୍ତ ପୋକ ମାରୁଛି ସେଇଟା କେମିତି କଲେ ମାନେ ଇଏ କରିହବ ତାକୁ ରୋକିହବ ସେ ବିଷୟରେ କୁହନ୍ତୁ
2: ହଁ ଏବେ ତ ମୁଁ କହୁଥିଲି ଭଉଣୀଙ୍କୁ ପ୍ରଥମ ଯୋଉ ଷ୍ଟେପ୍ ଅଛି ବା ପ୍ରଥମ ପାହାଚ ଅଛି ଆମେ ରାତିରେ ସମସ୍ତେ ଭଲ ଭାବରେ ବ୍ରଶ କରିକି ଶୋଇବା ପାଇଁ ଚେଷ୍ଟା କରିବା ଦ୍ୱିତୀୟରେ ଆମର

0: ମାଉଥୱାଶ ବୋଲି ଆସୁଛି, ଯେଉଁଟାକି ଆମେ ସମସ୍ତେ ନିୟମିତ ଭାବରେ ରାତିରେ କରିବା ନିହାତି ଦରକାର। ମାଉଥୱାଶ ଗୋଟେ ହେଉଛି ଲିକ୍ୱିଡ୍ ଗୋଟେ ସଲ୍ୟୁସନ, ତାକୁ ଆମେ ପାଣିରେ ମିଶାଇକି ଆମେ ବ୍ରଶ କରିସାରିଲା ପରେ ମାଉଥୱାଶକୁ କୁଳି କରିବା। ପ୍ଲସ୍ ସେ ମାଉଥୱାଶ ଥାଉଣୁ ପାଟିରେ ଆମେ ଆଉ ଥରେ ବ୍ରଶ କରିକି ଯଦି ଆମେ ଶୋଇବା ତ ଏଇ ଯେଉଁ ଦାନ୍ତ ପୋକଡ଼ା ଲାଗିବା ପାଇଁ ଯେଉଁ କାରଣ ବହୁତ କମିଯିବ, ବହୁତ ସଂଖ୍ୟାରେ ଆପଣ ତା ଦେହରୁ ସୁରକ୍ଷା ପାଇପାରିବେ। ପ୍ରଥମ କଥା ହେଲା ସେଇଟା। ଦ୍ୱିତୀୟ କଥା ହେଲା କ'ଣ, ଆମେ ଯେତେବେଳେ ବ୍ରଶ କରୁଛୁ ସେତେବେଳେ ଆମେ କେହି ମିରର ସାମ୍ନାରେ ତ ଛିଡ଼ା ହେଇକି ବ୍ରଶ କରୁଛୁ, କିନ୍ତୁ ଦାନ୍ତକୁ ଆମେ କେହି ଦେଖୁନାହୁଁ। ଆମେ ମୁହଁକୁ ବହୁତ ଥର ଦେଖୁଛୁ, ଚୁଟି ବହୁତ ଥର କୁଣ୍ଡଉଛୁ, ବହୁତ ପ୍ରକାର କରୁଛୁ, କିନ୍ତୁ ଦାନ୍ତକୁ ଆମେ ଦେଖୁନାହୁଁ। ତ ଆମେ ନିଜେ ପ୍ରଥମେ ପରୀକ୍ଷା କରିବା ଦରକାର ଯେ ଆମ ଦାନ୍ତ ମାନେ କେମିତି ଅଛି। ତ ଦାନ୍ତର ରଙ୍ଗ କ'ଣ ଭାଇ କହିବେ କି? ହଁ, ଧଳା ଧଳା। ଯଦି ତାହା କଳା ଆମେ ଦେଖାଗଲା ତ ଆମେ ତୁରନ୍ତ ନିକଟସ୍ଥ ଚିକିତ୍ସକଙ୍କ ପାଖକୁ ଯାଇକି ପରାମର୍ଶ କରିବା ଦରକାର, ଯେଉଁଥିରେ କି ଆପଣଙ୍କର ସେ ଜିନିଷ ପ୍ରଥମ ସିଏରୁ ଆମେ ତାର ସୁରକ୍ଷା ନେଇପାରିବା, ଯେଉଁଟାକି ଅଧିକା ଦାନ୍ତ ବଥା କରିବ ନାହିଁ। ଆଜ୍ଞା। ନା ସେଟା ତ ଶୁଣନ୍ତୁ ଭାଇ, ଆପଣ ଯେତେବେଳେ ଦେଖା କରିବେ ଚିକିତ୍ସା ମାଧ୍ୟମ ଯଦି ସେଟା ହେଇପାରିବେ, ଆଜିକାଲି ବହୁତ ସାରା ଆମର ସାଇନ୍ସ ଡେଭଲପ୍ ହେଇଗଲାଣି, ଆମେ ପୋକଡ଼ା ଦାନ୍ତକୁ ଭଲ କରିକି ଆଉ ଥରେ ନୂଆ କରିକି ରଖିପାରୁଛୁ, କିନ୍ତୁ ଯଦି ତାର ସେ ଷ୍ଟେଜ୍ ଥିବ ତାହେଲେ ଆମେ ତାକୁ ନିଶ୍ଚୟ ରଖିବା ପାଇଁ ଚେଷ୍ଟା କରିବୁ। କାହିଁକି ଦାନ୍ତ ହେଉଛି ଆମର ବହୁତ ମାନେ ଅମୂଲ୍ୟ ସମ୍ପଦାକୁ କୁହାଯାଏ, ଗେଟ୍ୱେ ଅଫ୍ ଦି ହେଲ୍ଥ, ମାନେ ଆପଣଙ୍କର ଭଲ ସ୍ୱାସ୍ଥ୍ୟ ରହିବା ପାଇଁ ଆପଣଙ୍କର ଭଲ ଦାନ୍ତ ଆଉ ଭଲ ମୁଖ ଗୋବର ଦରକାର। ତ ସେଥିପାଇଁ ଆମେ ପ୍ରଥମେ ଚେଷ୍ଟା କରିବୁ ତାକୁ ରଖିବା ପାଇଁ। ଆଉ ଯଦି ବହୁତ ମାତ୍ରାରେ ତାହା କ୍ଷୟ ହେଇଯାଇଥିବ, ଯେଉଁଠିକି ରଖିବାର କୌଣସି ଇଏ ନାହିଁ, ତ ସେ ସ୍ଥାନରେ ଆମେ ତାଙ୍କୁ ଉପଦେଶ ଦେଉ ଯେ ଦାନ୍ତ କାଢ଼ିଦେବା ପାଇଁ। ଆଜ୍ଞା,
1: ଆଲେ ଧନ୍ୟବାଦ ଲାଗ ପଙ୍କଜ ବାବୁ। ଆଲେ ରହିଲୁ ତେବେ, ଜୁହାର ଲାଗ। ଆଲେ ଭଲ କଥା ବୁଝେଇ ଦେଲା ଆସ ବାବୁ। ଆଜିକାଲି ସେ ଯେମିତି ପର୍ସନ ପଚାରିଲା ସେମିତି ବୋଲେ ଦାନ୍ତ ଦୁକା ହେଲା ବୋଲେ ଦାନ୍ତ କେ ବେଟି ଏକା ଦେବାର ଅଛି କି?
0: ନାଇଁ, ସେମିତି କିଛି ନାହିଁ, ଦାନ୍ତ କେ ବେଟି ଦେବା ଦରକାର ନାହିଁ। ପ୍ରଥମେ ଆମେ ଯାଇକି ଡାକ୍ତରଙ୍କୁ ଦେଖା କରିବା, ତାପରେ ଡାକ୍ତର
2: ଛୋଟ ଛୁଆ ମାନଙ୍କୁ କାଇଁ ବେଶୀ ଦାନ୍ତ ପୋକ ଖାଏ?
0: ହଁ, କାହିଁକି ଛୋଟ ଛୁଆ ମାନେ ଭଲ ଭାବରେ ବ୍ରଶ କରନ୍ତିନି, ଆଜିକାଲି ତ ସ୍କୁଲ ସକାଳିଆ ହେଇଗଲା, ସେମାନେ ତ ଉଠିବେ ଲେଟ୍ରେ, ତ ଫଟ୍ ଫାଟ୍ ବ୍ରଶ କରିକି ପଳେଇବେ, ଆଉ ରାତିରେ ବ୍ରଶ କରିବା ପାଇଁ ଆମେ ତାଙ୍କୁ ଶିଖଉନାହୁଁ। ତେଣୁ ସେଇଟା ହେଉଛି ପ୍ରଥମ କଥା। ଦ୍ୱିତୀୟ କଥା ହେଉଛି ଛୋଟ ପିଲାମାନଙ୍କ ପାଇଁ ତାଙ୍କ ପାଇଁ ଅଲଗା ବ୍ରଶ ଅଲଗା ପେଷ୍ଟ ମଧ୍ୟ ଆସୁଛି ଆଜିକାଲି, ତ ଆମେ ସେଇ ପେଷ୍ଟ ଆଉ ସେଇ ବ୍ରେସ୍ ଛୋଟ ପିଲାଙ୍କୁ ଆମେ ବ୍ରଶ କରେଇବା। ହଁ, ଏବଂ ତୃତୀୟ କଥା, ଆମେ ତାଙ୍କୁ ଯେତେ ପ୍ରକାର ସବ୍ଜି ଜାତୀୟ ଜିନିଷ ହଉ କିମ୍ବା ଆପଣଙ୍କର ପନିପରିବା ଫଳ କାକୁଡ଼ି ଫାକୁଡ଼ି ଏଇସବୁ ଆମେ ଖାଇବା ଦ୍ୱାରା, କାହିଁକି ପିଲାମାନେ ସେମାନେ ବହୁତ ଚକୋଲେଟ୍ ଖାଆନ୍ତି, ବହୁତ ମାନେ ଆପଣଙ୍କର ଜଙ୍କ୍ ଫୁଡ୍ ଖାଆନ୍ତି ଯେଉଁଟାକି ଦାନ୍ତରେ ଲାଗିକି ରହେ ତାଙ୍କର, ସେଥିପାଇଁ ଦାନ୍ତ ତାଙ୍କର ଅଧିକା କ୍ଷୟ ହେବାର ଚାନ୍ସ ଥାଏ।
3: ଗାଁ ଗହଳି ଲଗେ ଗୋଟେ କଥା କହିବା ଡାକ୍ତର ବାବୁ, କାଇଟା ବୋଲେ ଦାନ୍ତ ଲଗେ କିଡା ହେଲା ଅଛେ ବୋଲି, ଆରେ କାଇ କାଇଟା ମନ କରବା ସତେ ସେ କିଡା ମନ ହେଲା ବାହାରିଛି କି ସେଠି, କାଇ କାଇ ଔଷଧ ମନ ଲଗାଇଲାନି କରଲାନି, କାଇଲେ ତେଲ ଚାପି ଦେଲାନି, ଏଡ଼କି ଏଡ଼କିଟା ବାହାରିଲାନି ବୋଲାନି, ସେମିତି କିଡା ମନ।
0: ମତେ ବି ବହୁତ ଜଣ କହିଛନ୍ତି, ଆପଣ ଭଉଣୀ ବିଶ୍ୱାସ କରିବୁନି, ଛୁଆ ବେଳେ ମରିଛନ୍ତି କିଡା ବାହାରି, ଏପଟେ କାନରେ ତେଲ ପକେଇଲେ ଆରପଟେ କାନରେ କିଡା
1: ବାହାରୁଥିଲା,
0: କିନ୍ତୁ ତାହା ଆକ୍ଚୁଆଲି ଠିକ ନୁହଁ। ଦାନ୍ତ ଭିତରେ ପୋକ କେବେ ନଥାଏ, ଯେମିତି ଆମେ ଭାବୁଛୁ ଚାଉଳରେ ପୋକ ଡାଲିରେ ପୋକ, ସେମିତି ଦେଖେଇଥିଲେ, କିନ୍ତୁ ତାହା ଆକ୍ଚୁଆଲି ସତ କଥା ନୁହଁ। ଏ ଦାନ୍ତ ପୋକଡ଼ା ହେବାଟା ହେଉଛି ଗୋଟେ ବ୍ୟାକ୍ଟେରିଆଲ ଇନଫେକ୍ସନ, ମାନେ ଜୀବାଣୁ ଜନିତ ମାନେ ସଂକ୍ରାମକ ରୋଗ। ତ ଜୀବାଣୁ ତ ଖାଲି ଆଖିରେ ଦେଖାଯିବେ ନାହିଁ ଆମକୁ, ଆମେ ଜାଣିଛୁ ସମସ୍ତେ। ଆଉ ଯଦି ସତରେ ପୋକ ଥାଆନ୍ତା ପାଟିରେ ତ ସେ ବେଳେବେଳେ ଆମ ଜୀବକୁ ବି ପଳେଇ ଆସନ୍ତା, ଆମେ ଜାଣିପାରନ୍ତି। ନାଇଁ, ବହୁତ ଲୋକ କହୁଛନ୍ତି, କିନ୍ତୁ ବିଜ୍ଞାନ ଜନିତ ତାହା କିଛି ସତ୍ୟ ନୁହଁ।
3: ଆରେ ଫୋନ ଆଇଲା ଆପା, ଉଠା ଉଠା।

0: मॅडम उग्रसन पटेल कोठील मॅडम सांगली पर्यंत बलांगीर जिल्ह्यात
1: आले जुआर लाग उग्रसन बाबू काय प्रश्नाचे दे आम डॉक्टर बाबू बसलाच पचार द्या
0: डॉक्टर आज मला प्रश्न कधी आज्ञा आज्ञा आम्ही जेमती जे लोक सहित नॉर्मल कथा हेले मध्ये आज्ञा ତାଙ୍କ ପାଟିରୁ ଗୋଟେ ଗୋଟେ ଦୁର୍ଗନ୍ଧ ବାସନା ଆସିଥାଏ ସେମାନେ କହନ୍ତି ଦାନ୍ତ ତ ଘଷୁଛି ସବୁ ଘଷୁଛି ପୁରା ବାସନା ଆସୁଛନ୍ତି କିଛି କହିଥାନ୍ତି ତ ତାଙ୍କ ପାଟିରୁ ଯୋଉ ଦୁର୍ଗନ୍ଧ ବାସନା ଆସୁଛି ତାଙ୍କ ମୁହଁରେ ସୁବିଧା ନା ତାଙ୍କ ଦାନ୍ତ କିଛି ସଫା ନାହିଁ ନା ଦାନ୍ତ କିଛି ଯତ୍ନ ନେଇପାରିବେ ଯାହା ଦ୍ୱାରା ଯେମିତି ଦୁର୍ଗନ୍ଧ ସବୁ ଆସୁଥାଏ
2: ହଁ ଭାଇ ବହୁତ ବଢିଆ ପ୍ରଶ୍ନ କଲେ ଆକ୍ଚୁଆଲି ଆକ୍ଚୁଆଲି ଏଇଟା ଆମର ଦୁଇଟା କାରଣ ଯୋଗୁଁ ହବ ଗୋଟିଏ ହେଉଛି ଯଦି ତାଙ୍କର ପାଟିରେ ଯୋଉ ପୋକଡ଼ା ଦାନ୍ତ ଏବେ କହିଲେ ଭଉଣୀ ଯଦି ପୋକଡ଼ା ଦାନ୍ତ ଅଧିକା ଥିବ ତାହେଲେ ମଧ୍ୟ ଦୁର୍ଗନ୍ଧ ହେବ କିମ୍ବା ଆଉ ଗୋଟେ ରୋଗ ଆପଣ ନାଁ ଶୁଣିଥିବେ ଯାହା କହୁଛୁ ଆମେ ପାଇରିଆ ରୋଗ ଯଦି ପାଇରିଆ ରୋଗ ଥାଏ ଲୋକର ତାହେଲେ ମଧ୍ୟ ଏ ଦୁର୍ଗନ୍ଧ ହେବାର ସମ୍ଭାବନା ରହୁଛି ଯଦି ସେହିଭଳିଆ ସେ ଫିଲ୍ କରୁଛନ୍ତି ତ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ତାର ଚିକିତ୍ସା କଲେ ସେ ରୋଗ ଭଲ ହୋଇଯାଇପାରିବ ହଁ
0: ଆଜ୍ଞା
2: ଧନ୍ୟବାଦ
1: ଭଲ କଥା ସେ ଉଗ୍ରସେନ ବାବୁ ପଚାରିଲେ ମୁଇଁ ମିଶା ସେଟା ପଚାରିବି ବୋଲତେ ରହିଲି ଅଧିକ ସମୟ ଯାକ ଖାଇଲେ ପାଣି ନ ଖାଇଲେ କି କାଇଟା କାଦି ନ ଖାଇଲେ କି ପାଣି ନ ଖାଇଲେ ମିଶା ପାଟି ଥାନୁ ଖାଇ ଜବର କାତା ହେଲେ ମିଶା ଏମିତି ପାଟି ଥାନୁ ଗନ୍ଧ ବାସି ବୋଲବାଇ ଯାଏ
2: ହଁ ହଁ ହଁ ତାର କାରଣ ହଉଛି ଆମ ଯୋଉ ଲାଳ ଅଂଶ ରହୁଛି ସେ ଲାଳ ଅଂଶଟା ବହୁତ ସମୟ ରହିଗଲେ କଣ ହୁଏ ସେ ଏସିଡ୍ ମହିଳା କାମ କରେ ଆଉ ସେଟା ହଜମ ପାଇଁ ବି କାମ କରେ ତ ସେଥିପାଇଁ ଏଇଟା ଦୁର୍ଗନ୍ଧ ହେବ ସେଇଟା ତ ମାନେ ସତ୍ୟ କଥା କିନ୍ତୁ ଯଦି ଆମର ପାଟିରେ ଆମେ ଯେଉଁଟା କହୁଛୁ ଖାଦ୍ୟ ପଦାର୍ଥ ଯଦି ଲାଗିକି ରହିଲା ବହୁତ ସମୟ ପର୍ଯ୍ୟନ୍ତ ସଫା ନହେଲା ତ ସେଗୁଡ଼ାକ କ'ଣ ହେଇଯିବ ନା ହାର୍ଡ଼ ହେଇଯିବ ମାନେ ଦାନ୍ତ ପରିକା ହାର୍ଡ଼ ହେଇଯିବ ତ ସେଇ ଜିନିଷ ରହିଲେ ମଧ୍ୟ ଆମର ପାଟିରେ ଦୁର୍ଗନ୍ଧ ହେବ ତାକୁ ତୁରନ୍ତ ଆମେ ଯାଇକି ପରାମର୍ଶ ନେଇକି ଚିକିତ୍ସା କରିବା ଦରକାର
0: ସଞ୍ଜୀବ କୁମାର
3: ସଞ୍ଜୀବ ବାବୁ ଖାଇ ପ୍ରଶ୍ନ ଅଛେ ଆଜ୍ଞା ବସଲା
0: ସାର୍ ନମସ୍କାର
2: ହଁ ନମସ୍କାର ନମସ୍କାର
0: ସାର୍ ପ୍ରାୟତଃ ସାଧାରଣତଃ ଦାନ୍ତ ପୋକ ହେଇଥିବ କେମିତି ଜାଣିବା ଦ୍ୱିତୀୟତଃ ଗୋଟେ ପ୍ରଶ୍ନ ହଉଛି ଆମେ ପ୍ରାୟତଃ ଅଧିକାଂଶ ବ୍ରସ ଆଉ ପେଷ୍ଟ ଘଷନ୍ତି କୋଉ ପେଷ୍ଟ ଘଷିବା ଦ୍ୱାରା ଦାନ୍ତ ପୋକ ଖାଇନଥାଏ ସାର୍ ଟିକେ ଦୟାକରି କହିବେ
2: ଇଏ ବହୁତ ବଡ଼ କ୍ୱେଶ୍ଚିନ୍ ବହୁତ ବଡ଼ ପ୍ରଶ୍ନ ଭାଇ ପଚାରିଲେ ଶୁଣନ୍ତୁ ଦାନ୍ତ ଯେଉଁ ପୋକଡ଼ା ହେଉଛି ଦାନ୍ତ ପୋକଡ଼ା କେବଳ ପେଷ୍ଟ ବ୍ରଶ ପାଇଁ ନୁହଁ ପ୍ରଥମ କଥା ହେଉଛି ଆପଣ ଭାଇ ତ ନିଶ୍ଚୟ ମାନିବେ ଆମେ ଯେଉଁ ଖାଦ୍ୟ ଆଗରୁ ଖାଉଥିଲେ 20 ବର୍ଷ ତଳେ ଆଜିକା ଡେଟ୍ରେ ସେ ଖାଦ୍ୟ ନାହିଁ ମାନେ ଖାଦ୍ୟରେ କିଛି ଭିଟାମିନ୍ସ ମିନେରାଲ୍ସ ନାହିଁ ଆଜିକା ଡେଟ୍ରେ ଯେଉଁଥିପାଇଁ କି କେବଳ ଦାନ୍ତ ନୁହଁ ଅନ୍ୟ ସବୁ ଗଠନ ପ୍ରଣାଳୀରେ ଆମର ଡିଫେକ୍ଟିଭ ଆମେ ଦେଖୁଛୁ ଅନ୍ୟ ରୋଗଗୁଡ଼ା ବଢ଼ିଯିବାର କାରଣ ହେଉଛି ସେଇଟା ତେଣୁ ଦାନ୍ତ ଓ ମାଢ଼ିକୁ ଶକ୍ତ ରହିବା ପାଇଁ ଯେଉଁ ଭିଟାମିନ୍ ଜନିତ ଖାଦ୍ୟ ଗୋଟେ ହେଉଛି ଇଣ୍ଟରନାଲ୍ ଆଉ ଗୋଟେ ହେଉଛି ଏକ୍ସଟର୍ନାଲ୍ ତ ଇଣ୍ଟରନାଲ୍ ପାର୍ଟ ମୁଁ କହୁଛି ଭେରି ଭେରି ଇମ୍ପୋର୍ଟାଣ୍ଟ ଆମକୁ ସେଇଭଳିଆ ଖାଦ୍ୟକୁ ଖାଇବାକୁ ପଡ଼ିବ ସୁଷମ ଖାଦ୍ୟ ଯେଉଁଟା ଆମେ ପଢ଼ିଥିଲେ ଆଗରୁ ସୁଷମ ଖାଦ୍ୟ ପ୍ରଥମେ ଆମେ ଖାଇବାକୁ ପଡ଼ିବ ଯେଉଁଥିରେ କ୍ୟାଲସିୟମ୍ ଅଧିକା ଥିବ ଭିଟାମିନ୍ ସି ଅଧିକା ଥିବ ଭିଟାମିନ୍ ଇ ଅଧିକା ଥିବ ପ୍ରୋଟିନ୍ ଜାତୀୟ ଖାଦ୍ୟ ଆମେ ଖାଇବା ଦରକାର ଯେଉଁଟାକି ଦାନ୍ତ ଓ ମାଢ଼ିକୁ ଶକ୍ତ ରଖିବା ପାଇଁ ସାହାଯ୍ୟ କରିବ ଦ୍ୱିତୀୟ କଥା ହେଉଛି ଆପଣ ଯେଉଁଟା କହିଲେ ଏକ୍ସଟର୍ନାଲ୍ ଏକ୍ସଟର୍ନାଲ୍ ହେଉଛି ଆମେ ବ୍ରଶ କରିପାରିବା ଆମେ ମାଉଥ୍ ୱାଶ୍ କରିପାରିବା ଆମେ ଯେତେ ଆମେ କ୍ଲିନ୍ ରଖିପାରିବା ଦାନ୍ତରେ କୌଣସି ଖାଦ୍ୟ ଜିନିଷ ଯେମିତି ଲାଗିକି ବେଶୀ ସମୟ ରହିବାକୁ ହେବ ନାହିଁ ଯଦି ଖାଦ୍ୟ ଅଧିକା ରହିଲା ଯେମିତିକି ଆମର କେଉଁ ଜାତୀୟ ଖାଦ୍ୟ ଶର୍କରା ଜାତୀୟ ଖାଦ୍ୟ ଯେମିତିକି ମିଠା ହେଇଗଲା ଚକୋଲେଟ୍ ହେଇଗଲା ଯେଉଁଟାକି ଆମେ ଖାଇଲେ ଦାନ୍ତରେ ଲାଗିଯାଉଛି ଆମେ ତାକୁ ସାଙ୍ଗେ ସାଙ୍ଗେ ବ୍ରଶ କରୁନାହୁଁ ତ ସେଇ ଜିନିଷ ଅଧିକା ସମୟ ଲାଗିବା ଦ୍ୱାରା କ'ଣ ହେଉଛି ଦାନ୍ତ ସେଇ ଜାଗାରେ ଆମର କ୍ଷୟ ହେବା ଷ୍ଟାର୍ଟ ହେଉଛି ଯେମିତି ଆପଣ ଦେଖୁଛନ୍ତି ନ୍ୟାସନାଲ୍ ହାଇୱେରେ ଆଜିକା ଡେଟ୍ରେ ଯଦି ଗୋଟେ ଗାତ ହେଇଗଲା ତାପରେ କ'ଣ ହେଉଛି ସେ ବଢି ବଢି ଯାଉଛି ସେ ଗାତ ତ ସେମିତି ସେଟା ହେଇକି ପୋକଡ଼ା ହେଇଯାଉଛି ଯେଉଁଟାକି ଆମକୁ ପ୍ରୋବ୍ଲେମ୍ କରୁଛି ପରବର୍ତ୍ତୀ ସମୟରେ ତେଣୁ ଯଦି ଆପଣ କହିବେ ପେଷ୍ଟ ଆଉ ବ୍ରଶ କରିବା କଥା ବଜାରରେ ବହୁତ ସାରା ଭଲ ଭଲ ପେଷ୍ଟ ମିଳୁଛି ଯେଉଁଗୁଡ଼ାକ ଆପଣଙ୍କର ମାନେ ସ୍ମୁଥ୍ ଥିବ ଦେଖିବେ ମାନେ ରଫ୍ ନଥିବ ବହୁତ ସ୍ମୁଥ୍ ଥିବ ଆଉ ପ୍ଲସ୍ ବେଶୀ କଲର୍ଫୁଲ୍ ନଥିବ ସେହିଭଳିଆ ପେଷ୍ଟ ଆମେ ୟୁଜ୍ କରିପାରିବା ଆଉ ଆପଣଙ୍କର ବ୍ରଶ ଦେଖିବେ ଯଦି ଆପଣ ବେଶୀ ମାନେ ଏକଦମ ହାର୍ଡ଼ ବ୍ରଶ ୟୁଜ୍ କରିବେନି ସଫ୍ଟ ବ୍ରଶ ୟୁଜ୍ କରିବେ ବା ମିଡ଼ିୟମ୍ ବ୍ରଶ ୟୁଜ୍ କରିବେ ତ ନିଶ୍ଚୟ ଦାନ୍ତ ଆପଣଙ୍କ ଭଲ ରହିବ ଆଉ ମୁଁ ଏବେ ବି ଯାହା ବି କହି ଆସିଛି ଯେ ରାତିରେ ଆପଣ ବ୍ରଶ କରିବା ଗୋଟେ ନିୟମିତ ଅଭ୍ୟାସରେ ପରିଣତ କରନ୍ତୁ ଯେଉଁଥିରେ କି ଆପଣଙ୍କର ଏହିସବୁ ରୋଗ ବହୁତ ମାତ୍ରାରେ ଆପଣ

0: ରୋଧକ ମାନେ ଶକ୍ତି ଯୋଗାଇ ପାରିବ।
1: ହଉ ସାର୍ ଆଜ୍ଞା ସାର୍ ଧନ୍ୟବାଦ ସାର୍ ନମସ୍କାର
0: ଥ୍ୟାଙ୍କ ୟୁ।
2: ଏଲେ ଡାକ୍ତର ବାବୁ ଆଗତୁ କାଇଟା ବୋଲେ ଆଗର କାଲର ଡକରା ଡକରି ଏବେ ମିଶା ହାଚତ ଜାନକି ଅଶେ ନବେ ବରଷ ଅଶେ ନବେ ଫୋନ ଆଇଲା କି ଫୋନ ନାଇଁ ଆସ ତାର ଏଲେ ଖାଇଟା ବୋଲେ ଅଶେ ନବେ ବରଷ ହେଲେ ମିଶା ଡକରା ଡକରି ମନକର ଦାନ୍ତ ମନ ନିକୁ ଆଛେ ମାତ୍ର ଆଜିକାଲି ବିବାହ ନ ଏନୁ ହେ ଆମର ବେଣ୍ଡିଆ ପିଲା ଟୋକି ମନକେ ଚାରିଟା ଲାଗା ଦାନ୍ତ କଡାଇ ଦେଲାନି ସେଟା କାଇ କାଜେ ହେଲାନି ହେଲେ
0: ସେଟା ଏବେ କହିଲି ଭୁଣି ଆଗ କାଳରେ ଆମେ ଯୋଉ
2: ଆଲେ ଆଲେ ଓଟାଉ ଆରି ପଛ କଥା। हेलो रेडियो के पचारो
3: हेलो
4: दिस कॉल इज बीइंग रिकॉर्डेड।
3: हेलो
2: हेलो के कोई लसनी बाबू ना लोप संग दिया
3: आगे मो ससुत महोत्र पोच जोई करू।
2: याले ससुत बाबू काई पर्सन नाचे पचार दिया।
3: आगे हेलो
5: हां पचारा पचारा
3: आयन मसला चत।
0: हां आगे नमस्कार। आगे हां नमस्कार नमस्कार। ଦାନ୍ତ ଯୋଉ ପୋକ ଲାଗୁଛି ତା ପାଇଁ ଉପଚାର ହଉଛି ଯଦି ଆପଣ ଜାଣିଲେ ଦାନ୍ତ ପୋକ ଲାଗୁଛି ତ ଆପଣ ତୁରନ୍ତ ଦନ୍ତ ଚିକିତ୍ସକଙ୍କ ପରାମର୍ଶ ନିଅନ୍ତୁ ଯୋଉଟାକି ମୁଁ ଏବେ କହିଲି ବାକି ସବୁ ଆପଣ ବ୍ରଶ କରିବା ପ୍ରଣାଳୀ ବ୍ରଶ କେମିତି କରିବେ ଆଉ କେତେବେଳେ କେତେବେଳେ କରିବେ ସେସବୁ ଆମେ ନିହାତି ଜାଣିବା ଦରକାର ପ୍ଲସ୍ ଆମେ ସୁଷମ ଖାଦ୍ୟ ଖାଇବା ଦରକାର ଷ୍ଟିକି ଫୁଡ଼କୁ ଆଭଏଡ୍ କରିବା ଯୋଉ ଖାଦ୍ୟ ଆମ ଦାନ୍ତରେ ଲାଗିକି ରହୁଛି ସେ ଖାଦ୍ୟକୁ ଆମେ ବର୍ଜନ କରିବା ଦରକାର। ହଁ ଦିନକୁ ଦୁଇଥର ଦ୍ୟାଟ୍ ଟୁ ରାତିରେ ବ୍ରଶ କରିବା ବହୁତ ଇମ୍ପୋର୍ଟାଣ୍ଟ।
2: ଧନ୍ୟବାଦ ଲାଗ ଶାଶ୍ୱତ ବାବୁ।
0: ହଁ ନମସ୍କାର।
5: ଆରି ଗୋଟେ କଥା ଆଜ୍ଞା ପଚାରିବି ଏବେ ଆମର ଦାନ୍ତ କେ ଦାନ୍ତ
0: ହଁ ଏଇଟା ଗୋଟେ ବହୁତ ଭଲ ପ୍ରଶ୍ନ ପଚାରିଲେ ଭାଇ ତ ଏଇଟା ହେବାର କେତେ ଗୁଡ଼ିଏ କାରଣ ଅଛି ତ ପ୍ରଥମତଃ ହେଉଛି ଆମର ଜେନେଟିକ ବା ଯୋଉଟା ଆମେ କହୁଛୁ ଆମର ଡିଏନ୍ଏ ବା ଯାହାର ଆମର ଲୋକଙ୍କର ଯେମିତି ଘରେ ଯଦି ସେମିତି ଥିବ ବଂଶାନୁଗତିକ ତ ତାହେଲେ ମଧ୍ୟ ଆପଣଙ୍କ ଛଡ଼ା ଛଡ଼ା ହେବାର ସମ୍ଭାବନା ଥାଏ। ଦ୍ୱିତୀୟ କଥା ହେଉଛି କ'ଣ ଯେ ଦାନ୍ତ ଆମେ କାଢି ଦେଉଛୁ ଯଦି ଆମେ ମଝି ଦାନ୍ତ କାଢିଦେଲେ କି ଅନ୍ୟ ଦାନ୍ତ ଆମେ କାଢିଦେଉଛୁ ତାହେଲେ ମଧ୍ୟ ସେ ଗ୍ୟାପ୍କୁ ଫିଲ୍ଅପ୍ କରିବା ପାଇଁ ବଡିର ଗୋଟେ ଟେଣ୍ଡେନ୍ସି ରହିବ ବଡିର ଧର୍ମ ହେଉଛି ସେ ଗ୍ୟାପ୍କୁ ମେକଅପ୍ କରିବ ତ ସେଥିପାଇଁ ବି ଛଡ଼ା ଛଡ଼ା ହୁଏ।
3: ହଁ
0: ହଁ ପଚାରେ ଆଜ୍ଞା ନମସ୍କାର
3: ଆଜ୍ଞା ମୋର ପ୍ରଶ୍ନ ବୋଇଲେ ଯୋଉଟା କି ଉପର ଦାନ୍ତ ଯୋଉଟା ଉପର ସାଇଡ ର ଦାନ୍ତ ଖରାପ ହେଇଗଲେ କି କଣ ଦାନ୍ତ କାଢିଲେ ଆଖି ଉପରେ ପ୍ରଭାବ ପଡିବ ବୋଲି ଲୋକମାନେ କହିବେ ଏଇଟା ସତ କଥା ଆଜ୍ଞା।
0: ଏଇଟା ଏଇଟା ବହୁତ ଲୋକ ପଚାରନ୍ତି ଭଉଣୀ ଭାଇ ଆଉ ପ୍ରାୟ ସମସ୍ତେ 99% ଲୋକଙ୍କର କ୍ୱେଶ୍ଚିନ୍ ହଉଛି ଏଇଟା ଯେ ଉପର ଦାନ୍ତ କାଢିଲେ ଆଖି ଖରାପ ହବ ନା ନାହିଁ ହେଲେ ଆପଣ ଆପଣ କଣ ଭାବୁଛନ୍ତି ଖରାପ ହବ ନାହିଁ ତ ତଳ ଦାନ୍ତ ସେମିତି ଯଦି ଆମେ ଭାବିବା ତ ତଳ ଦାନ୍ତ କାଢିଲେ ଆମ ତଣ୍ଟି ମିଶା ଖରାପ ହେଇପାରେ। ଆଚ୍ଛା ନାଇଁ ଆଉ ଦ୍ୱିତୀୟ କଥା ମୁଁ ପଚାରେ ପେସେଣ୍ଟକୁ ଏବେ ଉପର ଦାନ୍ତ କାଢିବା ଆଖି ପୂର୍ବରୁ ତ ନାକ ଅଛି ଏପଟେ କଳ ଦାନ୍ତ କାଢିଲେ କାନ ବି ଅଛି ତ ନାକ ଖରାପ ହବ କାନ ଖରାପ ହବ କହିବେ ନାହିଁ ସିଧା ଆଖି ଖରାପ ହେଇଯିବ ନାଇଁ ସେମିତି କିଛି ହବ ନାହିଁ ଭାଇ ଉପର ଦାନ୍ତ କାଢିଲେ ଆଖି କିଛି ଖରାପ ହବ ନାହିଁ ଯଦି ଆପଣଙ୍କର ଦେଖନ୍ତୁ ମୁଁ ଏପର୍ଯ୍ୟନ୍ତ ଏତେ ବର୍ଷ ଭିତରେ ଦାନ୍ତ କାଢିନି କିନ୍ତୁ ମୁଁ ଚଷମା ପିନ୍ଧିବି ମୋ ଆଖି ଖରାପ ହେଇଗଲାଣି।
3: ଆଉ ଗୋଟେ କଥା ଆଜ୍ଞା କଣ ବୋଇଲେ ସେ ଯୋଉ କଣ ସେଟା କହିବେ ଯୋଉଟା କି ଆଜ୍ଞା ବ୍ରଶ ନ କରିକି ଅଧେ ଲୋକ ଦାନ୍ତ କାଟିକି କରୁଛନ୍ତି ସେଟା କଲେ ଦାନ୍ତ କାଟି କରିବା ଦ୍ୱାରା ଦାନ୍ତକୁ କଣ ଖରାପ ହେଉଛି ଆଜ୍ଞା?
0: ବହୁତ ବଢିଆ ଦେଖନ୍ତୁ ବ୍ରଶ ତ ଆସିବା ପୂର୍ବରୁ ଲୋକମାନେ ଆମେ ତ ଛୁଆବେଳେ ଦାନ୍ତ କାଟି ହିଁ କରୁଥିଲୁ କିନ୍ତୁ ସେତେବେଳେ କଣ ଦେଖନ୍ତୁ ସେତେବେଳେ ଆମେ ଯୋଉ ଖାଦ୍ୟ ଖାଉଥିଲୁ ସେ ଖାଦ୍ୟ ଆମ ପାଟିରେ ଲାଗିକି ରହୁନଥିଲା କାହିଁକି ସେତେବେଳେ ଏତେ ପ୍ରକାର ମାନେ ମସଲା ମସଲି ଖାଦ୍ୟ କିଛି ନଥିଲା ଘରୋଇ ଖାଦ୍ୟ ଥିଲା ଆଉ ଯେଉଁଟାକି ପାଟିରେ ଲାଗିକି ରହୁନଥିଲା ସେଥିପାଇଁ ସେଗୁଡ଼ା ଆମର ଦାନ୍ତକାଠିରେ ଭଲସେ ସଫା ହେଇଯାଉଥିଲା ପ୍ଲସ୍ ମୁଁ ଏଇଠି କହିବି ଭାଇ ଦାନ୍ତକାଠିର ଗୋଟେ ଔଷଧୀୟ

0: ଗୁଣ ରହୁଛି, ଯେଉଁଟାକି ଆପଣଙ୍କର ମାଢ଼ି ଆଉ ଦାନ୍ତକୁ ଶକ୍ତ ରଖିବା ପାଇଁ, ମଜବୁତ ରଖିବା ପାଇଁ ସାହାଯ୍ୟ କରେ। କିନ୍ତୁ ଆଜିକା ଡେଟ୍ରେ ଯେଉଁ ଖାଦ୍ୟ ଆମେ ଚେଞ୍ଜ ହେଇଗଲା, ଯେଉଁ ପ୍ରକାର ଖାଦ୍ୟ ଆମେ ଖାଉଛୁ ଆଜିକାଲି, ଫାଷ୍ଟଫୁଡ଼ ଯେଉଁଟା ଆମେ କହୁଛୁ, ତ ସେ ଫାଷ୍ଟଫୁଡ଼ ଗୁଡ଼ାକ କ'ଣ ଶୀଘ୍ର ଶୀଘ୍ର ମାନେ ଆମ ଦାନ୍ତରୁ ବା ଆମ ପାଟିରୁ ଯାଏ ନାହିଁ, କିଛି ଅଂଶ ଲାଗିଗଲା, ତାକୁ ସଫା କରିବା ପାଇଁ ବ୍ରଶ ଦରକାର। ଆପଣ ଗୋଟେ କାମ କରିପାରିବେ, ଯଦି ଦାନ୍ତକାଠି ଆପଣଙ୍କ ପାଖରେ ମିଳୁଛି, ଯେମିତି ହେଲା ନିମ ଦାନ୍ତକାଠି ହେଲା, କରଞ୍ଜା ଦାନ୍ତକାଠି ହେଲା, ତ ଦାନ୍ତ ଆପଣ ବ୍ରଶ କରିସାରିଲା ପରେ ସେ ଦାନ୍ତକାଠିକୁ ଚୋବାନ୍ତୁ। ଚୋବେଇଲେ ତାର ଯୋଉ ରସଟା ସେଇଟା ମାଢ଼ି ଆଉ ଦାନ୍ତ ପାଇଁ ବହୁତ ମାନେ ଭଲ କାମ କରିବ। ଆଜ୍ଞା,
1: ଧନ୍ୟବାଦ ଲାଗ ଆମର।
2: ଧନ୍ୟବାଦ ଆଜ୍ଞା, ବହୁତ କିଛି ଜାଣିଲେ, ଏଇ ଜିନିଷ ମୋର ମନରେ ବି ସନ୍ଦେହ ଥିଲା ଆଜ୍ଞା।
1: ଭଲ ହେଲା ନବୀନ ବାବୁ, ହେଲେ ରହିଲୁ ନି ତେବେ, ଜୁହାର ଲାଗ।
2: ହଁ ନମସ୍କାର ଆଜ୍ଞା।
3: ନମସ୍କାର, ପଚାରିବେ ମୁଇଁ ଏବେ ସବୁ ଲୋକର ଦାନ୍ତ ଠିକ ରହିଛି, କେତେ ଲୋକର ଏମିତି କଡ କଡ ଦାନ୍ତ ମାନେ ପାଦେଇ ପାଦେଇ ବାହାରି ରହିଛି, ସେଟା କାହି ପାଇଁ ବାହାରିଛି?
0: ସେଟା ତ କାହି ପାଇଁ ବାହାରିଛି କହିହବ ନାହିଁ, ସେଟା ଜେନେଟିକ ହେଇପାରେ, ଆଉ ସେମିତି କିଛି ରୋଗ ପାଇଁ ବି ବାହାରେ ନାହିଁ। କିନ୍ତୁ ଆଜିକା ଡେଟ୍ରେ ଖୁସିର ଖବର ଏହା ହେଉଛି ଯେ ଆମର ସାଇନ୍ସ ଏତେ ଡେଭଲପ୍ ହେଇଗଲାଣି, ଆମେ ତାକୁ ଠିକ୍ କରିପାରିବୁ, ଆମେ ତାକୁ ଯେମିତି ନର୍ମାଲ ଇଏ କରିପାରିବୁ। ସେଇଟା ଦେଖନ୍ତୁ ଭାଇ, ଆମର ମାନେ ଭଗବାନ ତ ଯାହାକୁ ଯେମିତି ଦେଇଛନ୍ତି, ଏବେ ଆପଣ କହିବେ ମୁଁ କଳା କାହିଁକି ଆପଣ ଗୋରା କାହିଁକି, ତାର ଆନ୍ସର ନାହିଁ। ସେମିତି ଦାନ୍ତର ସେପ୍ ଆଉ ଇଏ ବିଭିନ୍ନ ଲୋକଙ୍କର ଜେନେଟିକକୁ ନେଇକି ହେଇଥାଏ ବିଭିନ୍ନ ପ୍ରକାର, ତ ଆମେ ତାକୁ କିନ୍ତୁ ରେକ୍ଟିଫାଇ କରିପାରିବା।
1: ହ୍ୟାଲୋ, ରେଡିଓ କି ପଚାରୁ?
4: ହ୍ୟାଲୋ,
1: ହ୍ୟାଲୋ, କେ କହିଲାସିନି ବାବୁ?
4: ମୋର ପ୍ରଶ୍ନଟି ଦେଖନ୍ତୁ, ଅଧିକାଂଶ ଲୋକ ତ ପ୍ରାୟ କଣ କୁହନ୍ତି, ବୃଦ୍ଧ ହଉ କି ବୃଦ୍ଧା ହଉ କି ଅଥବା ଯେକୌଣସି ଯୁବପିଢି ହଉ, ତମକୁ ଦାନ୍ତ ତ ପ୍ରାୟତଃ ଭଲ ହେଇଥାଏ, ଯୋଉ ଟାଇମରେ ଦାନ୍ତ ଇଏ କି ଯୋଉ ଟାଇମରେ ଦାନ୍ତ ତାଙ୍କର ବେଶୀ ଦରଦ ହୁଏ, ଅଧିକାଂଶ ଲୋକମାନେ କଣ କରନ୍ତି କି ଗୁଣି ଗାଣ ହେଇ ପାଖକୁ ଯାଆନ୍ତି, ସେଥିରେ ବର୍ତ୍ତମାନ ଆମର ଯୋଉ କଣ ପୋକ ବାହାରେ, ତାର ପୋକ ବାହାରିବାର କାରଣ କଣ, ଏଇଟା ଟିକେ ମୁଁ ଟିକେ ଜାଣିବା ପାଇଁ ଚାହୁଁଛି।
0: ପୋକ ବାହାରିବାର କାରଣ ଆପଣ ବିଜ୍ଞାନ ସମ୍ମତ ନୁହଁ, ସେଇଟା ହଉଛି ଗୋଟେ ମେଜିକ। ହଁ, ତ ସେମିତି କିଛି ପୋକ ନଥାଏ, ଏବେ ଆମେ ସେ ପ୍ରଶ୍ନର ଉତ୍ତର ଆମେ କଥାବାର୍ତ୍ତା କଲେ ହେଲେ, ଆକ୍ଚୁଆଲି ସେମିତି କିଛି ପୋକ ନଥାଏ, ସେ ଲୋକମାନେ ସେମାନେ ତାଙ୍କର ହାତର କାର୍ସାଦି ଯେମିତି ମେଜିକ ତ ସେଇ ଟାଇପ୍ର ଦେଖାନ୍ତି, ଆମର ବିଜ୍ଞାନ ସମ୍ମତରେ ସେମିତି କିଛି ପୋକ ନଥାଏ।
4: ଆଉ ଗୋଟେ କଥା ଜାଣିବା ପାଇଁ ଚାହୁଁଛି, ଦେଖନ୍ତୁ ଦାନ୍ତ ଯୋଉ କଣ ଝଡିଯାଏ ଯୋଉ ମାତା ବୋଲେ ସାର୍, କେତେ ବୟସ ଗୋଟେ ଶିଶୁର କଣ, ଯେଉଁ 17 ବର୍ଷ ହଉ କି 15 ବର୍ଷ ହଉ, ଏଇଟା ଯୋଉ ଦାନ୍ତଟା ଝଡିଯାଏ, ଯୋଉ ନିୟମ ଦୃଷ୍ଟିରେ କେତେ ବର୍ଷ ପରେ ଗୋଟେ ଦାନ୍ତ ଝଡିବାର କଥା ଏବଂ କେତେ ବର୍ଷ ପରେ ଗୋଟେ ଦାନ୍ତ ଆଖିବାର କଥା, ଏଇଟା ଟିକେ ମୁଁ ଜାଣିବା ପାଇଁ ଚାହୁଁଛି।
0: ପିଲାମାନଙ୍କର ଦାନ୍ତ କେତେଟା ଥାଏ ଆପଣ ଜାଣିଛନ୍ତି ନା? ପିଲାମାନଙ୍କର ଟୋଟାଲ ଦାନ୍ତ ହଉଛି 20ଟା, ତ ବୟସ ଅନୁସାରେ ତାଙ୍କର ଝଡିବା ଷ୍ଟାର୍ଟ ହୁଏ, ସେଟା ବି ମାନେ ସେମିତି କିଛି ପାର୍ଟିକୁଲାର ଏଜ୍ ନାହିଁ, ଭେରି କରିବ, କାହାର 5 ବର୍ଷରେ ଝଡିବ, କାହାର 6 ବର୍ଷରେ ଝଡିବ, କାହାର 8 ବର୍ଷରେ ଝଡିବ, ତ ବିଭିନ୍ନ ପ୍ରକାର ଯୋଉ ଦାନ୍ତ ଆମର ଶ୍ରେଣୀ ବିଭାଜନ କରାଯାଇଛି, ତ ସେଇ ଅନୁସାରେ ଦାନ୍ତ ଆପଣଙ୍କର 6 ବର୍ଷରୁ ଆରମ୍ଭ କରିକି 12-13 ବର୍ଷ ପର୍ଯ୍ୟନ୍ତ ବି ଝଡିଥାଏ, ଝଡିକି ନୂଆ ଦାନ୍ତ ବା ପରମାନେଣ୍ଟ ଦାନ୍ତ ଆସେ, କିନ୍ତୁ ସିଏ ବି ସେ କାହା କାହା ପାର୍ଟିକୁଲାର କ୍ଷେତ୍ରରେ ଅଲଗା ଅଲଗା ହୁଏ।
3: ନମସ୍କାର, କୁନ୍ଦିନ କହିଲାସନି ବାବୁ, କିଏ କହିଲାସନି?
5: ନମସ୍କାର, ଦାନ୍ତରେ ସୁରକ୍ଷା ଜଣେ ଆଜ୍ଞା, ଧର ଆମର ଯଦି ଛୋଟ ଛୁଆ ପେଲୁ କେତେ ଛୁଆ ଲୋକଟା ବି ଦାନ୍ତ ଝଡି ଯାଉଛି ଆଜ୍ଞା, ସେଟା କାହାକୁ କରିବାକୁ ପଡିବ ଆଜ୍ଞା?
0: ଆଉ ଥରେ କହିଲେ, ଛୋଟ ପିଲାର ଦାନ୍ତ
5: ଦାନ୍ତ କିଛି ଦିନ ତଳେ ଏଇଟା ହେଇଯାଉଛି, ଭାଙ୍ଗି ଦେଉଛି ନା?
3: ତାର ସେ ଝଡି ଗଲାନି କି
5: ଛୋଟ ଛୁଆ ଆମର ବାବୁ?
0: ହଁ, ବାବୁମାନଙ୍କର ତ ଦାନ୍ତ ଝଡିବ, ତାପରେ ବାବୁମାନଙ୍କର କଣ, ସେମାନେ ଯେହେତୁ ଭଲସେ ଦାନ୍ତକୁ ବ୍ରଶ କରିପାରନ୍ତି ନାହିଁ, ଦାନ୍ତର ଓରାଲ ହେଲ୍ଥ ଓରାଲ

0: ମେଣ୍ଟେନ୍ କରିପାରନ୍ତି ନାହିଁ, ସେଥିପାଇଁ ତାଙ୍କର ଦାନ୍ତ ସବୁ କ୍ଷୟ ହେବାର ଅଧିକା ଚାନ୍ସ ରହେ। ତ ତାଙ୍କୁ ମୁଁ ଯେମିତି କହିଲି, ପ୍ରଥମ ଷ୍ଟେପ୍ ଇଏ ହେଉଛି ରାତିରେ ବ୍ରଶ କରାଇବା ଶିଖାନ୍ତୁ ପ୍ରଥମେ। ଆଉ ଦ୍ୱିତୀୟ କଥା ହେଉଛି, ଛୋଟ ପିଲାମାନେ ଯେତେବେଳେ କ୍ଷୀର ପିଇବେ, ସେ କ୍ଷୀର ପିଇ ସାରିଲା ପରେ ତାଙ୍କ ପାଟି ଧୋଇବା ପାଇଁ ଆପଣ କୁହନ୍ତୁ। ତ ସେ କ୍ଷୀର ଅଂଶ ଲାଗିଲେ ରହିଲେ ମଧ୍ୟ ଆପଣଙ୍କର ହଁ, କିନ୍ତୁ ମା କ୍ଷୀର ନ ପିଇଲେ ପିଲା ବଞ୍ଚିବ। ସେଇଟାକୁ ଆମେ ମନା କରିପାରିବା ତ ନାହିଁ ନା, ପିଲା ଯଦି ଅଧିକା ମା କ୍ଷୀର ପିଉଛି ସେଟା ଭଲ। ହଁ ଥାଏ, କାହିଁକି ଯେତେବେଳେ କାହିଁକି ତାର କାରଣ ବି ଶୁଣନ୍ତୁ, ଯେତେବେଳେ ମା କ୍ଷୀର ପିଏ ପିଲା, ତାପରେ ସେ ରାତିରେ କ୍ଷୀର ପିଇକି ଶୋଇପଡେ, ଆଉ ତ ସେ ଦାନ୍ତ ଘଷେ ନାହିଁ, ସେଇ ଯୋଉ କ୍ଷୀର ଲାଗିକି ରହେ ଦାନ୍ତରେ, ସେଥିପାଇଁ ସେ କ୍ଷୟ କରେ। କିନ୍ତୁ ମା କ୍ଷୀର ପିଲାଙ୍କ ପାଇଁ ନିହାତି ଦରକାର, ଯେତେ ଦିନ ପର୍ଯ୍ୟନ୍ତ ମାଆର କ୍ଷୀର ହଉଛି ପିଲାମାନେ ପିଇଲେ ବହୁତ ଭଲ, କିଛି ଖରାପ ନାହିଁ, କିନ୍ତୁ ଆମେ ତାଙ୍କୁ ପାଟି ଧୋଇବା ବ୍ରଶ କରାଇବା ଶିଖେଇବାର ଅଛି।
1: ପିଲାମାନଙ୍କୁ ଦାନ୍ତ ବାହାରିଲାନି, ତାର ପଛେ ବେଗି ନ ଝଡ଼ିଲେ ମା ମାନେ ଝଡ଼ାଇଲେନି, ସେମାନଙ୍କେ ଲାରି ଗୋଟେ ଗୋଟେ ଭାରି ପଡୁଛି ଉପର ବାଟକୁ।
0: ନାଇଁ ମୁଁ ଏବେ କହିଲି ନା, ଆକ୍ଚୁଆଲି ଦାନ୍ତ ଝଡ଼ିବାର ଯୋଉ ଆମର ବୟସ ଇଏ ରହିଛି, ସେ ବୟସ ପର୍ସେଣ୍ଟ ଟୁ ପର୍ସେଣ୍ଟ ପିଲାକୁ ପିଲା ଡିଫର କରିବ, କାହାର ଶୀଘ୍ର ବାହାରିବ କାହାର ଲେଟ୍ରେ ବାହାରିବ। ନା ସେଇଟା ନିଜେ ନ ଝଡ଼େଇକି ସେଇଟା ଡାକ୍ତରଙ୍କ ପାଖକୁ ଯାଇକି ଝଡ଼େଇବାଟା ଭଲ, କାହିଁକି ବେଳେ ବେଳେ ଆମେ ବହୁତ କେସ୍ ଦେଖୁଛୁ ଯୋଉଟା କି ସେମାନେ କ୍ଷୀର ଖିଆ ଯୋଉ ପିଲା ଦାନ୍ତ ରଖିକି ମାନେ ପରମାନେଣ୍ଟ ଦାନ୍ତକୁ ଝଡ଼େଇ ଦଉଛନ୍ତି, କାହିଁକି ସେଟା ବାହାରେ ବାହାରୁଛି ତାଙ୍କୁ ସେଟା ଅସୁନ୍ଦର ଦେଖାଯାଉଛି, କିନ୍ତୁ ସେଟା ଜୀବନ ସାରା ରହିବ, ଏଇଟା ତ କିଛି ବର୍ଷ ପରେ ଝଡ଼ିଯିବ ନା, ତେଣୁ ଡାକ୍ତରଙ୍କ ପରାମର୍ଶ ନେଇକି ସେ କାମ କରିବା ନିହାତି ଦରକାର। ହଁ ଡାକ୍ତର ପାଖକୁ ଗଲେ କଣ, ଡାକ୍ତର ଆକ୍ଚୁଆଲି ସେଠି ଆପଣଙ୍କୁ ଉପଦେଶ ଦେଇପାରିବେ, ସେ ଦାନ୍ତକୁ ଆମେ ଭଲ କରିକି କେମିତି ରହିପାରିବା, ଯେମିତି ଭବିଷ୍ୟତରେ ଆଉ ସେ ଆମକୁ ଦୁଃଖ ମାନେ ଇଏ ପେନ୍ ହବ ନାହିଁ ବା ଯନ୍ତ୍ରଣା ହବ ନାହିଁ, ସେ ବିଷୟରେ ଆମେ ବୁଝିପାରିବା।
2: ହେଲେ ସେ ଯେଉଁ ପିଲାଟା କି ମନକେ ଜବର ହେଲାନି ଦାନ୍ତ ଦୁଃଖା, ସେ କାଇ ହେଲେ ମାଡ଼ି ଲଗେ ହେଲାନି, ସେଟା କାଇ ଗେଲାନି ଡାକ୍ତର ବାବୁ?
0: ମାଡ଼ିରେ ଜେଲ ଲଗାନ୍ତି, କିନ୍ତୁ ସେଇଟା ହଉଛି ସବୁ ମାନେ ଟେମ୍ପୋରାରୀ, ମାନେ ସେଇ ସମୟ ପାଇଁ ଆପଣଙ୍କୁ କିଛି କାମ ଦେବ, କିନ୍ତୁ ଆପଣ ତାର ମାନେ ଯୋଉ ଚିକିତ୍ସା ପ୍ରଣାଳୀ ଅଛି, ସେ ଚିକିତ୍ସା ପ୍ରଣାଳୀ ଡାକ୍ତରଙ୍କ ସହିତ ପରାମର୍ଶ କରିକି ଆପଣ ସେ ଚିକିତ୍ସା କଲେ ସେଇ ଯୋଉ ରୋଗ ପାଇଁ ଜିନିଷ ହଉଛି ସେ ଜିନିଷ ଆପଣଙ୍କର ଠିକ ହେଇଯିବ। ଆଜ୍ଞା
2: ହେଲେ କାଇ ବୋଲି ଦାନ୍ତ ହଲଦି ପରା ହେଇଗଲାନି ଡାକ୍ତର ବାବୁ, ସେମିତି ହେଲେ
0: ଆଜିକାଲି ହେଇପାରୁଛି, ଆପଣଙ୍କର ହଲଦି ଥିବା ବି ଦାନ୍ତ ଧୋବ ହେଇପାରୁଛି, ଆପଣ ଯେତେ ମଡେଲ ଯେତେ ହିରୋଇନ ଆଉ ହିରୋ ମାନଙ୍କୁ ଦେଖୁଛନ୍ତି ସମସ୍ତଙ୍କର ଦାନ୍ତ ସେମିତି ଯାହାର ନଥାଉଛି ତାକୁ ଧଳା ବି କରା ହଉଛି, ହେଇପାରିବ ହେଇପାରିବ।
2: ହେଲେ ହଲଦି ହେଲେ କାଇ ଅସୁବିଧା ନାହିଁ ତ, କି ଦବର ହେଲେ ସେ ସୁନ୍ଦର କାଜେ ସେମିତି କରେଇବାର ବୋଲି?
0: ହଁ ଯଦି ଆମେ ଚାହୁଁଛୁ ତାହେଲେ ଆମେ କରିପାରିବା, କିନ୍ତୁ ହଲଦିର କେତେ ପ୍ରକାର ଅଛି, ଯୋଉଟାକି ଆମେ କହୁଛୁ ଯୋଉ ଷ୍ଟେନ୍, ଯେମିତିକି ବହୁତ ସାରା ଲୋକ ପାନ ପୁଡ଼ିଆ ଗୁଟ୍କା ଖାଆନ୍ତି, ତ ସେଗୁଡାକୁ ଆମକୁ ଯାଇକି ଚିକିତ୍ସା କରିବାକୁ ପଡିବ।
2: ହେଲେ ତ ବୋଲ କଥା ଡାକ୍ତର ବୁଝେଇଦେଲେ ଯେ ସବୁ ମୂଲର କଥା ହେଲା ଆମର ଡାକ୍ତର ଜନ ଦିନକେ ଦୁଇ ଆର ଆମେ କାଇଟା ବୋଲେ ଦାନ୍ତ ଘଷବାର ଅଛେ, ସେଟା ମିଶା ବୋଲ କରି ଆରି କାଇଟା ବୋଲେ ଦାନ୍ତୁନ ଘଷିଲେ ମିଶା ହେସି, ଆରି ସେ ଜନ କହିଲା କାଇଟା ବୋଲେ ଦେଶିଆ ଗୁନି କିଡା ମନ ସେଟା ମନକେ ଅନ୍ଧବିଶ୍ୱାସ, ସେଟା ବିଶ୍ୱାସ ନ କରବାର, ଆଜି ତ ଆରି ବେଲ ନାଇଁ ଜିତରୁ ଡାକ୍ତର ବାବୁକେ ଜୁହାର କରିଦେବୁ।
1: ଧନ୍ୟବାଦ
2: ଜୁହାର।
0: ନମସ୍କାର ନମସ୍କାର।

ಎದುರಲೇ ಸುಣಿಸಲೆ ಲೈಫೋನಿನ ಕಾರ್ಯಕ್ರಮ ರೇಡಿಯೋಕ್ಕೆ ಪಚಾರು କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ସନ୍ଧ୍ୟା 6 ପାଇଁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ କିଛି ସମୟ ମଧ୍ୟରେ।

ହିନ୍ଦୀରେ ସମ୍ବାଦ ଶୁଣିଲେ ରେଲିଗୁଡ଼ି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ କାର୍ଯ୍ୟକ୍ରମ ସମ୍ପର୍କୀୟ ଶ୍ରୋତାଙ୍କ ମତାମତକୁ ନେଇ ଆମର କାର୍ଯ୍ୟକ୍ରମ ସମ୍ପର୍କ ସେତୁ ଶୁଣନ୍ତୁ।

0: ମେସେଜ୍ କେବଳ କିଛି ଅକ୍ଷରର ସମାହାର ନୁହେଁ, ଏହା କିଛି ଶବ୍ଦରୂପୀ ଫୁଲର ଗୁଚ୍ଛ,
1: ଯାହାକି ହୃଦୟର ଅକୁହା କଥାକୁ ଅନ୍ୟ ହୃଦୟରେ ପହଞ୍ଚାଇବାର ଏକ ନିରବ ସେତୁ।
0: ସେହି ମେସେଜ୍ ବା ବାର୍ତ୍ତାରେ ରହିଛି ସ୍ନେହ, ସମ୍ମାନ ଏବଂ ସମ୍ପର୍କକୁ ଜୀବନ୍ତ କରିବାର ଶକ୍ତି।
1: ସେଥିପାଇଁ ପ୍ରତ୍ୟେକ ସନ୍ଦେଶ ବା ବାର୍ତ୍ତା କେବଳ ନ ପଢ଼ି ଅନୁଭବ କରିବା ଏବଂ ପ୍ରତ୍ୟେକ ପ୍ରତିକ୍ରିୟା କେବଳ ଉତ୍ତରରେ ନ କହି ହୃଦୟରୁ କହିବା,
0: କାରଣ ଶବ୍ଦ ହୁଏତ ଭୁଲି ହୋଇଯାଏ କିନ୍ତୁ ସ୍ନେହଭରା ପ୍ରତିକ୍ରିୟା ଦୀର୍ଘ ଦିନ ପର୍ଯ୍ୟନ୍ତ ହୃଦୟରେ ସ୍ମୃତି ହୋଇ ରହିଯାଏ।
1: ଆପଣଙ୍କ ସେହି ସୁନ୍ଦର ଶବ୍ଦରୂପୀ ଫୁଲର ଗୁଚ୍ଛ, ସେହି ସୁନ୍ଦର ପ୍ରତିକ୍ରିୟାକୁ ନେଇ କାର୍ଯ୍ୟକ୍ରମ ସମ୍ପର୍କ ସେତୁରେ ସ୍ୱାଗତ କରୁଛୁ ଆମେ ଦୁହେଁ।
0: ମୁଁ ରଞ୍ଜନ କୁମାର ବେହେରା
1: ଆଉ ମୁଁ ଅନୁପମା ରାଜୁ।
0: ନମସ୍କାର।
2: ସମ୍ପର୍କ ସେତୁ,
3: ସମ୍ପର୍କ ସେତୁ।
0: ତେବେ ଆଜିର ସମ୍ପର୍କ ସେତୁ ଆରମ୍ଭ କରିବା ସୁନ୍ଦର ସୁନ୍ଦର ମେସେଜରୁ।
1: ପ୍ରଥମ ମେସେଜଟି ଆସିଛି ଜୟପୁରରୁ, ପଠାଇଛନ୍ତି ଶାଶ୍ୱତ ମହାପାତ୍ର। ସେ ଲେଖିଛନ୍ତି, ଆଜିର ବିବିଧା କାର୍ଯ୍ୟକ୍ରମ ଶୁଣିଲି ଭଲ ଲାଗିଲା। ଉପସ୍ଥାପନାରେ ଥିଲେ ରଞ୍ଜନ ସାର୍ ଆଉ ସସ୍ମିତା ଆପା, ଦୁଇଙ୍କ ଉପସ୍ଥାପନା ଭଲ ଲାଗିଲା। ସାକ୍ଷାତକାର ଶୁଣିଲି ଭଲ ଲାଗିଲା। ସେ ଲେଖିଛନ୍ତି 1 ତାରିଖର କାର୍ଯ୍ୟକ୍ରମ ପାଇଁ।
0: ଯାହା ହଉ, ଆପଣ ବିବିଧା କାର୍ଯ୍ୟକ୍ରମ ଶୁଣିଛନ୍ତି ଶାଶ୍ୱତ ବାବୁ, ଆପଣଙ୍କୁ ବି ଧନ୍ୟବାଦ ଦେଉଛୁ ଯେ ଆପଣ ଏହି କାର୍ଯ୍ୟକ୍ରମ ଶୁଣି ମତାମତ ଦେଇଛନ୍ତି। ଆପଣଙ୍କର ଧନ୍ୟବାଦ କାର୍ଯ୍ୟକ୍ରମ ମାଧ୍ୟମରେ ସସ୍ମିତା ଅପାଙ୍କୁ ଜଣାଇ ଦେଉଛୁ, ଆଉ ମୁଁ ତ କାର୍ଯ୍ୟକ୍ରମ ଉପସ୍ଥାପନା କରୁଛି, ମୁଁ ବି ଆପଣଙ୍କର ଧନ୍ୟବାଦ ସାଦର ଗ୍ରହଣ କରୁଛି।
1: ସେ ପୁଣି ଲେଖିଛନ୍ତି, ଆଜିର ହେଲୋ ସର୍ଦ୍ଦା ଲାଗବା ଗୀତ ଶୁଣିଲି ଭଲ ଲାଗିଲା। ଉପସ୍ଥାପନାରେ ଥିଲେ ମନୀଷା ପ୍ରଧାନୀ ଅପା ଏବଂ ପଞ୍ଚାନନ ଦାସ ଭାଇ, ଦୁହିଁଙ୍କର ଉପସ୍ଥାପନା ଭଲ ଲାଗିଲା, ସେଇଥିପାଇଁ ଧନ୍ୟବାଦ ଜଣାଇଦେବେ।
0: ନିଶ୍ଚୟ ଆପଣଙ୍କର ଧନ୍ୟବାଦ ଆମେ ସେଦିନର ଉପସ୍ଥାପକ ଏବଂ ଉପସ୍ଥାପିକାଙ୍କୁ କାର୍ଯ୍ୟକ୍ରମ ମାଧ୍ୟମରେ ଜଣାଇ ଦେଉଛୁ।
1: ପରବର୍ତ୍ତୀ ମେସେଜଟି ଆସିଛି, ପଠାଇଛନ୍ତି କେ ମୋହନ ରାଓ ଆଚାରୀ। ସେ ପଠାଇଛନ୍ତି ସୁନାରୀ ସାହି ଜୟପୁରରୁ। ସେ ଲେଖିଛନ୍ତି, ଆଜିର ଚୈତି ଜହ୍ନ ପ୍ରୋଗ୍ରାମଟି ନେଇ ଆସିଥିଲେ ସୁଧୀର ଭାଇ ଏବଂ ଲାଲମୋହନ ମିଶ୍ର ଭାଇ, ଉଭୟଙ୍କର ଉପସ୍ଥାପନା ଶୁଣିଲି ଭଲ ଲାଗିଲା, ଶ୍ରୋତାମାନଙ୍କର ସହିତ କଥାବାର୍ତ୍ତା ଭଲ ଲାଗିଲା। ତା ସହିତ ଆହୁରି ଲେଖିଛନ୍ତି ଯେ ସେଦିନ ପ୍ରଚାରିତ ହୋଇଥିବା ସୋସିଆଲ ମିଡିଆ ମାନେ କ'ଣ ସେ ବିଷୟରେ ବହୁତ କିଛି ଜାଣିହେଲା, ସେଇଥିପାଇଁ ଉଭୟଙ୍କୁ ଧନ୍ୟବାଦ ଜଣାଇଦେବେ।
0: ଆଚାର୍ଯ୍ୟ ବାବୁ, ଆପଣ ହ୍ୟାଲୋ ଚୈତି ଜହ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଲେଖିଛନ୍ତି, ସେଦିନ ଉପସ୍ଥାପନା କରିଥିଲେ ଲାଲମୋହନ ମିଶ୍ର ଏବଂ ସୁଧୀର କୁମାର ଦାସ, ଦୁହିଁଙ୍କର ଉପସ୍ଥାପନା ଭଲ ଲାଗିଛି ଆପଣଙ୍କୁ, ବିଶେଷ କରି ଶ୍ରୋତାଙ୍କ ସହିତ କଥାବାର୍ତ୍ତା ଆପଣଙ୍କୁ ଭଲ ଲାଗିଛି। ଆପଣ ବି ଲେଖିଛନ୍ତି ଯେ ଯାହାଦ୍ୱାରା ଶ୍ରୋତାମାନଙ୍କ ସହିତ ସମ୍ପର୍କ ସୁଦୃଢ଼ ହେବ, ବାସ୍ତବିକ ଠିକ୍ କଥା। ସୋସିଆଲ ମିଡିଆ କ'ଣ ସେ ସମ୍ପର୍କରେ ଆଲୋକପାତ କରିଥିଲେ କାର୍ଯ୍ୟକ୍ରମ ମାଧ୍ୟମରେ, ତାହା ବି ଆପଣଙ୍କୁ ଭଲ ଲାଗିଛି। ଆମେ ସବୁବେଳେ ଚେଷ୍ଟା କରୁଛୁ ଯେ ଶ୍ରୋତାମାନଙ୍କୁ ଅଧିକ ମାତ୍ରାରେ ବିଭିନ୍ନ ଯୋଜନା ସମ୍ପର୍କରେ, ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଶ୍ରୋତାମାନଙ୍କୁ ସୂଚନା ଦେବା ପାଇଁ, ଆଉ ଶ୍ରୋତାମାନେ ବି ନିଶ୍ଚୟ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏବଂ ଶ୍ରୋତାମାନଙ୍କର ମତାମତ ବି ଆମ ପାଖକୁ ଆସୁଛି। ଆଉ ରେଡିଓ କେ ପାଚାରୁ ମାଧ୍ୟମରେ ମଧ୍ୟ ଆମେ ବିଭିନ୍ନ ବିଷୟ ଉପରେ ଆଲୋଚନା କରୁଛୁ ବିଶେଷଜ୍ଞଙ୍କୁ ଡାକି। ଆପଣମାନେ କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ, ଜାଣିପାରିବେ।
1: ପରବର୍ତ୍ତୀ ମେସେଜଟି ଆସିଛି ଶାସ୍ତ୍ରୀ ନଗର ବଲାଙ୍ଗୀରୁ, ପଠାଇଛନ୍ତି ନୀଲୁ ଦାସ। ସେ ଲେଖିଛନ୍ତି, 28 ତାରିଖର ଶ୍ରୋତାଙ୍କ ମତାମତକୁ ନେଇ ବିଶେଷ କାର୍ଯ୍ୟକ୍ରମ ସମ୍ପର୍କ ସେତୁ, ବହୁତ ବଢ଼ିଆ ଲାଗିଲା କାର୍ଯ୍ୟକ୍ରମ।

0: ସୁନ୍ଦର ଉପସ୍ଥାପନା। ରଞ୍ଜନ ସାର୍ ଏବଂ ଅନୁପମା ମ୍ୟାମ୍ଙ୍କୁ ହୃଦୟରୁ ପ୍ରଣାମ।
1: ନିଶ୍ଚୟ ନୀଲି ବାବୁ, ଆପଣଙ୍କୁ ବି ଧନ୍ୟବାଦ ଦେଉଛୁ ଯେ ଆପଣ ଏହି କାର୍ଯ୍ୟକ୍ରମ ବା ସମ୍ପର୍କ ସେତୁ ଶୁଣିଛନ୍ତି। ଆପଣଙ୍କର ଧନ୍ୟବାଦ। ଏଇଠି ତ ଅନୁ ବସିଛନ୍ତି ମୋ ପାଖରେ, ମୁଁ ବି ବସିଛି, ସାଦରେ ଗ୍ରହଣ କରୁଛୁ।
0: ସେ ଆହୁରି ଲେଖିଛନ୍ତି, 28 ତାରିଖର ଚୈତିଜହ୍ନ ବିଭାଗ ରେଡିଓ କେ ପଚାରୁ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ବିଷୟ ଉପରେ ଅନେକଟେ ଶ୍ରୋତା କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିଲେ। କାମଧେନୁ ଯୋଜନା ଉପରେ ଶ୍ରୋତାଙ୍କ ଭିନ୍ନ ଭିନ୍ନ ପ୍ରଶ୍ନ ଉପରେ ବହୁତ ସୁନ୍ଦର ଉତ୍ତର ଦେଇଥିଲେ ଲକ୍ଷ୍ମୀ ନରସିଂହ ପଣ୍ଡା ସାର୍। ବହୁତ ଭଲ ଲାଗିଲା କାର୍ଯ୍ୟକ୍ରମ। ଏହି ଯୋଜନା ଉପରେ ମଧ୍ୟ ଅଧିକ କିଛି ଜାଣିହେଲା।
1: ବିଶେଷ କରି ଏହି ରେଡିଓ କେ ପାଚାରୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ, ଏଥିରେ ସିଧାସଳଖ ଶ୍ରୋତାମାନେ ଆମର ବିଶେଷଜ୍ଞ ଯିଏ ଷ୍ଟୁଡିଓରେ ବସିଥାନ୍ତି ତାଙ୍କ ସହିତ କଥାବାର୍ତ୍ତା କରିଥାନ୍ତି, ସେମାନଙ୍କର ପ୍ରଶ୍ନର ଉତ୍ତର ପାଇଥାନ୍ତି। ଆପଣଙ୍କୁ ବି ଧନ୍ୟବାଦ ଦେଉଛୁ, ଆପଣ ଏଭଳି କାର୍ଯ୍ୟକ୍ରମ ଶୁଣି ସୁନ୍ଦର ମତାମତ ଦେଇଛନ୍ତି।
0: ସେ 28 ତାରିଖର ଘର ଘରଣୀ କାର୍ଯ୍ୟକ୍ରମ ପାଇଁ ଲେଖିଛନ୍ତି, ଆକାଶବାଣୀ ଜୟପୁର କେନ୍ଦ୍ରର ପ୍ରତିଷ୍ଠା ଦିବସ ଉପଲକ୍ଷେ ଯେଉଁ ବିଶେଷ କାର୍ଯ୍ୟକ୍ରମଟିଏ ପ୍ରସ୍ତୁତ କରିଥିଲେ ସବୁରି ପ୍ରିୟ ସଭିଙ୍କ ପ୍ରିୟ ଆକାଶବାଣୀ ଜୟପୁର ନରେନ୍ଦ୍ର ସାର୍, ଶ୍ରୀନାଥ ସାର୍, ଅମିତା ମ୍ୟାମ୍ ସମସ୍ତେ ଆକାଶବାଣୀ ଜୟପୁର ପ୍ରତିଷ୍ଠା ଦିବସ ଉପରେ ନିଜ ନିଜର ସ୍ମୃତି ଓ ଅନୁଭୂତି ବାଣ୍ଟିଥିଲେ। ସରସ ସୁନ୍ଦର ଶିକ୍ଷଣୀୟ ମତାମତ ଦେଇଥିଲେ ସାର୍ ଏବଂ ମ୍ୟାମ୍। ବହୁତ ଭଲ ଲାଗିଲା କାର୍ଯ୍ୟକ୍ରମ ଘର ଘରଣୀ।
1: ଆମେ ଜୁନ୍ ମାସର 28 ତାରିଖ ରବିବାର ଦିନ 1:20 ଆମର ଘର ଓ ଘରଣୀ କାର୍ଯ୍ୟକ୍ରମରେ ଆକାଶବାଣୀ ଜୟପୁରର ପ୍ରତିଷ୍ଠା ଦିବସ ଅବସରରେ ବିଶେଷ କାର୍ଯ୍ୟକ୍ରମ ପ୍ରଚାର କରିଥିଲୁ ସବୁରି ପ୍ରିୟ ଆକାଶବାଣୀ ଜୟପୁର। ଏଥିରେ ଆମର ପୂର୍ବତନ ସହକାରୀ କେନ୍ଦ୍ର ନିର୍ଦ୍ଦେଶକ ନରେନ୍ଦ୍ରନାଥ ପଟ୍ଟନାୟକ, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀନାଥ ମିଶ୍ର, ଅବସରପ୍ରାପ୍ତ ବରିଷ୍ଠ ଉଦ୍ଘୋଷିକା ଅମିତା ଦାସ ଏବଂ ଶ୍ରୋତା ଶାଶ୍ୱତ ମହାପାତ୍ର ଅଂଶଗ୍ରହଣ କରିଥିଲେ। ଆପଣ ଲେଖିଛନ୍ତି, ସେଦିନର କାର୍ଯ୍ୟକ୍ରମ ବହୁତ ମନଛୁଆଁ ହୋଇଥିଲା, ଆପଣଙ୍କର ଧନ୍ୟବାଦ। ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ସେଦିନ ଉପସ୍ଥାପନା କରିଥିବା ଦୁଇ ଉପସ୍ଥାପିକା ଏବଂ ଅଂଶଗ୍ରହଣ କରିଥିବା ପ୍ରତ୍ୟେକଟି ଅଂଶଗ୍ରହଣକାରୀଙ୍କୁ ଜଣାଇଦେଉଛୁ।
0: ସେ ଆହୁରି ମଧ୍ୟ 30 ତାରିଖର କାର୍ଯ୍ୟକ୍ରମ ପାଇଁ ଲେଖିଛନ୍ତି, ଆଜିର ଅନୁଚିନ୍ତା ବହୁ ଶିକ୍ଷଣୀୟ ଥିଲା। ବହୁତ ସୁନ୍ଦର ଭାବେ ଉପସ୍ଥାପନା କରିଥିଲେ ଜୟପୁର ଆକାଶବାଣୀ କାର୍ଯ୍ୟକ୍ରମ ମୁଖ୍ୟ ମନୋଜ ପୂଜାରୀ ଆଜ୍ଞା।
1: ଯାହା ହେଉ, ଆପଣ ସକାଳର ଆଜିର ଅନୁଚିନ୍ତା ଶୁଣିଛନ୍ତି ଏବଂ ମନୋଜ ପୂଜାରୀ ସାର୍ଙ୍କର ଉପସ୍ଥାପନା ଭଲ ଲାଗିଛି ବୋଲି ଲେଖିଛନ୍ତି। ଆପଣ ଯେହେତୁ ନିୟମିତ ଶୁଣୁଛନ୍ତି, ଖୁବ୍ ସୁନ୍ଦର ଭାବେ ଆମର ସମ୍ପର୍କ ସେତୁକୁ ମେସେଜ୍ ପଠାଉଛନ୍ତି। ଆମେ ଆଶା କରୁଛୁ ଆପଣ ଭବିଷ୍ୟତରେ ବି ଆକାଶବାଣୀ ଜୟପୁର କେନ୍ଦ୍ର ସହିତ ଏମିତି ସମ୍ପର୍କ ରଖିଥିବେ।
0: ସେ 30 ତାରିଖର କାର୍ଯ୍ୟକ୍ରମ ପାଇଁ ଆହୁରି ଲେଖିଛନ୍ତି, ବହୁତ ସୁନ୍ଦର ଉପସ୍ଥାପନା ସହ ଆକାଶବାଣୀ ଲାଇଭ୍ କାର୍ଯ୍ୟକ୍ରମ ଆରମ୍ଭ କରି ଶେଷ କରିଥିଲେ ରଘୁନାଥ ବିଶ୍ୱାଳ ଆଜ୍ଞା। ବହୁତ ବଢ଼ିଆ ଲାଗିଲା ଆକାଶବାଣୀ ଲାଇଭ୍ କାର୍ଯ୍ୟକ୍ରମ।
1: ଆକାଶବାଣୀ ଲାଇଭ୍ ଆମେ ପ୍ରଚାର କରୁଛୁ ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଦିନ 11ଟାରେ। ଯିଏ ଉଦ୍ଘୋଷକ ବା ଉଦ୍ଘୋଷିକା ଉପସ୍ଥାପନା ବା କାର୍ଯ୍ୟକ୍ରମ ଦାୟିତ୍ୱରେ ଥାନ୍ତି, ସେମାନେ ହିଁ ସେହି କାର୍ଯ୍ୟକ୍ରମ ଉପସ୍ଥାପନା କରିଥାନ୍ତି। ଯେମିତିକି ଆପଣ ଲେଖିଛନ୍ତି, 30 ତାରିଖର ଆକାଶବାଣୀ ଲାଇଭ୍ ଯାହାକୁ ଉପସ୍ଥାପନା କରିଥିଲେ ରଘୁନାଥ ବିଶ୍ୱାଳ, ଆପଣଙ୍କୁ ଭଲ ଲାଗିଛି, ଆପଣଙ୍କର ଧନ୍ୟବାଦ। ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ରଘୁନାଥ ବିଶ୍ୱାଳଙ୍କୁ ଜଣାଇଦେଉଛୁ। ଆଉ ପ୍ରତି ଶ୍ରୋତାଙ୍କୁ ଆମେ ଅନୁରୋଧ କରୁଛୁ, ଆପଣମାନେ ଆକାଶବାଣୀ ଲାଇଭ୍ ଯାହା ଦିନ 11ଟାରୁ ଦିନ 12ଟା ପର୍ଯ୍ୟନ୍ତ ଆମେ ପ୍ରଚାର କରୁଛୁ, ରବିବାର, ସୋମବାର ଏବଂ ମଙ୍ଗଳବାର, ନିଶ୍ଚୟ ଆପଣମାନେ ଶୁଣନ୍ତୁ। ଶୁଣିଲେ ଜାଣିବେ କେତେ ସୁନ୍ଦର ଉପସ୍ଥାପନା ହେଉଛି ଏବଂ ବିଶେଷ କରି ସେହି ଆକାଶବାଣୀ ଲାଇଭ୍ରେ ଗୁଡ଼ାଏ ବିଷୟ ଉପରେ ଆମର ଉଦ୍ଘୋଷିକା ଉଦ୍ଘୋଷକମାନେ ଉପସ୍ଥାପନା କରୁଛନ୍ତି, ଯାହାକି ଆପଣଙ୍କୁ କିଛି ସୂଚନା ଦେବ, ଶିକ୍ଷା ଦେବ। ତେବେ ଅନୁ, ଏ ତ ଥିଲା ଆମର ମେସେଜ, ବର୍ତ୍ତମାନ ଭଏସ୍ ମେସେଜ ଦେଖିବା। ଭଏସ୍ ମେସେଜ କେବଳ ଜଣେ ହିଁ ପଠାଇଛନ୍ତି, ଆମର ନିୟମିତ ଶ୍ରୋତା ନୀଳାଚଳ ଭୋଇ।
2: ନମସ୍କାର, ଆକାଶବାଣୀ ଜୟପୁର ସମ୍ପର୍କ ସେତୁ ବିଭାଗର ଉପସ୍ଥାପକ ଉପସ୍ଥାପିକା, ଆମର ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା। ମୁଁ ନୀଳାଚଳ ଭୋଇ କହୁଛି, ଗ୍ରାମ ତଲକ ଜିଲ୍ଲା ବଲାଙ୍ଗୀରରୁ। ଗତ ରବିବାର ଦିନ ବିଶେଷ କାର୍ଯ୍ୟକ୍ରମ ହାଲୁମ ଉପସନ୍ଦ ଶୁଣିଥିଲେ, ଯାହାକି ଉପସ୍ଥାପନା ଦାୟିତ୍ୱରେ ଥିଲେ ସନ୍ତୋଷ ପଣ୍ଡା ଭାଇ। ତାହା କାର୍ଯ୍ୟକ୍ରମ ମାଧ୍ୟମରେ ଧନ୍ୟବାଦ ବାର୍ତ୍ତା ଜଣାଇଦେବେ। ଆଉ ତାଙ୍କର ଯୋଉ କଥା ହେବା ଶୈଳୀ ଏବଂ ଆକାଶବାଣୀ ଜୟପୁର କେନ୍ଦ୍ର 64ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଅନେକ କିଛି ତଥ୍ୟ ଗୁଡ଼ିକ ଆମ ସହିତ ସେୟାର କଲେ, ଯୋଉଟା ଆମେ ଜାଣିନଥିନୁ ସେଇଟା ବର୍ତ୍ତମାନ ସେ କାର୍ଯ୍ୟକ୍ରମ ମାଧ୍ୟମରେ ଜାଣିବାକୁ ପାଇନୁ। ସେଥିପାଇଁ ବହୁତ ଖୁସି ଲାଗିଲା। ବିଶେଷ କାର୍ଯ୍ୟକ୍ରମ ଶୁଣିଥିଲି କଥା ଆପଣ ଗୀତାମର, ଯାହାକି ଉପସ୍ଥାପନା ଦାୟିତ୍ୱରେ ଥିଲେ ଦମନ୍ତୀ ଭୈକାର। ଆକାଶବାଣୀ ଜୟପୁର ପ୍ରତିଷ୍ଠା ଦିବସକୁ ନେଇକି ଅନେକ କିଛି କଥା କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଚାର ପ୍ରସାର କରିଥିଲେ ଏବଂ ଆମ ସହିତ ସେୟାର କରିଥିଲେ, ତାହା ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ସେଥିପାଇଁ କାର୍ଯ୍ୟକ୍ରମ ମାଧ୍ୟମରେ ଧନ୍ୟବାଦ ବାର୍ତ୍ତା ଜଣାଇଦେବେ। ବିଶେଷ କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ୍ ଶୁଣିଥିଲି, ଯାହାକି ଉପସ୍ଥାପନା ଦାୟିତ୍ୱରେ ଥିଲେ ସସ୍ମିତା ରାୟ। ତାହା କାର୍ଯ୍ୟକ୍ରମ ମାଧ୍ୟମରେ ଧନ୍ୟବାଦ ବାର୍ତ୍ତା ଜଣାଇଦେବେ ଏଥିପାଇଁ ଯେ ଆକାଶବାଣୀ ଲାଇଭ୍ରେ ଆକାଶବାଣୀ ଜୟପୁର ପ୍ରତିଷ୍ଠା ଦିବସ ଉପଲକ୍ଷେ ଏବଂ ସୁନ୍ଦର ସୁନ୍ଦର ଗୀତ ଗୁଡ଼ିକ ପ୍ରଚାର କରିଥିବାରୁ ମୁଁ ନିଜକୁ ନେଇ ଧନ୍ୟ ମନେ କରୁଛି। ଏବଂ ବିଶେଷ କାର୍ଯ୍ୟକ୍ରମ ଶୁଣିଥିଲି ଡେଲ ଆକାଶବାଣୀ ଗତ ଗୁରୁବାର ଦିନ, ଯାହାକି ଉପସ୍ଥାପନା ଦେଇଥିଲେ ରଞ୍ଜନ କୁମାର ବେହେରା। ତା କାର୍ଯ୍ୟକ୍ରମ ମାଧ୍ୟମ

ନାଭି ପୁତ୍ରଙ୍କ ଶରୀରରେ ଭଗବାନ ବିଷ୍ଣୁଙ୍କର ବଜ୍ର ଅଙ୍କୁଶାଦି ଚିହ୍ନ ଥିଲା। ସୁନ୍ଦର ଶରୀରରେ ବିପୁଳ ତେଜ ଥିଲା। ନାଭି ତାଙ୍କ ନାମ ରଖିଲେ ଋଷଭଦେବ। ଋଷଭଦେବ ଲୋକଶିକ୍ଷା ପାଇଁ ଗୃହସ୍ଥାଶ୍ରମ ଅବଲମ୍ବନ କରନ୍ତି ଆଉ ଇନ୍ଦ୍ରକନ୍ୟା ଜୟନ୍ତୀକୁ ବିବାହ କରନ୍ତି। ତାଙ୍କର ପୁତ୍ର ସଂଖ୍ୟା 100। ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ଭରତ। ତାଙ୍କରି ନାମାନୁସାରେ ଅଜନାବଖଣ୍ଡ ହୋଇଛି ଭାରତବର୍ଷ।

ସମ୍ବନ୍ଧ ମୁହିଁ ଅକ୍ଳେଶେ ନିଶ୍ଚୟ ଛେଦହି ଆତ୍ମାର ଶ୍ରେୟ କର୍ମ ଠାରେ ଶ୍ରଦ୍ଧା ନ କରନ୍ତି ପାମରେ ଅଳ୍ପ ସୁଖ ହେତୁ କରି ଅନ୍ୟୋନ୍ୟ ହିଂସା କୁଆଚରି ଅଶେଷ ଦୁଃଖର କାରଣ କରନ୍ତି ହୋଇ ମତେ ଭ୍ରମ ମୃଗ ତୃଷ୍ଣାର ପ୍ରାୟ ହୋଇ ଅବିଦ୍ୟା ସମୂହେ ଭ୍ରମଇ ଅନ୍ଧ ଯେସନେ ପଥେ ଯାଇ କଣ୍ଟକ ଦୁର୍ଗମେ ଭ୍ରମଇ ଭକତି ଯୋଗେ ଯେ ସଂସାର ନିକଟ ମୃତ୍ୟୁ ନ ନିବାରେ ସେ ନୋହେ ଗୁରୁ ମିତ୍ର ପିତା ପତି ଜନନୀ ବା ଦେବତା ମୂଢ ଜାଣିବ ଏହା କାହିଁ ନିତ୍ୟ ମାୟାରେ ଭ୍ରମୁ ଥାଇ ଭୂପୁତ୍ରେ ଶୁଣ ମୋ ଉତ୍ତର ଏ ଯେ ମୋହର କରେ ବର ଅଷ୍ଟାଙ୍ଗ ଯୋଗ ଧ୍ୟାନ ମୋତେ ମୁନି ଚିନ୍ତନ୍ତି ଅବିରତେ ଯେଣୁ ଆମ୍ଭର ତୁମ୍ଭେ ସୁତ ପରମ ଶ୍ରେଷ୍ଠ ଭାଗବତ ଏବେ ଏମନ୍ତ ତୁମ୍ଭେ କର ଭରତ ଜ୍ୟେଷ୍ଠ ଯେ ତୁମ୍ଭର ଅକ୍ଲେଶ ବୁଦ୍ଧିରେ ସମସ୍ତେ ତାହାଙ୍କୁ ଭଜ ଯଥୋଚିତେ।

ଏତେବେଳେ ଯାଇ ଶୁଣୁଥିଲେ ଧାରାବାହିକ ଶ୍ରୀମଦ୍ ଭାଗବତର 129ତମ ଭାଗ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 MHz ତଥା 1467 KHz ଯୋଗେ ଏଫ୍ଏମ୍ରେ 103.6 MHz ଯୋଗେ ଏବଂ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ସମୟ ସନ୍ଧ୍ୟା 6:30 ହେବାପାଇଁ ଯାଉଛି। ଆଇସିସି ମହିଳା T20 ବିଶ୍ୱକପ୍ କ୍ରିକେଟ୍ 2026 ଅନ୍ତର୍ଗତ ଲର୍ଡ଼ସ୍ କ୍ରିକେଟ୍ ଗ୍ରାଉଣ୍ଡ ଲଣ୍ଡନଠାରେ ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଫାଇନାଲ୍ ମ୍ୟାଚ୍ର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣନ୍ତୁ। ରେଲି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ କିଛି ସମୟ ମଧ୍ୟରେ

ପ୍ରଥମେ ବାଦଶାହ ଚଳଚ୍ଚିତ୍ରରେ ଅଭିଜିତ ଏବଂ ମାଲକା ୟାଗ୍ନିକ, ସମୀରଙ୍କ ରଚନା, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅନୁ ମଲ୍ଲିକ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ପୁରୀରେ ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ପ୍ରସ୍ତୁତି ଓ ପରିଚାଳନା ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଚିଠା ଭୋଟର ତାଲିକାରେ 3,13,00,000 ଉର୍ଦ୍ଧ୍ୱ ମତଦାତା ଥିବା କହିଲେ ମୁଖ୍ୟ ନିର୍ବାଚନ ଅଧିକାରୀ। ରାଜ୍ୟରେ ଭୂଦାନ ଜମିର ବଣ୍ଟନ ନେଇ ସ୍ଥଗିତାଦେଶ ଜାରି କଲେ ସରକାର ଏବଂ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ, 7 ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା।

0: ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ଆସନ୍ତାକାଲି ପୁରୀରେ ଶେଷ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ପ୍ରଶାସନିକ ସ୍ତରରେ ହୋଇଥିବା ସମସ୍ତ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯିବ। ପୂର୍ବରୁ ଦ୍ୱିତୀୟ ସମନ୍ୱୟ ବୈଠକରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅଧ୍ୟକ୍ଷତା କରିଥିବାବେଳେ ବିଭିନ୍ନ ବିଭାଗ ପକ୍ଷରୁ କାର୍ଯ୍ୟାନ୍ୱୟନ ରିପୋର୍ଟ ବୈଠକରେ ଉପସ୍ଥାପନ କରାଯାଇଥିଲା। ତେବେ ଆସନ୍ତାକାଲିର ବୈଠକରେ ରଥ ନିର୍ମାଣଠାରୁ ଆରମ୍ଭ କରି ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ରଥଯାତ୍ରାର ନୀତିକାନ୍ତିକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ନେଇ ସମୀକ୍ଷା କରାଯିବ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ପରିମଳ ବ୍ୟବସ୍ଥା, ଟ୍ରାଫିକ୍ ସୁପରିଚାଳନା, ସୁରକ୍ଷା ବ୍ୟବସ୍ଥା ନେଇ ବିସ୍ତୃତ ଆଲୋଚନା ହେବ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ରଥଯାତ୍ରାର ସୁପରିଚାଳନା ନେଇ ଆଜି ପୁରୀ ପୁଲିସ୍ ପକ୍ଷରୁ ଜିଲ୍ଲା ପୁଲିସ୍ କାର୍ଯ୍ୟାଳୟଠାରେ ଏକ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ ଆୟୋଜିତ ହୋଇଯାଇଛି। ବୈଠକରେ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ ସମସ୍ତ ସମ୍ପୃକ୍ତ ବିଭାଗ ମଧ୍ୟରେ ସମନ୍ୱୟ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ। ରଥଯାତ୍ରା ବିଶ୍ୱପ୍ରସିଦ୍ଧ ଧାର୍ମିକ ମହୋତ୍ସବ ହୋଇଥିବାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ପୁରୀକୁ ଆସିଥାନ୍ତି। ସେମାନଙ୍କର ସୁରକ୍ଷା ଓ ନିର୍ବିଘ୍ନ ଦର୍ଶନ ପୁଲିସ୍ର ସର୍ବୋଚ୍ଚ ପ୍ରାଥମିକତା ବୋଲି ଶ୍ରୀ ସିଂ କହିଥିଲେ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ବ୍ରହ୍ମପୁର ଉଦ୍ନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଚଳାଚଳକୁ ଶୁଭାରମ୍ଭ କରିବେ। ଏହାସହ ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ମଧ୍ୟ ଶୁଭାରମ୍ଭ ହେବ। ପୂର୍ବରୁ ବ୍ରହ୍ମପୁର ଉଦ୍ନା ଏକ୍ସପ୍ରେସ୍ ଟ୍ରେନ୍ ସପ୍ତାହକୁ ଥରେ ଏବଂ ପରେ ତିନି ଦିନ ଚଳାଚଳ କରୁଥିଲା। ତେବେ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ବ୍ରହ୍ମପୁର ଉଦ୍ନା ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ ପ୍ରତିଦିନ ଚଳାଚଳ କରିବା ଲାଗି ନିଷ୍ପଭି ନିଆଯାଇଛି। ସେହିଭଳି ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ପୁରୀଠାରୁ ପ୍ରତ୍ୟେକ ସୋମବାର ଗୁରୁବାର ଏବଂ ଶନିବାର ଚଳାଚଳ କରିବ ଏବଂ କୋରାପୁଟଠାରୁ ପ୍ରତ୍ୟେକ ମଙ୍ଗଳବାର ଶୁକ୍ରବାର ଏବଂ ରବିବାର ଚଳାଚଳ କରିବ। ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ ଆଜି ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏଥିରେ 20,14,000 ଭୋଟରଙ୍କୁ ବାଦ୍ ଦିଆଯାଇଥିବା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ୍ କହିଛନ୍ତି। ଭୁବନେଶ୍ୱର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ଗୋପାଳନ୍ କହିଛନ୍ତି, ରାଜ୍ୟରେ ପୂର୍ବରୁ 3,99,591 ଭୋଟର ଥିବାବେଳେ ଚିଠା ଭୋଟର ତାଲିକାରେ 3,13,87,034 ଜଣ ଭୋଟର ରହିଛନ୍ତି। ସେମାନଙ୍କ ମଧ୍ୟରେ 1,60,19,176 ଜଣ ପୁରୁଷ ଭୋଟର ଓ 1,53,65,83 ଜଣ ମହିଳା ଭୋଟର ରହିଛନ୍ତି। ସେହିଭଳି 2,775 ଜଣ ତୃତୀୟ ଲିଙ୍ଗି ଭୋଟର ରହିଛନ୍ତି। 8,32,000 ମୃତ ବ୍ୟକ୍ତି, 10,07,000 ସ୍ଥାନାନ୍ତରିତ ବା ଅନୁପସ୍ଥିତ, 1,58,000 ଏକାଧିକ ସ୍ଥାନରେ ପଞ୍ଜିକୃତ ଓ ଅନ୍ୟ କାରଣ ପାଇଁ 14,000 ଭୋଟର ତାଲିକାରୁ ବାଦ୍ ପଡ଼ିଛନ୍ତି। ଅଯୋଗ୍ୟ ବ୍ୟକ୍ତିଙ୍କୁ ଚିଠା ତାଲିକାରୁ ବାଦ୍ ଦେବା ସର୍ବୋଚ୍ଚ ପ୍ରାଥମିକତା ବୋଲି ଶ୍ରୀ ଗୋପାଳନ କହିଛନ୍ତି।
1: 3,33,00,000 ଭୋଟର୍ସ ଥିଲେ, 20,14,000 ଲୋକଙ୍କୁ କମ୍ କରିକିରି ବର୍ତ୍ତମାନ 3,13,00,000 ଭୋଟର୍ସ ଅଛନ୍ତି। ଯେଉଁମାନଙ୍କର ନାଁ ରିମୁଭ୍ ହେଇଛି 8,32,000, ସିଫ୍ଟେଡ୍ ଆର୍ ଆବସେଣ୍ଟ 10,07,000, ଜଣଙ୍କର ନାଁ 2-3 ଜାଗାରେ ଥିଲା ସେଇଟା 158,000, 14,000 ଲୋକଙ୍କର ଫର୍ମ ସେମାନେ ରିଟର୍ଣ୍ଣ କରିନାହାନ୍ତି। ତେଣୁ ଏମିତି ସବୁ ମିଶିକିରି 20,14,000 ଲୋକଙ୍କର ନାଁଟା ଡ୍ରାଫ୍ଟ ରୋଲ୍ରୁ କାଟିଯାଇଛି।
0: ଆଜିଠାରୁ ଅଗଷ୍ଟ 4 ତାରିଖ ପର୍ଯ୍ୟନ୍ତ ଚିଠା ତାଲିକା ସମ୍ବନ୍ଧୀୟ ଦାବି ଓ ଆପତ୍ତି ଗ୍ରହଣ କରାଯିବ। ଏସବୁର ଯାଞ୍ଚ ଓ ଫଇସଲା ଅଗଷ୍ଟ ମାସ 4 ତାରିଖରୁ ସେପ୍ଟେମ୍ବର ମାସ 2 ତାରିଖ ମଧ୍ୟରେ ଶେଷ ହେବା ପରେ ସେପ୍ଟେମ୍ବର 6 ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ। ନୟାଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ଚିଠା ତାଲିକା ପ୍ରକାଶ ପାଇଛି। ବର୍ତ୍ତମାନର ସଂଶୋଧନ ପରେ ଜିଲ୍ଲାରେ 7,38,310 ଜଣ ଭୋଟର ରହିଛନ୍ତି। ପୁରୀ ଜିଲ୍ଲାରେ ଏସ୍ଆଇଆର୍ ପରେ ଆଜି ପ୍ରକାଶିତ ଚିଠା ଭୋଟର ତାଲିକାରେ ମୋଟ 13,02,768 ଜଣ ଭୋଟର ରହିଛନ୍ତି। କନ୍ଧମାଳ ଜିଲ୍ଲାରେ 39,056 ଜଣଙ୍କୁ ଭୋଟର ତାଲିକାରୁ ବାଦ୍ ଦିଆଯାଇଛି। ସେହିଭଳି କଟକରେ ପ୍ରକାଶିତ ଚିଠା ଭୋଟର ତାଲିକାରେ 19,30,615 ଜଣଙ୍କ ନାମ ରହିଛି। ଯାଜପୁର ଜିଲ୍ଲାରେ ଏହି ତାଲିକାରେ 14,32,087 ଜଣଙ୍କୁ ସାମିଲ କରାଯାଇଛି। ରାୟଗଡ଼ାରେ ଚିଠା ଭୋଟର ତାଲିକାରେ 7,14,700 ଜଣ ମତଦାତାଙ୍କ ମଧ୍ୟରୁ 93.63% ଭୋଟରଙ୍କୁ ସାମିଲ କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କୋରାପୁଟରେ 9,04,134 ଜଣ ମତଦାତା ତାଲିକାରେ ସାମିଲ ହୋଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଭୂଦାନ ଜମିର ବଣ୍ଟନ ଏବଂ ମ୍ୟୁଟେସନ ଉପରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସରକାର ସ୍ଥଗିତାଦେଶ ଜାରି କରିଛନ୍ତି। ଭୂଦାନ ଜମିର ବଣ୍ଟନ କ୍ଷେତ୍ରରେ ପ୍ରଚଳିତ ନିୟମାବଳୀର ପାଳନ ଏବଂ ସମ୍ପୃକ୍ତ ଜମିର ଅଭିଲେଖର ଯଥାର୍ଥ ଯାଞ୍ଚ ବିନା ହିତାଧିକାରୀମାନଙ୍କୁ ବଣ୍ଟନ କରାଯାଉଥିବାର ଦୃଷ୍ଟିଗୋଚର ହୋଇଛି। ଫଳରେ ମ୍ୟୁଟେସନ ଏବଂ ଜମିପଟାରେ ଅନ୍ତର୍ଭୁକ୍ତି ସମୟରେ ଆଇନଗତ ଜଟିଳତା ସୃଷ୍ଟି ହେବାର ଆଶଙ୍କା ରହିଛି।

0: ଏହାକୁ ଦୃଷ୍ଟିରେ ରଖି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏହି ନିଷ୍ପଭି ନେଇଛି। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ସମସ୍ତ ରାଜସ୍ୱ ଉପଖଣ୍ଡ ଆୟୁକ୍ତ ଆର୍ଡିସି ପଞ୍ଜୀକରଣ ମହାନିରୀକ୍ଷକ ଜିଲ୍ଲାପାଳ ଏବଂ ଜମିଜମା ରେକର୍ଡ ଓ ସର୍ଭେ ନିର୍ଦ୍ଦେଶାଳୟକୁ ଚିଠି ଲେଖି ନିର୍ଦ୍ଦେଶ ଜାରି କରିଛନ୍ତି। ପୂର୍ବରୁ ବଣ୍ଟନ ହୋଇ ମ୍ୟୁଟେସନ୍ ସମ୍ପୂର୍ଣ୍ଣ ହୋଇଥିବା ଭୂଦାନ ଜମିର କୌଣସି ପ୍ରକାର ହସ୍ତାନ୍ତରକୁ ପଞ୍ଜୀକରଣ ଅଧିକାରୀମାନେ ତତ୍କାଳ ପ୍ରଭାବରୁ ପଞ୍ଜୀକୃତ କରିବେ ନାହିଁ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସମସ୍ତ ଜିଲ୍ଲାପାଳଙ୍କୁ ଭୂଦାନ ଯୋଗ୍ୟ ସମିତିକୁ ଦାନ କରାଯାଇଥିବା ଜମି, ସେଥିରୁ ବଣ୍ଟନ ହୋଇଥିବା ଜମି, ହାଲ୍ ଜମି ପଟାରେ ରେକର୍ଡ ହୋଇଥିବା ଜମି ଏବଂ ହିତାଧିକାରୀଙ୍କ ସପକ୍ଷରେ ଜାରି ହୋଇଥିବା ଜମି ସମ୍ବନ୍ଧୀୟ ବିସ୍ତୃତ ତଥ୍ୟ ପ୍ରମାଣିତ କରି ଏକ ମାସ ମଧ୍ୟରେ ସରକାରଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ମହିଳା ଓ ଶିଶୁଙ୍କ ବିକାଶ ସୁନିଶ୍ଚିତ କରିବା ସହିତ ଅଙ୍ଗନୱାଡ଼ି ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି। ଦେବଗଡ଼ ଜିଲ୍ଲା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରେକ୍ଷାଳୟରେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ଙ୍କ ବାର୍ତ୍ତାଳାପ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀମତୀ ପରିଡ଼ା କହିଛନ୍ତି, ଏହି କାର୍ଯ୍ୟକ୍ରମ ମହିଳା ସଶକ୍ତିକରଣର ଯାତ୍ରାକୁ ଆହୁରି ତ୍ୱରାନ୍ୱିତ କରିବ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ଙ୍କ ସହ ତୃଣମୂଳ ସ୍ତରରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ସଶକ୍ତିକରଣ, ଜୀବିକା ବିକାଶ ଏବଂ ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟାନ୍ୱୟନ ସମ୍ପର୍କରେ ମତ ବିନିମୟ କରିଥିଲେ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ଆଜି ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ସମସ୍ତ ଜିଲ୍ଲାରେ 311 କେନ୍ଦ୍ରରେ 97,150 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଡକ୍ଟର ଏନ୍ ତିରୁମାଲା ନାୟକ କଟକର ବିଭିନ୍ନ ପରୀକ୍ଷା କେନ୍ଦ୍ର ବୁଲି ଦେଖିବା ସହ ପରୀକ୍ଷାର୍ଥୀଙ୍କ ସହ ବିଭିନ୍ନ ସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି। ବାଲେଶ୍ୱରର ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗରେ ଅବପାତ ସୃଷ୍ଟି ହୋଇଛି। ଚାନ୍ଦବାଲିର ଉତ୍ତର ପୂର୍ବଠାରୁ ଏହା କେନ୍ଦ୍ରୀଭୂତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଏହା ଓଡ଼ିଶା ଉପକୂଳ, ବାଲେଶ୍ୱର ନିକଟ ଚାନ୍ଦବାଲି ଓ ଦୀଘା ମଧ୍ୟରେ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର, ନୂଆପଡ଼ା, ବୌଦ୍ଧ, ଅନୁଗୁଳ ଓ ସମ୍ଭଲପୁର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଗତ ଜୁନ୍ ମାସ ପହିଲାରୁ ଏପର୍ଯ୍ୟନ୍ତ ରାଜ୍ୟରେ 265.5 mm ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକଠାରୁ 4% ଅଧିକ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି।
1: ମତ୍ସ୍ୟଜୀବୀମାନଙ୍କ ପାଇଁ ଆଗାମୀ 3 ଦିନ ପର୍ଯ୍ୟନ୍ତ ୱାର୍ଣ୍ଣିଂ ରହିଛି। 5 ତାରିଖରୁ 7 ତାରିଖ ପର୍ଯ୍ୟନ୍ତ ମନା କରାଯାଇଛି ସମୁଦ୍ର ଭିତରକୁ ଯିବା ପାଇଁ। ପବନର ବେଗ ରହିବ 45-55 km/h, ଗଷ୍ଟିଂ ରହିବ ଝଟକା ପବନ। ଅବପାତଟି ନର୍ଥ ଓଡ଼ିଶା ଦେଇ ଗତି କରିବ, ସେଥିପାଇଁ ନର୍ଥ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ହୁଏତ ବର୍ଷା ସହିତ ପବନ 40-50 km/h କାମା ଜାଗାରେ ରହିବାର ସମ୍ଭାବନା ରହିଛି।
0: ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ଅତ୍ୟଧିକ ବର୍ଷା ରେକର୍ଡ କରାଯାଇଛି। ସେହିଭଳି ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ଭଲପୁର, କଳାହାଣ୍ଡି ଓ ନବରଙ୍ଗପୁରରେ ନିଅଣ୍ଟିଆ ବର୍ଷା ହୋଇଛି। ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଜରୁରୀକାଳୀନ ବୈଠକ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି। ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ପାଇଁ ବିଡିଓ ଓ ତହସିଲଦାରମାନଙ୍କୁ ସମସ୍ତ ପ୍ରସ୍ତୁତି ସୁନିଶ୍ଚିତ କରିବା ସହ କ୍ଷେତ୍ରସ୍ତରରେ ନିରନ୍ତର ତଦାରଖ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପୁରୀରେ ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରସ୍ତୁତି ଓ ପରିଚାଳନା ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଚିଠା ଭୋଟର ତାଲିକାରେ 3,13,00,000 ଉର୍ଦ୍ଧ୍ୱ ମତଦାତା ଥିବା କହିଲେ ମୁଖ୍ୟ ନିର୍ବାଚନ ଅଧିକାରୀ। ରାଜ୍ୟରେ ଭୂଦାନ ଜମିର ବଣ୍ଟନ ନେଇ ସ୍ଥଗିତାଦେଶ ଜାରି କଲେ ସରକାର ଏବଂ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ। 7 ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।

ଏଥର ମାସୁକ ଚଳଚ୍ଚିତ୍ରରେ ଗୌହର କାନପୁରୀଙ୍କ ରଚନାରୁ ଶିଳ୍ପୀମାନେ ହେଲେ ଅଭିଜିତ ଏବଂ କବିତା କ୍ରିଷ୍ଣମୂର୍ତ୍ତି, ସଙ୍ଗୀତ ନିର୍ଦ୍ଦେଶକ ହେଲେ ଶ୍ୟାମ ସୁନ୍ଦର।

ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ଅନୁପମା ଦେଶପାଣ୍ଡେ ଏବଂ କିଶୋର କୁମାର। ଗୀତିକାର ହେଲେ ଫାରୁକ କାଇଜର। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ରାଜେଶ ରୋଶନ। ଚଳଚ୍ଚିତ୍ର କାଶ।

ଏଥର ଶିଳ୍ପୀମାନେ ହେଲେ କୁମାର ସାନୁ ଏବଂ ସାଧନା ସରଗମ, ତାବିସ୍ ରୋମାନୀ ଏବଂ ସୁନୀଲ ଝାଙ୍କ ରଚନା, ସଙ୍ଗୀତ ପରିଚାଳନା କରିଛନ୍ତି ଦିଲୀପ ସେନ, ସମୀର ସେନ, ଚଳଚ୍ଚିତ୍ର ଏକ ହି ଭୁଲ୍।

ସବିତା ଜେନା ଆସନ୍ତାକାଲିଠାରୁ ଇଣ୍ଡୋନେସିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। କେରଳର କୋଚିଠାରେ ଆସନ୍ତାକାଲି ଆରମ୍ଭ ହେବ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ। ଭୂମିକମ୍ପ ସମୟରେ ସହାୟତା ପାଇଁ ଭାରତକୁ କୃତଜ୍ଞତା ଜଣାଇଲା ଭେନେଜୁଏଲା। ଓଡ଼ିଶା ସମେତ କେତେକ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି। ଏବଂ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଉ କିଛି ସମୟ ମଧ୍ୟରେ ଖେଳାଯିବ ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ର ଫାଇନାଲ୍ ମ୍ୟାଚ୍।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ଇଣ୍ଡୋନେସିଆ ଗସ୍ତରେ ଯିବେ। ତାଙ୍କର ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ତ୍ୱରାନ୍ୱିତ କରିବା ସହ ସହଯୋଗର ନୂତନ ମାର୍ଗ ଉନ୍କକ୍ତ କରିବ। ଜାକର୍ତ୍ତାରେ ଆକାଶବାଣୀକୁ ସାକ୍ଷାତକାର ଦେଇ ଇଣ୍ଡୋନେସିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସନ୍ଦୀପ ଚକ୍ରବର୍ତ୍ତୀ କହିଛନ୍ତି, ଆସନ୍ତାକାଲିଠାରୁ 8 ତାରିଖ ପର୍ଯ୍ୟନ୍ତ ଶ୍ରୀ ମୋଦିଙ୍କ ଇଣ୍ଡୋନେସିଆ ଗସ୍ତ କାଳରେ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ସହଯୋଗର ଅନେକ ଦିଗ ଉନ୍କକ୍ତ ହେବା ସହ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ନିବିଡ଼ ହେବ। ଶ୍ରୀ ଚକ୍ରବର୍ତ୍ତୀ କହିଛନ୍ତି, ପ୍ରତିରକ୍ଷା ଏବଂ ସୁରକ୍ଷା ନେଇ ଦୁଇ ଦେଶ ମଧ୍ୟରେ ଭାଗିଦାରିତା ସମ୍ପର୍କ ଉପରେ ଗୁରୁତ୍ୱ ପ୍ରଦାନ କରାଯିବ। ସେ କହିଛନ୍ତି, ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର $30 ବିଲିୟନ୍ ଅଧିକ ରହିଥିବାବେଳେ ଏହାକୁ ବ୍ୟାପକ କରିବାର ଲକ୍ଷ୍ୟ ରଖାଯାଇଛି। ଭାରତରୁ ଇଣ୍ଡୋନେସିଆକୁ ନୁହେଁ, ବରଂ ଭାରତରେ ଇଣ୍ଡୋନେସିଆର ପୁଞ୍ଜିନିବେଶ ପାଇଁ ଆଶା ରହିଛି ବୋଲି ସେ କହିଛନ୍ତି। ଇଣ୍ଡୋନେସିଆ ଭାରତର ସାମୁଦ୍ରିକ ପଡ଼ୋଶୀ ରାଷ୍ଟ୍ର ହୋଇଥିବାରୁ ଯୋଗାଯୋଗ ଏବଂ କ୍ଷମତା ବୃଦ୍ଧି ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଫଳରେ ପ୍ରତିରକ୍ଷା ଓ ସୁରକ୍ଷା, ପୁଞ୍ଜିନିବେଶ, ଅର୍ଥନୈତିକ ଏକୀକରଣ, ଭିତ୍ତିଭୂମି ବିକାଶ, କେତେକ ବନ୍ଦରର ବିକାଶ, ବ୍ୟାପକ ଯୋଗାଯୋଗ, ଫାର୍ମାସ୍ୟୁଟିକାଲ୍ସ, ସ୍ୱାସ୍ଥ୍ୟସେବା, କ୍ଷମତା ବୃଦ୍ଧି ଏବଂ ଶିକ୍ଷାଗତ ଆଦାନ ପ୍ରଦାନ ଉପରେ ସକାରାତ୍ମକ ପ୍ରଭାବ ପଡ଼ିବ। ସାମୁଦ୍ରିକ ସୁରକ୍ଷାଠାରୁ ଆରମ୍ଭ କରି ମହାକାଶ ସହଯୋଗ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ ବିଭିନ୍ନ ଚୁକ୍ତିନାମା ଏବଂ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ ବୋଲି ଶ୍ରୀ ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି। ବ୍ରିକ୍ସ ଅଧ୍ୟକ୍ଷତା ଅଧୀନରେ ଭାରତ ଆସନ୍ତାକାଲିଠାରୁ କେରଳର କୋଚିଠାରେ ଦୁଇଦିନିଆ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ଆୟୋଜନ କରିବ। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କହିଛି, ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ବରିଷ୍ଠ ସରକାରୀ ଅଧିକାରୀମାନେ ଏକାଠି ହୋଇ ସମସ୍ତ କ୍ଷେତ୍ରରେ ମହିଳା ସଶକ୍ତିକରଣ ଏବଂ ମହିଳା ନେତୃତ୍ୱାଧୀନ ବିକାଶ ସହ ଜଡ଼ିତ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବେ ଏବଂ ଏଥିସହ ସହଭାଗୀ ପ୍ରାଥମିକତାଗୁଡ଼ିକରେ ସହଯୋଗକୁ ଆଗକୁ ବଢ଼ାଇବେ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ସଦସ୍ୟ ଦେଶଗୁଡ଼ିକୁ ମହିଳା ନେତୃତ୍ୱାଧୀନ ବିକାଶକୁ ଆଗକୁ ନେବା ପାଇଁ ଆଲୋଚନା କରିବେ ଏବଂ ସର୍ବସମ୍ମତି ପ୍ରସ୍ତୁତ କରିବାକୁ ଏକ ସୁଯୋଗ ପ୍ରଦାନ କରିବ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ 4 ପ୍ରାଥମିକତା କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଛି। ଏଥିରେ ଶାସନ ଓ ନେତୃତ୍ୱରେ ମହିଳା, ମହିଳାମାନଙ୍କର ଡିଜିଟାଲ୍ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ମହିଳା ଉଦ୍ୟମିତା ଏବଂ ଦକ୍ଷତା ବିକାଶ, ଜଳବାୟୁ କାର୍ଯ୍ୟାନୁଷ୍ଠାନ ଏବଂ ଖାଦ୍ୟ ସୁରକ୍ଷା ଓ ପୋଷଣରେ ମହିଳାଙ୍କ ଭୂମିକା ଅନ୍ତର୍ଭୁକ୍ତ ରହିଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏହି ବୈଠକ ଆସନ୍ତା 8 ଏବଂ 9 ତାରିଖରେ ହେବାକୁ ଥିବା ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ପାଇଁ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିବ। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆସନ୍ତାକାଲି ନୂଆଦିଲ୍ଲୀରେ ସମବାୟ ମନ୍ତ୍ରଣାଳୟର 5ମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ସହକାର ସେ ସମୃଦ୍ଧି ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ଅବସରରେ ଶ୍ରୀ ଶାହା ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଶ୍ରୀ ଶାହା 232 ଶସ୍ୟ ଗୋଦାମ ଗୃହ ଉଦ୍ଘାଟନ, ସହକାର ବନ ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରେ ଟିସୁ କଲ୍ଚର ବ୍ୟବସ୍ଥା ଆଦିର ଭୂମିପୂଜନ, ଜାତୀୟ ସମବାୟ ଡାଟାବେସ୍ର ଶୁଭାରମ୍ଭ, ଜାତୀୟ ପଶୁପାଳନ ବିକାଶ ବୋର୍ଡର ଦୁଗ୍ଧ ଯୋଗାଣ ଡ୍ୟାସ୍ବୋର୍ଡ ପୋର୍ଟାଲର ଶୁଭାରମ୍ଭ ଆଦି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ କାଳରେ ଭାରତୀୟ ବୀଜ ସହକାରୀ ସମିତି ଲିମିଟେଡ୍ BBSSL ଏବଂ ଭାରତୀୟ କୃଷି ଗବେଷଣା ପରିଷଦ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଏହି ବୁଝାମଣା ଫଳରେ ବିହନ ବ୍ୟବସ୍ଥା ଏବଂ ଦୁଗ୍ଧ ସମବାୟ ସମିତି ପାଇଁ ଆଦର୍ଶ ନିୟମ ସୁଦୃଢ଼ ହୋଇପାରିବ। ଗତ 5 ମଧ୍ୟରେ ମନ୍ତ୍ରଣାଳୟ ପକ୍ଷରୁ ପ୍ରାଥମିକ କୃଷି ଋଣ ସମିତି, ସମବାୟ ବ୍ୟାଙ୍କ, ଦୁଗ୍ଧ ସମବାୟ ଏବଂ ଜାତୀୟ ସ୍ତରୀୟ ସମବାୟ ସଂସ୍ଥାଗୁଡ଼ିକ ପାଇଁ ଅନେକ ରୂପାନ୍ତରଣ ପଦକ୍ଷେପ ଗ୍ରହଣ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗୁଏସ୍ ଭୂକମ୍ପ ପ୍ରଭାବିତ ଅଞ୍ଚଳ ପାଇଁ ଭାରତ ସହାୟତା କରିଥିବାରୁ କୃତଜ୍ଞତା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସୁଶ୍ରୀ ରୋଡ୍ରିଗୁଏସ୍ ଭେନେଜୁଏଲାର ଦୁର୍ଦ୍ଦିନ ସମୟରେ ଆମେରିକା, କତ୍ତର, ଫ୍ରାନ୍ସ, ଭାରତ, ବାରବାଡୋଡ୍, ବ୍ରାଜିଲ୍ ଏବଂ ଆର୍ଜେଣ୍ଟିନା ସେମାନଙ୍କର ମାନବୀୟ ସହାୟତା ପ୍ରଦାନ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି ଏବଂ ଭେନେଜୁଏଲା ସେମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରେ। ଭେନେଜୁଏଲା କେବେ ବି ସେମାନଙ୍କର ଉତ୍ସର୍ଗୀକୃତ ସହାୟତା ଏବଂ ପ୍ରତିବଦ୍ଧ ମନୋଭାବକୁ ଭୁଲି ପାରିବ ନାହିଁ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ବିଶିଷ୍ଟ ଜନଜାତି ନେତା ତଥା ପୂର୍ବତନ ଜଙ୍ଗଲ ବିଭାଗ ମନ୍ତ୍ରୀ ମୋହନ ସିଂ ରାଠୱାଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ଗୁଜରାଟ ବିଧାନସଭା କାଳରେ ଦୀର୍ଘ ବର୍ଷ ଧରି ସ୍ୱର୍ଗତ ରାଠୱାଙ୍କ ସହ କାର୍ଯ୍ୟ କରିବାକୁ ତାଙ୍କୁ ସୁଯୋଗ ମିଳିଥିଲା। ଜନଜାତି ବର୍ଗର ସର୍ବାଙ୍ଗୀନ ବିକାଶ ଏବଂ ଜନସାଧାରଣଙ୍କ କଲ୍ୟାଣ ପାଇଁ ତାଙ୍କର ଉତ୍ସର୍ଗୀକୃତ ସେବା ମନୋଭାବ ସର୍ବଦା ସ୍କରଣୀୟ ହୋଇ

0: ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆଜି ନୂଆଦିଲ୍ଲୀରେ ସାଇକେଲ୍ ଫିଟ୍ ଇଣ୍ଡିଆ ସଣ୍ଡେର 80ତମ ସଂସ୍କରଣରେ ଅଂଶଗ୍ରହଣ କରିଛନ୍ତି। ଆଧ୍ୟାତ୍ମିକ ଗୁରୁ ଶ୍ରୀ ସତ୍ୟସାଇ ବାବାଙ୍କ 100ତମ ଜନ୍ମବାର୍ଷିକୀ ଅବସରରେ ଶ୍ରୀ ସତ୍ୟସାଇ ସେବା ସଂଗଠନର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆୟୋଜିତ ସାଇକେଲ୍ ଚାଳନା ଏବଂ ଗଣଦୌଡ଼ରେ 9000 ଉର୍ଦ୍ଧ୍ୱ ଲୋକ ଅଂଶଗ୍ରହଣ କରିଥିଲେ। ଯୋଗ ଅଧିବେଶନ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଶାରୀରିକ ଭାବେ ସକ୍ରିୟ ଜୀବନଶୈଳୀକୁ ପ୍ରୋହାହିତ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଗଣମାଧ୍ୟମକୁ ସୂଚନା ଦେଇ ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ସାଇକେଲ୍ ଚାଳନା ଦ୍ୱାରା ମଣିଷର ହୃଦ୍ଯନ୍ତ୍ର, ମନ ଏବଂ ଶରୀର ସୁସ୍ଥ ରହିଥାଏ। ପ୍ରତ୍ୟେକ ଦିନ ମୋବାଇଲ୍ଠାରୁ ଅତି କମ୍ରେ 1 ଘଣ୍ଟା ଦୂରରେ ରହି ଶାରୀରିକ କାର୍ଯ୍ୟରେ ସମୟ ନିୟୋଜିତ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଆଜି ଚମ୍ପାବତ ଜିଲ୍ଲାର ତାନାକପୁରଠାରୁ କୈଳାସ ମାନସରୋବର ଯାତ୍ରାର ପ୍ରଥମ ପର୍ଯ୍ୟାୟ ତୀର୍ଥଯାତ୍ରୀ ଦଳକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଦଳରେ 49 ଜଣ ତୀର୍ଥଯାତ୍ରୀ ରହିଛନ୍ତି। ସେମାନଙ୍କ ମଧ୍ୟରେ 34 ଜଣ ପୁରୁଷ, 15 ଜଣ ମହିଳା ଏବଂ ଜଣେ ଡାକ୍ତର ରହିଛନ୍ତି। ଏହି ଅବସରରେ ଶ୍ରୀ ଧାମୀ କହିଛନ୍ତି, କୈଳାସ ସରୋବର ଯାତ୍ରା କେବଳ ଏକ ଧାର୍ମିକ ଯାତ୍ରା ନୁହେଁ, ବରଂ ଆଧ୍ୟାତ୍ମିକ ସଚେତନତା, ସାଂସ୍କୃତିକ ଐକ୍ୟ ଏବଂ ଜାତୀୟ ସଂହତିର ପ୍ରତୀକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ସନାତନ ସଂସ୍କୃତି, ପ୍ରାଚୀନ ମନ୍ଦିରର ସଂରକ୍ଷଣ ଏବଂ ପ୍ରୋହାହନମୂଳକ ପଦକ୍ଷେପ ଗ୍ରହଣ ଦିଗରେ ଅନେକ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି। ଶ୍ରୀ ଧାମୀ ତୀର୍ଥଯାତ୍ରୀମାନଙ୍କ ନିରାପଦ ଓ ସଫଳ ଯାତ୍ରା କାମନା କରିଛନ୍ତି। ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ରେ ଆଜି ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ପରସ୍କରକୁ ଭେଟିବେ। ଇଂଲଣ୍ଡରେ ଲର୍ଡ଼ସ କ୍ରିକେଟ୍ ପଡ଼ିଆଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 8ଟାରେ ଆରମ୍ଭ ହେବ। ଫିଫା ଫୁଟବଲ ବିଶ୍ୱକପ୍ ପ୍ରତିଯୋଗିତାରେ ଆଜି ନ୍ୟୁ ଜର୍ସିଠାରେ ବ୍ରାଜିଲ୍ ଏବଂ ନରୱେ ମଧ୍ୟରେ ମୁକାବିଲା ହେବ। ଏହା ଭାରତୀୟ ସମୟ ରାତି 5:30 ଆରମ୍ଭ ହେବ। ଆସନ୍ତାକାଲି ପ୍ରାତଃ 5:30 ହେବାକୁ ଥିବା ପ୍ରି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ମେକ୍ସିକୋ ସିଟିଠାରେ ଇଂଲଣ୍ଡ ଏବଂ ମେକ୍ସିକୋ ମଧ୍ୟରେ ଖେଳ ହେବ। ଫିଲାଡେଲ୍ଫିଆଠାରେ ଆଜି ସକାଳେ ଅନୁଷ୍ଠିତ 16 ରାଉଣ୍ଡ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ଫ୍ରାନ୍ସ ପାରାଗୁଏକୁ 1-0 ପରାସ୍ତ କରି ବିଜୟ ହାସଲ କରିଛି। ଅନ୍ୟ ଏକ ପ୍ରି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ହଷ୍ଟନ୍ଠାରେ ମରକୋ କାନାଡାକୁ 3-0 ପରାସ୍ତ କରି ବିଜୟୀ ହୋଇଛି। ୱିମ୍ବଲଡନ୍ ଟେନିସ୍ ପ୍ରତିଯୋଗିତାର ଆଜିର ମ୍ୟାଚ୍ରେ ସର୍ବିଆର ନୋଭାକ୍ ଜୋକୋଭିକ୍ ଏବଂ ରୁଷ୍ର ରୋମାନ୍ ସାଫିଲିନ୍ଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ସେହିପରି ପୁରୁଷ ସିଙ୍ଗଲ୍ସରେ ଇଟାଲୀର ଜାନିକ୍ ସିନର୍ ଏବଂ ଜାପାନର ସିନ୍ତାରୋ ମୋଜିଜିକିଙ୍କ ମଧ୍ୟରେ ମୁକାବିଲା ହେବ। ପ୍ରି କ୍ୱାର୍ଟର ଫାଇନାଲ୍ର ଏକ ମ୍ୟାଚ୍ରେ ପୋଲାଣ୍ଡର ହୁବର୍ଟ ହୁର୍କାସ୍ ଏବଂ ଜର୍ମାନୀର ଜାନ୍ ଲୋନାର୍ଡ ଷ୍ଟ୍ରମ୍ ପରସ୍କରକୁ ଭେଟିବେ। ଅନ୍ୟ ଏକ ମ୍ୟାଚ୍ କାନାଡାର ଫେଲିକ୍ ଅଗର ଆଲିଆସିମ୍ ଏବଂ ସ୍ୱେନ୍ର ଆଲେକ୍ଜାଣ୍ଡ୍ରୋ ଡ୍ରାଭିଡୋଭିସ୍ ଫୋକିନାଙ୍କ ମଧ୍ୟରେ ଖେଳାଯିବ। ମହିଳା ସିଙ୍ଗଲ୍ସରେ ଚେକ୍ ଗଣରାଜ୍ୟର କାରୋଲିନା ମୁଚୋବା ଏବଂ ସେହି ଦେଶର ବର୍ବୋରା ରେଜିଜୋକୋଙ୍କ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ପାଣିପାଗ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶା ସମେତ ଗୁଜରାଟ, କଚ୍ଛ, କୋଙ୍କଣ, ଗୋଆ ଏବଂ କେନ୍ଦ୍ରୀୟ ମହାରାଷ୍ଟ୍ରରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ଆସନ୍ତା 4 ଦିନ ମଧ୍ୟରେ ଦେଶର ଅନ୍ୟ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି। ଏହାର ପ୍ରଭାବରେ ଦେଶର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବା ସହ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତାକାଲିଠାରୁ ଇଣ୍ଡୋନେସିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। କେରଳର କୋଚିଠାରେ ଆସନ୍ତାକାଲି ଆରମ୍ଭ ହେବ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ। ଭୂମିକମ୍ପ ସମୟରେ ସହାୟତା ପାଇଁ ଭାରତକୁ କୃତଜ୍ଞତା ଜଣାଇଲା ଭେନେଜୁଏଲା। ଓଡ଼ିଶା ସମେତ କେତେକ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି। ଏବଂ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଉ କିଛି ସମୟ ମଧ୍ୟରେ ଖେଳାଯିବ ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ର ଫାଇନାଲ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭାସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କେନ୍ଦ୍ରାପଡ଼ା ସମ୍ବାଦଦାତା ନିହାରଞ୍ଜନ ସାହୁ ଓ ଉପସ୍ଥାପନାରେ ମୁଁ ମହେନ୍ଦ୍ର କୁମାର ମାଝୀ। ତୁଳସୀକ୍ଷେତ୍ର କେନ୍ଦ୍ର

0: ପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ବିଶ୍ୱପ୍ରସିଦ୍ଧ ବ୍ରହ୍ମ ତାଳଧ୍ୱଜ ରଥଯାତ୍ରା ପାଇଁ ଜିଲ୍ଲାପାଳ ରଘୁରାମ ଆର୍ ଆୟାରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଗଣେଶ୍ୱର ବେହେରା, ବିଧାୟକ ଡକ୍ଟର ଦୁର୍ଗା ପ୍ରସନ୍ନ ନାୟକ ଏବଂ ଶ୍ରୀ ବଳଦେବଜୀଉ ଦେବୋତ୍ତର ସଂସ୍ଥାର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନାଙ୍କ ସମେତ ସେବାୟତ ଅଧିକାରୀ ଓ ବୁଦ୍ଧିଜୀବୀମାନେ ଯୋଗଦେଇ ରଥଯାତ୍ରା ଓ ସମସ୍ତ ନୀତିକାନ୍ତିର ସୁପରିଚାଳନା ନେଇ ଆଲୋଚନା କରିଥିଲେ। ବୈଠକ ପରେ ବିଧାୟକ ଗଣେଶ୍ୱର ବେହେରା କହିଥିଲେ,
1: ସବୁ ଦୃଷ୍ଟିରୁ କିପରି ଏହା ତ୍ରୁଟିଶୂନ୍ୟ

0: ବୁଦ୍ଧିଜୀବୀମାନେ ଯୋଗଦେଇ ରଥଯାତ୍ରା ଓ ସମସ୍ତ ନୀତିକାନ୍ତିର ସୁପରିଚାଳନା ନେଇ ଆଲୋଚନା କରିଥିଲେ। ବୈଠକ ପରେ ବିଧାୟକ ଗଣେଶ୍ୱର ବେହେରା କହିଥିଲେ,
1: ସବୁ ଦୃଷ୍ଟିରୁ କିପରି ଏହା ତ୍ରୁଟିଶୂନ୍ୟ ଯାତ୍ରା ହେବ, ସୁରୁଖୁରୁରେ ଠାକୁରଙ୍କ ପହଣ୍ଡି ଠାରୁ ଆରମ୍ଭ କରି ମାନେ ଆଡ଼ପ ବିଜେ ଏବଂ ପୁଣି ଆଡ଼ପ ବିଜର ପହଣ୍ଡି ଠାରୁ ଆରମ୍ଭ କରି ରଥଯାତ୍ରା ଏବଂ ତା ସହିତ ଲୀଳାଦ୍ରୀ ବିଜୟ ହେବ ଆଲୋଚନା କରାଯାଇଛି। ନିର୍ଦ୍ଦିଷ୍ଟ ଭାବରେ ଦାୟିତ୍ୱ ମଧ୍ୟ ଦିଆଯାଇଛି, ନିର୍ଦ୍ଦିଷ୍ଟ ଭାବରେ ସମୟ ମଧ୍ୟ ନିର୍ଦ୍ଧାରଣ କରାଯାଇଛି, ଶାନ୍ତି ଶୃଙ୍ଖଳା କିପରି ରକ୍ଷା କରାଯାଇପାରିବ, ଭିଡ଼ ନିୟନ୍ତ୍ରଣ କରାଯାଇପାରିବ, ସେଥିରେ ସମସ୍ତେ ଦାୟିତ୍ୱ ନେଇଛନ୍ତି ଏବଂ ସମସ୍ତଙ୍କ ତରଫରୁ ଭକ୍ତମାନଙ୍କୁ ଜନସାଧାରଣଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି। ଏବଂ ମୋର ବିଶ୍ୱାସ ଏ ବର୍ଷ ତ୍ରୁଟିଶୂନ୍ୟ ଭାବରେ ଏଇ ଯେଉଁ ପବିତ୍ର ପର୍ବ ଠାକୁରଙ୍କ ରଥଯାତ୍ରା ବା ଘୋଷଯାତ୍ରା ସମାପିତ ହେବ। ଏଥିପାଇଁ ସରକାର ଏ ବର୍ଷ 1 କୋଟି ଟଙ୍କା ଦେଇଛନ୍ତି, ଇଏ ଗୋଟିଏ ଭଲ କଥା। ତେଣୁ ସେ ଟଙ୍କାରେ ନୂଆ କାଠ କିଣାଯାଇ କାମ ଚାଲିଛି, କାମ ସରିଲା ପରେ କେତେ ବ୍ୟୟ ହେଉଛି, କେଉଁ କେଉଁ ବାବଦରେ ବ୍ୟୟ ହେଉଛି ତା ମଧ୍ୟ ପ୍ରକାଶ ପାଇବ। ଆମର ବିଶ୍ୱାସ ଯେ ଏଥର ଯେହେତୁ ନିର୍ମାଣ ଜନିତ ତ୍ରୁଟି ପାଇଁ ସମସ୍ୟା ହେଉଥିଲା, ନିର୍ମାଣ ଜନିତ ତ୍ରୁଟି ରହିବ ନାହିଁ, ସେଥିପାଇଁ ଏଥର IIT ତରଫରୁ ବିଶେଷଜ୍ଞ ଡକାଯାଇଥିଲା, ସେ କାଲି ପରିଦର୍ଶନ କରି ତାଙ୍କର ପରାମର୍ଶ ଦେଇଯାଇଛନ୍ତି।
0: ଶ୍ରୀ ବଳଦେବଜୀ ଓ ଦେବୋତ୍ତର ସଂସ୍ଥାର ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା କହିଥିଲେ,
2: ରାଜ୍ୟ ସରକାରଙ୍କର ଅନୁଦାନ ମିଳିଛି, ସେ ଅନୁଦାନକୁ ବ୍ୟବହାର କରି ଏଥର ପ୍ରାୟ 90 ଭାଗ ନୂଆ ପ୍ରସ୍ତୁତ ହୋଇଛି ଏବଂ ଏହି ନୂଆ ରଥ ପରିଚାଳନା କରିବା ପାଇଁ ଆମର ବୈଷୟିକ ପରାମର୍ଶଦାତା ମଧ୍ୟ ଆମକୁ ଆସିକରି IIT ଭୁବନେଶ୍ୱରରୁ ନିରୀକ୍ଷଣ କରିକି ଯାଇଛନ୍ତି। ଭୋଇ ସେବାୟତ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ରଥ ନିର୍ମାଣକାରୀ ଯେଉଁ ଭୋଇ ସେବାୟତ ଅଛନ୍ତି ତାଙ୍କୁ ମଧ୍ୟ ଆମେ ନିମନ୍ତ୍ରଣ କରିଛୁ, ସେମାନେ ମଧ୍ୟ ଆସି ଅନୁଧ୍ୟାନ କରିବେ, ରଥ ନିର୍ମାଣ ଯେମିତି କୌଣସି ତ୍ରୁଟି ବିଚ୍ୟୁତି ରହିବ ନାହିଁ ସେ ବାବଦରେ ପରାମର୍ଶ ଦେବେ। ଆଉ ରଥଯାତ୍ରା ସମୟରେ ଯାହା କିଛି ଆବଶ୍ୟକୀୟ କାର୍ଯ୍ୟ ରହିଛି, ସ୍ଥାନ ନିର୍ମାଣ କଥା ହେଉ, ଡ୍ରେନ୍ ସଫା କରିବା କଥା ହେଉ, ଆଲୋକୀକରଣ ବ୍ୟବସ୍ଥା ହେଉ, ଏ ବାବଦରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ବିଭାଗୀୟ ଅଧିକାରୀମାନଙ୍କୁ ମଧ୍ୟ ଏ ବାବଦ ନିର୍ଦ୍ଦେଶ ଦିଆଯାଇଛି, ଯେମିତି ଠିକ୍ ସମୟରେ ସେ ତାଙ୍କର କାର୍ଯ୍ୟ ସାରିବେ ଏବଂ ରଥଯାତ୍ରା ସୁରୁଖୁରୁରେ ସମ୍ପନ୍ନ ହେବ।
0: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରାପଡ଼ା ଗସ୍ତରେ ଆସି ଶ୍ରୀ ବଳଦେବଜୀଉ ଓ ମା ଲକ୍ଷ୍ମୀ ମନ୍ଦିରରେ ଦର୍ଶନ କରିଥିଲେ। ମନ୍ଦିରର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟସ୍ତରରେ ଆବଶ୍ୟକ ପଦକ୍ଷେପ ନେବାକୁ ସେ ପ୍ରୟାସ କରିବେ ବୋଲି କହିଥିଲେ। କେନ୍ଦ୍ରାପଡ଼ା ସଂସ୍କୃତି ଭବନରେ PM କିଷାନ ଉତ୍ସବ ପାଳିତ ହୋଇଛି। ଜିଲ୍ଲାର ପ୍ରାୟ 1,27,000 ଚାଷୀଙ୍କ ବ୍ୟାଙ୍କ ଖାତାକୁ 25 କୋଟି ଟଙ୍କାରୁ ଅଧିକ ସହାୟତା ରାଶି ଡିଜିଟାଲ ମାଧ୍ୟମରେ ଜମା କରାଯାଇଛି। ଏହି ଅବସରରେ କୃଷି ବିଭାଗର ଅଧିକାରୀମାନେ ବିଭିନ୍ନ କୃଷି ଯୋଜନା ଓ ସରକାରୀ ସହାୟତା ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଛି। ବିଧାୟକ ଡକ୍ଟର ଦୁର୍ଗା ପ୍ରସନ୍ନ ନାୟକ, ଜିଲ୍ଲାପାଳ ରଘୁରାମ ଆର୍ ଆୟାର ଓ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ବିଭିନ୍ନ ଯୋଗାଭ୍ୟାସରେ ସାମିଲ ହୋଇଥିଲେ। ନିୟମିତ ଯୋଗାଭ୍ୟାସ ସୁସ୍ଥ ଜୀବନ ପାଇଁ ଅତ୍ୟନ୍ତ ଉପକାରୀ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। କେନ୍ଦ୍ରାପଡ଼ା ସର୍କିଟ୍ ହାଉସ୍ରେ ରାଜ୍ୟ ମହିଳା କମିଶନଙ୍କ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଛି। ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ନେତୃତ୍ୱରେ ବିବାହ ବିଚ୍ଛେଦ ଯୌତୁକ
3: ଇଂଲଣ୍ଡର ଲର୍ଡ଼ସ କ୍ରିକେଟ୍ ଗ୍ରାଉଣ୍ଡ ଲଣ୍ଡନଠାରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ICC ମହିଳା T20 କ୍ରିକେଟ୍ ବିଶ୍ୱକପ୍ 2026 ଫାଇନାଲ୍ ମ୍ୟାଚ୍ର ଧାରାବିବରଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
4: ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଜିଲ୍ଲା ହାଲଚାଲ ଶୁଣିଲେ। ରିଲେ କରି ପ୍ରଚାର କରୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର। ବର୍ତ୍ତମାନ ସମୟ ରାତି 7:30 ପ୍ରଚାର କରୁଛୁ କିଷାନବାଣୀ କାର୍ଯ୍ୟକ୍ରମ।

0: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି କୃଷି ମନ୍ତ୍ରଣାଳୟ ଭାରତ ସରକାର।
1: ହରିଆ ଦେଖ ଭାଉଜ ଆସିଲେ।
2: ଆରେ ତମେ କାହିଁକି ଆସିଲ ଜମିକୁ?
3: ମୁଁ ଶୁଣିଲି ଆମ କ୍ଷେତରେ ବହୁତ ଚାଷୀ ଏକାଠି ହୋଇଛନ୍ତି।
2: ଆଉ ତମେ କଣ ଭାବିଲ? ଆରେ ଆମ କ୍ଷେତକୁ NFSM ଚାଷର ଉନ୍ନତ ପ୍ରଣାଳୀ ଶିଖିବା ପାଇଁ ବାଛିଛନ୍ତି।
1: ହଁ ଭାଉଜ, ବିହନ, ସାର, କୀଟନାଶକ ଏବଂ ପୋଷକ ତତ୍ଵ ଗୁଡିକର ବ୍ୟବହାରର ସଠିକ କଥା ଆମେ ଶିଖିବୁ, ଉନ୍ନତ ଚାଷର ସ୍ୱପ୍ନକୁ ଆମେ ସାକାର କରିବୁ।
3: ଆରେ ବାଃ, ଇଏ ତ ବହୁତ ଭଲ କଥା।
4: NFSM ର ସାହାଯ୍ୟ ସଚ୍ଚୋଟ, ପ୍ରତ୍ୟେକଟି କ୍ଷେତ ପାଇଁ ଉତ୍ତମ। ଅଧିକ ତଥ୍ୟ ପାଇଁ ନିକଟସ୍ଥ କୃଷି ଅଧିକାରୀଙ୍କ ସହ ସମ୍ପର୍କ କରନ୍ତୁ।
5: ଜୁହାର ଭାଇନା। ଜୁହାର ଜୁହାର।
6: ଜୁହାର ବିଲା କେମିତି?
5: ହଁ ଭାଇନା ଭଲ। ଭଲ ଯେ ଭାଇନା, ଏ ବର୍ଷ ତ ଅନୁମାନ କଲ କି ନାହିଁ? ଯାତ୍ରା ପଳେଇ ଆଇଲାଣି, ଯେତିକି ବର୍ଷା ହବା କଥା ସେତିକି ବର୍ଷା ନାହିଁ ଭାଇନା।
6: ବର୍ଷା ବୋଲେ ତୁଇ ଭଲ କଥା, କୁଆଡେ ଆଇବ ପିଲା
5: ବୋଲେ କୁଆଡେ ଆଇବ? ଲାଗିଲେ କେତେ ସୁନ୍ଦର ବର୍ଷା ହଉଥିଲା ଭାଇନା, କିଆରୀ ମାନଙ୍କୁ ଦେଖିଲେ ପେଟ ପୁରି ଯାଉଥିଲା ଭର୍ତ୍ତି ପାଣି।
6: ସେଟା ଆଗର କଥା
5: ଭାଇ, ବୋଲେ ମୁଁ 10 ବର୍ଷ ତଳର କଥା କହୁଛି, ଆମେ ସ୍କୁଲ ଗଲା ବେଳର କଥା କହୁଛି।
6: କାହିଁକି ବୋଲେ
5: ହଇ ହଇ
6: ଆମର ବେଳକୁ ଆମେ ସେମିତି ଗଛ ଲଗେଇଥିଲୁ ରେ। ଏବେ କାଇଁ ଗଛରେ
5: ଗଛ ନାହିଁ, ସବୁଆଡେ ତ ଖାଲି
6: ଟାଙ୍ଗରା
5: ଟାଙ୍ଗରା ଭୂଇଁ, ନହେଲେ ବଡ ବଡ ଘର ରାସ୍ତା ଏଇଟା ବନ୍ତ।
6: ଆଉ କିଛି ବୋଲୁଛୁ ତ?
5: ହେଲେ ସେଟା ଗୋଟେ ତମକୁ ଗୋଟେ କହିବି ବୋଲୁଥିଲି ଗୋଟେ କଥା ଭାଇନା, କାଲି ଆମର ଗାଁରେ ବୋଲୁଛ ମିଟିଂ ବସିଥିଲେ। କି ମିଟିଂ ବୋଇଲେ ନାଇଁ ନାଇଁ ଆଜ୍ଞା, ମାନେ ଗୋଟେ 5 ଜଣ ପରା ଜିପ୍ରେ ଆଇଲେ, ଗଛ ପୁଞ୍ଜି ଆଣିଦେଇଥିଲେ। ଆମର ଆକାଶିଆ ଗଛ ହେଲା, ଆମର କଦମ ଗଛ, କେତେ ଭିନ୍ନର ଗଛ, ନିମ୍ବ ଗଛ ସବୁ ଆଣିଦେଇଥିଲେ। ଇଟାକୁ ସେ ଗାଁ କୁପଲି ମନ୍ଦିର ପାଖରେ ସବୁ ଜାଗା ଲଗେଇ ଦିଅ ବୋଲିକିରି କହିଲେ। ଆରି ଗଛ ଲଗେଇବାକୁ ପଇସା ଦେବେ, ତାର ଜଗା ରଖାକୁ ପଇସା ଦେବେ, ଆରି ଭୋଜିଭାତ କରିକିରି ଆମର ବନ ବିଭାଗର ଆଜ୍ଞା ମାନେ ଆସିଥିଲେ, ସବୁ କହିକିରି ଗଲେ ନୂଆ ଜଙ୍ଗଲ ସୃଷ୍ଟି କର ବୋଲିକିରି କହିକିରି ଗଲେ।
6: ଏଇଟା ଭଲ କଥା ପିଲା।
5: ଆହୁରି ଗୋଟେ କଥା ତମେ ଜାଣିନ, ଏବେ ଆମର ଇ ମାସରେ 1 ତାରିଖରୁ 7 ତାରିଖ ପର୍ଯ୍ୟନ୍ତ ଭାଇନା ବନ ମହୋତ୍ସବ ସପ୍ତାହ ବୋଲିକିରି ପାଳନ ହଉଛି।
6: ବୋଲେ ଖ୍ରୀଷ୍ଟ
5: ବୋଲେ ବନ ମହୋତ୍ସବ ବୋଲେ ନୂଆ ଜଙ୍ଗଲ ତିଆରି କରିବାର ଗୋଟେ ସଂକଳ୍ପ।
6: ଓହୋ, ଆମେ ସବୁ
5: ବୋଲେ ଗୋଟେ ଶପଥ ପାଠ ଭାଇ ନା?
6: ଶପଥ ପାଠ ଭାଇ,
5: ଆମେ ଗଛ ଲଗେଇବା ଆକା ବୋଲିକିରି ଶପଥ ନବାଟା।
6: ହେଲେ ଭଲ କଥା ଏଇଟା।
5: ହେଲେ ମଣିଷ ମାରିଲେ ଦୋଷ କି ନାହିଁ ଭାଇନା?
6: ବେଶୀ ଦୋଷ
5: ଗଛ କାଟିଲେ ମିଶା ଦୋଷ ଭାଇନା
6: ହୋଇକି
5: ଆଉ କିସ? ଗୋଟେ ମଣିଷ ଖାଇ ପିଇକିରି 30, 40, 50, 60 ବର୍ଷ ବଞ୍ଚୁଛି, ତାପରେ ଡିଙ୍ଗ ଡାଙ୍ଗ କି ନାହିଁ? ମାତ୍ର ଗୋଟେ ଗଛ ଭାଇନା 3 ଯୁଗ 4 ଯୁଗ ତମେ କହିଲା ପରେ 50 ବର୍ଷ 100 ବର୍ଷ କୁଟା କୁଟା 500 ବର୍ଷ
6: ହେଲା।
5: ହେଲେ ଭାଇନା ଆମେ ଗୋଟେ ଶପଥ କରିବା, ଚାଷୀ ଭାଇ ଭଉଣୀ ମାନଙ୍କୁ ମିଶା କହିବା, ପ୍ରତି ବର୍ଷ ଆମେ କିଛି ଗଛ ଲଗେଇବା
6: ଲଗେଇବା।
5: ଆଉ ନାଇଁ କି ଯୋଉ ରଥଯାତ୍ରା ଟାଇମ୍ ନାଇଁ ଭାଇନା, ଏଇଟା ଏକା ଗଛ ଲଗେଇବାର କରେକ୍ଟ ଟାଇମ୍
6: ଭାଇନାଇମ
5: ସମାନ ଟାଇମ୍। ମାଟି ତମର ଲଦବଦିଆ ହେଇକିରି ଉସାସ ହେଇକିରି ଥିବ, ଏଇ ଟାଇମ୍ରେ ଟିକେ ଗଛ ଲଗେଇଦେଲ ବୋଲେ ତମେ ପାଣି ମୁନ୍ଦେ ମଧ୍ୟ ଦବା
6: ଦରକାର,
5: ସେଚେ ରହିବ।
6: ଠିକ କଥା, ଠିକ କଥା
5: ହେଲା। ହେଲେ ଭାଇନା ବୈଠକ ଘରକୁ ଆଇଲେ କଥାବାର୍ତ୍ତା ତ ହବା ଏକା, ଜୁହାର ମୁଣ୍ଡିଆ ଗୋଟେ ମାରିଦବା। ଆଜିର କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଚାଷୀ ଭାଇ ଭଉଣୀ ଦାଦା ବଡୁ ମାନଙ୍କୁ ଜୁହାର ଲାଗ ହେଲା ଯେ ଭାଇନା। ହେଲେ ଆମେ ପ୍ରତି ରବିବାର ଦିନ ପଳେଇ ଆଉଛେ ଏକା ବୈଠକ ଘରକୁ, ନାଇଁ? ହେଲେ ପ୍ରତି ରବିବାର ଆମେ ପ୍ରଚାର କରୁଛେ କିଷାନବାଣୀ ଡାଇଲ ଆଉଟ। ହେଲେ ଆଜି ମିଶା ତ କିଷାନବାଣୀ ଡାଇଲ ଆଉଟ କାର୍ଯ୍ୟକ୍ରମ ପ୍ରଚାର କରିବା ଏକା,
6: ଆମର ସ୍ୱତନ୍ତ୍ର
5: କାର୍ଯ୍ୟକ୍ରମ। ଚାଷୀ ଭାଇ ଭଉଣୀ ମାନଙ୍କର ଯୋଉ ଚାଷ ଜନିତ ସମସ୍ୟା ଅଛି ତାକୁ ସେମାନେ ଚିଠି ମାଧ୍ୟମରେ ଆମକୁ ପଠେଇବେ, ତାଙ୍କର ସମସ୍ୟା ଆମେ ଆଜ୍ଞାମାନଙ୍କ ସହିତ କଥାବାର୍ତ୍ତା ହେଇକି ସମାଧାନ କରୁଛେ ଏକା। ହେଲେ ଆମର ଠିକଣା ମଧ୍ୟ ଆମେ କହି ରଖିବା, ଯୋଉମାନେ ଚିଠି ଆଗକୁ ଲେଖିବେ। ଆମର ଠିକଣା ହେଲା କିଷାନବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଜୟପୁର, ଆଉ ପିନକୋଡ ହେଲା 7640005।
6: ହେଲେ ରେ ବାବୁ,
5: ହଁ ଭାଇନା,
6: ଯୋଉମାନେ ପଢା ଲେଖା ନଥିବେ,
5: ଆମର ବହୁତ ଚାଷୀ ଅଛନ୍ତି ଭାଇନା ଯୋଉମାନେ ଅକ୍ଷର ଲେଖି ଜାଣୁନାହାନ୍ତି, ପଢି ଜାଣୁନାହାନ୍ତି, ଚିଠି ଲେଖିପାରିବେ, ସେମାନଙ୍କ ପାଇଁ ମଧ୍ୟ ଗୋଟେ ଭଲ ବ୍ୟବସ୍ଥା ଅଛି। ସେମାନେ ଯଦି ନିୟମିତ ଆମର କାର୍ଯ୍ୟକ୍ରମ ଶୁଣିବେ, ନହେଲେ କୃଷି ବିଶେଷଜ୍ଞ ଆଜ୍ଞାକୁ ଯଦି ପଚାରିବେ, ତାହେଲେ ମଧ୍ୟ ବହୁତ କିଛି ବିଷୟର ସୂଚନା ଜାଣିପାରିବେ, ଆଉ ତାକୁ ପ୍ରୟୋଗ କରିକି 2 ପଇସା ଲାଭ ପାଇପାରିବେ।
6: ଏଇଟା ଗୋଟେ ମଜ କଥା କହୁଛି।
5: ଆଉ କିସ
6: ହେଲେ ଏଇଟା ପାଇଁ ଆମେ କହି ରଖିବା ଯେ ଆମର କାର୍ଯ୍ୟକ୍ରମ ଯୋ ରବିବାର ସ୍ୱତନ୍ତ୍ର କାର୍ଯ୍ୟକ୍ରମ
5: କିଷାନବାଣୀ
6: ଡାଇଲଗ୍ଟା
5: ନିୟମିତ ଶୁଣନ୍ତୁ,
6: ନିୟମିତ ଶୁଣନ୍ତୁ,
5: କେତେ କଥା ଜାଣିବେ ହେଲା। ହେଲେ ଏଇ ପରିପ୍ରେକ୍ଷୀରେ ଭାଇନା ଆମ ପାଖରେ ଚିଠି ଗୋଟେ ମିଶା ଆସିକିରି ପହଞ୍ଚି ଯାଇଛି।
6: କୋଉଠୁ ଆସିଛି ପିଲା?
5: ଏଇ ଚିଠି ତ ମୁଁ ଦେଖୁଛି, ଆମର ପ୍ରଥମ

0: ଚିଠି ଆସିଛି ମାତିଲି ବ୍ଲକର ସିନ୍ଧିମାଳ ଗାଁରୁ।
1: କିଏ ଲେଖିଛନ୍ତି ବାବୁ?
0: ହରିହର ଗୌଡ଼ ଆଉ ଘନଶ୍ୟାମ ହରିଜନ।
1: କଣ ତାଙ୍କର ପ୍ରଶ୍ନ?
0: ତାଙ୍କର ଗୋଟେ ବଢିଆ ପ୍ରଶ୍ନ ଲେଖିଛନ୍ତି ଭାଇନା। ତାଙ୍କେ ଜାଣିବାକୁ ଚାହୁଁଛନ୍ତି ଯେ ଜମିର କିସମ ଅନୁସାରେ ତାଙ୍କେ କୁ ଫସଲ କରିବେ, ଧାନ କରିବେ କି ମାଣ୍ଡିଆ କରିବେ, ଆଉ ତାକୁ କେମିତି ସେ ତଳି ଘୋରା କେମିତି ପ୍ରସ୍ତୁତ କରିବେ, କେତେ ମାଣ୍ଡିଆ ଗଛ ଲଗେଇବେ, କେବେ ବୁଣିବେ, କେବେ କୋଉ ଚାଷ କରିବେ, ସେଟା ପଚାରି ବୁଝିଛନ୍ତି।
1: ଏଇଟା ଭଲ ଜିନିଷ ହେଲେ
0: ହେଲେ ଆଜ୍ଞାଙ୍କୁ ଏ ବିଷୟରେ ପଚାରିବା ହେଲା। ଆଜ୍ଞା ତ ଲାଇନ୍ରେ ଅଛନ୍ତି, ମୁଁ ଏ ବିଷୟରେ ପଚାରୁଛି, ତମେ ମନ ଧ୍ୟାନ ଦେଇକିରି ଶୁଣ।
1: ହଉ ହଉ, ପଚାର ପଚାର।
2: ଆଜ୍ଞା ନମସ୍କାର।
3: ହଁ ନମସ୍କାର।
2: ପ୍ରଥମେ ଆପଣଙ୍କର ପରିଚୟ ଟିକେ ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ଦିଅନ୍ତୁ ସାର।
3: ନାଁଟା ଜଗଦୀଶ କୁମାର ପାଣିଗ୍ରାହୀ, ମୁଁ ମାଲକାନଗିରି ଡିଷ୍ଟ୍ରିକ୍ଟ ମାଥିଲି ବ୍ଲକର ଭିଏଡବ୍ଲୁ ଅଛି ଏଗ୍ରିକଲଚର ଡିପାର୍ଟମେଣ୍ଟରେ।
2: ଦେଖନ୍ତୁ ଆଜ୍ଞା, ଆପଣ ତ ମାଲକାନଗିରି ଜିଲ୍ଲା ଅଞ୍ଚଳରେ ରହୁଛନ୍ତି,
3: ବର୍ତ୍ତମାନ ଗଭର୍ଣ୍ଣମେଣ୍ଟ ତ ବହୁତ ଚାଷୀମାନଙ୍କ ପାଇଁ ଆୱାରନେସ୍ କରୁଛନ୍ତି ମିଟିଂ ମାଧ୍ୟମରେ ଆଉ ଟ୍ରେନିଂ ମାଧ୍ୟମରେ। ଚାଷୀମାନଙ୍କୁ କୁହାଯାଉଛି ଯେ ଅଣଧାନ ଚାଷରେ ମାଣ୍ଡିଆ, ମୁଗ, ବିରି ଆଉ କୋଳଥ, ଅଳସୀ ଏଗୁଡ଼ାକ ସବୁ ଚାଷ କରିବା ପାଇଁ ଚାଷୀମାନଙ୍କୁ ଆୱାରନେସ୍ ବି କରାହଉଛି। ଆଉ ମାଣ୍ଡିଆ ଯଦି ଚାଷୀମାନେ ଧାଡ଼ିରେ ଲଗାନ୍ତି ତାଙ୍କୁ ପ୍ରୋତ୍ସାହନ ବି ସରକାରଙ୍କ ଥ୍ରୁ ଦିଆହଉଛି। ଆଉ ମୁଗ ବିରି ପାଇଁ ବି ଧାଡ଼ିରେ ଯିଏ ଚାଷୀମାନେ ଯୋଉ ଲଗଉଛନ୍ତି ତାଙ୍କୁ ବି ସରକାର ସହାୟତା ଦିଆହଉଛି।
2: ଦେଖନ୍ତୁ ସାର, ଆମର ବର୍ତ୍ତମାନ ମାଣ୍ଡିଆକୁ ନେଇକିରି ତ ସାରା ଓଡିଶାରେ ଏପରିକି ଭାରତରେ ମଧ୍ୟ ଚାହିଦା ଅଧିକ ଦେଖାଦେଇଛି। ଚାଷୀ ଭାଇ ଭଉଣୀମାନଙ୍କୁ ଆମେ ମାଣ୍ଡିଆ ଚାଷ କରିବା ପାଇଁ କଣ କଣ ସବୁ ପ୍ରେରଣା ଆଉ କଣ କଣ ସବୁ ମାନେ ପ୍ରୋତ୍ସାହନ ଦେଇପାରିବା, କୋଉ ସମୟରେ ସେମାନେ ମାଣ୍ଡିଆ ଚାଷ କରିବେ, ଜମିକୁ କେମିତି କଣ ପ୍ରସ୍ତୁତି କରିବେ?
3: ଆମର ମାଣ୍ଡିଆ ଚାଷ ପାଇଁ ଆଗରୁ ମାଟିକି ଭଲ ଭାବରେ ଗୁଣ୍ଡ ଭାବରେ ଚାଷ କରିକି ଦି ତିନି ଗୁଡ଼ ଚାଷ କରିକି ଫିଲ୍ଡଟା ପ୍ରସ୍ତୁତି କରିବେ। ତା ଆଗରୁ ନିଜର ଯୋଉ ବେଡ୍ ତିଆରି କରିକି ତାହିଁରେ ମାଣ୍ଡିଆ ତଳି ପକେଇକି ତାପରେ ଯାଇକି ମେନ୍ ଫିଲ୍ଡରେ ନେଇକି ଲଗେଇବେ। ଜୁନ୍ ଜୁଲାଇ ଭିତରେ ଧାଡ଼ିରେ ଲଗଉଛନ୍ତି ମାଥିଲି ବ୍ଲକରେ, ବହୁତ ଏରିଆରେ ତ ଧାଡ଼ିରେ ମାଣ୍ଡିଆ ଚାଷ ହେଇଛି। ତାପରେ ଧାଡ଼ିରେ ଲଗେଇଲା ପରେ ତାର କେତେ ଦିନ ପରେ ତାହିଁରେ ପଟା ମାଲ 20-22 ଦିନ ପରେ ପଟା ମାର ଦିଅନ୍ତି। ମାରିଲା ପରେ ସେଇଟା ବହୁତ କିଲୋ ମାରେ, ସେଠୁ ସାର ଅଳ୍ପ ପ୍ରୟୋଗ କରୁଛନ୍ତି, କେତେ ସାର ବି ପ୍ରୟୋଗ କରୁନାହାନ୍ତି, ଗୋବର ଖତ ବହୁତ
2: ବ୍ୟବହାର
3: କରୁଛନ୍ତି, ଜୈବିକ ସାର। ଆଉ ଆମର ଔଷଧରେ ବି ଲିମ ପତ୍ର, କରଞ୍ଜ ପତ୍ର, ଇଏ ସବୁ ଯାକ ଗୋମୂତ୍ର ସବୁ ବ୍ୟବହାର ଜୈବିକ ସାର ବ୍ୟବହାର କରୁଛନ୍ତି ମାଣ୍ଡିଆରେ। ମାଣ୍ଡିଆ ଭଲ ଚାଷ ମାଲକାନଗିରି ଡିଷ୍ଟ୍ରିକ୍ଟ ଭଲ ଚାଷ ହୁଏ।
2: ଆଚ୍ଛା, ମାଣ୍ଡିଆର କୋଉ ବିହନ ସେମିତି କିଛି ସ୍ୱତନ୍ତ୍ର ଭାବରେ ରହିଛି କି ସାର?
3: ମାଣ୍ଡିଆର ହଁ, ମାଣ୍ଡିଆର ଅଛି 90 ଦିନିଆ ବିହନ ବି ଅଛି, 120 ଦିନ ବି ଅଛି। ଏଇଠିକାର ଲୋକ 120 ଦିନ ବିହନଟା ଭଲ ବୋଲେ ଚଏସ୍ କରୁଛନ୍ତି ଲୋକଟା ଲୋକ ଚାଷୀମାନେ।
2: ଆଉ ସାର, ଜଳସେଚନ ଦରକାର କୋଉ ସମୟରେ?
3: ବର୍ଷା ଦିନେ ଜଳସେଚନର ଆବଶ୍ୟକ ନାହିଁ, ବର୍ଷା ଦିନେ ମାଣ୍ଡିଆ ପାଇଁ ଜଳସେଚନର ଆବଶ୍ୟକ କିଛି ନାହିଁ। ଇଏ ଆମର ଧାନ ଯେମିତି ବର୍ଷାରେ ହୁଏ ମାଣ୍ଡିଆ ବି ସେଇଟା ବର୍ଷାରେ ହେଇଯାଏ ଧାନ ମାଣ୍ଡିଆରେ।
2: ଆଚ୍ଛା ସାର, ମାଣ୍ଡିଆ ଚାଷ ଯଦି ଆମର ଚାଷୀ ଭାଇ ଭଉଣୀ ମାନେ କରିବେ ତାହେଲେ ବିକ୍ରି ବଟାର ସୁବିଧା କଣ କିଛି ରହିଛି ସାର ଆପଣଙ୍କର?
3: ମାଣ୍ଡିଆ ଯୋଉମାନେ ଚାଷ କରୁଛନ୍ତି ତାଙ୍କର ମଣ୍ଡି ବି ହଉଛି, ମାଣ୍ଡିଆ ମଣ୍ଡି ରେଜିଷ୍ଟ୍ରେସନ ବି କରାଯାଏ। ମାଣ୍ଡିଆ ରେଜିଷ୍ଟ୍ରେସନ କଲା ପରେ ତାଙ୍କର ଟୋକେନ ଆସିବ, ଟୋକେନ ଆସିଲେ ମଣ୍ଡିରେ ନେଇକି ମାଣ୍ଡିଆ ନେଇକି ଦେଖୁଛନ୍ତି।
2: ହେଲେ ସାର, ଜଣେ ଅଫିସର ହିସାବରେ ଆପଣ କୁହନ୍ତୁ ଯେ ଗୋଟେ ଏକର ଆମର ଯଦି ଚାଷୀ ଜଣେ ମାଣ୍ଡିଆ ଚାଷ କରିବାକୁ ଚାହୁଁଛନ୍ତି ତାହେଲେ କେତେ ଟଙ୍କା ଖଣ୍ଡେ ଖର୍ଚ୍ଚ ହବ ଆଉ କଣ କଣ ସବୁ ସେମାନେ ମାନେ ପ୍ରସ୍ତୁତି ହେବେ ନିଜ ପାଇଁ ମାଣ୍ଡିଆ ଚାଷ ପାଇଁ?
3: ମାଣ୍ଡିଆ ଚାଷରେ ଅଳ୍ପ ଖର୍ଚ୍ଚ ଭଲ ଲାଭ ପାଆନ୍ତି ଚାଷୀମାନେ, ବୁଝିଲେ କି ନାହିଁ? ଅଳ୍ପ ଖର୍ଚ୍ଚ କରାଯାଏ, ଅଳ୍ପ ଦିନିଆ ଚାଷ ବି 90-100 ଦିନ ଭିତରେ ବି ଆମର ମାଣ୍ଡିଆଟା ଆଦାୟ ହେଇଯାଏ। ସେଟା ଖରା ବର୍ଷା ଆଉ ପୁଣି ଥରେ ଆମର ରୋଗ ପୋକ ବି କମ ଇଏରେ ମାଣ୍ଡିଆ ଚାଷ ହୁଏ। ତାହେଲେ ଲେଖା ହେଇଥିବ ସେ କାର୍ଡରେ, ହେଲ୍ଥ କାର୍ଡରେ, ସେଟା ଆମେ ଚାଷ

0: ବୁଝେଇ କହିବୁ।
1: ଆଚ୍ଛା ସାର୍, ଏଇ ଯୋଉ ଅଣଧାନ ପାଇଁ ସ୍ୱତନ୍ତ୍ର ଲୋନ୍ ର କିଛି ବ୍ୟବସ୍ଥା ହେଇପାରିବ କି ସାର୍ ଗ୍ରାମାଞ୍ଚଳ ମାନଙ୍କରେ?
0: ଗ୍ରାମାଞ୍ଚଳ ମାନଙ୍କରେ ଲୋନ ମାନେ ଆମର ଯୋଉ ଲ୍ୟାମ୍ପ ଯୋଉ ଅଛି, ଲ୍ୟାମ୍ପ ଥ୍ରୁ ଚାଷୀମାନେ ତ ଋଣ ନଉଛନ୍ତି।
1: ଆଜ୍ଞା
0: ହଁ ନମସ୍କାର। ହଁ ମାଣ୍ଡିଆଟା ଭଲ ଲାଭବାନ ଚାଷଟା ନା ମାଣ୍ଡିଆଟା। ଅଣଧାନରେ ମୁଗ ବିରି, ହଁ ମୁଗ ବିରି 80-90 ଟଙ୍କା ରହୁଛି, ତାହିଁର ବି ମଣ୍ଡିର ବ୍ୟବସ୍ଥା ବି ହଉଛି। ହଁ ଆମର ମୁଗ ବିରି ପାଇଁ ବର୍ଷକୁ 3 ଥର ବି କରିହବ ମୁଗ ବିରିଟା, ସେଟା 70-75 70-75 ଦିନ ଭିତରେ ମୁଗ ଚାଷଟା ଆଦାୟ ହେଇଯିବ। ବର୍ଷକୁ 3 ଥର ବି ମୁଗ ଚାଷ କରିପାରିବେ, କିଛି ନାହିଁ। ଜାନୁଆରୀ 15-30 ଭିତରେ ଯଦି ମୁଗଟା ବୁଣି ଦେବେ ମୁଗ ବିରିଟା, ସେଠୁ 75 ଦିନ ଭିତରେ ତାଙ୍କେ ଆଦାୟ କରିଦେଇ ପାରିବେ। ଏକରକୁ 4 କ୍ୱିଣ୍ଟାଲ ଆଦାୟ ହେଇପାରିବ। ମଣ୍ଡି କରା ହଉଛି, ତାଙ୍କେ ଯୋଉମାନେ କି ମୁଗ ବିରି ଚାଷ କରୁଛନ୍ତି ତାଙ୍କେ ତା ପୂର୍ବରୁ ନିଜର ରେଜିଷ୍ଟ୍ରେସନ କରିବେ ମଣ୍ଡି ପାଇଁ। ହଁ ସରକାରୀ ଥ୍ରୁରୁ ବିହନ ଦିଆଯାଉଛି, ମୁଗ ବିରି ଫ୍ରିରେ ଚାଷୀମାନଙ୍କୁ ଦିଆଯାଉଛି ମୁଗ ବିରି। ହଁ ଆମର ବର୍ତ୍ତମାନ ମାଲକାନଗିରି ଡିଷ୍ଟ୍ରିକ୍ଟରେ ମାଲକାନଗିରିରେ ହିଁ ମୃତ୍ତିକା ପରୀକ୍ଷା କରାଯାଉଛି। ତାହିଁରେ ଯୋଉ ଚାଷୀ ଇଚ୍ଛୁକ ଅଛନ୍ତି ସେମାନେ ନିଜର ଜମିରୁ ମାଟି ଆଣିକି ଆମର ଏଗ୍ରିକଲଚର ଷ୍ଟାଫ ଭିଏଡବ୍ଲୁକୁ ଅଫିସରେ ଆଣିକି ଦେଲେ ଆମେ ତାର ରେଜିଷ୍ଟ୍ରେସନ କରିବୁ। ରେଜିଷ୍ଟ୍ରେସନ କରିକି ଅଫିସକୁ ମାଲକାନଗିରି ପଠେଇବୁ, ସେ ମାଟିରେ କୋଉ ପ୍ରକାର ମାଟିର ଗୁଣ ଅଛି ତାର ରିପୋର୍ଟଟା ଆମେ ତାର କିଛି ଦିନ ପରେ ଆମେ ଆଣିକି ତାଙ୍କୁ ରିପୋର୍ଟଟା ଦେବୁ। ସଏଲ ହେଲ୍ଥ କାର୍ଡ ଦିଆ ହବ। ମାଟିରେ ଆମର ଯୋଉ ଗୋଟେ ଗଛ ବଞ୍ଚିବା ପାଇଁ ଯୋଉ 16 ପ୍ରକାର ଅନୁଦାନ ଦରକାର, ତାହିଁରେ କଣ ଅଭାବ ଅଛି ଆଉ କଣ କୋଉ ସାର କେତେ ପରିମାଣରେ ପକେଇଲେ ଚାଷ ଠିକ ହେଇପାରିବ ସେ ବିଷୟରେ ତାହିଁରେ ଡିଟେଲ ତାହିଁରେ ସେ ମୃତ୍ତିକା ପରୀକ୍ଷା ହେଲା ପରେ ତାହିଁ ଲେଖା ହେଇଥିବ ସେ କାର୍ଡରେ, ହେଲ୍ଥ କାର୍ଡରେ, ସେଟା ଆମେ ଚାଷୀକୁ ବୁଝିକି କହିବୁ।
1: ଆମର ଚାଷୀ ଭାଇ ଭଉଣୀ ମାନେ ଉପକୃତ ହୋଇଥିବେ। ଆପଣ ବହୁମୂଲ୍ୟ ସମୟ ଦେଇଥିବାରୁ ସାର୍ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ସାର୍ ସାର୍ ଧନ୍ୟବାଦ,
1: ରହିଲି ସାର୍, ନମସ୍କାର।
0: ହଁ ନମସ୍କାର।
2: ବାରେ
1: ଦେଖିଲ ନା ଭାଇନା କେତେ କଥା ଅଛି ସେ ଭିତରେ,
2: ତମେ
1: ଖାଲି ଧାନ ଚାଷ ପଛରେ କାହାକୁ ଡେଇବ ଭାଇନା?
2: ନାଇଁ ନାଇଁ ନାଇଁ,
1: ମାଣ୍ଡିଆ ମୁଗ ବିରି କେତେ ରକମର ଚାଷ ଅଛି ଭାଇନା, କଷ୍ଟ କଲେ ପୁଣି ନଷ୍ଟ ନାହିଁ ହେଲା। ହେଲେ ଯଦି ଆମେ ମନ ଜାଣିକିରି ଜମିର ତାର ଉତ୍ପାଦନ କ୍ଷମତା ଜାଣିକିରି ଯଦି ଆମେ ଚାଷ କରିବା ତାହେଲେ ନିଶ୍ଚିତ ଭାବରେ ଭାଇନା ଲାଭ ପାଇବା।
2: ଆଉ ନହେଲେ
1: ଆଉ
2: ଭଲ କଥା, କେତେ ଜିନିଷ କହିଲା ଆଜ୍ଞା,
1: ଜାଣିବା ଜଣେଇବା ବୋଲି ତ ବୈଠକରୁ ଆସ ହେଲା ଯେ ଭାଇନା, କି ସେମିତି ଖାଲି ଚିମ୍ରା ଆଗା କରିବ ନା ଚାପରା ହେଇକିରି ବାହାରି ଯିବା? ନାଇଁ ନାଇଁ, ମୁଁ ଜାଣିଛି ତମେ ଆଟୁଆ ଲୋକ,
2: ଆରେ ଆମର ପରମ୍ପରା
1: ଅଛି,
2: ଝୁମରା ଛଡେଇ ଦେଲା ପରେ
1: ଝୁମରା ଛଡେଇ ଦେବାର ଚିତ୍ତ
2: ଗୀତ ଗୁଡ଼ ରଖିଛି,
1: ଶୁଣିଦେବା ଭାଇନା,
2: ଶୁଣିଦେବା
1: ଶୁଣିଦେବା ଶୁଣିଦେବା ଶୁଣିଦେବା।

0: ହଇ ଭାଇନା କେଡେ ମଜା ଲାଗିଲା, ମଜା ଲାଗିଲା ମାତ୍ର ଭାଇନା, ଗୋଟେ ଗୋଟେ ଗୀତ ଗୋଟେ ଗାଉଥ ହେଲା ହେଲା ଅଛି ଭାଇନା। କାଲି ମତେ କିସ ଗୋଟେ କହିବି କହିବି ବୋଲିକିରି ସେମାନେ ଆଇଲ ଘରକୁ ଚା ଟିକେ ପିଇକିରି ଭାରି ଗଲ ଭାଇନା।
1: ନାଇଁ ନାଇଁ ବଢିଆ ଜିନିଷ ଗୋଟେ କହିବି ରେ ତୋତେ,
0: ହଇ ହଇ ହଇ
1: ଯାଇଥିଲି ବାଗରା,
0: ହଇ ସେଟା ଆଗା ମତେ କହିବି ବୋଲି ବୋଲି ଭାରି ଆଇଲ,
1: ସେ ଗୋଟେ ଚାଷୀ ସହିତ ମୁଁ ଭେଟଘାଟ।
0: ହେଲା ହେଲା
1: ବଢିଆ କଥା ମାନେ,
0: ତମେ ଯାଇଥିବ ବୋଲ ତ ସମାନ କ୍ଷୀରରେ ସର ପକେଇ ଦେଇଥିବ।
1: ନାଇଁ ଭଲ କଥା ମାନେ କହିବି,
0: ନାଇଁ ନାଇଁ ନାଇଁ ନାଇଁ
1: କୃଷକ ସାଥୀ
0: ବୁଝିଲୁ କି, ତାଙ୍କର ଅନୁଭୂତି ତାଙ୍କର ମୋର ଆଜିର ଚାଷୀ ଆଉ
1: ଆଜିର ଚାଷୀ
0: ଶୁଣିଦବା
1: ଶୁଣିଦବା
0: ଶୁଣିଦବା ନାଇଁ ସେ।
2: ଆଜ୍ଞା ନମସ୍କାର।
3: ନମସ୍କାର ଆଜ୍ଞା,
2: ଆପଣଙ୍କର ପରିଚୟ ଟିକେ ଦେବେ କି?
3: ହଁ ଦଉଛି ଆଜ୍ଞା,
2: ନା ଟିକେ କୁହନ୍ତୁ।
3: ମୋ ନାଁ କୃଷ୍ଣ ଚନ୍ଦ୍ର ବିଶି।
2: ଆଜ୍ଞା କୋଉଠୁ? ଆଜ୍ଞା
3: ମୁଁ ଜୟପୁର ବ୍ଲକର, ଆମର ତ କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ପଞ୍ଚାୟତ କାଳିଆ ଗାଁ,
2: କାଳିଆ ଗାଁ ପଞ୍ଚାୟତ,
3: ଆମ ଗ୍ରାମଟା ଗାଁ ହଉଛି ଘାଟ ବାଗରା।
2: ଆଜ୍ଞା ତାହେଲେ ଆପଣ ବୃତ୍ତିରେ ଜଣେ ଚାଷୀ?
3: ହଁ ମୋର ଚାଷ କାମ ଆଜ୍ଞା, ଚାଷ ବୃତ୍ତି।
2: କେତେ ଏକର ଖଣ୍ଡେ ଅଛି ଆଜ୍ଞା ଜମି?
3: ଗୋଟେ ତିନି ଚାରି ଏକର ଖଣ୍ଡେ ପନିପରିବା ଚାଷ କରୁଛି ଆଜ୍ଞା।
2: ସବୁ ଯାକ କେତେ ଏକର ଖଣ୍ଡେ ଅଛି?
3: ପନିପରିବା ଚାଷ କରୁଛି ଆଉ ଧାନ ମଧ୍ୟ ଗୋଟେ ଦୁଇ ଏକର ଖଣ୍ଡେ କରୁଛି।
2: ସବୁ ଯାକ ପାଞ୍ଚ ଏକର ଖଣ୍ଡେ?
3: ହଁ ଆଜ୍ଞା।
2: ହେଲେ ବର୍ତ୍ତମାନ ଯୋଉ ପରିସ୍ଥିତି ହେଇଛି, ଗରମ ତ କେମିତି ହଉଛି ଦେଖୁଛନ୍ତି?
3: ଅତ୍ୟଧିକ ଗରମ ଆଜ୍ଞା।
2: ହେଲେ କଣ ଲାଗିଛି କଣ ଏବେ ଆପଣ?
3: ଭେଣ୍ଡି ଟିକେ ଲାଗିଛି ଆଜ୍ଞା, ଭେଣ୍ଡି ଲାଗିଛି, ମରିଚ ଲାଗିଛି,
2: ଭେଣ୍ଡି ଟିକେ ମୋର୍ଚ ଟିକେ ଲଗେଇଛନ୍ତି?
3: ହଁ ମୋର୍ଚ ଲାଗିଛି।
2: ଆଚ୍ଛା ଆଚ୍ଛା, ହେଲେ କେମିତି କଣ କରୁଛନ୍ତି ଆଜ୍ଞା ବର୍ତ୍ତମାନ ପରିସ୍ଥିତିରେ?
3: ବର୍ତ୍ତମାନ ଏବେ ତ ଯୋଉ ମୋର୍ଚର ରେଟ୍ ତ ପୁରା ଡାଉନ୍ ଅଛି ଆଜ୍ଞା, ସେ ରେଟ୍ରେ ଆମ ଯୋଉ ଲେବର ଲୋକକୁ ଦେବା ପାଇଁ ମଧ୍ୟ କଷ୍ଟକର ହେଇଯାଉଛି। ମୋର୍ଚ ଗୋଟେ ଜଣ ଯଦି ତାକୁ ତୁଳିବ ତାହେଲେ ଗୋଟେ ଜଣ ପାଖାପାଖି ଗୋଟେ 25-30 କେଜି ଭିତରେ ତୁଳିବେ ଆଜ୍ଞା ଗୋଟେ ଦିନରେ। ଆଉ ତାଙ୍କେ ଯୋଉ କୁଲିଟା ହଉଛି 200 ଟଙ୍କା ମଜୁରୀ ଲେବର ଲୋକଙ୍କର, ହେଲେ ସେ ଲେବର ଦେଲା ବେଳକୁ ମୋର ତ ରେଟ୍ରେ ଆମକୁ ପୁରା ଇଏ ହେଇଯାଉଛି ଆଜ୍ଞା, ଘାଟା
2: ଶୀତଳ ଭଣ୍ଡାର ରଖୁଛନ୍ତି?
3: ନାଇଁ ଶୀତଳ ଭଣ୍ଡାର ଗୋଟେ ଆମର ଗୋଟେ ଏଗ୍ରିକଲଚର ଥ୍ରୋରୁ ଗୋଟେ ଦେଇଛନ୍ତି ଆଜ୍ଞା,
2: ଗୋଟେ
3: ଗୋଟେ 3 ଟନ୍ ବାଲାର ଗୋଟେ ଦେଇଛନ୍ତି ଆଜ୍ଞା।

0: ଯେ ଆମର ତ ମଣ୍ଡି ସିଷ୍ଟମ ହେଇଥିଲେ ଆମର ଜୟପୁର ବ୍ଲକରେ ଭଲ ହେଇଥାନ୍ତା ଆଜ୍ଞା। ଏଇ ପନିପରିବା ପାଇଁ ମଣ୍ଡି ସିଷ୍ଟମ କିଛି ହେଇପାରୁନାହିଁ। ଯଦି ମଣ୍ଡି ହେଲେ ସେ ଆମ ଚାଷୀ ଭାଇମାନେ କିଛି ଡାଇରେକ୍ଟ ବେନିଫିଟ କ'ଣ ପାଇଥାନ୍ତେ। ଏବେ ସବୁ ଖାଲି ବେପାରୀ ମାନେ ସବୁ ଚାଷୀକୁ ଇଏ କରିଦେଉଛନ୍ତି ଆଜ୍ଞା।
1: ହେଲେ ଆପଣ ମରିଚ ତୋଳିଲେଣି କି?
0: ହଁ, ତୋଳା ଗୋଟେ 5-7 ରାଉଣ୍ଡ ଖଣ୍ଡେ ସରିଲାଣି ଆଜ୍ଞା।
1: 7 ରାଉଣ୍ଡ ଖଣ୍ଡେ ସରିଲାଣି ହେଲେ ଏଇଟା ଆକ୍ଚୁଆଲି ଆଜ୍ଞା କହିବାକୁ ଗଲେ ମରିଚଟା କେବେ ଲଗାନ୍ତି?
0: ମରିଚଟା ତ ଏଇଟା ତ ଜାନୁଆରୀ ଫେବୃଆରୀ ମାର୍ଚ୍ଚ ଜାନୁଆରୀ ଫେବୃଆରୀ ଫେବୃଆରୀ ଲାଷ୍ଟ ଆଡ଼େ ଲଗାଇଛି ଆଜ୍ଞା।
1: ଲଗାଇଛନ୍ତି କେମିତି କ'ଣ କୋଉ ପଦ୍ଧତିରେ ଲଗାନ୍ତି ଆଜ୍ଞା ଆପଣ?
0: ଆମେ ମରିଚଟା ଚାରା ଆମେ ତ ଇଏରେ ପକେଇ ଦଉଛେ ଆମେ ଯୋଉ ଗୋବର ଖତ ସବୁ ମିଶେଇକିରି ତଳି ପକେଇକିରି ତାକୁ ଲଗଉଛୁ।
1: ମାଟି ଆପଣ ପ୍ରସ୍ତୁତ କରୁଛନ୍ତି? ନାଇଁ,
0: ଗୋବର ଖତ ପକେଇକି ତାହିଁରେ ତଳି ପକେଇକିରି ସେ ତଳିକୁ ଆମେ ଲଗଉଛୁ। ଡୋବି ଆକାରରେ ମାରିକିରି ତାକୁ ଗୋବର ଖତ DAP ଆଉ ଇଥିମେଟ୍ ଦାନାଦାର ଏସବୁ ଦେଇକିରି ଆଉ ଫଙ୍ଗିସାଇଡ୍ ପାଇଁ ମଧ୍ୟ ମିଶଉଛୁ ଆଜ୍ଞା। କାର୍ବନ୍ ଡାଇଜମେଙ୍କ ମିଶେଇକିରି ତାକୁ ବିଶୋଧନ କରିକିରି ଚାରା ଗୋଟେ 25 ଦିନର ଚାରାକୁ ଆମେ ଲଗଉଛୁ ଆଜ୍ଞା।
1: ଜୈବିକ ଉପାୟରେ?
0: ହଁ ଆଜ୍ଞା, ହଁ, ତାକୁ ଡୁବି ସିଷ୍ଟମରେ ଲଗଉଛୁ। ଡୁବି ଲଗାଇଲା ପରେ ତାକୁ ଗୋଟେ 4-5 ପାଣି ଖଣ୍ଡେ ଆମେ ହାତରେ ଦଉଛୁ, ଟେକା ପାଣି ଦଉଛୁ। ଟେକା ଦେବ ଗଛ ବଞ୍ଚି ସାରିଲା ପରେ ତାକୁ କୁସା ହଉଛି ଆଜ୍ଞା। କୁସା ହେଇ ସାରିଲା ପରେ ତାକୁ ଆଉ ଖତ ସାର ଦେଇକିରି ତାକୁ ହୁଡ଼ା ଚଗେଇକିରି ପାଣି ମଡ଼ା ହଉଛି। ପାଣି ମଡ଼େଇକିରି ଗୋଟେ ମାସେ କି ମାସେ 40 ଦିନ ପରେ ଫଳ ଆରମ୍ଭ ହେଇଯାଉଛି ଆଜ୍ଞା।
1: ହେଲେ ସେଇଟା ତୋଳିବା ପର୍ଯ୍ୟନ୍ତ କୌଣସି ରୋଗ ପୋକ ଲାଗୁଛି କି?
0: ତାକୁ ବହୁତ ରୋଗ ପୋକ ଆଜ୍ଞା, ସବୁବେଳେ ତାକୁ ଟ୍ରିଟମେଣ୍ଟ କରୁଥିବାର ଅଛି ଆଜ୍ଞା। ତାକୁ ପତ୍ରମୁଥା ରୋଗ ଟିକେ ଅଧିକା ଆଉ ପୋକ ମଧ୍ୟ ବେଶୀ ଟିକେ ତାକୁ ଲାଗିବେ। ପତ୍ରମୁଥାଟା ପତ୍ର ଯାକ ସବୁ ମୁଛା ମୁଛା ହେଇଯିବ ଆଜ୍ଞା।
1: ଏଇଟା ଆପଣ ମରିଚର କହିଲେ ନାଇଁ?
0: ମରିଚର ଆଜ୍ଞା।
1: ଆଚ୍ଛା, ଭେଣ୍ଡି କେମିତି କ'ଣ କରୁଛନ୍ତି?
0: ଭେଣ୍ଡି ମଧ୍ୟ ତାକୁ ଭେଣ୍ଡିକୁ ଆମେ ସେଟା ବି ଜାନୁଆରୀରେ ଜାନୁଆରୀ ନାଇଁ ଜାନୁଆରୀ ଲାଷ୍ଟ ଆଡ଼ୁ ଲଗାଉଛି ଆଜ୍ଞା।
1: କେବେ ଅମଳ ହଉଛି
0: ସେଟା? ଶୀତ ଦିନରେ ଭେଣ୍ଡି ଟିକେ ଗଛ ଟିକେ ସେ ଉଠବ ନାହିଁ ଆଜ୍ଞା, ଶୀତକୁ ଇଏ ହେଇଯିବ।
1: କେବେ ନେଇକି ଯାହା ଖରାଦିନିଆ ଆମେ ଭେଣ୍ଡି ପାଉ?
0: ହଁ, ଖରାଦିନିଆ ଲଗାଉଛୁ ଆଜ୍ଞା। ତାକୁ ଆମେ ଯୋଉ ନାଳ ମାରିକିରି ନାଳରେ ଲଗଉଛୁ,
1: ନାଳ ମାରିକି
0: ମଞ୍ଜି ପୋତା ହଉଛି ଆଜ୍ଞା। ମଞ୍ଜି ପାଖାପାଖି ଗୋଟେ 5-10 ଇଞ୍ଚରେ ଗୋଟେ ଗୋଟେ ଗଛ ଲାଗିଥାଉଛି।
1: ହେଲେ ଜମି ପ୍ରସ୍ତୁତି କେମିତି କରୁଛନ୍ତି ଆପଣ?
0: ଜମି ଗୋବର ଖତ ସବୁ ରୋଟୋଭେଟର ମରା ହଉଛି ଆଜ୍ଞା, ଗୁଣ୍ଡ କରିକିରି ତାକୁ ନାଳ ଝିକା ହଉଛି। ନାଳ ବୋଲେ ଫୁଟେ 2 ଫୁଟରେ 1.5 ଫୁଟରେ ଗୋଟେ ଗୋଟେ ନାଳ ଝିକାଇକି ତାହିଁରେ ଲଗାଉଛି ଆଜ୍ଞା।
1: ହେଲେ ସେଇଟା ଫଳ କେବେ ହଉଛି ଆଜ୍ଞା?
0: ଭେଣ୍ଡିଟା ଫେବୃଆରୀ ଜାନୁଆରୀ
1: ମାର୍ଚ୍ଚ ଆଡ଼କୁ
0: ମାର୍ଚ୍ଚରେ ହେଇଯାଉଛି ଆଜ୍ଞା। ସେଇଟା ମାସେ ଭିତରେ ସେ ବି ଫଳ ହେଇଯିବ ଆଜ୍ଞା।
1: ହେଲେ ଏଇଟା ଆକ୍ଚୁଆଲି କେତେ ଦିନକୁ ହଉଛି ଆଜ୍ଞା?
0: କୋଉଟା ଭେଣ୍ଡି ଆଜ୍ଞା?
1: ଭେଣ୍ଡି
0: ଭେଣ୍ଡିଟା ମାସରେ ଫଳ ହେଇଯାଉଛି ଆଜ୍ଞା।
1: ମାସରେ ଫଳ
0: ହେଇଯାଉଛି? ମାସରେ ଫଳ
1: ହେଇଯାଉଛି। ଗୋଟେ ଗଛରେ କେତେଟା ଖଣ୍ଡେ ଭେଣ୍ଡି ରହୁଛି ନା ସେଇଟା ଭେଣ୍ଡି ସେ ଗଛଟାକୁ ଉପାଡ଼ିବାକୁ ପଡୁଛି ଆପଣ?
0: ନା, ଭେଣ୍ଡି ତ ବହୁତ ଲାଭବାନ ଚାଷଟା ଆଜ୍ଞା। ସେଟା
1: କେମିତି
0: ସେ ଭେଣ୍ଡି ଆମେ ଯୋଉ ଦିନଠୁ ଆରମ୍ଭ କରିବୁ ତୋଳିବା ପାଇଁ, ଆଜି ଗୋଟେ ଦିନ କାଢ଼ିଲୁ, କାଲି ଗୋଟେ ଦିନ ଗ୍ୟାପ୍ ରହିବ, ଆଉ ସେକେଣ୍ଡ ଦିନ କାଢ଼ିବୁ, ମଝିରେ ଗୋଟେ ଦିନ ରହିବ, ଗୋଟେ ଦିନ କାଢ଼ିବୁ, ଆଉ ସେକେଣ୍ଡ ଯଦି ଆମେ 2-4 ଦିନ ଛାଡ଼ି ଦେବ ଭେଣ୍ଡି ତୋଳି ହବ ନାହିଁ, ଚୋରି ଯିବ, ପୁରା କାଢ଼ି ହବ ନାହିଁ। ଦିନ ଛାଡ଼ ଦିନ ତାକୁ କଡ଼ା ହବ,
1: ସେଇଟା ଫଳ ଦଉଥିବ ନାଇଁ?
0: ଫଳ ଦଉଥିବ ଦିନ ଛାଡ଼ ଦିନ, ଦିନ ଛାଡ଼ ଦିନ ସବୁବେଳେ ତୋଳିବାର ଅଛି। ଗୋଟେ ଦିନ ଯଦି ଗ୍ୟାପ୍ କରିଦେବା ସେ ଦୂରି ଯିବ, ଆଉ ଗଛରୁ କାଢ଼ି ହବ ନାହିଁ।
1: ଆଚ୍ଛା,
0: ଲାଭ ଚାଷ ଆଜ୍ଞା।
1: ଆଚ୍ଛା, ଗୋଟେ ଗଛରେ କେତେଟା ଖଣ୍ଡ ଫଳ ହଉଥିବ ଆଜ୍ଞା?
0: ଗୋଟେ ଗଛରେ ଯଦି ପିଲ ଯଦି ହବ ତାହେଲେ ଅଧିକା ହବ, ପିଲ ଯଦି ହବ ନାହିଁ ଖାଲି ଗୋଟେ ଗଛରେ ଗୋଟେ ଫଳ ହବ ବୋଲେ ପାଖାପାଖି ଗୋଟେ ଗଛ 20-30 ଯାଏଁ ଫଳ ହବ ଆଜ୍ଞା। 30 ଯାଏଁ ଫଳ ହବ, ଗଣ୍ଠି ପିଛା ଫଳ ଫଳିକି ଯିବ ଆଉ।
1: ହେଲେ ଆପଣ, ମୁଁ ଶୁଣିଛି କୃଷକ ସାଥୀ ଅଛନ୍ତି?
0: ହଁ, ମୁଁ ପଞ୍ଚାୟତ କୃଷକ ସାଥୀ ଅଛି ଆଜ୍ଞା।
1: ହେଲେ ଆପଣଙ୍କର କାମ କ'ଣ?
0: ଆମର ଚାଷୀକୁ କିଛି ଆମେ ଚାଷ ବିଷୟରେ କ'ଣ ତାଙ୍କୁ ତଥ୍ୟ ଦେବାର, ଶିଖାଇବାର, ଆମର ସରକାରଙ୍କ ପଦ୍ଧତିରେ କ'ଣ କ'ଣ ସବୁ ଚାଷ କରାହବ ସେସବୁ ଜିନିଷ ଶିଖାଇବାର, ଆଉ ସରକାରଙ୍କର କ'ଣ ବିହନ

0: ସରକାରଙ୍କର କ'ଣ ଯଦି ଚାଷୀକୁ ଯଦି ଇଏ କରିବା ତାଙ୍କୁ ତାଙ୍କ ପାଖକୁ ନେଇକି ପହଞ୍ଚାଇବାର ସରକାରଙ୍କ ସବୁ ଯୋଜନା ଯାକୁ
1: ପହଞ୍ଚାଇବା
0: ଆଉ ଲୋନ୍ ବାବଦରେ ମଧ୍ୟ ଆମେ ଯୋଉ ଲୋନ୍ ଯାକ ଚାଷୀଙ୍କୁ ଦେବା ପାଇଁ ମଧ୍ୟ ଆମେ କୃଷକ ସାଥୀ ସବୁ ଇଏ କରୁଛେ ମାଟି ପରୀକ୍ଷାରେ ବି ମଧ୍ୟ ଆମେ କୃଷକ ସାଥୀ ହିଁ ସବୁ
1: ସାହାଯ୍ୟ
0: କରୁଛୁ।
1: ଆପଣଙ୍କ ସାଙ୍ଗରେ କଥା ହେଇକି ବହୁତ ଭଲ ଲାଗିଲା ଆଜ୍ଞା। ଅନେକ ସମୟ ଦେଇଥିବାରୁ ଆକାଶବାଣୀ ଜୟପୁର ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଆଜ୍ଞା।
2: ଗୁଟେ ଗୁଟେ କରିଦେଇକି ପଚାରି ଦେଇଛ ସିଏ ନିଜ ସମାନ ପ୍ରାଞ୍ଜଳ ଭାବରେ ବୁଝେଇତେ ଯାଇଛି ଯେ
3: ଆଉ ସେ କୃଷକ ସାଥୀ ପରା
2: ଭାଇନା ଚାଷକୁ ସେମାନେ ଅତି ନିକଟରୁ ଦେଖିଛନ୍ତି ବୋଲେ ଚାଷ ପାଖରୁ କଥା ହେଲା ପରେ ଲାଗିଲା ବେଡ଼ାରେ କଥା ହେଲା ପରେ ଲାଗିଲା
3: ସେ ମିଶାରେ ବୁଝେଇ ବୁଝେଇକି
2: ଅନୁଭୂତି ମନର କଥା କି ନାହିଁ ହେଲା ହୃଦୟର କଥା ସେଟା ତ ଚାଷୀ କଥା ଜାଣିବା ଶିଖିବା ଶିଖେଇବା ବୈଠକ ଘରକୁ ଆସୁଛେ
3: ମୁଇଁ ସବୁ ଜାଣିଛି ବୋଲେ
2: ସେମିତି ବୋଇଲେ ହବ ନାହିଁ ହେଲା ହେଲେ ଭାଇନା ଆହୁରି ବେଳ ମଧ୍ୟ ହେଇଗଲାଣି ଆହୁରି କେତେ କଥା ଅଛି
3: ଆଜିକାଲି କି ଜାଣିଛୁ
2: ଭାଇ
3: ଏବେ ଥିବ
2: ଏବେ ଝଡ଼ ଝଡ଼ ମାରି ଦଉଛି ପଳେଇବା ପଳେଇବା ଭାଇ ଛତା ଛୁତା ରେଡି କର ମୁଇଁ ମଧ୍ୟ ସାଇକେଲ ଟା ରେଡି କଲିଣି ଗୁଟ ଗୁଟ ବାହାରି ଯିବା
3: ଯିବା
2: ଗଲା ବେଳେ କେତେ କଥା ଅଛି ଭାଇ ନା
3: ଯିବା
2: ଯିବା ଯିବା ଯିବା ଯିବା ଯିବା
4: ସର୍ବଶ୍ରେଷ୍ଠ କୃଷକ ପୁରସ୍କାର ମିଳିଲା ହରିଆଙ୍କୁ ସେ ଜଣେଇବେ ନିଜ ସଫଳତାର ରହସ୍ୟ।
5: ମୋର କୃଷକ ଭାଇ ଓ ଭଉଣୀ ମାନେ ଆପଣମାନେ ମଧ୍ୟ ନିଜ ନିଜର ଜମିରେ ଉନ୍ନତ ଫସଲ ଉତ୍ପାଦନ କରିପାରିବେ
4: ତାହା କିପରି
5: ବାସ୍ ଯଦି ବି କୌଣସି ସମସ୍ୟା ହେଲା ତେବେ ତୁରନ୍ତ ଏଇ ନମ୍ବରରେ ଫୋନ କରନ୍ତୁ 1800 1801551।
6: ଇଏ ନମ୍ବର କାହାର ଭାଇ?
5: କୃଷକ କଲ୍ ସେଣ୍ଟରର ଯେଉଁଠି ବିଶେଷଜ୍ଞ ଆପଣଙ୍କୁ ଚାଷର ସମସ୍ୟା ଗୁଡିକ ବିଷୟରେ ତୁରନ୍ତ ସମାଧାନ ବତେଇବେ।
4: ଆରେ ଭାଇ ବିଶେଷଜ୍ଞଙ୍କର ସବୁ ସମୟରେ ସେଠି ଉପସ୍ଥିତ ଥିବେ?
5: ହଁ ଭାଇ ସବୁ ସମୟରେ ବର୍ଷକ 365 ଦିନ ଉପସ୍ଥିତ ମିଳିବେ ତା ପୁଣି ସକାଳ 6ଟାରୁ ରାତି 10ଟା ପର୍ଯ୍ୟନ୍ତ।
6: କିନ୍ତୁ ଭାଇ ବେଶୀ ସମୟ ଯାଏ କଥା ହେଲେ ବେଶୀ ପଇସା ତ ଲାଗିବ?
5: କିଛି ପଇସା ଲାଗିବନି, ମୋବାଇଲ ଦ୍ୱାରା କିମ୍ବା ଅନ୍ୟ ଫୋନ ଦ୍ୱାରା କୃଷକ କଲ୍ ସେଣ୍ଟରକୁ ମାଗଣାରେ କଲ୍ କରନ୍ତୁ, ପରାମର୍ଶ ପାଇଁ ମଧ୍ୟ ପଇସା ପଡ଼ିବନି।
6: ସତରେ?
5: ହଁ ଷୋଳଅଣା ସତ। କୃଷକ ଭାଇମାନେ ଚାଷର ସମସ୍ୟା ଗୁଡିକର ତୁରନ୍ତ ସମାଧାନ ନିଜ ଭାଷାରେ ପାଇବା ପାଇଁ ସାରା ଭାରତରେ ଯେକୌଣସି ଫୋନ ଯୋଗେ ରାଷ୍ଟ୍ରୀୟ ହେଲ୍ପଲାଇନ ନମ୍ବର 1800 1801551 ରେ ମାଗଣାରେ ଯୋଗାଯୋଗ କରନ୍ତୁ। କୃଷକମାନଙ୍କର ବନ୍ଧୁ କୃଷକ କଲ୍ ସେଣ୍ଟର।
7: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ମନ୍ତ୍ରଣାଳୟ ଭାରତ ସରକାର।

ଏଦଳଜଣେ ଶୁଣୁଥିଲେ କିଷାନବାଣୀ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ସମୟ ରାତି 8ଟା ହେବା ପାଇଁ ଯାଉଛି। ଆଇସିସି ମହିଳା T20 ବିଶ୍ୱକପ୍ କ୍ରିକେଟ 2026 ଅନ୍ତର୍ଗତ ଲର୍ଡ଼ସ କ୍ରିକେଟ ଗ୍ରାଉଣ୍ଡ ଲଣ୍ଡନଠାରେ ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଫାଇନାଲ ମ୍ୟାଚ୍ର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣନ୍ତୁ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଏଥର ଶୁଣନ୍ତୁ ବେତାବୀ ଚଳଚ୍ଚିତ୍ରର ଗୋଟିଏ ଗୀତ। ଗାଇଛନ୍ତି କୁମାର ସାନୁ ଏବଂ ସୁରେଶ ୱାଡେକର। ଡକ୍ଟର ବସିର ବଦ୍ରଙ୍କ ରଚନା। ସଙ୍ଗୀତ ନିର୍ଦ୍ଦେଶକ ହେଲେ ବିଶାଲ।

ଆପଣ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଥମ ଗୀତ ଚଲତେ କା ନାମ ଗାଡ଼ି କଥାଚିତ୍ରରୁ ଗାଇଛନ୍ତି ଆଶା ଭୋସଲେ ଓ କିଶୋର କୁମାର।

0: ଏଥର ଝୁମୁରୁ କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ, ଗାଇଛନ୍ତି କିଶୋର କୁମାର।
1: ଆଇକୁମ ବାଇକୁମ ତାଳା ତୁଣି ଯଦନ ମାଷ୍ଟା ଛଚର ବାଡ଼ି ରେ ଲକମ ଝମା ଝମ ପା ପିସଲେ ଆଲୁ ଦମ ଆଲୁ ଦମ ଆଲୁ ଦମ ଦିଙ୍ଗ ପଟା ପଟା ଦିଙ୍ଗଡି ପକ।
2: ହେଇ ଜମେରେ।

ଆଜ୍ଞା ହଁ ଦିଲ୍ ଯାହାକୁ ଆମେ ମନ ବୋଲି କହୁ। ଆଜ୍ଞା ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୋଟେ କମନ୍ ଆଉ ରୋମାଣ୍ଟିକ ଶବ୍ଦ ଏକଦମ ଫେମସ। ଫେମସ ମାନେ ଜରୁର ସେ ଜାଦା କହିଲେ କୋଉ ଗୀତିକାର ଦିଲ୍ ଶବ୍ଦକୁ ଛାଡ଼ିଦେଇ ଗୀତ ଲେଖିଛନ୍ତି। ଆଜ୍ଞା ସମୀରଙ୍କଠୁ ଆରମ୍ଭ କରି ମନୋଜ ମଣ୍ଟାଶ୍ରୀ ପର୍ଯ୍ୟନ୍ତ ସମସ୍ତେ ପାଗଳ ଏଇ ଦିଲ୍ ପାଇଁ, କାହିଁକି ନା ସବୁର ମୂଳ ହେଉଛି କେବଳ ଏଇ ଦିଲ୍।

କହିଲେ କହିଲେ ଦିଲ୍ ଶବ୍ଦକୁ ଛାଡ଼ିଦେଲେ ହିନ୍ଦୀ ଫିଲ୍ମରେ ଗୀତ ଲେଖାଯାଇ ପାରେ କି? ଆପଣ ଲକ୍ଷ୍ୟ କରିଥିବେ ପ୍ରତ୍ୟେକଟି ହିନ୍ଦୀ ଫିଲ୍ମରେ ଦିଲ୍ ଶବ୍ଦକୁ ନେଇ ଗୋଟେ ଗୋଟେ ଗୀତ ନିଶ୍ଚୟ ଲେଖା ହେଇଥିବ, ଗୋଟେ ଗୋଟେ କାହିଁକି ପ୍ରାୟ ଅଧିକାଂଶ ଗୀତ। କୋଉ ଫିଲ୍ମରେ ହିରୋ ହିରୋଇନ୍ ର ଦିଲ୍ କଥା କହେ, କୋଉ ଫିଲ୍ମରେ ପୁଣି ଋଷି

କେତେବେଳେ କେମିତି ଆମେ ଚମକି ଗଲେ ଭୟ ପାଇଲେ ଆହୁରି ଜୋରରେ ଥକ୍ ଥକ୍ ହୁଏ, ବିଶେଷ କରି ପ୍ୟାର ମହବତ ମାମଲାରେ ଥକ୍ ଥକ୍।

ସମସ୍ତେ କହନ୍ତି ଆଜ୍ଞା, ମନକୁ ବସ କରିବା ଖୁବ୍ କଷ୍ଟ, ଆଉ ଯିଏ ଥରେ ବସ କରିଦେଲା ସରିଗଲା କଥା, ସେ ପାର ପାଇଗଲା। କିନ୍ତୁ ଏ ଦିଲକୁ ସମ୍ଭାଳିବା ସତରେ କଣ ଏତେ ସହଜ?

ଆଜ୍ଞା, ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ସୁପର ଡୁପର ଜଣାଶୁଣା ଫିଲ୍ମ ଷ୍ଟାର ସଲମାନ ଖାନ୍, ଫିଲ୍ମ ଟାଇଗର ଜିନ୍ଦା ହେ।

ଆଜ୍ଞା, ସେଇ ଫିଲ୍ମରେ ଦିଲଗୁନି ସଲମାନ ଖାନ ଅଭିନୀତ ଏକ ସୁନ୍ଦର ଦୃଶ୍ୟ ଆପଣମାନେ ଦେଖିଥିବେ, ଆଉ ଗୀତ ଏକଦମ ସୁପର ହିଟ୍ ରୋମାଣ୍ଟିକ।

ଏଠି ଆଜ୍ଞା ଦିଲ୍ କଥା କହିଲା ବେଳକୁ ଆପଣଙ୍କର ମନେ ପଡିଯାଉଥିବ ଫିଲ୍ମ ଦିଲ୍ ତୋ ପାଗଲ ହେ କଥା। ଆଜ୍ଞା ହଁ, 1997 ଏକ ଧମାକାଦାର ଏବଂ ରୋମାଣ୍ଟିକ ଫିଲ୍ମ ଯାହା ସେହି ବର୍ଷ 31 ଅକ୍ଟୋବରରେ ରିଲିଜ ହୋଇଥିଲା। ଡାଇରେକ୍ଟର ଥିଲେ ୟଶ ଚୋପ୍ରା। ଟାଇଟଲ୍ ସଙ୍ଗ୍ ୱାଓ ରୋମାଣ୍ଟିକ।

ସମ୍ପର୍କ ଭିତରେ କାଳେ ମନର ସମ୍ପର୍କ ଖୁବ୍ ବଡ଼। ଥରେ ଯଦି ମନ ମିଶିଯାଇଛି ପର ନିଜର ପାଖ ପରିସ୍ଥିତି କିଛି ଦେଖାଯାଏନି, କେବଳ ସେହି ସମ୍ପର୍କ ହିଁ ମନ ଭିତରେ ଥାଏ।

ଠାକୁର କହିଛି, ପ୍ରେମରେ ପଡ଼ିଲେ ଏ ଦିଲ ଅଜବ ପାଗଳାମି କରେ। କ'ଣ କ'ଣ ଇଚ୍ଛା କରେ, କ'ଣ କ'ଣ ଭାବେ, କ'ଣ କ'ଣ ହୁଏ, ଯିଏ ଥରେ ପ୍ରେମରେ ପଡ଼ିଛି ସେ ହିଁ ଜାଣେ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମ ଗୀତ ଦିଲ୍ କା ରିସ୍ତା କଥାଚିତ୍ରରୁ ଗାଇଛନ୍ତି ଶିଳ୍ପୀ ଅଲକା ୟାଗ୍ନିକ ଓ କୁମାର ଶାନୁ।

ସମୁଦ୍ରଠୁ ଆହୁରି ଚପଳାମ। ଅଳସୀ ଝରଣା ପରି କେବେ କେବେ ସମୁଦ୍ରକୁ ଡେଇଁ ପଡ଼େ ସାଉଁଟି ଆଣେ ଶାମୁକା କଉଡ଼ି, କେବେ ପୁଣି ଧାଇଁ ବୁଲେ କଙ୍କଡ଼ା ପଛରେ। ମୁଁ କି ସତରେ ବାଲି ହରିଣୀଟିଏ, ଡେଇଁ ବୁଲେ ବାଲିରେ ବାଲି।

ତୁମେ କି ସତରେ ବାସର ରାତିର ମଧୁଚନ୍ଦ୍ରିକା ପ୍ରୀତି, ତୁମେ କି ସତରେ ବାସର ରାତିର ମଧୁଚନ୍ଦ୍ରିକା ପ୍ରୀତି, ହୃଦୟକୁ ମୋର ଛୁଇଁ ଦେଇଗଲେ ମନ ଉଠେ ମୋର ମାତି।

ସେମାନେ ଥିଲେ ଦୁଇଜଣ, କାରଣ ଏହା ଜଣଙ୍କର କଥା କେବେ ବି ନଥିଲା। ଜଣେ ବା ସ୍ୱଗତୋକ୍ତି କରିବ କାହିଁକି। ବାଲି ଖେଳ, କଣ୍ଢେଇ ଖେଳ କୋଉଦିନ ଉପାସରା ସ୍ମୃତି ହୋଇଥିଲା। ହେଲେ ମନଟା ରହୁଥିଲା ଖିଆଲି, କୋଉ ଏକ ଦୁର୍ବଳ ଅଥଚ ଆଶାତୀତ ମୁହୂର୍ତ୍ତରେ ସେମାନେ ଭାବୁଥିଲେ, ଭାବି ଚାଲିଥିଲେ। ଏମିତି ଅନେକ କିଛି

ଏମିତି ଅନେକ କିଛି ଭିତରେ ଯେ କିଛି ଅଛି ସେ କଥା ଅନୁଭବ କରି ହେଉଥିଲା ଯଦିଓ, ତଥାପି ସେମାନେ ଥିଲେ ଦୁଇଟି ଭିନ୍ନ ପୁଷ୍କରିଣୀର ହଂସ। କେବଳ କଳ୍ପନାରେ ମଜି ରହୁଥିଲେ ସେମାନେ। ସତେ ଯେମିତି ନୀତି ଲୋକାଚାର ଅତୀତ ପୁରୁଣା ଖବରକାଗଜ ପରି ଫିଙ୍ଗା ଯାଇଥିଲା କୋଉ କବାଡ଼ିଖାନାରେ, ବାସ୍ତବ ଆଉ କଳ୍ପନା। କିନ୍ତୁ କେହି ବି ରାଜି ନଥିଲେ କଳ୍ପନାକୁ ଅବାସ୍ତବ ବୋଲି ମାନିବାକୁ, କାରଣ ସେମାନେ ଦୁଇଜଣ ଦୁଇଟି ଖିଆଲି।

ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ କ୍ରିକେଟ୍ 2026 ଅନ୍ତର୍ଗତ ଲର୍ଡ଼ସ୍ କ୍ରିକେଟ୍ ଗ୍ରାଉଣ୍ଡ ଲଣ୍ଡନଠାରେ ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଯାଇଥିବା ଫାଇନାଲ୍ ମ୍ୟାଚ୍ର ପ୍ରତ୍ୟକ୍ଷ ସିଧାରାବରଣୀ ଶୁଣୁଥିଲେ ରିଲିଗୁରି ପ୍ରଚାରକ ଓ ଆକାଶବାଣୀ ଦିଲ୍ଲୀରୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରର। ଚଳିତ ଅଧିବେଶନର ପରିସମାପ୍ତି ପୂର୍ବରୁ ଶୁଣନ୍ତୁ ଆଜି ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 6:05 ଶୁଣିବେ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ସକାଳ 7:25 ବର୍ଣ୍ଣବିଭା ବର୍ଣ୍ଣାଳୀରେ ପ୍ରଚାର କରିବ ସୁରଭି, ଏଥିରେ ଅଭିନେତ୍ରୀ ମାଳବିକା ରାୟଙ୍କ ସହ ଅନ୍ତରଙ୍ଗ ଆଳାପ। ଶ୍ରୀକ୍ଷେତ୍ର ମାଧୁରୀ କାର୍ଯ୍ୟକ୍ରମ ଶୁଣିବେ ସକାଳ 8:30, ଏଥିରେ ପୁଷ୍ପାଳକ ସେବା ସମ୍ପର୍କରେ ବଳଭଦ୍ର ସିଂହାରୀଙ୍କ ସହ ସାକ୍ଷାତକାର। ସୂଚନା ଏବଂ ମୂର୍ଚ୍ଛନାର କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ୍ ଶୁଣିବେ। ଦିନ 11:00 ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ

ପୂର୍ବାହ୍ନ 10:30 ଦିନ 12:00 ଶୁଣିବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଅମର। ଦିନ 1:20 ଶୁଣିବେ ଗ୍ରାମୀଣ ମହିଳାଙ୍କ ପାଇଁ କାର୍ଯ୍ୟକ୍ରମ ଘର ଘରଣୀ। ଯୁବବନ୍ଧୁଙ୍କ ପାଇଁ କାର୍ଯ୍ୟକ୍ରମ ଯୁଅଣୀ ପ୍ରଚାର କରିବ ଅପରାହ୍ନ 5:00। ଅପରାହ୍ନ 5:30 ଶୁଣିବେ ଚୈତି ଜହ୍ନ କାର୍ଯ୍ୟକ୍ରମ। କୃଷି ଓ କୃଷକ କାର୍ଯ୍ୟକ୍ରମ ଶୁଣିବେ ରାତି 7:30। ଆଲୋଚନା ଜଳବାୟୁ ପରିବର୍ତ୍ତନର କାରଣ, ଆଲୋଚକ ସ୍ୱାଗତ କୁମାର ହତା, ପ୍ରଚାର କରିବୁ ରାତି 8:00। ଗୀତିନାଟ୍ୟ ସୁଦାମା ଦାରିଦ୍ର୍ୟ ଭଞ୍ଜନ।